ଆପଣମାନେ ଶୁଣୁଛନ୍ତି ଅଶାନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ହର୍ଜାଇ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଆଶା ଭୋସଲେ।

ଜୟ ଜୟ ଜଗନ୍ନାଥ ନୀଳଗିରିପଦୀ ଅଭିନବ ଜଳଧର ସୁନ୍ଦର ମୂରତୀ କୃଷ୍ଣ ଦାସଙ୍କ ରଚନା ଗାଇଛନ୍ତି ଶେଖର ଚନ୍ଦ୍ର ଘୋଷ।

ପୁରାତନ ରଚନାରୁ କଣ୍ଠଦାନ କରିଥିଲେ ଗୀତାରାଣୀ ଦାସ। ପରବର୍ତ୍ତୀ ଗୀତ ଗାଇଛନ୍ତି ଶେଖର ଚନ୍ଦ୍ର ଘୋଷ। ଗୀତ ରଚନା କୃଷ୍ଣ ଦାସ। ଜୟ ଜୟ ଜଗନ୍ନାଥ ନୀଳଗିରିପତି ଅଭିନବ ଜଳଧର ସୁନ୍ଦର ମୂରତୀ।

ତୁମରି ମନ୍ଦିର ଦୁଆରେ ଦିନ ମୋର ଗଲା ସରି ଖାଲି ଡାକିବାରେ। ନଗେନ୍ଦ୍ର ମହାପାତ୍ରଙ୍କ ରଚନା, ଗାଇଛନ୍ତି ରୀତି ମହାନ୍ତି।

ସମ୍ପଦେ ତୁମକୁ ଡାକି ନାହିଁ ବୋଲି ବିପଦେ କି ଶୁଣ ନାହିଁ, ବିପଦ ବାନ୍ଧବ ବାନା ତେବେ ତବ ଉଡ଼େ କୁହ କାହା ପାଇଁ। ମହେଶ୍ୱର ପଣ୍ଡାଙ୍କ ରଚନା, ଗାଇଛନ୍ତି ସନ୍ତୋଷ କୁମାର କର।

0: ଏଇଠି ଶେଷ ହେଲା ଆଜିର ବନ୍ଦନା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆମ ସଂସ୍କୃତିର ସ୍ୱରୂପ ହେଲା ଆମେ ବହୁ ଦେବତା ପୂଜା କରୁ, ଏଥିରେ କିଛି ଅସୁବିଧା ନାହିଁ। ଏବଂ ଏହି ବହୁ ଦେବତାମାନଙ୍କ ମାଧ୍ୟମରେ ମହାଶକ୍ତିଶାଳୀ ଓ ପରମ ଐଶ୍ୱର୍ଯ୍ୟମଣ୍ଡିତ ସେହି ପରମ ବ୍ରହ୍ମ ଯିଏକି ହେଉଛନ୍ତି ଏକ, ତାଙ୍କୁ ହିଁ ଆମେ ଉପଲବ୍ଧି କରୁ। ଏକଂ ସଦ୍ ବିପ୍ର ବହୁଧା ବଦନ୍ତି, ଅର୍ଥାତ୍ ଏକ ଈଶ୍ୱରଙ୍କୁ ସଦ୍ ବିପ୍ର ବା ପଣ୍ଡିତମାନେ ବହୁ ଭାବରେ ଦେଖନ୍ତି ଓ କହନ୍ତି। ସୁପର୍ଣ୍ଣଂ ବିପ୍ରା କବୟୋ ବଚୋଭିରେକଂ ସନ୍ତଂ ବହୁଧା କଳ୍ପୟନ୍ତି। ସୁପର୍ଣ୍ଣ ଗରୁଡ଼ ହୋଇପାରେ, ପକ୍ଷୀ ହୋଇପାରେ, ପକ୍ଷୀ ବା ପୁରୁଷ ସେହି ପ୍ରଭୁ ଏକ, କବି ପଣ୍ଡିତ ବହୁ ଭାବରେ ତାଙ୍କୁ କଳ୍ପନା କରନ୍ତି। ଅସୀମ ଶକ୍ତିଶାଳୀ ସେହି ପୁରୁଷଙ୍କୁ ବେଦ ବେଦାନ୍ତ ସହସ୍ର ମସ୍ତକ ସହସ୍ର ବାହୁ ସହସ୍ର ପାଦ ବିଶିଷ୍ଟ ବୋଲି କହିଛନ୍ତି। ଭଗବତ ଗୀତାରେ ବିଶ୍ୱରୂପରେ ସେହି ଅଲୌକିକ ମହାପରାକ୍ରମୀ ଓ ଅସମ୍ଭବକୁ ସମ୍ଭବ କରୁଥିବା ସେହି କର୍ତ୍ତାଙ୍କୁ ନିଜ ସ୍ୱରୂପରେ ଦେଖାଇଛନ୍ତି ଅର୍ଜୁନ ସମ୍ମୁଖରେ ଭଗବାନ ଶ୍ରୀକୃଷ୍ଣ। ସାମାନ୍ୟ ଶାସନରେ ଆମର ଏଠାରେ ସର୍ବୋଚ୍ଚ ଶାସନକର୍ତ୍ତା ଅନେକ ଅଧିକାରୀମାନଙ୍କୁ ବିଭିନ୍ନ ଅଧିକାର ଦେଇ ଶାସନର ତ ସୁବିଧା ଘଟାନ୍ତି, ତେବେ ମହାପରାକ୍ରମଶାଳୀ ସମସ୍ତ ଶକ୍ତି ଓ ଐଶ୍ୱର୍ଯ୍ୟର ମୂଳ ସ୍ୱରୂପ ପରମବ୍ରହ୍ମ ଯଦି ନିଜକୁ ବହୁ ଭାବରେ ବିଭାଜିତ କରନ୍ତି, ତେବେ ଆଶ୍ଚର୍ଯ୍ୟ ହେବାର କ'ଣ ଅଛି। ଏହି ବିଭାଜିତ ସ୍ୱରୂପ ପରମବ୍ରହ୍ମଙ୍କର ବିଭିନ୍ନ ଗୁଣ ବହନ କରି ଏ ସଂସାରକୁ ପରିଚାଳନା କରନ୍ତି ଏବଂ ଏଇମାନେ ମଣିଷ ସମ୍ମୁଖରେ ବିଭିନ୍ନ ରୂପରେ ବ୍ୟକ୍ତ ହୁଅନ୍ତି। ଐଶ୍ୱର୍ଯ୍ୟ ଓ ଜଳଦାନରେ ସେ ଇନ୍ଦ୍ର ବରୁଣ, ଉତ୍ତାପଦାନରେ ଅଗ୍ନି, ନିଶ୍ୱାସ ପ୍ରଶ୍ୱାସ ଦେବାରେ ସେ ବାୟୁ। ବେଦ ଅନୁଯାୟୀ ଦେବତାଙ୍କ ସଂଖ୍ୟା ମାତ୍ର 33, ଆମେ କହୁ 33 କୋଟି ଦେବତା। ଏହି 33 ଦେବତା ଏକ ବିଶ୍ୱ ନିୟନ୍ତାଙ୍କ ସାହାଯ୍ୟକାରୀ ଓ ତାଙ୍କ ଶକ୍ତି ବହନକାରୀ। ସେହି ଏକ ଓ ଅଦ୍ୱିତୀୟ ସେମାନଙ୍କ ମଧ୍ୟରେ ଦୀପ୍ତିମାନ ହୋଇ ଦେବତା ବୁଲେଇଲେ, ଦୀପ୍ ଧାତୁରୁ ଦେବତା ଶବ୍ଦ ଆସିଛି। ଋଗ୍ବେଦର ଦଶମ ମଣ୍ଡଳରେ ଅମ୍ଭ୍ରଣ ଋଷିଙ୍କ କନ୍ୟା ବିଶ୍ୱସତ୍ତା ସହ ଚିନ୍ତାରେ ଏକୀଭୂତା ହୋଇଗଲେ। ଏଭଳି ସେ ଏକୀଭୂତା ହୋଇଗଲେ, ସେ ଅନୁଭବ କଲେ ଯେ ପରମାତ୍ମା ହେଉଛନ୍ତି ଏକ ନାରୀ, ସେ ଦେଖିଲେ ଏବଂ ତାଙ୍କ ଚିନ୍ତାରେ ସେ ମଜିଗଲେ। ଚଣ୍ଡୀରେ ଦେବୀ ପୂଜା ବେଳେ ଏହାକୁ ଦେବୀ ସୂକ୍ତ କୁହାଯାଏ। ଏଥିରେ ଦେବୀ କହୁଛନ୍ତି, ମୁଁ ଏକାଦଶ ରୁଦ୍ର, ମୁଁ ଅଷ୍ଟବସୁ, ମୁଁ ଏହି ଅଷ୍ଟବସୁ ଭାବରେ ବିଚରଣ କରୁଛି, ମୁଁ ଦ୍ୱାଦଶ ଆଦିତ୍ୟ ରୂପେ ବିଚରଣ କରେ, ମୁଁ ମିତ୍ର ଓ ବରୁଣ ଦେବତାଙ୍କୁ ଧାରଣ କରୁଛି। ଏକାଦଶ ରୁଦ୍ର, ଦ୍ୱାଦଶ ଆଦିତ୍ୟ, ଅଷ୍ଟବସୁ, ମିତ୍ର ଓ ବରୁଣ ମିଶି 31, 2, 33 ଦେବତା ହୋଇଗଲେ। ଦେବୀ ଏହି 33 ଦେବତାଙ୍କ ସମ୍ମିଳିତ ରୂପ। ଏହି 33 ଦେବତା ବହୁ ଦେବତାରେ ପରିଣତ ହେବାରୁ ପୁରାଣ ଯୁଗରେ 33 କୋଟି ଦେବତା ବୋଲି ଲୋକମୁଖରେ ପ୍ରଚାରିତ ହେଲା। ବାସ୍ତବରେ ଏହି ବହୁ ଦେବତା ମିଳିତ ହୋଇ ସେହି ଏକରେ ପରିଣତ ହୁଅନ୍ତି ଓ ତାଙ୍କୁ ହିଁ କୁହାଯାଇଛି ସହସ୍ର ଶୀର୍ଷା ପୁରୁଷ, ସହସ୍ରାକ୍ଷ, ସହସ୍ରପାତ।

ଶୁଣୁଥିଲି ଅନୁଚିନ୍ତା ଉପସ୍ଥାପନା କରିଥିଲେ ରଜତ କର ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର।

ରାଜା କହିଲେ, ମୁନିବର, ଶ୍ରୀକୃଷ୍ଣଙ୍କର ଯେଉଁ ଗୁଣ ଏବଂ କର୍ମ କଥା ଶୁଣିଲେ ପାପ କ୍ଷୟ ହେବ ସେହି କଥା ମୋତେ କୁହ। ସେ ପରମ ପୁରୁଷ ତାଙ୍କର ଲୀଳା କୁହୁକ ପରି ବ୍ରହ୍ମ ରୂପେ ସୃଷ୍ଟି କରନ୍ତି, ବିଷ୍ଣୁ ରୂପେ ପାଳନ କରି ଶିବ ରୂପେ ସଂହାର କରନ୍ତି। ଭିନ୍ନ ଭିନ୍ନ ରୂପ ଧରି ଏ ଜଗତରେ ସେ କ୍ରୀଡ଼ା କରନ୍ତି। ତାଙ୍କର ଏହି ଅଦ୍ଭୁତ କର୍ମକୁ କିଏ ବା ଜାଣିପାରିବ? ତେଣୁ ସେହି କଥା ଶୁଣାଅ। ସୁତ କହିଲେ, ରାଜାଙ୍କ କଥା ଶୁଣି ସୁଖଦେବ ଶ୍ରୀକୃଷ୍ଣଙ୍କୁ ଧ୍ୟାନ କରି ବର୍ଣ୍ଣନା କଲେ, ସେ ପରମ ପୁରୁଷ କୃଷ୍ଣ ସମସ୍ତଙ୍କ ଶରୀରରେ ରହି ଲୀଳା କରନ୍ତି। ପଣ୍ଡିତମାନେ ତାହାଙ୍କ ପଦସେବା କରି ଆତ୍ମାର ପାପନାଶ କରନ୍ତି। ଯେ ଲକ୍ଷ୍ମୀପତି ସେହି ହେଉଛନ୍ତି ଯଦୁବଂଶର ପତି। ସାଧୁମାନେ ତାଙ୍କୁ ଚିନ୍ତା କରିଥାନ୍ତି, ସେ ମୋର ମନରେ ଅଛନ୍ତି। ସେହି ବ୍ୟାସରୂପୀ ହରିଙ୍କୁ ନମସ୍କାର କରି କହିଲେ,

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 46ତମ ଭାଗ। କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ଶିବାରାଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଘାସ ଦମନ ପାଇଁ ମାଟିରୁ ଜାତ ପୋକର, ଅଣ୍ଡା ଓ ଶୁକର ଦମନ ପାଇଁ ବର୍ତ୍ତମାନ ଖରାଟିଆ ଚାଷ କରନ୍ତୁ। ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ଅମଳ ହୋଇଥିବା ଧାନ

0: ଚିନାବାଦାମ ମୁଗ ଏବଂ ବିରିକୁ ସାଇତି ରଖିବା ପାଇଁ ପ୍ରଥମେ ଭଲ ଭାବରେ ଖରାରେ ଶୁଖାଇ ଦିଅନ୍ତୁ ଓ ସାଇତା ଜାଗାକୁ ଭଲ ଭାବରେ ସଫା କରନ୍ତୁ। ଖରା ସମୟରେ ବାହାରକୁ ବାହାରୁଥିଲେ ଓଦା ଗାମୁଛା କିମ୍ବା ଛତା ବ୍ୟବହାର କରନ୍ତୁ। ଠିକ୍ ସମୟରେ ପାଣି ପିଅନ୍ତୁ। ଜମିର ପ୍ରକାର, ମାଟିର ଉର୍ବରତା ଓ ଜଳସେଚନର ସୁବିଧାକୁ ବିଚାରକୁ ନେଇ ଖରିଫ ଫସଲ ପାଇଁ ଯୋଜନା ପ୍ରସ୍ତୁତି କରନ୍ତୁ। ଦିନର ତାପମାତ୍ରା ବୃଦ୍ଧି ସହ ଗ୍ରୀଷ୍ମ ଲହରୀ ପ୍ରବାହର ପୂର୍ବାନୁମାନ ଥିବାରୁ ଅଧିକ ଗରମ ସମୟରେ ଜମିରେ କାମ କରନ୍ତୁ ନାହିଁ। ଖରା ସମୟରେ ମୁଣ୍ଡ ଓ ବେକକୁ ଢାଙ୍କିବା ପାଇଁ ଚଉଡ଼ା ଟୋପି କିମ୍ବା କପଡ଼ା ବ୍ୟବହାର କରନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ବୃଦ୍ଧି ହୋଇପାରିବ। ଫଳ ବଗିଚାରେ ନିୟମିତ ଜଳସେଚନ କରନ୍ତୁ। ଗଛ ମୂଳରେ ନଡ଼ା, ଶୁଖିଲା ପତ୍ର, କରତଗୁଣ୍ଡ ଆଦି ଦ୍ୱାରା ଜୈବିକ ଆଚ୍ଛାଦନ ସହ ବୁନ୍ଦା ଜଳସେଚନର ବ୍ୟବସ୍ଥା କରନ୍ତୁ। ଚାଷୀଭାଇମାନେ ବଜ୍ରପାତ ସମୟରେ ଖୋଲା ସ୍ଥାନ, ଗଛ ତଳେ କିମ୍ବା ପାଣି ଥିବା ସ୍ଥାନ ନିକଟରେ ନ ରହିବାକୁ ପରାମର୍ଶ ଦିଆଯାଉଛି। ଯଦି କୌଣସି ସୁରକ୍ଷିତ ସ୍ଥଳ ଉପଲବ୍ଧ ନଥାଏ ତେବେ ଖୋଲା ଜାଗାରେ ତଳକୁ ବସି 2ଟି ପାଦକୁ ଏକାସାଥରେ ରଖନ୍ତୁ, ଯେପରିକି ଶରୀରର ସବୁଠାରୁ କମ୍ ଅଂଶ ମାଟି ସହିତ ଲାଗି ରହିବ। ଧାନ ସାଇତି ରଖିଥିବା ବସ୍ତା କିମ୍ବା କୋଠରୀରେ ପୋକ ଦେଖାଦେଲେ ଆଲୁମିନିୟମ ଫସ୍ଫାଇଟ୍ ଟାବ୍ଲେଟ୍ 1 ଟନ୍ ଧାନ ପିଛା 3ଟି, ସମୁଦାୟ 9 ଗ୍ରାମ ଟାବ୍ଲେଟ୍ କନାରେ ଗୁଡ଼ାଇ ରଖନ୍ତୁ। ଏହାପରେ ଭଲ ଭାବରେ ତାର୍ପଲିନ୍ ଘୋଡ଼ାଇ ଦିଅନ୍ତୁ, ଯେପରିକି କିଛି ଫାଙ୍କା ଜାଗା ନ ରୁହେ। ଯଦି କୋଠରୀର ସନ୍ଧି ଜାଗା କିମ୍ବା କବାଟ ଫାଙ୍କା ଜାଗା ଥାଏ ତେବେ କାଦୁଅ କିମ୍ବା ସେଲୋଟେପ୍ ଦେଇ ଭଲ ଭାବରେ ବନ୍ଦ କରନ୍ତୁ, ଯେପରିକି ବାଷ୍ପ ବାହାରକୁ ନ ଆସେ। ଏହିପରି 7ରୁ 10 ଦିନ ପର୍ଯ୍ୟନ୍ତ କୋଠରୀର ବସ୍ତା ମୁହଁ ଭଲ ଭାବରେ ବନ୍ଦ କରନ୍ତୁ। ବର୍ତ୍ତମାନ ସମୟରେ ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ଆକ୍ରମଣ ଦେଖାଦେଇଥାଏ। ଆଖୁ ଫସଲରେ ସଅଳ କାଣ୍ଡବିନ୍ଧା ପୋକର ପରିଚାଳନା ପାଇଁ ଗ୍ରୀଷ୍ମ ଋତୁରେ ନିୟମିତ ଭାବରେ ଜଳସେଚନ କରନ୍ତୁ। ମାଟି ଶୁଖିଲା ରଖନ୍ତୁ ନାହିଁ। ପୋକ ଓ ଅଣ୍ଡାପୁଞ୍ଜଗୁଡ଼ିକୁ ହାତରେ ଧରି ନଷ୍ଟ କରିଦିଅନ୍ତୁ। ଆକ୍ରାନ୍ତ ପିଲଗୁଡ଼ିକୁ ମାଟି ତଳୁ କାଟି ଦୂରରେ ନଷ୍ଟ କରିଦିଅନ୍ତୁ। ପ୍ରଥମଥର ହୁଡ଼ା ଟେକିବା ସମୟରେ ମାଟିରେ 1 ପ୍ରତି 10 କିଲୋଗ୍ରାମ ଫିପ୍ରୋନିଲ୍ ନାମକ ଦାନାଦର କୀଟନାଶକ ପ୍ରୟୋଗ କରନ୍ତୁ। ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42, ଏୟାର୍ଲି କମ୍ପୋଜିଟ୍, MEH-114, MEH-133 ଆଦି ଶଙ୍କର ଜାତୀୟ ବିହନ ଲଗାନ୍ତୁ। 1 ଏକର ଜମି ପାଇଁ 10ରୁ 12 କିଲୋଗ୍ରାମ ବିହନ ଦରକାର ହୋଇଥାଏ। ଶେଷ ଓଡ଼ ଚାଷ ବେଳେ 1 ପ୍ରତି ଅନୁମୋଦିତ ସାର ମଧ୍ୟରୁ 60 କିଲୋଗ୍ରାମ ଯବକ୍ଷାରଜାନ ସାର, 24 କିଲୋଗ୍ରାମ ଫସ୍ଫରସ ସାର, 16 କିଲୋଗ୍ରାମ ପଟାସ ସାର, ସମୁଦାୟ ଫସ୍ଫରସ ଓ ପଟାସ ସାରର 1/3 ଯବକ୍ଷାରଜାନ ପ୍ରୟୋଗ କରନ୍ତୁ। ମୂଳ ସାର ଭଲ ଭାବେ ଉପର ମାଟି ମିଶାଇବା ପରେ ବେବିକର୍ନକୁ ଧାଡ଼ିକୁ ଧାଡ଼ି 45 ସେଣ୍ଟିମିଟର ଓ ଗଛକୁ ଗଛ 20 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ ଲଗାନ୍ତୁ। ପ୍ରତି ବୁଦାରେ 2ଟି ହିସାବରେ 1 ପ୍ରତି 50ରୁ 75 ହଜାର ଗଛ ଲଗାନ୍ତୁ।
1: ଶେଷ ହେଲା କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ପୂର୍ବାଭାସରୁ ଜଣାଯାଏ ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର 1-2 ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ବା ବିଜୁଳି ପବନ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ସତର୍କ ସୂଚନାରେ ଜଣାଯାଏ ଯେ ରାଜ୍ୟର ବାଲେଶ୍ୱର, କେଉଁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର 1-2 ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ଏବଂ ଘଣ୍ଟାକୁ 50ରୁ 60 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇପାରେ। ଶ୍ରୋତାବନ୍ଧୁମାନଙ୍କୁ ଏଠି କହି ରଖୁଛୁ, ଆଜି ରାତି 7:30ରେ ପ୍ରଚାର କରିବୁ

କୃଷି ସଂସାର ଏଥିରେ ରହିଛି ସଫଳ ଚାଷୀ। ଏଥିରେ ଶୁଭେନ୍ଦୁ ବେଉରିଆଙ୍କ ସହ ଶୁଣିବେ ସାକ୍ଷାତକାର। ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆମର ଆଜିର କାର୍ଯ୍ୟକ୍ରମର ସୂଚନା। ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର 2025 ପ୍ରଦାନ କରିବେ। ଏହି ଉତ୍ସବର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ଅପରାହ୍ନ 5ଟାରେ। ସକାଳ 7:10ରେ ଆମର ସ୍ୱାସ୍ଥ୍ୟ, ଏଥିରେ ଶୁଣିବେ ସେରିବ୍ରାଲ ପାଲ୍ସି, କହିବେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର। ପ୍ରଭାତ ପରିକ୍ରମା ସକାଳ 7:25ରେ, କଥିକା ସକାଳ 7:35ରେ, ଏଥିରେ ଶୁଣିବେ ଆମ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ କମିଯାଉଛି, କହିଛନ୍ତି ଡକ୍ଟର ଶ୍ୟାମସୁନ୍ଦର ମିଶ୍ର। ସକାଳ 7:40ରେ ଅତସୀ କୁସୁମ, କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ, ସମିତ ଭାନୁମତୀ ସାହୁ, ଓଡ଼ିଆ ଆଲବମ୍ ଗୀତ। ସକାଳ 8:30ରେ ବୈଦେହିଶ ବିଳାସର 34ତମ ଭାଗ ସକାଳ 8:45ରେ, ଗୀତ ଗୀତିକା ସକାଳ 9ଟାରେ। ଦିନ 10ଟାରେ ପ୍ରଚାର କରିବୁ ନାଟକ କଳା ପକ୍ଷୀର ତୃଷ୍ଣା, ରଚନା ହାଡ଼ିବନ୍ଧୁ ସାହୁ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ଅଭୁଲାଗିତ କାର୍ଯ୍ୟକ୍ରମରେ ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ମିତାଲି ଚିନ୍ନାରାଙ୍କ କଣ୍ଠରେ ଶୁଣିବେ ଆଧୁନିକ ଗୀତ। ଦିନ 11:10ରେ ଦିନ 11:30ରେ ଦାସକାଠିଆ ଗୀତ ପରିବେଷଣ କରିଛନ୍ତି ରବି ନାରାୟଣ ଶତପଥୀ ଏବଂ ଶିଶିର କୁମାର ଶତପଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ, ନାରୀମହଲ ଦିନ 1:20ରେ, ଏଥିରେ ଆମ ଅଭିନେତ୍ରୀରେ ଶୁଣିବେ ପାୟଲ ମହାପାତ୍ରଙ୍କ ସହ ସାକ୍ଷାତକାର। ଅପରାହ୍ନ 3ଟାରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4ଟାରେ। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 28ତମ ଭାଗ ସନ୍ଧ୍ୟା 6:10ରେ, ଯୁବଶକ୍ତି ସନ୍ଧ୍ୟା 6:30ରେ, ଏଥିରେ ଶୁଣିବେ ନିଶାମୁକ୍ତି ଯୁବ ସମାଜ, ନିଶାମୁକ୍ତ ଯୁବ ସମାଜ, କହିବେ ନୀଳକଣ୍ଠ ସାହୁ। ରାତି 7:25ରେ ଜିଲ୍ଲା ହାଲଚାଲ, ଏଥିରେ ବୌଦ୍ଧ ଜିଲ୍ଲା ସମ୍ପର୍କରେ ଶୁଣିବେ କୃଷି ସଂସାର। ରାତି 7:30ରେ, ଏଥିରେ ସଫଳ ଚାଷୀ ଶୁଭେନ୍ଦୁ ବେଉରିଆଙ୍କ ସହ ଶୁଣିବେ ସାକ୍ଷାତକାର। ରାତି 8:30ରେ ଓଡ଼ିଶୀ ଗୀତ, କଣ୍ଠଶିଳ୍ପୀ କାଶୀନାଥ ପୂଜା ପଣ୍ଡା। ରାତି 9:30ରେ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ରାତି 10:02ରେ ଶୁଣିବେ ନାଟକ ଇତିହୀନ ଇତିହାସ, ରଚନା ସରୋଜ ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଶୁଣିଲେ ଆମର ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକିଏ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବାବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, ଏଲ୍ଡିଆର୍ଏଫ୍ ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍କତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ

0: ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20ଟି ସହର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସ୍ବଲ୍ ଚାମ୍ପିୟନ୍ସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20ଟି ବାଳକ ଏବଂ 18ଟି ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ସେରିବ୍ରାଲ ପଲ୍ସେ ଆଲୋଚନା କରିଛନ୍ତି ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର।
2: ମସ୍ତିଷ୍କ ପକ୍ଷାଘାତ ବା ସେରିବ୍ରାଲ ପାଲ୍ସି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ବିଶ୍ୱ ସମୁଦାୟର ହାରାହାରି 10% ଲୋକସଂଖ୍ୟା କିଛି ନା କିଛି ଅକ୍ଷମତାରେ ଶିକାର ହୋଇଥାନ୍ତି। ଭାରତରେ ଏହା ଜନସଂଖ୍ୟାର 3.8%। ବିଭିନ୍ନ ଅକ୍ଷମତା ମଧ୍ୟରୁ ମସ୍ତିଷ୍କ ପକ୍ଷାଘାତ ଅନ୍ୟତମ ଓ ବିଶ୍ୱ ଅକ୍ଷମତାର ପାଖାପାଖି 15-20% ଏଥିରେ ଆକ୍ରାନ୍ତ। ଭାରତରେ ପ୍ରତି 1,000 ଜନସଂଖ୍ୟାରେ ପାଖାପାଖି 3 ଏହାର ଶିକାର। ଓଡ଼ିଶାରେ ମଧ୍ୟ ଏହାର ଅନୁପାତ ଚିନ୍ତାର କାରଣ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଶୌଶବ ସୁରକ୍ଷା ଦିଗରେ ଅନେକ ଗୁରୁତ୍ୱ ଦିଆଯାଉଥିବା ବେଳେ ସେରିବ୍ରାଲ ପାଲ୍ସିର ବର୍ଦ୍ଧିଷ୍ଣୁ ଭୟାବହତା ଚିନ୍ତାର କାରଣ ପାଲଟିଛି। ତାହେଲେ ମସ୍ତିଷ୍କ ପକ୍ଷାଘାତ କ'ଣ? ମସ୍ତିଷ୍କ ଆଘାତ ଜନିତ ବା ବିକାଶ ବୈକଲ୍ୟ ହେତୁ ଶାରୀରିକ ପରିଚାଳନା ତଥା ଅଙ୍ଗଭଙ୍ଗୀ ଓ ଅଙ୍ଗଚାଳନାରେ ହେଉଥିବା ବ୍ୟତିକ୍ରମ ସମୂହକୁ ମସ୍ତିଷ୍କ ପକ୍ଷାଘାତ କୁହାଯାଇଥାଏ। ଏହା ଏକ ରୋଗ ନୁହେଁ, ବରଂ ଏକ ଅବସ୍ଥା। ସାଧାରଣତଃ ଏହି ଅବସ୍ଥାଟି ଅପରିବର୍ତ୍ତନୀୟ, କିନ୍ତୁ ଏହାର ଚିକିତ୍ସା ଦ୍ୱାରା ଶାରୀରିକ ସଞ୍ଚାଳନ ତଥା କାର୍ଯ୍ୟ କରିବା ଦିଗରେ ଉନ୍ନତି ଅଣାଯାଇପାରେ ତଥା ଅନ୍ୟାନ୍ୟ ଅସୁବିଧାକୁ ଏଡ଼ାଇ ଦିଆଯାଇପାରେ। ସେରିବ୍ରାଲ ପାଲ୍ସିର କାରଣ କ'ଣ? ଏହା ଜନ୍ମ ପୂର୍ବରୁ, ଜନ୍ମ ସମୟରେ ବା ଜନ୍ମ ପରେ ହେଉଥିବା କେତେକ କାରଣ ଯଥା ମାଙ୍କର କେତେକ ଅବସ୍ଥା, ଥାଇରଏଡ୍ ଜନିତ ଅସୁବିଧା, ସଂକ୍ରମଣ, ଥରାବାତ, ଜନ୍ମ ସମୟରେ ପିଲାଟି ନ କାନ୍ଦିବା, ମସ୍ତିଷ୍କକୁ ଆବଶ୍ୟକତା ଅନୁସାରେ ରକ୍ତ ତଥା ଅମ୍ଳଜାନ ନ ପହଞ୍ଚିବା, ମସ୍ତିଷ୍କରେ କୌଣସି ସଂକ୍ରମଣ ହେବା, ଗର୍ଭସ୍ଥ ଶିଶୁର ମସ୍ତିଷ୍କ ଠିକ୍ ଭାବରେ ବିକାଶ ହୋଇନଥିବା, ଅଧିକ ସମୟ ଧରି ପ୍ରସବ ବ୍ୟଥା ହେବା, ମସ୍ତିଷ୍କ ଚାପି ହୋଇ ରହିଯିବା, ଠିକ୍ ସମୟରେ ପ୍ରସବ ନ ହୋଇପାରିବା, ଅତି କମ୍ ଓଜନ ହେବା, ଜନ୍ମ ସମୟ ପୂର୍ବରୁ ପ୍ରସବ ହେବା ଏବଂ ଜନ୍ମ ପରେ ପିଲାର ମସ୍ତିଷ୍କରେ କିଛି ସଂକ୍ରମଣ, ବାତ, ମୁଣ୍ଡରେ ଆଘାତ ଲାଗିବା ଆଦି କାରଣ ପାଇଁ ହୋଇଥାଏ। ଏହାର ଲକ୍ଷଣ କ'ଣ? ସାଧାରଣ ଶିଶୁଟିଏ ଯେପରି ଭାବେ ନିଜ ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ ବା ସମନ୍ୱୟ କରି ଚଲାଇବାରେ ସକ୍ଷମ ହୋଇଥାଏ, ମସ୍ତିଷ୍କ ପକ୍ଷାଘାତ ଆକ୍ରାନ୍ତ ପିଲାମାନେ ସେଭଳି କରିପାରିନଥାନ୍ତି। ମସ୍ତିଷ୍କ ପକ୍ଷାଘାତର ଗମ୍ଭୀରତା ଭିନ୍ନ ଭିନ୍ନ ପ୍ରକାରର ଓ ଏହା ଅତି ସରଳଠାରୁ ଆରମ୍ଭ କରି ଅତି ଜଟିଳ ପର୍ଯ୍ୟନ୍ତ ହୋଇଥାଏ। ଅବସ୍ଥାର ଗମ୍ଭୀରତା ମସ୍ତିଷ୍କର ସେହି ନିର୍ଦ୍ଦିଷ୍ଟ ଅଂଶକୁ ହୋଇଥିବା ଆଘାତର ଆକାର ଓ ଗଭୀରତା ଅନୁସାରେ ହୋଇଥାଏ। ଚିକିତ୍ସା ଦ୍ୱାରା ପରବର୍ତ୍ତୀ ସମୟରେ କିନ୍ତୁ ଆଘାତ ପାଇଥିବା ଅଂଶଟିର ଆଉ ବୃଦ୍ଧି ଘଟିନଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବିଭିନ୍ନ ପ୍ରକାର ହୋଇଥାଏ, ଯଥା ନବଜାତ ଶିଶୁ ଠିକ୍ ସମୟରେ ଗୁରୁଣ୍ଡେ ନାହିଁ, ବେକ ସିଧା କରିପାରିନଥାଏ, ଠିକ୍ ସମୟରେ ବସିନଥାଏ, ଡେରିରେ ଚାଲେ, ସମବୟସ୍କ ପିଲାଙ୍କ ଭଳି ଚାଲିନଥାଏ, ଗୋଡ଼ ଛନ୍ଦି ହୋଇଯାଏ, କଡ଼ ଲେଉଟେବାରେ ଅସୁବିଧା ହୋଇଥାଏ, ନିଜ ହାତ ଗୋଡ଼ରେ ତାଳମଳ ବା ନିୟନ୍ତ୍ରଣରେ ଅସୁବିଧା ହୋଇଥାଏ, ସେମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଚଳାଇବା ନିୟନ୍ତ୍ରଣ ନଥାଏ, ଅଧିକାଂଶଙ୍କର ମାଂସପେଶୀଗୁଡ଼ିକ ଅତିଶକ୍ତ ହୋଇଥାଏ ବା ହାତ ଗୋଡ଼ମାନ ଛନ୍ଦି ହୋଇ ରହିଥାନ୍ତି, କେତେକଙ୍କର ମାଂସପେଶୀ ରବର କଣ୍ଢେଇ ଭଳି ନରମ ଆଉ ନିଶ୍ଚଳ ହୋଇଥାଏ। ଶାରୀରିକ ପରିଚାଳନାଗତ ଅସୁବିଧା ବ୍ୟତୀତ କଥା କହିବାରେ ଅସୁବିଧା ତଥା ଶ୍ୱାସକ୍ରିୟାରେ ବ୍ୟତିକ୍ରମତା ପରିଲକ୍ଷିତ ହୋଇଥାଏ। ଏହା ବାଦ୍ ସେମାନଙ୍କର ଦେଖିବା, ଶୁଣିବା, ବୌଦ୍ଧିକ ବିକାଶରେ ବିଶୃଙ୍ଖଳା ଦେଖାଯାଇପାରେ। ଅନେକଙ୍କଠାରେ ଅପସ୍ମାର ବାତ ଦେଖାଯାଇଥାଏ, କେତେକଙ୍କର ବୌଦ୍ଧିକ ସ୍ଥିତି କିନ୍ତୁ ସାମାନ୍ୟ ଥାଏ। ଶରୀରର ପରିଚାଳନା ତଥା ନିୟନ୍ତ୍ରଣକୁ ଆଖିଆଗରେ ରଖି ସେରିବ୍ରାଲ ପାଲ୍ସିକୁ ମୁଖ୍ୟତଃ 4 ବିଭକ୍ତ କରାଯାଇଥାଏ। ସ୍ପାଷ୍ଟିକ୍, ମାଂସପେଶୀ ଗତିବିଧିରେ ସଂକୀର୍ଣ୍ଣତା। ଆଟାକ୍ସିକ୍, ମାଂସପେଶୀୟ ଥରହରତା ବା ଭାରସାମ୍ୟର ଅସନ୍ତୁଳନତା। ଡିସ୍କାଇନେଟିକ୍, ମାଂସପେଶୀର ସ୍ୱୟଂ ପ୍ରକ୍ରିୟାରେ ଦୁର୍ବଳତା ଏବଂ ମିଶ୍ରିତ ବା ମିକ୍ସ ଟାଇପ୍, ଇଚ୍ଛାକୃତ ବା ଅନିଚ୍ଛାକୃତ ଶାରୀରିକ ମାଂସପେଶୀୟ ଅସନ୍ତୁଳନତା। ନିରୂପଣ, ସେରିବ୍ରାଲ ପାଲ୍ସିର ଲକ୍ଷଣ ସମୂହକୁ ବିଚାର କରି ସ୍ନାୟବିକ ପରୀକ୍ଷଣ, ମାଂସପେଶୀୟ ପର୍ଯ୍ୟବେକ୍ଷଣ ଓ ବିକାଶ ସମ୍ବନ୍ଧୀୟ ସତର୍କ ସୂଚନା ଆଦିକୁ ବୁଝି ସମସ୍ୟାର ନିରୂପଣ କରାଯାଇଥାଏ। ଅନେକ କ୍ଷେତ୍ରରେ ଇଇଜି, ସିଟି ସ୍କାନ୍, ଏମ୍ଆର୍ଆଇ ଆଦି ପରୀକ୍ଷଣ ସେରିବ୍ରାଲ ପାଲ୍ସି ନିରୂପଣରେ ସାହାଯ୍ୟ କରିଥାଏ। ସେରିବ୍ରାଲ ପାଲ୍ସି ବା ମସ୍ତିଷ୍କ ପକ୍ଷାଘାତ ଏକ ତୁରାରୋଗ୍ୟ ବ୍ୟାଧି ହେଲେ ହେଁ ପିଲାର ଚିକିତ୍ସା ଓ ଦକ୍ଷତା ସବୁର ବିକାଶ ସମ୍ଭବପର। ଚିକିତ୍ସା କ୍ଷେତ୍ରରେ ବିଶେଷଜ୍ଞମାନେ ଯେପରି ଅକୁପେସନାଲ ଥେରାପିଷ୍ଟ, ଫିଜିଓଥେରାପିଷ୍ଟ, ସ୍ପିଚ୍ ଥେରାପିଷ୍ଟ, ଡେଭଲପମେଣ୍ଟାଲ ପେଡିଆଟ୍ରିସିଆନ, ଅତିଶଲ୍ୟ ବିଶେଷଜ୍ଞଙ୍କ ସମ୍ମିଳିତ ପ୍ରଚେଷ୍ଟାରେ ଆକ୍ରାନ୍ତ ବ୍ୟକ୍ତିକୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ସେରିବ୍ରାଲ ପାଲ୍ସି, ଆଲୋଚନା କରିଥିଲେ ଡାକ୍ତର ଦୁର୍ଗା ପ୍ରସାଦ ମିଶ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:00।

0: 15 मिनिट सुनंतु ओडिया रे संवाद
1: आकाशवाणी संवाद पढ़ुछंती सत्यव्रत बेहुरा ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ଦୁଇଟି ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବାବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ 4 ଭାରତ ଗସ୍ତରେ ଆସିଥିବାବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ କରୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବାବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ବୃଦ୍ଧି କରିଛନ୍ତି।

0: आदिवासी कल्याण को आगे बढ़ाने का काम किया है। मैं आज इस मंच से जनजाति महाकुंभ को कहना चाहता हूँ, कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
1: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦ୍ ଉଲ୍ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 011-4075-9000ରେ ଫୋନ୍ ଯୋଗେ କିମ୍ବା cuet-ugiinta.ac.inରେ ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ୱଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60-ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ୍ ଫେବୃୟାରୀ 28 ତାରିଖରେ ଇରାନ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର୍ କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର୍ 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭର୍ରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର୍ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭର୍ରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ

0: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ପ୍ରଭାତ ପରିକ୍ରମା ପ୍ରଯୋଜନା ବିନୟ କୁମାର ସାମନ୍ତରାୟ ଉପସ୍ଥାପନା ସମୀର ମିଶ୍ରା।

ଶ୍ରୋତାବନ୍ଧୁ, ଆମେ ସମସ୍ତେ ଅନେକ ସମୟରେ ଆମ ବାପା ମା, ଗୁରୁଜନ, ଉପରିସ୍ଥ କର୍ମଚାରୀ ବା କେହି କର୍ମଦାତାଙ୍କ ପାଖରେ କିଛି ସମସ୍ୟା ନେଇ ଅଭିଯୋଗ କରିବସୁ। ସମସ୍ୟାର ସମାଧାନ ହୋଇଗଲେ ସେଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବାର ବି ଆବଶ୍ୟକତା ରହିଛି। କେତେକ ସମୟରେ ଆମେ ଦେବଦେବୀଙ୍କ ପାଖରେ ଧୂପ ଦୀପ ଭୋଗ ଦେଇ ଗୁଡ଼ାଏ ଅଭିଯୋଗ ଆଉ ଦାବି କରିବସୁ। ପ୍ରଭୁ, ମୋର ଏଇଟା ହେଲାନି, ସେଇଟା ପାଇଲିନି, ଅମୁକଟା ବିଳମ୍ବ ହେଉଛି, ସମୁକଟା ମୋର ଆଗ ଦରକାର, ଏମିତି କେତେ କ'ଣ। ହେଲେ ଅଭିଳାଷ ପୂରଣ ହୋଇଯିବା ପରେ ଭଗବାନଙ୍କୁ କୃତଜ୍ଞତା ଦେବାକୁ ବେଳେବେଳେ ଭୁଲି ଯାଇଥାଉ। ଏହି ପ୍ରସଙ୍ଗରେ ଆସନ୍ତୁ ଶୁଣିବା ଛୋଟ କାହାଣୀଟିଏ। ଜଣେ ରାଜାଙ୍କ ପାଖରେ ଥିଲେ ଜଣେ ବିଶ୍ୱସ୍ତ କର୍ମଚାରୀ। ରାଜାଙ୍କର ସେ କର୍ମଚାରୀଙ୍କ ଉପରେ ଥାଏ ଖୁବ୍ ବିଶ୍ୱାସ ଆଉ ଭରସା। କର୍ମଚାରୀଙ୍କର ମଧ୍ୟ ରାଜାଙ୍କ ପ୍ରତି ଥିଲା ଯଥେଷ୍ଟ ଭକ୍ତି ଆଉ ଭଲ ପାଇବା। ଥରେ ଦୁହେଁ ଜଙ୍ଗଲରେ ବୁଲୁବୁଲୁ ବାଟବଣା ହୋଇଗଲେ। ରାସ୍ତା ଖୋଜି ଖୋଜି ଥକି ଯିବାରୁ ଦୁଇଜଣ ଯାକ ଗୋଟେ ଗଛ ମୂଳେ ବସି ବିଶ୍ରାମ କରୁଥାନ୍ତି। ଏହି ସମୟରେ ରାଜା ଦେଖିଲେ ହାତ ପାହାନ୍ତାରେ ଓହଳିଛି କିଛି ଫଳ। ଖୁବ୍ ଭୋକ ବି ଲାଗୁଥାଏ। ରାଜା କିଛି ବିଚାର ନ କରି ଗୋଟିଏ ଫଳ ତୋଳି ଆଣିଲେ। ନିଜେ ତାକୁ ଚାରିଖଣ୍ଡ କରି କାଟି ପ୍ରଥମ ଖଣ୍ଡଟିକୁ ସେହି ବିଶ୍ୱସ୍ତ କର୍ମଚାରୀଙ୍କ ଆଡ଼କୁ ବଢ଼ାଇଲେ। କର୍ମଚାରୀ ଜଣକ ବି ଖୁବ୍ ଆଗ୍ରହର ସହ ନେଇ ଖାଇବାକୁ ଲାଗିଲେ। ଫଳ ଖଣ୍ଡକ ଖାଇ ନସାରୁଣୁ କର୍ମଚାରୀ ରାଜାଙ୍କୁ ଆଉ ଖଣ୍ଡେ ମାଗିଲେ। ରାଜା ବି ଆଉ ଖଣ୍ଡେ ଦେଲେ। କର୍ମଚାରୀ ଜଣକ ତରତର ହେଇ ପୁଣି ଆଉ ଖଣ୍ଡେ ମାଗିଲେ। ରାଜା ବି ମନା କଲେନି, ଆଉ ଖଣ୍ଡେ ଫଳ ଦେଲେ। ତାପରେ କର୍ମଚାରୀ ଜଣକ ଆଉଥରେ ହାତ ବଢ଼ାଇଲେ ରାଜାଙ୍କ ଆଡ଼କୁ। ରାଜାଙ୍କ ହାତରେ ଥାଏ ଫଳର ଶେଷ ଖଣ୍ଡକ। ଏଥର ରାଜା କହିଲେ, ମୋତେ ବି ଭୋକ ଲାଗୁଛି, ଖଣ୍ଡେ ଫଳ ତ ମୋତେ ଖାଇବାକୁ ଦିଅ। ସାଙ୍ଗେ ସାଙ୍ଗେ କର୍ମଚାରୀ ଉତ୍ତର ଦେଲେ, ନା ମହାରାଜ, ସବୁତକ ଫଳ ମୁଁ ଖାଇବି, ମୋତେ ବହୁତ ଭୋକ। ରାଜା ଭାବିଲେ ଫଳଟି ନିଶ୍ଚୟ ସ୍ୱାଦିଷ୍ଟ ହୋଇଥିବ। ରାଜା ଫଳ ଖଣ୍ଡଟିକୁ ପାଟିରେ ଦେଲେ। ସାଙ୍ଗେ ସାଙ୍ଗେ ଚିଙ୍କି ଉଠି କହିଲେ, ଇସ୍, ଏତେ ପିତା ତୁମେ ଖାଉଛ, କହିଥିଲେ ଫିଙ୍ଗି ଦେଇଥାନ୍ତେ। ଏଥର ବିନୟର ସହ କର୍ମଚାରୀ କହିଲେ, ମହାରାଜ, ଯେଉଁ ହାତରୁ ଆଜି ଯାଏ ଦାନା ମିଳିଛି, ସେହି ହାତରୁ ପିତା ଫଳଟିଏ ମିଳିଲା ବୋଲି ଅଭିଯୋଗ କରିଥାନ୍ତି କାହିଁକି। ମୁଁ କୃତଜ୍ଞ ମହାରାଜ, ଆପଣ ନିଜ ହାତରେ ଫଳ କାଟି ମୋତେ ଖାଇବାକୁ ଦେଲେ। କର୍ମଚାରୀଙ୍କର କଥା ଶୁଣି ରାଜାଙ୍କ ଆଖିରେ ଲୁହ ଆସିଗଲା। ସେ ଖୁସିରେ କୁଣ୍ଢେଇ ପକାଇଲେ ସେହି କର୍ମଚାରୀକୁ। ହଁ ଶ୍ରୋତାବନ୍ଧୁ, ଜୀବନରେ ଯେତେ କୃତଜ୍ଞତା ଜଣାଇବା ସେତିକି ଶାନ୍ତି ମିଳିବ ନିଜକୁ, ନିଜ ମନକୁ, ସେତିକି ମଧ୍ୟ ନିକଟତର ହେବା ସେହି ବ୍ୟକ୍ତିର, ଭଗବାନଙ୍କର।

ଶ୍ରୋତାବନ୍ଧୁ ନିଜ ସଂସ୍କୃତି ଓ ନିଜ ପରମ୍ପରାକୁ ନେଇ ଗୋଟିଏ ଜାତି ଗର୍ବ କରେ। ବଡ଼ମାନଙ୍କୁ ସମ୍ମାନ ଦେବା ପୂଜ୍ୟ ପୂଜାର ପରମ୍ପରା ଆମ ସଂସ୍କୃତିର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଘରେ ବାପା ମା, ଜେଜେବାପା ଜେଜେମା, ବଡ଼ବାପା ବଡ଼ମା, ଦାଦା ଖୁଡ଼ି ଏମାନଙ୍କ

0: ପ୍ରତି ସମ୍ମାନ ପ୍ରଦର୍ଶନ ସାନମାନଙ୍କର କର୍ତ୍ତବ୍ୟ। ଘରର ବୟସ୍କ ଲୋକମାନେ ସାନମାନଙ୍କଠାରୁ କେତେକ କାମରେ ସାହାଯ୍ୟ ଚାହିଁଥାନ୍ତି, ଏହା ସେମାନଙ୍କର ଅଧିକାର, ସେମାନଙ୍କର ପ୍ରାପ୍ୟ ମଧ୍ୟ। ଆଜି ଯେଉଁମାନେ ପରିଣତ ବୟସରେ ଉପନୀତ, ଦିନେ ସେମାନେ ସାହାରା ହେଉଥିଲେ ସେମାନଙ୍କ ବାପା ମା ଓ ଛୋଟ ପିଲାମାନଙ୍କର। ଏହି ପରମ୍ପରା ଆମ ସମାଜରେ ଚଳିଆସୁଛି ଆବାହମାନ କାଳରୁ, ହେଲେ ଆଜିକାଲି ଏସବୁରେ କେତେକ କ୍ଷେତ୍ରରେ ଦେଖାଯାଉଛି ବ୍ୟତିକ୍ରମ। ବୃଦ୍ଧ ବାପା ମାଙ୍କୁ ବୋଝ ବୋଲି ଭାବୁଛନ୍ତି କେତେକ ସ୍ୱାର୍ଥନ୍ୱେଷୀ ମଣିଷ, ସେମାନେ ଭୁଲି ଯାଉଛନ୍ତି ସେମାନଙ୍କ ପିଲାବେଳକୁ। ପାଶ୍ଚାତ୍ୟ ସଭ୍ୟତାର ଦ୍ୱାହି ଦେଇ ମଣିଷ ଭୁଲି ଯାଉଛି ନିଜ ସଂସ୍କୃତିକୁ, ନିଜ ପରମ୍ପରାକୁ, ଭୁଲି ଯାଉଛି ଗୁରୁଜନଙ୍କୁ, ପୂଜ୍ୟ ପୂଜାର ଭାବଧାରାକୁ।
1: ମୁଁ ଡକ୍ଟର ଉଦୟନାଥ ମାଝୀ। ଆଜିକାଲି ଅଧିକାଂଶ ତଥାକଥିତ ଉଚ୍ଚ ଶିକ୍ଷିତ ବ୍ୟକ୍ତି ନିଜ ବାପା ମା ମାନଙ୍କୁ ବୋଝ ବୋଲି ଭାବୁଛନ୍ତି, ସେମାନଙ୍କର ସେବା ଯତ୍ନ କରିବାରେ ଅବହେଳା କରୁଛନ୍ତି। ଯେଉଁ ବାପା ମା ମାନେ ନିଜର ଲୁହ ଏବଂ ଲହୁକୁ ଏକ କରି ମୁଣ୍ଡଝାଳ ତୁଣ୍ଡରେ ମାରି ଜୀବନର ସମସ୍ତ ପୁଞ୍ଜିକୁ ସେମାନଙ୍କ ପୁଅଙ୍କର ପାଠପଢ଼ାରେ ଖର୍ଚ୍ଚ କରିଥାନ୍ତି, ସେହି ପୁଅ ଭଲ ଚାକିରି କଲା ପରେ ନିଜ ସ୍ତ୍ରୀକୁ ନେଇ ସହରୀ ଜୀବନ ଯାପନ କରିଥାନ୍ତି। ବୃଦ୍ଧ ପିତାମାତା ଗାଁରେ ନିଜ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି, ତାଙ୍କ ପାଇଁ ଜରା ନିବାସ ବା ଓଲ୍ଡ ଏଜ୍ ହୋମ୍ର ଆବଶ୍ୟକ ପଡୁଛି। ଉଭୟ ସ୍ୱାମୀ ସ୍ତ୍ରୀ ଚାକିରି କଲେ ସାରା ଜୀବନ ପଇସା ପତ୍ର ଥାଇଲେ ମେଟେରିଆଲିଷ୍ଟିକ ହୋଇ ଭୋଗ ବିଳାସରେ ବୁଡ଼ି ରହିଲେ, ଏପରି ସ୍ଥଳେ ବୃଦ୍ଧ ପିତାମାତାଙ୍କ ଦାୟିତ୍ୱ ନେବା ପାଇଁ ସମୟ କାହିଁ? ଏହିସବୁ ଅପସଂସ୍କୃତି ବସ୍ତୁବାଦୀ ସମାଜ ଏବଂ ପାଶ୍ଚାତ୍ୟ ସଭ୍ୟତା ଏସବୁ ପାଇଁ ସମ୍ପୂର୍ଣ୍ଣ ଭାବରେ ଦାୟୀ।

0: ଶ୍ରୋତା ବନ୍ଧୁ, ଶୃଙ୍ଖଳିତ ଜୀବନଯାପନ କରିବାକୁ କିଏ ନ ଚାହେଁ କହିଲେ? ଶୃଙ୍ଖଳିତ ଜୀବନଯାପନ ପାଇଁ ଶୃଙ୍ଖଳିତ ସମାଜର ରହିଛି ଆବଶ୍ୟକତା। ସମାଜକୁ ଶୃଙ୍ଖଳିତ କରିବାରେ ଯେମିତି ସବୁ ଲୋକଙ୍କର ସହଯୋଗ ଆବଶ୍ୟକ, ସେମିତି ସମାଜରେ କିଛି ବିଶୃଙ୍ଖଳା ଦେଖାଦେଲେ ତା'ର ପ୍ରଭାବ ମଧ୍ୟ ଅଧିକାଂଶ ଲୋକଙ୍କ ଉପରେ ପଡ଼ିଥାଏ। ଆଜିକାଲି ଦେଖାଯାଉଛି ଦିନକୁ ଦିନ ସମାଜରେ ଅପରାଧର ସଂଖ୍ୟା ବଢ଼ି ଚାଲିଛି। ଅପରାଧ ନିୟନ୍ତ୍ରଣ ପାଇଁ ଆଇନରେ ଅନେକ ବିଧି ବ୍ୟବସ୍ଥା ରହିଛି, ତଥାପି ଘଟୁଛି ଅପରାଧ ଯାହା ଅନେକଙ୍କୁ ବ୍ୟଥିତ କରୁଛି। ସମାଜରେ ବାସ କରୁଥିବା କୋମଳମତୀ ଶିଶୁଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ବୟସ୍କ ଲୋକ ସମସ୍ତଙ୍କ ଉପରେ ପଡ଼ୁଛି ତା'ର କୁପ୍ରଭାବ। ଏହି ପ୍ରସଙ୍ଗରେ ନିଜର ଅଭିମତ ରଖନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ସଦସ୍ୟା ତଥା ଆଇନଜୀବୀ ସ୍ନିଗ୍ଧାରାଣୀ ପାଣିଗ୍ରାହୀ।
1: ଆମେ ଗୋଟେ ଘଟଣା ଘଟିଲେ ଆଗକୁ ଆସୁଛେ, କିଛି ପ୍ରତିରୋଧ ହେଉଛି, ପୁଣି କିଛି ଦିନ ପରେ ଆମେ ଚୁପଚାପ ରହିଯାଉଛେ। ଆଇନର ପ୍ରାବଧାନ ବର୍ତ୍ତମାନ ଯଥେଷ୍ଟ କଡ଼ାକଡ଼ି ଅଛି। ଆଇନରେ ବିଚାର କରାଯାଇ ମାମଲାର ଶୁଣାଣି ସରିଲା ଆଉ ତାଙ୍କୁ ଦଣ୍ଡ ବିଧାନ କରାଗଲା, ସେ ଦଣ୍ଡର କାର୍ଯ୍ୟକାରୀ କରିବା ପାଇଁ ଆଉ ଅହେତୁକ ସମୟ ନେବାଟା ଉଚିତ ନୁହଁ। ଇଏ ଗୋଟେ ପ୍ରଥମ କଥା। ଦ୍ୱିତୀୟ କଥା, ୟାକୁ ରୋକିବା କେମିତି? ଆମର ସମାଜରେ ବର୍ତ୍ତମାନ ଶିକ୍ଷାଗତ ଯୋଗ୍ୟତା ମାପକାଠି ହେଇଛି, କିନ୍ତୁ ସାମାଜିକ ମୂଲ୍ୟବୋଧର ଶିକ୍ଷା ଆମେ ପାଇପାରୁନାହେଁ। ପୂର୍ବରେ ଥିଲା ଗୁରୁକୁଳ ମାନଙ୍କରେ ସାମାଜିକ ଶିକ୍ଷା ମୂଲ୍ୟବୋଧର, ଗୁରୁଜନ ମାନଙ୍କୁ କେମିତି ସମ୍ମାନ ଦେବା, ସମାଜରେ କେମିତି ପରସ୍ପର ପ୍ରତି ବ୍ୟବହାର ଦେଖେଇବା, କିନ୍ତୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ମୁଁ କହିବି ମ୍ୟାଟେରିଆଲିଷ୍ଟିକ ହେଇଯାଇଛି। କେମିତି ଆମେ ଅଧିକା ପଇସା ରୋଜଗାର କରିବା, ସେଇଟା ଗୋଟେ ସଫଳ ଶିକ୍ଷା ଗୁଣାତ୍ମକ ମାନ ବୋଲି ଆମେ ବିଚାର କରୁଛେ, କିନ୍ତୁ ପ୍ରକୃତରେ ସେ ପୂର୍ଣ୍ଣାଙ୍ଗ ମଣିଷ ରୂପେ ଗୋଟେ ଗଠନ ହେଉଛି କି ନାହିଁ ତାହା ଆମେ ବିଚାର କରୁନା। ଘରମାନଙ୍କରୁ ହିଁ ପ୍ରଥମର ଶିକ୍ଷା ଆରମ୍ଭ ହେବା ଦରକାର, ଯେଉଁଥିରେ କି ପରସ୍ପର ସହିତ କେମିତି ମନୋଭାବ ରଖିକି ଚଳିବା, ସେ ବାପା ମାଙ୍କ ସହିତ, ଭାଇ ଭଉଣୀଙ୍କ ସହିତ, ପରବର୍ତ୍ତୀ ସମୟରେ ନିଜର ଅର୍ଦ୍ଧାଙ୍ଗିନୀ ହଉ କି ସମାଜର ପଡ଼ୋଶୀଙ୍କର ଭଉଣୀ ହଉ, ଝିଅ ହଉ, ମୋର ବାନ୍ଧବୀ ହଉ, ସମସ୍ତଙ୍କ ସହ କେମିତି ମିଳିମିଶି ଚଳିବା ଶିକ୍ଷା, ଏଇଟା ସମାଜରୁ ଘରୁ ଆରମ୍ଭ ହେବା ଦରକାର। ଏଇ ଯୌଥ ପରିବାର ଭାଙ୍ଗିଯିବା ଦ୍ୱାରା ଏ ନ୍ୟୁକ୍ଲିୟର ଫ୍ୟାମିଲିରେ ଆମେ ସେ ଶିକ୍ଷାଟା ପାଇପାରୁ ନାହିଁ। ଆଇନ ବାଟେ ଆଇନ ଅଛି, କିନ୍ତୁ ଏସବୁ ଯାକ ଅସାମାଜିକ ଘଟଣା ମାନ ଘଟି ଚାଲୁଛି, ତାକୁ ଦୂର କରିବାକୁ ହେଲେ ଆମେ ପ୍ରଥମେ ନିଜ ଘରକୁ ସଜାଡ଼ିବା ସହିତ ନିଜକୁ ସଜାଡ଼ିବା ମୂଳ କାମ।

0: ଶ୍ରୋତାବନ୍ଧୁ, ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ଲେଖିବେ। ଆଜି ପାଇଁ ଏତିକି, ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ର। ଆକାଶବାଣୀ କଟକ କଥିକାରୀ ଶୁଣନ୍ତୁ, ଆମ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ କମିଯାଉଛି, ଆଲୋଚନା କରିଛନ୍ତି ଡକ୍ଟର ଶ୍ୟାମସୁନ୍ଦର ମିଶ୍ର।
2: ଓଡ଼ିଆ ସାହିତ୍ୟରେ କବି ଓ ଲେଖକମାନଙ୍କର ସୃଷ୍ଟିର ବିଶ୍ଳେଷଣ କଲେ ଦେଖାଯାଏ ସେମାନଙ୍କ ଲେଖାର ବିଭିନ୍ନ ପର୍ଯ୍ୟାୟରେ ହାସ୍ୟରସର ପ୍ରଚ୍ଛନ୍ନ ସ୍ରୋତର ପ୍ରବାହ ରହିଛି। ସପ୍ତମ ଶତାବ୍ଦୀର ଦୋହା କବିତାରେ ଉଚ୍ଚା ଉଚ୍ଚା ପାବତ ତହିଁ ବସଇ ସବରୀ ବାଳି, ମୋରଙ୍ଗୀ ପିଚ୍ଛ ପହରିଣ ସବରୀ ଗୀବତ ଗୁଞ୍ଜରୀ ମାଳି ବା ବତ୍ସା ଦାସଙ୍କ କଳସାରେ ଅପୂର୍ବ ବରବେଶ ଧରି ଶିବ ବୁଢ଼ାଷଣ୍ଡ ଉପରେ ବସି ଖୁଖୁ

0: ଦୋହା କବିତାରେ ଉଚ୍ଚା ଉଚ୍ଚା ପାବତ ତହିଁ ବସଇ ସବରି ବାଳି ମୋରଙ୍ଗୀ ପିଚ୍ଛ ପହରିଣ ସବରି ଗୀବତ ଗୁଞ୍ଜରି ମାଳି ବା ବଚ୍ଛା ଦାସଙ୍କ କଳସାରେ ଅପୂର୍ବ ବରବେଶ ଧରି ଶିବ ବୁଢ଼ାଷଣ୍ଡ ଉପରେ ବସି ଖୁଖୁ ଖାସ ସାହସେଣ ପେଲୁ ଅଛି ଧଇଁ ମଥା ଲାଗେ ଭୂଇଁ ପ୍ରଭୃତି ପଦରେ ଶାରଳାଦାସଙ୍କ ବହୁ ଭୋଜନକାମୀ ଓ ଅଳ୍ପ ବୁଦ୍ଧି ସମ୍ପନ୍ନ ଭୀମଙ୍କ ଚରିତ୍ର ଚିତ୍ରଣରେ ଯଦୁମଣିଙ୍କ ରହସ୍ୟମୟ ଥଟ୍ଟାଟାପୂର୍ଣ୍ଣ କବିତା ପଂକ୍ତି ମଧ୍ୟରେ ବା କବିସୂର୍ଯ୍ୟଙ୍କ ସରସେ କୁହାଯାଉଥାଏ ସିନା ତୁହାଇ ତୁହାଇ ପୁଟ ଦେଲେ ହେଲେ ଲୁହାକି ହୋଇ ବସୁନା ଇତ୍ୟାଦି କବିତାରେ ସାମାଜିକ ବ୍ୟଙ୍ଗ ମଧ୍ୟରେ ଆମେ ମୃଦୁ ହାସ୍ୟର ବିପୁଳ ସମ୍ଭାର ଦେଖୁ। ଦୀନକୃଷ୍ଣଙ୍କ ରସକଲ୍ଲୋଳ ଓ ଅନ୍ୟାନ୍ୟ ରୀତିଯୋଗ୍ୟ କବିମାନେ ମଧ୍ୟ ସ୍ଥଳବିଶେଷରେ ହାସ୍ୟରସର ପ୍ରୟୋଗ କରିଛନ୍ତି। ଆଧୁନିକ ଯୁଗର ଆରମ୍ଭରୁ ହାସ୍ୟରସ ପରିବେଷଣର ବିପୁଳ ପ୍ରଚେଷ୍ଟା ହୋଇଛି। ଫକୀରମୋହନ, କାନ୍ତକବି, ଲକ୍ଷ୍ମୀକାନ୍ତ, ଗୋପାଳଚନ୍ଦ୍ର ପ୍ରହରାଜ, ନିଆଁଘଣ୍ଟା ଗୋଦାବରିଶ, ଫତୁରାନନ୍ଦ ପ୍ରଭୃତି ଓଡ଼ିଶାରେ ରସ ଜଳଧିର ପ୍ଲାବନ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ, କେତେକ ବ୍ୟଙ୍ଗ ଲେଖକ ଓ କବି ଓଡ଼ିଆରେ ଲାଳିକା, ବ୍ୟଙ୍ଗାନୁକରଣ, ଅନର୍ଥୀକରଣ ପ୍ରଭୃତି ହାସ୍ୟର ବିଭିନ୍ନ ଦିଗନ୍ତମାନ ସୃଷ୍ଟି କରିଛନ୍ତି। ଓସ୍ତାଦ ଗୁରୁଙ୍କର ଚେଲା ଚାମୁଣ୍ଡା ପରି ସାହିତ୍ୟ ସାଧକଙ୍କର ଅନେକ ଶିଷ୍ୟ ପ୍ରଶିଷ୍ୟ ଓଡ଼ିଆରେ ହାସ୍ୟ ପରିବେଷଣର ପ୍ରବଳ ପ୍ରୟାସ ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ହାସ୍ୟରସର ପତ୍ରିକା ଓ ଦୂରଦର୍ଶନର ବିଭିନ୍ନ ଚ୍ୟାନେଲରୁ ପ୍ରଦର୍ଶିତ ଉଦ୍ୟମରୁ ଏହି ଧାରାର ପରିଚୟ ମିଳେ। ତଥାପି ଅତ୍ୟାଧୁନିକ ଯୁଗରେ ନିର୍ମଳ ହାସ୍ୟ ବା ଉଚ୍ଚଶ୍ରେଣୀର ହାସ୍ୟ ସୃଷ୍ଟିର ପରିମାଣ ଯେ କମିଯାଇଛି ତାହା ଅସ୍ୱୀକାର କରାଯାଇନପାରେ। ଏହାର କାରଣ ନାନାବିଧ ହୋଇପାରେ, ଯଥା ଆଗ୍ରହୀ ପୃଷ୍ଠପୋଷକମାନଙ୍କର ଅଭାବ, ଉପଯୁକ୍ତ ପରିବେଶରେ ତ୍ରୁଟି କିମ୍ବା ଜନସାଧାରଣଙ୍କଠାରେ ହାସ୍ୟରସର କ୍ରମ ଅବନତି। ଏସବୁ କାରଣମାନଙ୍କ ମଧ୍ୟରୁ ଗୋଟିଏ ଅନ୍ୟ ସହିତ ଜଡ଼ିତ ହେଲେ ମଧ୍ୟ ପ୍ରତ୍ୟେକଟିର ପରିଚୟ ଏଠାରେ ଦିଆଯାଇପାରେ। ରାଜନୈତିକ ନେତାମାନେ ଦଳୀୟ ସଭାରେ ନିଜ ପ୍ରଦେଶର ସର୍ବାଙ୍ଗୀନ ଉନ୍ନତି ବିଷୟରେ ଯାହା କିଛି ଭାଷଣ ଦିଅନ୍ତୁ ନା କାହିଁକି, ନିରନ୍ତର କର୍ମହୀନତା, ଦାରିଦ୍ର୍ୟଜନିତ ଅନାହାର ଓ ମରୁଡ଼ି ଫଳରେ ହଜାର ହଜାର ପରିବାର ପ୍ରିୟ ଜନ୍ମଭୂମି ଛାଡ଼ି ବିଦେଶକୁ ପଳାଉଥିବାର ବାସ୍ତବ ସତ୍ୟତା ଓଡ଼ିଆକୁ ନିର୍ବେଦ, ନିଷ୍ପ୍ରାଣ ଓ ରସହୀନ କରିଦେଇଛି। ତେଣୁ ଭାରତର ସାରସ୍ୱତ ଜଗତରେ ଗୋଟିଏ ବାଣୀ ବା ବୋଲି ଅଛି, କାତରେ କବିତା କୁତଃ, ଅର୍ଥାତ୍ ଉଦର ଜ୍ୱାଳାରେ କାତର ବ୍ୟକ୍ତିକୁ କବିତାର ମାଧୁର୍ଯ୍ୟ ବିଶେଷ କରି ରସ ସାହିତ୍ୟର ସୌନ୍ଦର୍ଯ୍ୟ ବୁଝାଇବା କେବଳ କାଲ ଆଗରେ ମୂଳା ଚୋବିବା ପରି ନିରର୍ଥକ। ଏହାର ଆଉ ଗୋଟିଏ ଦିଗ ମଧ୍ୟ ଅଛି। ଆଧୁନିକ ଓଡ଼ିଶାର ହାସ୍ୟରସିକ ମଧ୍ୟରୁ ଫକୀରମୋହନ, ଲକ୍ଷ୍ମୀକାନ୍ତ ଓ ଫତୁରାନନ୍ଦ ପ୍ରତିଷ୍ଠିତ ବଂଶରେ ସ୍ୱଚ୍ଛଳ ପରିବେଶରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ଶାରୀରିକ ମାନସିକ ଚାପରେ ଜର୍ଜରିତ ହେଉଥିଲେ। ମହାକବି କାଳିଦାସଙ୍କ ସମୟରେ ଲୋକବାଣୀଟିଏ ଥିଲା, ଦାରିଦ୍ର୍ୟ ଦୋଷ ଗୁଣରାଶି ନାଶ। ଏହିସବୁ ପ୍ରମାଣ ସମୂହରୁ ଜଣାପଡ଼େ ଯେ ଜୀବନଧାରଣର ମାନ ବା ସ୍ୱାଚ୍ଛନ୍ଦ୍ୟ ସହ ହାସ୍ୟରସିକତାର ବିଶେଷ କିଛି ସମ୍ପର୍କ ନାହିଁ। ମନେହୁଏ ପ୍ରତିଭାର ଆଉ ସମସ୍ତ ଦିଗନ୍ତ ପରି ରସବୋଧ ମଧ୍ୟ ଜନ୍ମଗତ ବା ଏକ ଅଗୁରୁବିଦ୍ୟା। ଏଇଠି ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠେ ଯେ ଓଡ଼ିଆ ସାହିତ୍ୟର ଆଦ୍ୟାବସ୍ଥାରୁ ଆଜି ପର୍ଯ୍ୟନ୍ତ ସାହିତ୍ୟରେ ହାସ୍ୟରସର ବିପୁଳ ସମ୍ଭାର ଥାଇ ମଧ୍ୟ ଆଜି ତାହାର ଅଧୋଗତି କାହିଁକି? ଏହାର କାରଣ ଆଜିକାଲି ଓଡ଼ିଶାରେ କେବଳ ହାସ୍ୟରସ ନୁହେଁ, ଯେକୌଣସି ପ୍ରକାର ସାହିତ୍ୟ ପୁସ୍ତକ ପାଇଁ ପାଠକର ଘୋର ଅଭାବ। ଓଡ଼ିଶାର ବହି ବଜାରରେ ପେଣ୍ଠସ୍ଥଳ ବୁଲି ଆସିଲେ ଜଣାଯାଏ ଏଠାରେ ଏସବୁ ପାଇଁ ପ୍ରକାଶକଙ୍କର ଘୋର ଅଭାବ। ହାସ୍ୟରସ ପ୍ରଧାନତଃ ଦୁଇ ପ୍ରକାର ଥାଏ, ନିର୍ମଳ ହାସ୍ୟରସ ବା ବିଦ୍ରୁପାତ୍ମକ ହାସ୍ୟ। କୌଣସି ବ୍ୟକ୍ତି ବା ଗୋଷ୍ଠୀର ଦୋଷ ଦୁର୍ବଳତା ଦେଖାଇ ସେସବୁକୁ ସମାଲୋଚନାର ବେତ୍ରାଘାତରେ ସଜାଡ଼ି ଦେବା ବିଦ୍ରୁପ ବା ସାଟ୍ୟାର୍। ବିଶ୍ୱ ସାହିତ୍ୟର ଅନେକ ପ୍ରତିଭାବାନ ଲେଖକ ଏହି ବିଦ୍ରୁପାତ୍ମକ ଲେଖା ମାଧ୍ୟମରେ ଯଶସ୍ୱୀ ହୋଇଛନ୍ତି। ଏହି ବିଦ୍ରୁପ ପୁଣି ଦୁଇ ପ୍ରକାର, ଗୋଟିଏ ମଣିଷ ଚରିତ୍ରକୁ ସଂଶୋଧନ କରିବା ଓ ଅନ୍ୟଟି ଉଦ୍ଦେଶ୍ୟମୂଳକ ଭାବେ ନିନ୍ଦା କରିବା ପାଇଁ ଉଦ୍ଦିଷ୍ଟ। ଏହାକୁ କୁଚ୍ଛା ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇପାରେ। ନିର୍ମଳ ହାସ୍ୟ କିନ୍ତୁ କୌଣସି ଘଟଣା ବା କାଳ୍ପନିକ ଚରିତ୍ରର ନିପୁଣ ବିଶ୍ଳେଷଣ ମାଧ୍ୟମରେ ପରିବେଷିତ ହୁଏ। ଓଡ଼ିଶାର ଗଣମାଧ୍ୟମ, ପ୍ରକାଶକ ଓ ପାଠକମାନଙ୍କୁ ବିଶେଷ ଅନୁରୋଧ, ସେମାନେ ସମାଜ ଓ ବ୍ୟକ୍ତି ଚରିତ୍ର ଗଠନକାରୀ ରଚନାମାନଙ୍କରୁ ଉତ୍ତମ କିଏ ବାଛି ଦିଅନ୍ତୁ, ହାସ୍ୟ ସାହିତ୍ୟର ସୃଷ୍ଟି ପୁଣି ସଫଳତା ଦିଗରେ ଗତି କରୁ।
1: କଥିକାରେ ଶୁଣୁଥିଲେ ଆମ ସାହିତ୍ୟରେ ହାସ୍ୟ ବ୍ୟଙ୍ଗ କମିଯାଉଛି। ଆଲୋଚନା କରିଥିଲେ ଡକ୍ଟର ଶ୍ୟାମସୁନ୍ଦର ମିଶ୍ର। ଆକାଶବାଣୀ କଟକ।
2: আচ্ছা দাশবাবু, আপনার ঘরটা 1970 তৈরি হয়েছিল, রাইট? তাহলে এ পর্যন্ত এত স্ট্রং কেমিতে আছে?
3: আরে এইটা একদম সিম্পল, এবং সেইথিপাই মু সেতবেলে মোর বিশ্বাস রাখিলি, এবং আজি মধ্য চেটিনাড সিমেন্ট উপরে
4: শক্তি যাহা বর্ষ বর্ষ নুহে বরং পিঢ়ি পাই রহি থাকে। চেটিনাড সিমেন্ট, সুপার গ্রেড সিমেন্ট।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼ିହଟିଆରେ ସେ ଶ୍ୟାମନାଗର ତାହାରେ ରସିଲେ ପାଇବୁତୁ ବଡ଼ବଟିଆ।

0: ପ୍ରଚାର କଲୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ଥିଲେ ଜ୍ୟୋତ୍ସ୍ନା ଦାସ। ଶିଳ୍ପୀ ପରିବେଷଣ କରିଥିଲେ ବନମାଳୀଙ୍କ ରଚନାରେ ଓଡ଼ିଶୀ ଗୀତ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଭାନୁମତୀ ସାହୁ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: यदि आप अब कोई नई

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର 34ତମ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହେମନ୍ତ କୁମାର।

ଚତୁର୍ଦ୍ଦଶ ଛାନ୍ଦର ଶେଷ ଅଂଶକୁ ନେଇ ଏହି ଭାଗରେ ରାମ ସୀତା ବିବାହକାଳୀନ ଉତ୍ସବ ବର୍ଷାକାଳ ଶୋଭା ଧାରଣ କଲା ବୋଲି ଉପେନ୍ଦ୍ର ଭଞ୍ଜ ବର୍ଣ୍ଣନା କରିଛନ୍ତି। ଶବ୍ଦ ଓ ଅର୍ଥର ସମନ୍ୱୟରେ ଉପମା ସଂଯୋଜନାକୁ ଅଧିକ ଆକର୍ଷଣୀୟ କରିବା ଭଞ୍ଜୀୟ ବୈଶିଷ୍ଟ୍ୟ। ଅର୍ଥର ସାମଞ୍ଜସ୍ୟ ସହିତ ଶବ୍ଦ ସାମଞ୍ଜସ୍ୟ ଦେଇ କବିତାକୁ ଅଳଙ୍କାର ମଣ୍ଡିତ କରିବାରେ ଭଞ୍ଜଙ୍କର ଶବ୍ଦ ପାଣ୍ଡିତ୍ୟ ସହାୟକ ହୋଇଛି ଓ ଏହାଦ୍ୱାରା ଓଡ଼ିଆ ଭାଷା ସମୃଦ୍ଧ ହୋଇଛି। ଉତ୍ସବରେ ବ୍ୟବହୃତ ଶୁକ୍ଳବର୍ଣ୍ଣର ଛତ୍ର ସବୁ କଦଳୀ ପୁଷ୍ପ ଭଳି ଦିଶିଲେ। ବାଣ ଫୁଟିବାରୁ ମନେ ହେଲା ଜାଇ ଓ ଜୁଇ ଫୁଲ ଫୁଟିଲେ। ମୟୂର ଭଳି ନୃତ୍ୟ କଲେ ନର୍ତ୍ତକୀମାନେ। ମେଘାଚ୍ଛନ୍ନ ଦିନ କୁହୁକ ଭଳି ଅସ୍ପଷ୍ଟତାର ମାୟା ସୃଷ୍ଟି କଲା। ଦାତାମାନେ ରଜତ ବା ରୌପ୍ୟ ମୁଦ୍ରା ବହୁଳ ଭାବରେ ଦାନ କରିବାରୁ ତାହା ବର୍ଷାବେଳର ଉତ୍ପଳ ବା କୁଆ ପଥର ପରି ହେଲା। ରାଜପୁରରୁ ସୈନ୍ୟ ବାହାରି ଗିରିରୁ ନିର୍ଗତ ଝର ବା ଝରଣାର ଭ୍ରମ ସୃଷ୍ଟି କଲେ। ରାଜମାର୍ଗ ବର୍ଷାବେଳରେ ବଢ଼ିଥିବା ନଦୀ ଭଳି ମନେ ହେଲା। ସୈନିକମାନଙ୍କ ମଥାର ଉଷ୍ଣିଷ ବା ପଗଡ଼ି ସିଏ ବଢ଼ିଲା ନଈର ହିଣ୍ଡିର ବା ଫେଣ ଭଳି ଦେଖାଗଲା। ବର୍ଷାଦିନେ ବୀରତରୁ ଅର୍ଥାତ୍ ଅର୍ଜୁନ ବୃକ୍ଷ ପୁଷ୍ପମଣ୍ଡିତ ହୋଇ ମଧୁପ ବା ଭ୍ରମର ଦ୍ୱାରା ବେଷ୍ଟିତ ହେବା ଭଳି ଏଠାରେ ବୃକ୍ଷ ଭଳି ଝାଡ଼ ବାଣ ଓ ମଦ୍ୟପି ବାଣୁଆମାନେ ରହିଥିଲେ। ଲହରୀଯୁକ୍ତ ନଦୀ ବନ୍ଧ ବାଡ଼ ପାଇ ଶାନ୍ତ ହୋଇଗଲା ପରି ଗତିଶୀଳ ସୈନ୍ୟବାହିନୀ ସିଂହଦ୍ୱାରଠାରେ ସ୍ଥିର ହୋଇଗଲା। ବିଦେଶୀମାନେ ତରିବା ନୌକାରୁ ଓହ୍ଲାଇ ନିଜ ସଦନ ବା ଗୃହକୁ ଗଲା ଭଳି ବରଯାତ୍ରୀମାନେ ସବାରି ଓ ଯାନ ତେଜି ବହନ ବା ଶୀଘ୍ର ଜନକଙ୍କର ସଦନ ଉଦ୍ଦେଶ୍ୟରେ ଗମନ କଲେ ବୋଲି ଭଞ୍ଜ ଉତ୍ପ୍ରେକ୍ଷା କଲେ। ବେଶ୍ମ ବା ଗୃହର ମୁଦୁସୁଲିମାନେ ବରମାନଙ୍କୁ ଅନ୍ନ ଥାଳିରେ ବନ୍ଦାପନା କଲେ। ଶାଳକମାନେ ବରମାନଙ୍କୁ ବରଣ କରି ନେଇଗଲେ। ବିବାହ ବେଦୀରେ ବ୍ରହ୍ମା ଓ ଆଚାର୍ଯ୍ୟ ରୂପେ ବସିଲେ ବଶିଷ୍ଠ ସତାନନ୍ଦ କାଶ୍ୟପ କୌଶିକ ବାମଦେବ ଗୌତମ ଜାବାଳୀ ଓ ବାଲ୍ମୀକି ପ୍ରମୁଖ ଋଷିମାନେ। ବିଧି ଅନୁଯାୟୀ ପୁରୋହିତଙ୍କ ନିର୍ଦ୍ଦେଶରେ ଶାଳକମାନେ ବରମାନଙ୍କର ପଦଧୌତ କଲେ। କନ୍ୟାମାନେ ବିରହିଣୀ ହୋଇ ବିପ୍ରଲବ୍ଧା ନାୟିକା ହୋଇଥିଲେ। ବରମାନଙ୍କ ଯଜ୍ଞୋପବୀତ ବା ପଇତାକୁ ଦୂତ ରୂପେ ପଠାଯାଇ ସେମାନଙ୍କୁ ବୋଧ କରି ଅଣାଗଲା। ଚାରି ବେଦ ବ୍ରହ୍ମାଙ୍କ ଚାରିମୁଖ ଭଳି ଶୋଭା ପାଇଲା। ବରକନ୍ୟାଙ୍କୁ ଈଶ୍ୱର ପାର୍ବତୀ କହନ୍ତି। କବି କଳ୍ପନାରେ ସେମାନଙ୍କୁ ସେଥିପାଇଁ ମୁକୁଟ ପିନ୍ଧାଗଲା। ବିତିହୋତ୍ର ବା ଅଗ୍ନିରେ ଲାଜା ବା ଲିଆ ଖଇ ପକାଇ ହୋମ କଲେ ବରକନ୍ୟା। ବରକନ୍ୟା ଆଉ ଏଣିକି ଲଜ୍ଜା କଲେ ଚଳିବ ନାହିଁ ଭାବି ଲଜ୍ଜାକୁ ଜାଳିଦେଲେ ବୋଲି ଭଞ୍ଜ ରସିକତା କରିଛନ୍ତି। କଉଡ଼ି ଖେଳ ପରେ ଆସିଲା ବରକନ୍ୟାଙ୍କର ପଞ୍ଚୁଗ୍ରାସୀର ବେଳ। ଥାଳିରୁ ନେଇ ଖାଇବା ପାଇଁ ସୀତାଙ୍କ ହସ୍ତ ଚଳିଲା ନାହିଁ। ହସ୍ତର ବଳୟରେ ଶ୍ରୀରାମ ମୂର୍ତ୍ତି ଦିଶିଲା। ଭୌତିକ ଭୋଗ ତ୍ୟାଗ କରି ଦିବ୍ୟ ଭାବରେ ବୁଡ଼ି ରହିଲେ ସୀତା। ବର୍ଷା ଜଳରେ ପ୍ରତିବିମ୍ବିତ ଚନ୍ଦ୍ର ପ୍ରତି ଚକୋର ସ୍ନେହୀ ହେବା ଭଳି ଚାହିଁ ରହିଲେ ମୁଗ୍ଧା ମୈଥିଳି। ପଞ୍ଚୁଗ୍ରାସୀ ବିଧାନ ପରେ ଶାଶୁମାନେ ବରକନ୍ୟାଙ୍କୁ ବନ୍ଦାପନା କଲେ ଓ ଅମୂଲ୍ୟ ରତ୍ନମାନ ବିତରଣ କଲେ। ବୀରବର ଭଞ୍ଜ ସୀତାରାମଙ୍କୁ ଧ୍ୟାନ କରି ଏ ଛାନ୍ଦକୁ 62 ପଦରେ ଶେଷ କଲେ।

0: ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀ ସବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀ ସବିଳାସ। ଆଜି ଶୁଣୁଥିଲେ ଏହାର 34ତମ ଭାଗ। କଣ୍ଠଦାନ କରିଥିଲେ ମିତାଲି ଚିନ୍ନାର, ସ୍ନିଗ୍ଧାରାଣୀ କର, କେଶବ ଚନ୍ଦ୍ର ରାଉତ ଏବଂ କୃଷ୍ଣ ଚନ୍ଦ୍ର ରାୟ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ, ସଙ୍ଗୀତ ହେମନ୍ତ କୁମାର ତ୍ରିପାଠୀ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୀତ ଗୀତିକା।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ ଏ ମାସର ଇଲେକ୍ଟ୍ରି।

ଖରାରେ ବାହାରକୁ ଗଲେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଚର୍ମ ପୋଡ଼ିଯାଇ କଳା ହୋଇଯିବାର ସମ୍ଭାବନା ଅଛି। ତେଣୁ ପଦାକୁ ଯିବାକୁ ହେଲେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। ଛତା, ଜୋତା, ଓଦା ଗାମୁଛା, ଢିଲା ପୋଷାକ, କଳା ଚଷମା ବ୍ୟବହାର କରନ୍ତୁ। ଢିଲା ସୂତା ପୋଷାକ ପିନ୍ଧନ୍ତୁ। ମୁହଁକୁ ଘୋଡ଼େଇ ରଖନ୍ତୁ ରୁମାଲ କିମ୍ବା ଷ୍ଟଲରେ ଝାଞ୍ଜିରୁ ରକ୍ଷା ପାଇବା ପାଇଁ।

ଦାରୁଣ ଗ୍ରୀଷ୍ମ ଏତେ ଦାଉ ସାଧିଲାଣି ଯେ ସମସ୍ତେ ଅସ୍ତବ୍ୟସ୍ତ। ଏତେ ଖରାରେ ଦିନବେଳେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଦିନ ତ ଦିନ, ରାତିରେ ଘରେ ବି ରହିବା ଭାରି କଷ୍ଟକର ହୋଇପଡ଼ୁଛି। ଅସହ୍ୟ ଗୁଳୁଗୁଳିରେ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇଯାଉଛି। ସମସ୍ତଙ୍କ ମୁହଁରୁ ଖାଲି ଗୋଟିଏ କଥା ଶୁଣିବାକୁ ମିଳୁଛି, ଓହ କି ଗରମ, କି ଅସହ୍ୟ ଗରମ।

ସତରେ ଭାରି ଅସହ୍ୟ ଏଇ ଗରମ। ଛଟପଟ ହେଉଛି ମଣିଷ, ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଘରେ ବାହାରେ କେଉଁଠି ବି ଶାନ୍ତି ନାହିଁ। ଚିଡ଼ଚିଡ଼ାପଣ ବଢ଼ିଯାଉଛି ମଣିଷର ପ୍ରତି ମୁହୂର୍ତ୍ତରେ, ଅସହ୍ୟ ଏଇ ଗରମ ପାଇଁ।

ଖାଲି ମଣିଷ ନୁହେଁ ବନ୍ଧୁ, ପଶୁପକ୍ଷୀ ବି ଭାରି ଛଟପଟ ହେଉଛନ୍ତି ବାହାରେ। ପକ୍ଷୀଟିଏ ଦେଖିବା ଦୁରୂହ ବ୍ୟାପାର ହୋଇପଡ଼ୁଛି। ଜୀବନ ବିକଳରେ ଆଶ୍ରୟ ଖୋଜୁଛନ୍ତି ସେମାନେ, ବେଳେବେଳେ ପଶିଯାଉଛନ୍ତି ଘର ଭିତରକୁ। ଏହି ସମୟରେ ସେମାନଙ୍କୁ ଘଉଡ଼େଇ ନ ଦେଇ ବରଂ ଆଶ୍ରୟ ଦିଅନ୍ତୁ, ଥଣ୍ଡା ଜଳ ସ୍ପ୍ରେ କରନ୍ତୁ ସେମାନଙ୍କ ଉପରେ କିଛି କିଛି, ଏବଂ କାହାକୁ ତୋରାଣି ଥଣ୍ଡା ପାଣି ଏସବୁ ପିଇବାକୁ ଦିଅନ୍ତୁ। ଖାଇବାକୁ ମଧ୍ୟ ସେମାନଙ୍କୁ ଦେବା ଏହି ସମୟରେ ନିହାତି ଗୌରବର କଥା। ପଶୁପକ୍ଷୀ ଆମର ଉପକାରୀ ଜୀବ, ସେମାନଙ୍କୁ ଘଉଡ଼େଇ ନ ଦେଇ ବରଂ ଆଦର।

ସତରେ ଭାରି ଅସହ୍ୟ ଏଇ ଗରମ। ସବୁଠି ଚିନ୍ତା ସମସ୍ତଙ୍କର, ଚିନ୍ତା ବିଶ୍ୱ ତାପାୟନର, ଉତ୍ତପ୍ତତାର କଥା, ଗ୍ରୀନ ହାଉସ୍ର ଇଫେକ୍ଟର କଥା, ବୃକ୍ଷ ଧୀରେ ଧୀରେ ଲୋପ ପାଇଯାଉଥିବାର କଥା। କ'ଣ ହୋଇପାରେ ଏ ବର୍ଦ୍ଧିତ ଉତ୍ତପ୍ତତାର କାରଣ? ଏବେ ସମୟ ଆସିଛି ଅଧିକ ଗଛ ଲଗାଇବା, ଯାହାର ଛାୟାରେ ଆଶ୍ରୟ ନେବା ଆମେ ସମସ୍ତେ। ସେହି ଛାଇରେ ଶୀତଳ ପବନରେ ଟିକିଏ ଆଶ୍ୱସ୍ତ ହେବା।

ଜୀବନ କେତେବେଳେ କେତେ ଦୁର୍ଦ୍ଦଶା ଭିତରେ ଗତି କରେ ଏଠି, କେବେ ପ୍ରକୃତି ଦାଉସାଧେ, କେବେ ନିଜ ମଣିଷ, ଏଇ ଉଷ୍ମତାର କର୍କଶତା ସବୁଠି।

0: ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ? ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
4: ଓହୋ ମା, ତମର ପ୍ରତି କଥାରେ ଟେନସନ।
3: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
4: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
3: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
4: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ଘରେ ଟିକିଏ ମୁହୂର୍ତ୍ତ ଫ୍ୟାନ ବନ୍ଦ ହେଇଗଲେ ନିର୍ଗତ ଝାଳରେ ଓଦା ହୋଇଯାଉଛି ସମଗ୍ର ଶରୀର। ଏସିରେ କେତେ ସମୟ ରହିହେବ? କାମ ତ କରିବାକୁ ପଡ଼ିବ, ବାହାରକୁ ତ ଯିବାକୁ ପଡ଼ିବ। ତେବେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ, ସାଙ୍ଗରେ ପାଣି ବୋତଲଟିଏ ନେବାକୁ ଆଦୌ ଭୁଲନ୍ତୁ ନାହିଁ। ଆଉ ମନେ ରଖନ୍ତୁ, ଟୋପାଏ ପାଣି ଆଦୌ ନଷ୍ଟ କରନ୍ତୁ ନାହିଁ। ଏହି ସମୟରେ ସମସ୍ତେ ନିଶ୍ଚୟ ବୁଝିପାରିବେ ଟୋପାଏ ପାଣିର ମୂଲ୍ୟ କ'ଣ। ଘରର ବୟସ୍କ ବୟସ୍କାଙ୍କର ଯତ୍ନ ନିଅନ୍ତୁ, ଗର୍ଭବତୀଙ୍କୁ ବିଶେଷ ଧ୍ୟାନ ଦିଅନ୍ତୁ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ସବୁ ଛୁଟି ହୋଇଯାଇଛି। ପିଲାମାନେ ଘରେ ଅଝଟ ହେଉଛନ୍ତି। ପିଲାଙ୍କ ପାଇଁ ତ ସ୍କୁଲ ଛୁଟି କଲେଜ ଛୁଟି ହୋଇଯାଇଛି ଉତ୍ସବର ମୁହୂର୍ତ୍ତ। ତେବେ ଶ୍ରମିକ ଶ୍ରେଣୀଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି, ଏହି ପ୍ରବଳ ଗରମରେ ବାହାରେ ଦିନବେଳେ ବେଶୀ ସମୟ ଛିଡ଼ା ହୋଇ କାମ କରନ୍ତୁ ନାହିଁ, କାରଣ ଖରାରେ ଅଧିକ ସମୟ ଛିଡ଼ା ହୋଇ କାମ କରିବା ଦ୍ୱାରା ଅଂଶୁଘାତ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ସେଥିପ୍ରତି ଧ୍ୟାନ ଦେଇ ସେଥିପ୍ରତି ସତର୍କ ରୁହନ୍ତୁ।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ କଳା ପକ୍ଷୀର ତୃଷ୍ଣା। ରଚନା ହାଡ଼ିବନ୍ଧୁ ସାହୁ, ପ୍ରଯୋଜନା ରବୀନ୍ଦ୍ର କୁମାର ଦାସ। ନାଟକ କଳା ପକ୍ଷୀର ତୃଷ୍ଣା।

0: ନଦୀତଟ ଦେଖାଗଲାଣି, ଏଇ ତୋଟା ଗହଳର ଫାଙ୍କ ଦେଇ ଦେଖୁନା, ଦିଶୁଛି ନା?
1: ବୁଝିପାରୁନି କାନ୍ତି, ଏ ପ୍ରାଣଟା କାହିଁକି ଏମିତି ଅବଶ ହେଇ ଉଠୁଛି? ଯେମିତି ଲାଗୁଛି ଏଇ ପାଦମାନେ ମୋର କ୍ଲାନ୍ତ ଅବସନ୍ନ।
0: କଣ ମୋ ବଳର ପ୍ରାଣଟା ସାରା ରାତି ଉଜାଗର ରହି କାହାରି ସ୍ମୃତିକୁ ରୋମନ୍ଥନ କରିଥିଲା ନା କଣ?
1: ସ୍ମୃତି, ସ୍ମୃତି। ଆଚ୍ଛା ଗୋଟେ କଥା ପଚାରିବି କାନ୍ତି।
0: ପଚାର।
1: ଏଇଟା ଚିତ୍ତବନ ବିହାରର ପିପଳ ବନାଶ୍ରମ ନା? ସେଇଥିପାଇଁ

0: ଦେଖିଲୁ ଏଠି ରାଜା ବିକ୍ରମାଦିତ୍ୟଙ୍କ 32 ସିଂହାସନ ଲୁକାୟିତ ଥିବା ମାଟିକୁଦ ଭଳି ଏ ପ୍ରାଣରେ ଯେମିତି କାହାରି ନିର୍ଦ୍ଦେଶନାମା ଗୁଞ୍ଜରିତ ହୁଏ ଲୋକାନ୍ତି
1: ବୁଝିପାରିଲିନି ବଉଳ।
0: ଏ ଶୁଣିପାରୁଛ ଶୁଭ ଶଙ୍ଖଧ୍ୱନି? ଆ ଗୋଧୂଳି ଲଗ୍ନର ସଙ୍କେତ ଦେଇ ବୌଦ୍ଧ ସନ୍ନ୍ୟାସୀମାନେ ଶଙ୍ଖଧ୍ୱନି କରୁଛନ୍ତି। ଆ କି ମଧୁର ଏ ବସୁନ୍ଧରା, କି ପବିତ୍ର ଏ ମାଟି, କି ପବିତ୍ର ଏ ଚେତବନ ବିହାରର ବନାନୀ ସମୂହ।
1: ବଳ ଏ ବଳ, ଦେଖୁଛି ତମେ ପାଗଳି ହେଇଗଲଣି, କଣ ଏମିତି ପାଗଳିଙ୍କ ପରି ଚାହି ରହିଛ? ଆସ ଯିବା, ସୂର୍ଯ୍ୟାସ୍ତ ପୂର୍ବରୁ ଫେରି ନ ଗଲେ ମା କ୍ରୋଧ ହେବେନି।
0: ଫେରିଯିବା,
1: ଗୋଧୂଳି ମରି ଆସୁଛି, ହୁଏତ ଅଳ୍ପ ସମୟ ପରେ ସନ୍ଧ୍ୟା ଉପଗତ ହବ, ତାପରେ ଅନ୍ଧକାର। ଆସ ବଉଳ, ଆସ ଫେରିଯିବା,
0: ଚାଲ ଚାଲ ବଉଳ ଚାଲ।
1: ବଉଳ ଏ ବଉଳ,
0: କୁହ କାନ୍ତି,
1: କୋଉଠି ହଜିଗଲ ତମେ?
0: ମାନେ
1: ଏତେ କରି ଡାକୁଛି ଶୁଣୁନ ଯେ
0: ତମେ ମତେ ଡାକିଲ?
1: ବୁଝିଲି, ଯେତବନ ବିହାରର ଶଙ୍ଖଧ୍ୱନିରେ ମନ୍ତ୍ର ଭରି ରହିଛି। ଆମ ବଉଳ, ମୋ ବଉଳ ସେହି ମନ୍ତ୍ରରେ ମୋହଗ୍ରସ୍ତ ହୋଇ ନିଜକୁ ପାଶରେ ଦେଇଛନ୍ତି, ଏଇଆ ନା?
0: ସତଲୋ କାନ୍ତି, ସେ ଶଙ୍ଖଧ୍ୱନିରେ ମନ୍ତ୍ର ଭରି ରହିଛି।
1: ନଚେତ ଶଙ୍ଖଧ୍ୱନି ଶୁଣିବା ପରେ ତମେ ଏମିତି ପାଗଳି ପରି ନିଜକୁ ହଜାଇ ବସିଥାନ୍ତ।
0: ଯେତବନ ବିହାରର ମାଟିରେ ପାଦ ଦେଲେ ସବୁ ମଣିଷ ମୋରି ପରି ହଜିଯିବେ ଲୋ କାନ୍ତି।
1: ସବୁ ମଣିଷ ନା ମନର ମଣିଷ? ମୋ
0: ମନର ମଣିଷ
1: ଯାହା ପାଇଁ ମୋ ବଉଳ ପ୍ରାଣଟା କାନ୍ଦି ଉଠେ।
0: କାହା ପାଇଁ?
1: ସେଇ ପୁରୁଷ ଯାହାର ରୂପକାନ୍ତିରେ ବଉଳ ମୋର ଆତ୍ମହରା।
0: ତମେ ଜାଣିଛ କାନ୍ତି?
1: ସବୁ ଜାଣିଛି, ତେଜଦୀପ୍ତ ଶରୀର, ସୌମ୍ୟକାନ୍ତି ରୂପ, ସତିକି ଆକାଶର ବୁକୁଚିରି ଦେବତା ଓହ୍ଲେଇ ଆସିଲେ, ଏଇଆ ନା?
0: ହଁ ଲୋ କାନ୍ତି, ଦେବତା ଯେମିତି ଜୀବନର ପ୍ରଥମ ପାହାନ୍ତରେ ଯେତେବେଳେ ସେ ରୂପକାନ୍ତି ମୋ ଆଖିର ଆଇନାରେ ପ୍ରତିଭାତ ହେଲା, ମୁଁ ଦୁର୍ବଳ ହୋଇପଡ଼ିଲି। ଯେମିତି ଲାଗିଲା ମୋ ଭିତରେ କି ମୋତେ ଟାଣି ଧରୁଛି, ମୋର ହେଇ ରହିପାରୁନି, କୋଉ ଗୋଟେ ଅଜଣା ହାତଙ୍କରେ ମୁଁ ଧରି ଉଠୁଛି, ସେ ହରି ଉଠୁଛି।
1: ବଳ ହେ ବଳ, ଆରେ ପୁଣି ଭାବପ୍ରବଣ ହେଉଥିଲା
0: କାନ୍ତି,
1: ଦେଖୁଛି ସତକୁ ସତ ତମେ ପାଗଳି ହେଇଗଲାଣି ବଉଳ।
0: କାନ୍ତି, ସତେ କଣ ସିଏ ଆଉ ଆସିବେନି?
1: ପୁଣି ସେଇ ପ୍ରଶ୍ନ,
0: ଏ ଚାଣ୍ଡାଳ କନ୍ୟାର ହୃଦୟ ଆଉ ପ୍ରାଣରେ ମନ ଭରି ସୌରଭର ମଧୁବାଲ ସ୍ପର୍ଶ ଠାଳିବାକୁ ସତେ କଣ ସିଏ ଆସିବେନି? ପତିଥର ଜୀବନକୁ ଧନ୍ୟ କରିବାକୁ ସତେ କଣ ସିଏ ଆସିବେନି?
1: ବଉଳ, ଆମେ ଚାଣ୍ଡାଳ ଦୁହିତା ବଉଳ, ପତିତା ଗର୍ଭରୁ ଆମର ଜନ୍ମ, ସଭିଙ୍କର କୃଣ୍ୟା, ସମାଜରେ ଅସ୍ପୃଶ୍ୟା, ଆମ ଛାୟା ସ୍ପର୍ଶରେ କୁଆଡ଼େ ପାପ ବଳି ହେଇଯାଏ। ଆଚାର୍ଯ୍ୟ ଚତୁର୍ବର୍ଣ୍ଣଙ୍କୁ ଦେଖିଲନି ଛାୟା ସ୍ପର୍ଶ କରିଛନ୍ତି କି ନାହିଁ, କେମିତି ପୁନର୍ବାର ସ୍ନାନଭୂତ ହେଲେ ବାମନ ହେଇ ଚନ୍ଦ୍ରମାକୁ ହାତ ମୁଠାରେ ପାଇବା ଆମ ପାଇଁ ସ୍ୱପ୍ନ ନୁହେଁ ତ ଆଉ କଣ ବଉଳ?
0: ଦୋଷ କଣ ଆମ ଜନ୍ମର କାନ୍ତି? କାହିଁକି ଭଗବାନ ଆମକୁ ଜନ୍ମ ଦେଲେ ଚାଣ୍ଡାଳ ପରିବାରରେ? କାହିଁକି ବାୟୁରେ କମ୍ପିତ ଆମ ଚୂର୍ଣ୍ଣ କୁନ୍ତଳକୁ ଉଡ଼ାଇବାକୁ ଦେଲେ କୋଉ ଏକ ପତିତ ପଲ୍ଲୀର ଚିହ୍ନ ଅଙ୍ଗନରେ? କାହିଁକି କାନ୍ତି, କାହିଁକି?
1: ଆମେ ଶାରଦୀୟ ଉପବନର ମୁଠାଏ ସେଭଳି ଫୁଲ ନ ବଉଳ, ନିଶିତ ପବନକୁ ବିଳାପ ବିଧୁର କରି ଅକାଳରେ ଝରି ପଡ଼ିବାଟା ଆମ ପାଇଁ ସାର ହେବ। ଧୂଳି ଧୂସରିତ ମଳିନ ଜୀବନରେ କାହିଁକି ଆମେ ଆଶାରୀ ହେବା ଦେବତାର ଶିର ଲଗ୍ନ ହେବା ଲାଗି ବଉଳ?
0: କାନ୍ତି,
1: ଗନ୍ଧହୀନ ପଳାଶର ଜୀବନ ନେଇ ମୁଁ ଚାହେଁନି ଅଳିର ପ୍ରାଣଭରା ଗୁଞ୍ଜନ ଶୁଣିବାକୁ। ପତିତା ନିକଟରେ

0: ପ୍ରକୃତି କଣ ହେଲା ମା? କଣ ଆମେ କି ଆଷାଢ଼ୀ ରାତିରେ ଏମିତି ଦୀପ ଦେହୁଡ଼ି ଜାଳି ଉଜାଗର ରହିଛୁ ଯେ? ତୁନି ମା, କଣ ହେଲା କହ ମା? ମୋ ପରା ତୋର ମା ଅନ୍ତପାଡ଼ି ଜନ୍ମ ଦେଇଛି, ରକ୍ତ ଦେଇ ଛାଳ ଦେଇ ତତେ ପାଳି ଆଣିଛି, ତୁ ନ କହିଲେ ଜାଣିବି କେମିତି? କହ ମା, ଏମିତି ମେଘ ଅନ୍ଧାର ରାତିରେ ତୁ କାନ୍ଦୁଛୁ କାହିଁକି? ନ କହିଲେ ଜାଣିବି କେମିତି? କହ ମା, କଣ ହେଇଛି, କଣ ତୋର ଦୁଃଖ? କହିଲୁ ମା,
1: ଯେବେ ପଚାରୁଛୁ ଆଗ କଥା ଦିଅ, ମୋ ଦୁଃଖ କାହାଣୀ ଶୁଣିବା ପରେ ମୋ ଆଶା ଓ ଆକାଂକ୍ଷା ପୂରଣ କରିବ ତ ମା?
0: ମୁଁ ବସୁନ୍ଧରା ମା, ପିଲାଟି ଦିନରୁ ତୋର ସବୁ ଅଳି ଅର୍ଥଳି ସହି ଆସିଛି, ତତେ ବଞ୍ଚେଇଛି, ତୋ କଥା ଶୁଣିବିନି, ତୋ ଆଶା ମୁଁ ପୂରଣ କରିବିନି? ଦେଖ ମା, ଏଇ ଟଙ୍କା ସୁନା ଆୟ ଅଳଙ୍କାର କୋଠାବାଡ଼ି ଧନ ସମ୍ପତ୍ତି ଯାହା ଦେଖୁଛୁ ସବୁ ତ ତୋର, ପତିତା ହେଲେ ବି ଚାଣ୍ଡାଳି ହେଲେ ବି ମୋ ରକ୍ତ ମୋ ଜୀବନଠୁ ପଡ଼ି, କହ ମା, ଭାଙ୍ଗି ଯାଇଥିଲେ ସୁନାରେ ଡକେଇ ଗଢ଼େଇ ଦେବି, ହଜି ଯାଇଥିଲେ ମୋ ପୋଇଲି ପରିଚାରିକାମାନଙ୍କ ପଠେଇ ଖୋଜି ଆଣିବି, କହ ମା, ଏମିତି ସାରା ରାତି ଉଚ୍ଚାକରେ ରହି କାନ୍ଦୁଛୁ କାହିଁକି?
1: ମୋ ଦେବତାଙ୍କୁ ମୋତେ ଖୋଜି ଆଣିଦିଅ ମା।
0: ଦେବତା?
1: ମୋ ଦେବତାଙ୍କୁ ମୋତେ ଖୋଜି ଆଣିଦିଅ।

0: ପ୍ରାଣର ମଣ୍ଡପ ଉପରେ ମୁଁ ଯାହାକୁ ସ୍ଥାପନା କରି ପୂଜାରିଣୀ ସାଜିଛି ମା,
1: ବୁଝିପାରୁନି ମା, ଟିକେ ସ୍ପଷ୍ଟ ହୁଅ ମା।
0: ଶ୍ରମଣ ଯୁବକ ଆନନ୍ଦ ମୋ ଜୀବନ ମା, କାୟ ମନ ବାକ୍ୟରେ ମୁଁ ତାଙ୍କୁ ମୋ ଆତ୍ମମୟ ପ୍ରାଣ ସହିତ ମିଶେଇ ଦେଇଛି। ତାଙ୍କୁ ମୁଁ ଜୀବନ ଦେଇ ଭଲ ପାଏ ମା, ମୁଁ ଜୀବନ ଦେଇ ଭଲ ପାଏ। ଥରେ ତାଙ୍କୁ ଆଖି ପୁରେଇ ଦେଖିବ କି ପ୍ରାଣଟା ମୋର ଆକୁଳିତ, କୁହ ତାଙ୍କୁ ଖୋଜି ଆଣିପାରିବ, ଫେରେଇ ଆଣିପାରିବ ତାଙ୍କୁ ତାଙ୍କର ଶ୍ରମଣ ଜୀବନରୁ।
1: ପ୍ରକୃତି, ତୁ କଣ କଲୁ ମା, ଏତେ ବଡ଼ ଭୁଲ ତୁ କରିପାରିଲୁ କେମିତି? ଭିକ୍ଷୁ ଆନନ୍ଦ ଗୃହ ତ୍ୟାଗୀ ଶ୍ରମଣ ପ୍ରଭୁ ତଥାଗତଙ୍କର ଅନୁଗତ, ତାଙ୍କର ପରମ ଶିଷ୍ୟ, ତାଙ୍କୁ ପାଇବାକୁ କାମନା କରୁଛୁ, ଧରଣୀର ଫୁଲ ହେଇ ଚନ୍ଦ୍ରମାର ସ୍ପର୍ଶ ପାଇବାକୁ ସ୍ୱପ୍ନ ଦେଖୁଛୁ, ଏ କଣ ସମ୍ଭବ ମା? ସେ ଭିନ୍ନ ରାସ୍ତାର ମଣିଷ, ଭିନ୍ନ ପଥର ଯାତ୍ରୀ, ସଂସାରଠାରୁ ଅନେକ ଦୂରରେ, ତାଙ୍କୁ ପାଇବାକୁ ତୁ ସ୍ୱପ୍ନ ଦେଖୁଛୁ, ଏ ତୋର ବୃଥା ଆଶା ମା। ମାୟା ମରିଚିକା ପଛରେ ଥାଏଁ, କାହିଁକି କୋମଳ ତନୁମାନଙ୍କୁ କଷ୍ଟ ଦେବ ମା? ଫୁଲିଯା ଫୁଲିଯା ମା, ସେ ମିଛ ମରିଚିକାକୁ ତୁ ଫୁଲିଯା, ମୁଁ ତୋ ପାଇଁ ସାଧବ ପୁଅ ବାଛି ଆଣିବି।
0: ମୋ ପତି ତାର କନ୍ୟା ହେଇପାରେ, ଚାଣ୍ଡାଳିର ରକ୍ତ ମୋ ଧମନୀରେ ପ୍ରବାହିତ ହେଇପାରେ, ତଥାପି ମୁଁ ପତିତା ନୁହେଁ ମା, ଚାଣ୍ଡାଳି ନୁହେଁ। ତୁମେ ଜାଣ ମା, ସେ ମୋତେ କୋଉ ମନ୍ତ୍ରରେ ଦୀକ୍ଷିତ କରିଦେଇଗଲେ। କେହି ଜନ୍ମରୁ ଚାଣ୍ଡାଳି ନୁହନ୍ତି, ଜନ୍ମରୁ ପତିତା ନୁହନ୍ତି, ଚାଣ୍ଡାଳି ଆଉ ପତିତା ହୁଅନ୍ତି କର୍ମରେ। ମୋ କର୍ମ ଉପରେ ମୋର ବିଶ୍ୱାସ ଅଛି ମା, ମୋ ଧର୍ମ ଉପରେ ମୋର ଆସ୍ଥା ଅଛି, ମୁଁ ବଞ୍ଚିବାକୁ ଚାହେଁ ଭୂତ ହୋଇ ପବିତ୍ର ହୋଇ।
1: ତୁ ଭୁଲ କରୁଛୁ ମା, ପ୍ରକୃତି
0: ଭୁଲ କି ଠିକ ମୁଁ ଜାଣେ ନା ମା, କେବଳ ଏତିକି ଜାଣେ ମୁଁ ଯାହାକୁ ଦେବତା ଭାବି ମୋ ମନ ପ୍ରାଣ ଆଉ ଆତ୍ମାର ମଣ୍ଡପ ଉପରେ ସ୍ଥାପନା କରିଛି, ସେହି ମୋର ପରମ କାମ୍ୟ। ତାଙ୍କୁ ନ ପାଇଲେ ମୁଁ ଜୀବନ ହାରିଦେବି ମା, ମୋ ଜୀବନ ହାରିଦେବି, ଜଣେ ପୁରୁଷ ପାଖରେ ମୁଁ ନିଜକୁ ସମର୍ପି ଦେଇପାରିବିନି ମା, ମୁଁ ସମର୍ପି ଦେଇପାରିବିନି।
1: ଜୀବନରେ ସରସ୍ୱତା ଭିତରେ ଝଡ଼ ଆସିବ ପ୍ରକୃତି,
0: ଯେତେ ଝଡ଼ ଆସିଲେ ବି ମୁଁ ମଥାପାତି ସହିନେବି ମା।
1: ଜୀବନର ଆକାଶରୁ ସୂର୍ଯ୍ୟ ଅପସରିଯିବ, ଅମା ଅନ୍ଧକାର ମାଡ଼ି ଆସିବ ପ୍ରକୃତି,
0: ତଥାପି ସେଇ ଅନ୍ଧକାର ଭିତରେ ତାଙ୍କର ସ୍ମୃତି ରୂପକ ଆଲୋକରେ ମୁଁ ଆଲୋକିତ ହେବି ମା।
1: ଜୀବନ ଶୁଷ୍କ ହେଇଯିବ ପ୍ରକୃତି,
0: ମୋର ବିଶ୍ୱାସ ମୋ ଶୁଷ୍କ ଜୀବନରେ ଆଦ୍ରତା ଆଣିଦେବା ପାଇଁ ନିଶ୍ଚୟ ମୋ ଦେବତାଙ୍କ ଦୀର୍ଘ ଅସ୍ତ୍ରୁ ଆଶୀର୍ବାଦର ଝର ଛୁଟି ଆସିବ ମା।
1: ପାଗଳି, ସତରେ ବିଶ୍ୱାସର ପବିତ୍ରତାକୁ ତୁ ଜାଣିଲୁ କେମିତି? କିଏ ତତେ ଦେଲା ଏ ମହାମନ୍ତ୍ର?
0: ମୋ ମନର ମଣିଷ, ମୋ ହୃଦୟର ଦେବତା, ମୋ ପ୍ରାଣ, ମୋ ଆତ୍ମା।
1: ଗୋଟିଏ କଥା କହିବି ପ୍ରକୃତି?
0: କୁହ ମା।
1: ସିଏ ଏକ ଗହନ କଥା, ଆ ମୋ ପାଖକୁ ଆ, ତୋ କାନରେ ମୁଁ ଚୁପି ଚୁପି କହିଦେବି।
0: କୋଉ କଥା ମା?
1: ଆଗ ତୁ ମୋ ପାଖକୁ ଆ ନା, କାନଟା ଟିକେ ଦେଖା
0: ନିଅ।
1: ହେଲେ ତ ଏଇ ହଉଛି ଏକମାତ୍ର ରାସ୍ତା, ଏକମାତ୍ର ପନ୍ଥା, ନଚେତ ଜଡ଼ ପଥର ମଣିଷ ଆନନ୍ଦକୁ ପାଇବା ଏତେ ସହଜ କଥା ନୁହେଁ ମା।
0: ଆଜି ମୋର ପରମ ଆନନ୍ଦ, ମୋ ମାଟି ଭାରି ସୁନ୍ଦର, ଖୁବ୍ ବୁଦ୍ଧିମତୀ, ତମେ ମୋର ସୁନା ମା।
1: ହଉ ଶୁଣ, ଆଗ ମତେ କଥା ଦେ ତ, ଆଉ କେବେ ପଦ୍ମକଡ଼ିର ଆଖିରୁ ଲୁହ ଢାଳିବୁନି।
0: କଥା ଦେଲି ମା, ଆଜିଠୁ ତମ ପ୍ରକୃତିର ଆଖି କୋଣରୁ ଟୋପା ହେଲେ ବି ଲୁହ ଛାଡ଼ିବ।
1: ତେବେ ଯା, ଏ ଦୀପ ଦେହୁଡ଼ିକୁ ଲିଭେଇ ଦେ, ରାତି ଅନେକ ହେଲାଣି, ଆଖି ବୁଝି ଶୋଇପଡ।
0: ନା ମା, ଏ ଦୀପ ଦେହୁଡ଼ି ଲିଭିବନି, ଏମିତି ଜଳିବ। ମୋ ମନର ମଣିଷ, ମୋ କକ୍ଷରେ ପାଦ ଦେବା ପୂର୍ବରୁ ମୁଁ ପ୍ରଥମେ ଏଇ

0: ଶିଖାରେ ତାଙ୍କୁ ପନ୍ଦାପନା କରିବି, ଦୀପାଳି ଆଲୋକରେ ତାଙ୍କ ପାଦ ଧୋଇଦେବି, ତାପରେ ସେ ପବିତ୍ର ପାଦମାନଙ୍କୁ ମୋ ପଣତକାନିରେ ପୋଛି ଦେଇ ତାଙ୍କୁ ମୋର ରତ୍ନ ପଲଙ୍କ ଉପରକୁ ଟାଣି ନେବି।
1: ପ୍ରକୃତି
0: ବାସ୍ ସେ ସବୁଦିନ ପାଇଁ ମୋର ହେଇଯିବେ। ମୋ ଦେବତାଙ୍କୁ ମୁଁ ପଣତକାନିରେ ବାନ୍ଧି ରଖିବି, ମୋ ଆଶା ପୂର୍ଣ୍ଣ ହବ, ମୋ ସ୍ୱପ୍ନ ସାର୍ଥକ ହବ, କାମନା ବାସନାର ପୁତଳିକା ସାଜି ମୁଁ ହସିବି, ମାଆ ହସିବି।
2: ପାଗଳି ଆଲୋ ମା, ସଂସାର ପଥରେ ପାଦ ଦବା ଆଗରୁ ଥରେ ତୋର ଇଏ ଅଲରା କେଶ ଗୁଡାକୁ ବାନ୍ଧି ଦେ। ଆଣ୍ଠୁ ତଳକୁ ଲମ୍ବିଛି ପରା, ଟାଣି ଲୋଭେଇଯିବ ଏମିତି ପାଗଳି ଝିଅଟା ମୋର।
0: ତମେ ଠିକ କହିଛ ମା, ପ୍ରକୃତି ତମର ପାଗଳିନୀ ସାଜିଛି। ଦେଖ ଭିକ୍ଷୁ, କଳା ମେଘି ଆଷାଢ଼ୀ ରାତିକୁ ସାଥି କରି ଦୀପ ଦିହୁଡ଼ି ଚାଳି କେମିତି ଏ ଚାଣ୍ଡାଳି କନ୍ୟା ପ୍ରକୃତି ତମ ପଥ ଅନୁସାରେ ଚାହିଁ ବସିଛି। ଏମିତି ସବୁଦିନେ ଚାହିଁ ବସିଥିବ, ଦିନେ ତମେ ନିଶ୍ଚୟ ଆସିବ ଭିକ୍ଷୁ, ଆଉ ଆସିବା ପରେ ନିଶ୍ଚୟ ମୋରେ ମୁକୁଳା କେଶରାଶିର ନାଗପାସ ତମକୁ ବାନ୍ଧି ରଖିବ। ମା ବସୁନ୍ଧରାଙ୍କ ବାକ୍ୟ ଅକାଟ୍ୟ, ସିଏ ଯେତେବେଳେ କଥା ଦେଇଛନ୍ତି ନ ଆସି ଯିବ କୁଆଡ଼େ ଭିକ୍ଷୁ।

0: ଅଷ୍ଟଥର ସତର୍କ ପୁଷ୍ପ ଆଣିଲେ ପ୍ରକୃତି
1: ଆଣିବିନି, ତମେ ପରା କହିଥିଲ। ଏଇ ଦେଖ ତ, ଏଇ ସେଇ ଅର୍କ ପୁଷ୍ପ ନା।
0: ଆରେ ବା, ମୋ ମାର ଆଖି କେବେ ଭୁଲ ବାଛିବନି। ମୁଁ ଯଜ୍ଞ ଆରମ୍ଭ କରୁଛି, ତୁ ଆଖି ବୁଦ୍ଧି ଏଇ ଯଜ୍ଞକୁଣ୍ଡ ନିକଟରେ ବସି ମନ ମଧ୍ୟରେ ତୋ ମନର ମଣିଷକୁ ଆହ୍ୱାନ କର ମା।
1: ହଁ ଶୁଣ, କୁହ ମା।
0: ପ୍ରତ୍ୟେକ କୃତାହୁତି ପରେ ଗୋଟିକ ପରେ ଗୋଟିଏ କରି ଏଇ ଅର୍କ ପୁଷ୍ପକୁ ଅଗ୍ନି ଦେବତାଙ୍କୁ ଅର୍ପଣ କରିବୁ। ଗୋଟି ଗୋଟି କରି ସମସ୍ତ ଅର୍କ ପୁଷ୍ପ ଆହୁତି ଦେବା ପରେ ଦେଖିବୁ ତୋର ସମସ୍ତ କାମନା ପୂର୍ଣ୍ଣ ହେବ, ଆଉ ତୋ ମନର ମଣିଷ ତୋ ପାଖକୁ ନିଶ୍ଚୟ ଫେରିଆସିବ।
1: ମା,

0: ପ୍ରକୃତି ବସନ୍ତ ଯେମିତି ସୌନ୍ଦର୍ଯ୍ୟମୟୀ ଅବିକଳ ସେମିତି ତମେ ବି ସୌନ୍ଦର୍ଯ୍ୟମୟୀ ପ୍ରକୃତି। ଆରେ ଆରେ ଆରେ ଆରେ ଫୁଲମାନେ ଏମିତି ଶିହରି ଉଠୁଛନ୍ତି ଯେ ନିଶ୍ଚୟ ମଧୁମକ୍ଷିକାର କୋମଳ ସ୍ପର୍ଶରେ ସେମାନେ ଆତ୍ମହରା। ଏ ଆନନ୍ଦ, ତମେ ଆୟୁଷ୍ମାନ, ତଥାଗତଙ୍କର ଆଶୀର୍ବାଦ ତମେ। ଏ କଣ ସ୍ରୋତର ପ୍ରତିକୂଳରେ? ମନେ ରଖ, ତମ ହୃଦୟ ନୌକାରେ ମଙ୍ଗ ନାହିଁ, ଅଥଚ ତମେ ଭାସି ଚାଲିଛ। ଏମିତି ଅନଭିଜ୍ଞ ନାବିକ ତମେ, ତମ ସନ୍ନ୍ୟାସ ଜୀବନର ଅବସାନ ହୋଇଯିବ। ସାବଧାନ, କାଣି ଚାହେ କାମନା ପାଇଁ, ଆଞ୍ଜୁଳାଏ ବାସନା ପାଇଁ, ଏତେ ମାୟା, ଏତେ ଅନ୍ଧପୁଟୁଳି, ଏତେ ଛଦ୍ମବେଶ, କାଣି ଚାହେ ଅଭିସାର ପାଇଁ, ଏତେ ଉତ୍କଣ୍ଠା, ଏତେ ଆତୁରତା। କିଏ ମୋତେ ସାବଧାନ କରିଦିଅନ୍ତି? ପ୍ରଭୁ ତଥାଗତ, କିନ୍ତୁ କିନ୍ତୁ ମୁଁ ଯେ ଆନନ୍ଦ, ଆନନ୍ଦ ଏକ ଭିନ୍ନ ବ୍ୟକ୍ତିତ୍ୱ, ତଥାଗତଙ୍କ ଠାରୁ ବି ଭିନ୍ନ। ଆନନ୍ଦ ଏକ ଭିନ୍ନ ଚରିତ୍ର, ହଁ ଏକ ଭିନ୍ନ ପୃଥିବୀର ରାଜା, ଏକ ଭିନ୍ନ ମନର ସମ୍ରାଟ। ଏ ପ୍ରାଣ ଉପରେ କାହାରି ଅଧିକାର ନାହିଁ।
1: ଭିକ୍ଷୁ, ହେ ଭିକ୍ଷୁ, ବୁଝିହୁଏ ନା ଆଜି ହଠାତ୍ ଭିକ୍ଷୁ ଆନନ୍ଦଙ୍କର ଏ କି ପରିବର୍ତ୍ତନ?
0: କି ଦୁଷ୍ଟ ଏ ପ୍ରଜାପତିମାନେ! ମଧୁମୟ ବାତାୟନ ସ୍ପର୍ଶରେ ରଙ୍ଗ ବେରଙ୍ଗ ଫୁଲମାନେ ମତୁଆଲା ହୋଇ ଦୋହଲି ଉଠିବା ବେଳେ ଏ ଦୁଷ୍ଟ ପ୍ରଜାପତିମାନଙ୍କର ଏ କି ଉତ୍ତମ ଉପଦ୍ରବ! ମୁଁ ଏ ଦୁଷ୍ଟ ପ୍ରଜାପତିମାନଙ୍କୁ ନା କେବଳ ଧରିବିନି, ମୁଁ ସେମାନଙ୍କର ସ୍ୱପ୍ନୀଳ ଡେଣାମାନଙ୍କୁ କ୍ଷତବିକ୍ଷତ କରିଦେବି। ତେବେ ହୁଏତ ଫୁଲମାନେ ହସି ଉଠିବେ, ସେମାନଙ୍କର ପାଖୁଡ଼ାର ରଙ୍ଗ ଲିଭିବନି, ନା ଲିଭିବନି।
2: ଛୁଅନି କହୁଛି, ସେ ଫୁଲର ପାଖୁଡ଼ାମାନଙ୍କୁ ଛୁଅନି।
0: ଦୁଷ୍ଟ ଦୁଷ୍ଟ ପ୍ରଜାପତି, ଯେତେ ବାରଣ କଲେ ବି ଫୁଲର ପାଖୁଡ଼ାମାନଙ୍କୁ ଛୁଇଁବା ପାଇଁ ପାଗଳ।
1: ଭିକ୍ଷୁ ଆନନ୍ଦ, ଭିକ୍ଷୁ ଆନନ୍ଦ,
0: ଶବ୍ଦ କରନି, ନଚେତ ଏଇ ସେବତୀ ପାଖୁଡ଼ା ଉପରୁ ପୁଣି ଉଡ଼ିଯିବ, ଆଉ ମୋତେ ପୁଣି ସେ ଦୁଷ୍ଟ ପ୍ରଜାପତିଟା ପଛରେ ଗୋଡ଼େଇବାକୁ ପଡ଼ିବ।
1: ଏ କି ଅଦ୍ଭୁତ ପରିବର୍ତ୍ତନ ତମର ଆନନ୍ଦ! ଭିକ୍ଷା ଥାଳ ଛାଡ଼ି ତମେ ରଙ୍ଗ ବେରଙ୍ଗୀ ପ୍ରଜାପତି ଧରିବା ପାଇଁ ଆଗ୍ରହୀ?
0: ଈଶ୍ୱରଙ୍କର ସୌନ୍ଦର୍ଯ୍ୟମୟ ସୃଷ୍ଟିକୁ ମୁଁ ହାତ ମୁଠାରେ ପାଇବାକୁ ଚାହେଁ।
1: ତା ଅର୍ଥ ତମେ ସୌନ୍ଦର୍ଯ୍ୟ ପ୍ରତି ଆସକ୍ତ ଭିକ୍ଷୁ?
0: ସୌନ୍ଦର୍ଯ୍ୟ ପ୍ରତି କିଏ ଆସକ୍ତ ନୁହନ୍ତି
1: ପ୍ରଭୁ ତଥାଗତ? ରାଜପୁତ୍ର ହୋଇ ସେ ତ ପୁଣି ଅୟସ୍କାନ୍ତି ଜୀବନର ସମସ୍ତ ସୌନ୍ଦର୍ଯ୍ୟ, ସୁଖ, ସମୃଦ୍ଧି ଆଉ ପ୍ରଲୋଭନକୁ ପରିତ୍ୟାଗ କରିଥିଲେ, ନଚେତ ପ୍ରାଣପ୍ରିୟା ଗୋପାଙ୍କ ସ୍ନେହ ମମତାର ନାଗପାଶରେ ସେ ତ ବନ୍ଦୀ ହୋଇପାରିଥାନ୍ତେ।
0: ଦେଖ, ପୁଷ୍କରିଣୀର ନୀଳ ଜଳରାଶି ଉପରେ ଚଞ୍ଚୁଲଗ୍ନ ହଂସ ମିଥୁନ, ଦେଖୁଛ ଦେଖୁଛ, ପରସ୍ପର ପରସ୍ପର ପାଖରେ ହଜି ମଜି ଯିବାର କି ଅପୂର୍ବ ଆବେଗ!
1: ଯେମିତି ମନେ ହୁଏ ତମେ ତମର ପବିତ୍ରତା ହରେଇ ବସିଛ ଭିକ୍ଷୁ, କାହାରି କାଉଁରୀ ସ୍ପର୍ଶ ତମକୁ ସମ୍ମୋହିତ କରିଛି। ପ୍ରଭୁ ତଥାଗତଙ୍କୁ ସ୍ମରଣ କର।
0: ହଁ, ମୋର ଏବେ ବି ମନେ ପଡ଼େ ସେଇ କଳା କଳା ଆଖି ଦୁଇଟି, ଆହା ସେଇ ଦୁଇଟି ଆଖିର ସିକ୍ତ ପକ୍ମରେ କମ୍ପିତ ସଞ୍ଚାଳନରେ ଗୋଟେ ପ୍ରାଣର କେତେ ଯେ ବ୍ୟଥା, କେତେ ଯେ ଆକାଂକ୍ଷା, ଯେମିତି ମନେ ହୁଏ ସେଇ ଆଖିମାନେ ମୋର ପ୍ରତୀକ୍ଷାରତା।
1: ହେ ତଥାଗତ, ଏ କି ପରୀକ୍ଷା ପ୍ରଭୁ! ପରମ ଶିଷ୍ୟ ଆନନ୍ଦଙ୍କର ଆଜି କି ଦୁର୍ଯୋଗ, ଏ କି ପରିବର୍ତ୍ତନ! ବୁଦ୍ଧଂ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି, ଧମ୍ମଂ।
0: ପ୍ରକୃତି, ମୁଁ ଆସିବି, ତୃଷ୍ଣାର ରାକ୍ଷସ କବଳରୁ ମୁକ୍ତି ପାଇବା ପାଇଁ ମୋର ଜଳ ଆବଶ୍ୟକ, ସେ ଜଳ ମୁଁ ତମରି ହସ୍ତରୁ ଗ୍ରହଣ କରିବି, କେବଳ ତମରି ହସ୍ତରୁ ପ୍ରକୃତି, କେବଳ ତମରି ହସ୍ତରୁ ପ୍ରକୃତି।

0: ଭ୍ରମରର ଶକ୍ତ ଟେଣାକୁ କାଟି ତାକୁ ସୁବର୍ଣ୍ଣ ପରିବାରରେ ବାନ୍ଧି ରଖିବା ସତରେ ଭୀଷଣ କଷ୍ଟ ଭିକ୍ଷୁ। ଆଜିଠାରୁ ତମେ ମୋର ପିଞ୍ଜରାବଦ୍ଧ କାକାତୁଆ। ମୁଁ ଗାଇବି, ତମେ ରାଗିଣୀ ତୋଳିବ, ମୁଁ ନାଚିବି, ତମେ ମୋ ପାଦରେ ପାଦ ଛନ୍ଦି ନାଚିବ। କାହିଁକି ଜାଣ ଭିକ୍ଷୁ, ଆଜିଠୁ ତମେ ମୋର, କେବଳ ମୋର ଭିକ୍ଷୁ।
1: ନା ନା, ମୁଁ ପ୍ରକୃତିର।
0: ତମେ କେବଳ କାନ୍ତିର, କାନ୍ତିର ଭିକ୍ଷୁ।
1: ପ୍ରଚଣ୍ଡ ଗ୍ରୀଷ୍ମର ରୌଦ୍ରତା ପରେ ଯେତେବେଳେ ମୁଁ ତୃଷ୍ଣାରେ ଛଟପଟ ହୁଏ, ସେତେବେଳେ ପ୍ରକୃତିର ଆଞ୍ଚଳ ଆଞ୍ଚଳ ଜଳଦାନରେ ମୁଁ ଜୀବନ୍ୟାସ ପାଇଛି।
0: ମୁଁ ତମକୁ ଅମର କରିବି, ଅଜର କରିବି। ଦେଖ ମୋ ସୁବର୍ଣ୍ଣ କଳସୀ, ଯା ଭିତରେ ଅମୃତମୟ ପାନୀୟ ସୁସଜ୍ଜିତ, ତମ ପାଇଁ, କେବଳ ତମ ପାଇଁ ଭିକ୍ଷୁ।

0: ଔଷଧ ଭିତରେ ତାଙ୍କ ସନ୍ୟାସୀ ଜୀବନର ଅବସାନ ଘଟିବ। ପରମ ଶିଷ୍ୟ ଆନନ୍ଦଙ୍କର ଏହି ଆକସ୍ମିକ ପରିବର୍ତ୍ତନ ପାଇଁ ପ୍ରଭୁ ତଥାଗତ ଯଦି ତମକୁ ଅଭିଶାପ ଦିଅନ୍ତି।
1: ମୁଁ ନାରୀ, ପୁରୁଷକୁ ସମାପ୍ତ କରି ତାକୁ ପୁଣି ଥରେ ଜନ୍ମ ଦେବା ପାଇଁ ମୋର ସୃଷ୍ଟି। ହୁଏତ ସେଇଥିପାଇଁ ଜନନୀର ରୂପ ନେଇ ମୁଁ ତାଙ୍କୁ ଜନ୍ମ ଦିଏ, ଆଉ ଜାୟା ସାଜି ମୁଁ ତାଙ୍କୁ ପୁଣି ମୋ ଭିତରକୁ ଟାଣିନିଏ, ତାକୁ ସମାପ୍ତ କରିଦିଏ। ଏହା ହିଁ ମୋ ପାଇଁ ଈଶ୍ୱରଙ୍କର ନିର୍ଦ୍ଦେଶ। ତା ନହେଲେ ପରମେଶ୍ୱରଙ୍କ ସ୍ୱପ୍ନ ସାର୍ଥକ ହେବ କେମିତି ବଉଳା?
0: ପରମେଶ୍ୱରଙ୍କର ସ୍ୱପ୍ନ
1: ଏ ସୃଷ୍ଟିକୁ ଆହୁରି ସୁନ୍ଦର କରି ଗଢ଼ି ତୋଳିବା ତାଙ୍କରି ସ୍ୱପ୍ନ। କାନ୍ତି, ବୃକ୍ଷଡାଳର ଫୁଲ ମଉଳି ନ କଲେ ନୂତନ କଳିକାର ସୃଷ୍ଟି ଆସିବ କୋଉଠୁ?
0: ତା ମାନେ ତମେ ଭିକ୍ଷୁ ଆନନ୍ଦଙ୍କ ଭଳି ଗୋଟାଏ ପ୍ରଚଣ୍ଡ ପୌରୁଷକୁ ନିଶେଷ କରିଦେବ ବଉଳ?
1: ତାଙ୍କୁ ଆଉ ଥରେ ଜନ୍ମ ଦେବି କହିଲି ତ, ଯାୟା ହିଁ ମୁଁ ତାଙ୍କୁ ମୋ ଭିତରକୁ ଟାଣିନେବି, ଆଉ ଜନନୀ ହିଁ ମୁଁ ତାଙ୍କୁ ପୁଣି ଜନ୍ମ ଦେବି। ତେବେ ହୁଏତ ତାଙ୍କ ପୁରୁଷ ଜୀବନ ଧନ୍ୟ ହେବ, ଆଉ ମୁଁ ଆଦର୍ଶ ନାରୀ ଭାବରେ ପରମେଶ୍ୱରଙ୍କ ଆଶିଷ ପାଇବି, ମୁକ୍ତି ପାଇବି, ନିର୍ବାଣ ପାଇବି। କାନ୍ତି,
0: ତମେ ବୁଦ୍ଧିମତୀ ବଉଳ।
1: ବୁଦ୍ଧିହୀନ ନାରୀ ପୁରୁଷ ପାଇଁ ଅଯୋଗ୍ୟା। ଆଦର୍ଶ ନାରୀର ଚରିତ୍ର ହେଉଛି ପୁରୁଷ ମନରେ ସ୍ନେହ, ମାୟା, ମମତାର ରଙ୍ଗ ଭଳି ତାକୁ ଆଦରି ନେବା, ତା ପ୍ରାଣରେ ପୁଲକ ଭରିଦେବା। ତେବେ ହୁଏତ ସ୍ନେହରଙ୍କୁଣା ପୁରୁଷ ଦୁର୍ବଳ ହେବ, ଆଉ ନାରୀର ଅବଗୁଣ୍ଠନ ତଳେ ଆତ୍ମଗୋପନ କରିବ, ଆଉ ନାରୀ ପୁରୁଷର ଏହି ଦୁର୍ବଳତାର ସୁଯୋଗ ନେଇ ତାର ଚାୟା ସାଜିବ। ନାରୀ ନାରୀ ନୁହେଁ ଯେବେ ସେ ପୁରୁଷକୁ ବାନ୍ଧି ରଖିପାରେନି।
0: ନୂପୁର କାହିଁକି?
1: ନାରୀ ପାଦରେ ନୂପୁର ନିକୁଣରେ ପୁରୁଷ ଆତ୍ମରା ହୁଏ। ଦିଅ କାନ୍ତି, ପାଦରେ ନୂପୁର ମାଳ ଖଞ୍ଜି ଦିଅ।
0: ଦିଅ ତମ ପାଦ। ପୋଳ ଗୋଲାପୀ ଅଙ୍ଗରେ ଅଗୁରୁ ଚନ୍ଦନର ବାସ୍ନା, ଗବାରେ ଚମ୍ପକ ସ୍ତବକ, ଆଖିରେ କଜଳ, ଆଉ ପାଦରେ ନୂପୁରର ଛନ୍ଦ। ସତଲ ବଉଳ, ସ୍ୱୟଂ କନ୍ଦର୍ପ ବି ମୋହ ହେଇଯିବେ, ଆଉ ଭିକ୍ଷୁ ଆନନ୍ଦ ତ ଜଣେ ସାଧାରଣ ମଣିଷ।
1: ଏଇ କାନ୍ତି, ନାରୀ ମୋ ପୁରୁଷର ଅମର୍ଯ୍ୟାଦା ମୋ ପାଇଁ ଅସହ୍ୟ, ତା ଛଡ଼ା ଭିକ୍ଷୁ ଆନନ୍ଦ ମୋ ମନର ମଣିଷ, ସେ ସାଧାରଣ ନୁହନ୍ତି, ସେ ଅସାଧାରଣ। କାନ୍ତି,
0: ଆରେ ବା, ମୋ ଆକ୍ଷେପ ତ ମୋ ପ୍ରାଣକୁ ସ୍ପର୍ଶ କଲା ନା?
1: କନ୍ଦର୍ପ ଦେବତା, କାମନା ବାସନାର ଦେବତା, ମୋହର ବଶବର୍ତ୍ତୀ ହେବା ସ୍ୱାଭାବିକ। ହେଲେ ମୁଁ ଆନନ୍ଦ, ଭିକ୍ଷୁ ଶ୍ରମଣ ଯୁବକ, ସଂସାର ବିରାଗୀ, ଆଉ ବିରାଗୀ ମଣିଷ ରଙ୍ଗର ଶୋଭା, ରସର ସ୍ୱାଦ କିଛି ବୁଝନ୍ତିନି।
0: ବଉଳ, ସୂର୍ଯ୍ୟ ଅସ୍ତଗାମୀ, ସନ୍ଧ୍ୟା ଆସନ୍ନ ପ୍ରାୟ।
1: ମା କହୁଥିଲି ସୂର୍ଯ୍ୟାସ୍ତ ପୂର୍ବରୁ ସେ ନିଶ୍ଚୟ ଉପଗତ ହେବେ।
0: ମୁଁ ତେବେ ଆସୁଛି ବଉଳ।
1: ଏ ହଁ, ଆସିବ ଯେ,
0: ପୁଣି ଯେ କାହିଁକି?
1: ଭିନ୍ନ ମଣିଷ ତ ଭାରି ଭୟ ଲାଗିଲୁ।
0: ଭୟ କ'ଣ, ପୁରୁଷକୁ ଭୟ କରିବ ନାରୀ? ମନର ମଣିଷକୁ ପ୍ରୀତିର ନାଗଭାସରେ ବାନ୍ଧି ରଖିବାରେ ଭୟ କ'ଣ ବଳ? ମୁଁ ଆସୁଛି।
2: ପ୍ରକୃତି, ମା ପ୍ରକୃତି
3: ଯାଉଛି। ମା
1: ମା, ପୂଜା ସମାପନ ହେଲା ତ?
2: ନେ ମା, ନେ ଶେଷ ଅର୍କ ପୁଷ୍ପଟିକୁ ନିଜ ହାତରେ ଆହୁତି ଦେ।
1: କିନ୍ତୁ ମା,
2: ସାଧନା ପୂର୍ଣ୍ଣ ହେବ, ସମ୍ମୋହନ ବିଦ୍ୟା ଫଳବତୀ ହେବ, ଇପ୍ସିତ ବନ୍ଧୁ ବଳେ ବଳେ ଆସି ତୋ ଶଯ୍ୟାଧାରରେ ଉପଗତ ହେବେ।
1: ସିଏ ତେବେ ନିଶ୍ଚୟ ଆସିବେ ମା,
2: ନିଶ୍ଚୟ ଆସିବ ପ୍ରକୃତି।
1: ତେବେ ଦିଅ ମା, ଶେଷ ଅର୍କ ପୁଷ୍ପଟିକୁ ଦିଅ ମୋ ହାତକୁ, ମୁଁ ପୂର୍ଣ୍ଣାହୁତ ଦେବି।
2: ନେ ମା, ନେ।
4: କିଏ କିଏ?
1: ଭିକ୍ଷୁ, ଭିକ୍ଷୁ ଆନନ୍ଦ, ଆପଣ? ମା, ମା ଆନନ୍ଦ ଫେରି ଆସିଛନ୍ତି। ମା,
3: ତମେ ତମେ କହିଦେଲ ତ ସେ ନିଶ୍ଚୟ।

0: ଯାଅ, ଭିକ୍ଷୁ ଆନନ୍ଦଙ୍କ ପାଦ ତଳେ ନିଜର ଦୋଷ ସ୍ୱୀକାର କର। ଯାଅ ପ୍ରକୃତି, ଯାଅ।
1: ପାଗଳି ସାଜି ମୁଁ ଯୋଉ ଭୁଲ କରିଛି ତାର କଣ ଶାସ୍ତି ନାହିଁ ପ୍ରଭୁ, ତାର କଣ ଶାସ୍ତି ନାହିଁ। ବାସନାର ଅଗ୍ନିସ୍ଫୁଲିଙ୍ଗ ଭିତରେ ଚଳି ଚଳି ଆତ୍ମତୃପ୍ତି ପାଇଁ ମୁଁ ତନ୍ତ୍ରଚାରିଣୀ ଆପଣଙ୍କ ଭଳି ଏକ ମହାନ ଆତ୍ମାକୁ ଅନେକ କଷ୍ଟ ଦେଇଛି, ଅନେକ ଯନ୍ତ୍ରଣା ଦେଇଛି ପ୍ରଭୁ। ମୋତେ ଶାସ୍ତି ଦିଅନ୍ତୁ, କଠୋର ଦଣ୍ଡ ବିଧାନ କରନ୍ତୁ ପ୍ରଭୁ।
2: ଏ ଅର୍କ ପୁଷ୍ପ
1: ସର୍ପରେ ପରିଣତ ହବ, ଯୁଗ ପରେ ଶତ ଯୁଗ ବିତିଗଲେ ବି ମୋର ସବ ଜନ୍ମରେ ସେ ମୋତେ ଦଂଶନ କରିବ। ସେହି ଦଂଶନର ଜଳ ସହ୍ୟ କରି ନ ପାରି ମୁଁ ବାରମ୍ବାର ମରିବି। ମୋତେ ଏଇ ଶାସ୍ତି ଦିଅନ୍ତୁ ପ୍ରଭୁ, ମୋତେ ଏଇ ଶାସ୍ତି ଦିଅନ୍ତୁ
2: ପ୍ରଭୁ। ତଥାଗତ, ତୁମର ସକଳ ଦୋଷ କ୍ଷମା କରିଛନ୍ତି ପ୍ରକୃତି, ତୁମର ସକଳ ପାପ ଅନୁତାପ ଅଶ୍ରୁରେ ଧୋଇ ହେଇଯାଇଛି।
1: ପ୍ରଭୁ ତଥାଗତ ମୋର ସକଳ ଦୋଷକୁ କ୍ଷମା କରିଛନ୍ତି, ଏତେ ବଡ଼ ପାପିନୀ ପାଇଁ କଣ କ୍ଷମା ସମ୍ଭବ ଭିକ୍ଷୁ?
2: କ୍ଷମା ହିଁ ସମ୍ଭବ ପ୍ରକୃତି। ମହାନ ସେଇ ଯିଏ ନିଜର ବିବେକ ଦ୍ୱାରା ପରିଚାଳିତ ହୁଏ, ଧର୍ମର ଅର୍ଥ କ'ଣ ବୁଝେ, ଈଶ୍ୱରଙ୍କୁ ବିଶ୍ୱାସ କରେ, ଆଉ ସ୍ୱାର୍ଥକୁ ପରିହାର କରି ସ୍ନେହ ପ୍ରେମ ପ୍ରୀତି ଆଉ ମମତାର ରଚୁରେ ଅପରକୁ ବାନ୍ଧି ରଖେ। ପ୍ରକୃତି, ତମ ସହ ପ୍ରଥମ ସାକ୍ଷାତରୁ ମୁଁ ଜାଣିଥିଲି ତମ ହୃଦୟ ଭିନ୍ନ ଏକ ନିହାଣରେ ସୃଷ୍ଟ, ତୁମେ ଦୟାବତୀ।
1: ଆତ୍ମାକୁ କାହିଁକି ଯେ ମୋର ଏ କଳ ସମୟ କକ୍ଷକୁ ଆମନ୍ତ୍ରଣ କରେ, ଜାଣି ଜାଣି ଭିକ୍ଷୁଙ୍କୁ ଶୂନ୍ୟ ହସ୍ତରେ ଫେରାଇ ଦେବାର ପାପ କାହିଁକି ଅର୍ଚ୍ଚିଲେ ମୁଁ ବୁଝିପାରେନି।
2: ମୋର ଆସିବା ବ୍ୟର୍ଥ ହେଇନି କଲ୍ୟାଣୀ, ଏ ରାତ୍ରି ସମୟରେ ତମ ନିକଟରେ ମୋର ଏକ ଭିକ୍ଷା ଅଛି।
1: କଣ କହିଲେ ଆର୍ଯ୍ୟ, ପୁଣି ଭିକ୍ଷା ମାଗିବେ ଏ ନିସ୍ତବ୍ଧ ଅର୍ଦ୍ଧରାତ୍ରିରେ? କି ଭିକ୍ଷା ମାଗିବେ ଭିକ୍ଷୁ ଶ୍ରୀ? ସେଦିନର ସେଇ ଆଞ୍ଚୁଳେ ଜଳଦାନ ପାଇଁ ଆଜି ମୁଁ ପ୍ରାୟଶ୍ଚିତ କରିପାରିନି, ପୁଣି ଅର୍ଦ୍ଧରାତ୍ରି ମୋତେ କି ଭିକ୍ଷା ମାଗି ବସିବେ ଭିକ୍ଷୁ ଶ୍ରୀ?
2: କଥା ଦିଅ କଲ୍ୟାଣୀ, ଯାହା ମାଗିବି ସ୍ୱଚ୍ଛ ମନ ପ୍ରାଣ ହୃଦୟରେ ମୋତେ ଦାନ କରିବ ତ?
1: ନାରୀ ମୁଁ ଦୁର୍ବଳା, ମୋତେ ପୁଣି ସଂସ ଭିତରେ ରଖନ୍ତୁନି ପ୍ରଭୁ। କୁହନ୍ତୁ କଣ ସେ ଭିକ୍ଷା ଆପଣଙ୍କର? କଥା ଦେବି ପ୍ରଭୁ, ତଥାଗତଙ୍କର ପରମ ଶିଷ୍ୟ ଭାବରେ ସ୍ୱଚ୍ଛ ପ୍ରାଣରେ ନିଶ୍ଚୟ ସମର୍ପଣ କରିବି ଭିକ୍ଷୁ ଶ୍ରୀ।
2: ତୁମ ନାରୀ ଜୀବନର ସକଳ କାମନା ଆଉ ବାସନାକୁ ଆଜି ମୋତେ ଦାନ ସ୍ୱରୂପ ସମର୍ପଣ କର କଲ୍ୟାଣୀ, ପ୍ରାଣର ସମସ୍ତ ତୃଷ୍ଣା ମୋ ହାତରେ ଅର୍ପଣ କରିଦିଅ, ତମେ ସୁଖୀ ହବ, ପତିତା ଜୀବନରୁ ମୁକ୍ତି ପାଇବ, ପ୍ରଭୁ ତଥାଗତଙ୍କର ଆଶୀର୍ବାଦରେ ତୁମେ ନିର୍ବାଣ ପାଇବ।
1: ଏହି ଅପୂର୍ବ ଭିକ୍ଷା ମାଗି ବସିଲେ ଆର୍ଯ୍ୟ,
2: କାମନା ହିଁ ଦୁଃଖର କାରଣ, ବାସନା ହିଁ ମୃତ୍ୟୁର ପରିଚାୟକ ଆଉ ପୁନର୍ଜନ୍ମର ସଙ୍କେତ। କାମନା ବାସନାକୁ ପରିତ୍ୟାଗ କଲେ ପ୍ରଭୁ ତଥାଗତ ତୁମକୁ ଶାନ୍ତି ପ୍ରଦାନ କରିବେ ଆଉ ତମେ ପୁନର୍ଜନ୍ମରୁ ମୁକ୍ତି ପାଇବ, ନିର୍ବାଣ ପାଇବ ଭଦ୍ରେ।
1: କହିଥିଲେ ନା ବଉଳ, ଭିକ୍ଷୁ ଆନନ୍ଦ ପ୍ରଭୁ ତଥାଗତଙ୍କର ପରମ ଶିଷ୍ୟ, ଭିକ୍ଷା ଦଣ୍ଡ ଆଉ ଥାଳକୁ ପରିହାର କରି ସେ ଆଜି ଆସିନାହାନ୍ତି ପ୍ରଣୟର ଦୀପ ଦେହୁଡ଼ିକୁ ଦୀପ୍ତ କରାଇ ତମ ମନର ବାସନା ଆଉ ତୃଷ୍ଣାକୁ ଉଜ୍ଜୀବିତ କରିବା ପାଇଁ। ସେ ଆସିଛନ୍ତି ବାସନା ଆଉ ତୃଷ୍ଣାକୁ ତମର ଦାନ ସ୍ୱରୂପ ମାଗି ନେଇ

0: ତମକୁ ଚିର ସୁଖ ଆଉ ଶାଶ୍ୱତ ଶାନ୍ତିର ଅଧିକାରିଣୀ କରିବାକୁ ସେ ଆସେ ନାହାନ୍ତି। କର ଲଗ୍ନ କରି ଧନ ମନ ଆଉ ପ୍ରାଣରେ ତମର ଉତ୍ତାପ ଆଉ କମ୍ପନ ଭରିଦେବାକୁ ସେ ଆସିଛନ୍ତି। କରର କମନୀୟ ଆଶୀର୍ବାଦ ମୁଦ୍ରାରେ ସକଳ ଉତ୍ତାପ ଆଉ ସକଳ କମ୍ପନକୁ ତମର ଶାନ୍ତ ଆଉ ପ୍ରଶମିତ କରିବାକୁ ବଳ।
1: ମା ପ୍ରକୃତି ପତିତା ଜୀବନରେ ସରୋବର କମଳ ଝାଙ୍କିବା ପାଇଁ ଭିକ୍ଷୁ ଆନନ୍ଦ ଉପଗତ। ଫୁଲୁଣ୍ଠିତ ଫୁଲଟିକୁ ଧୂଳି ଶଯ୍ୟାରୁ ଟେକି ନେଇ ଦେବତାର ଶିରଯୋଗ୍ୟ କରିବା ତାଙ୍କର ଇଚ୍ଛା। ତାଙ୍କୁ ତାଙ୍କର ଇପ୍ସିତ ଭିକ୍ଷାଦାନ ଦିଏ ମା।
0: ଭିକ୍ଷୁ
1: ଶ୍ରୀଙ୍କର ଇପ୍ସିତ ଭିକ୍ଷାଦାନ ଦିଏ ମା।

ଭିକ୍ଷା ଗ୍ରହଣ କରନ୍ତୁ ଭିକ୍ଷୁଶ୍ରୀ। ବୁଦ୍ଧଂ ଶରଣଂ ଗଚ୍ଛ।

0: ପୁରସ୍କାର ପ୍ରଦାନ ଉତ୍ସବର ସିଧା ପ୍ରସାରଣ ରିଲି କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 28ତମ ଭାଗ ସନ୍ଧ୍ୟା 6:10 ଯୁବଶକ୍ତି ସନ୍ଧ୍ୟା 6:30। ଏଥିରେ ବିଷୟ ରହିଛି ନିଶାମୁକ୍ତ ଯୁବ ସମାଜ, କହିବେ ନୀଳକଣ୍ଠ ସାହୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ 7:02, 7:25 ଜିଲ୍ଲା ହାଲଚାଲ, ଏଥିରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ। କୃଷି ସଂସାର 7:30, ଏଥିରେ ରହିଛି ସଫଳ ଚାଷୀ ଶୁଭେନ୍ଦୁ ବେଉରିଆଙ୍କ ସହ ସାକ୍ଷାତକାର। 8:30 ଓଡ଼ିଶୀ ଗୀତ ଶୁଣିବି କାଶୀନାଥ ପୂଜା ପଣ୍ଡାଙ୍କ କଣ୍ଠରେ। 9:30 ପବ୍ଲିକ ସ୍ପିକ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 10:02 ପ୍ରଚାର କରିବୁ ନାଟକ ଇତିହୀନ ଇତିହାସ, ରଚନା ସରୋଜ ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ଉସ୍ତାଦ ବଡ଼େ ଗୁଲାମ ଅଲ୍ଲୀ ଖାଁଙ୍କର ଶାସ୍ତ୍ରୀୟ ଗାୟନ। ପ୍ରଚାର କରିବୁ 10:30। ଶ୍ରୋତାବନ୍ଧୁମାନଙ୍କୁ ଏଠି ପୁଣି ଥରେ କହି ରଖୁଛୁ, ଆଜି ଅପରାହ୍ନ 5:00 ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଆୟୋଜିତ ନାଗରିକ ସମ୍ମାନ ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପଦ୍ମ ପୁରସ୍କାର ପ୍ରଦାନ ଉତ୍ସବର ସିଧା ପ୍ରସାରଣ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି 10:02 ପ୍ରଚାର କରିବୁ ନାଟକ ଇତିହୀନ ଇତିହାସ, ରଚନା ସରୋଜ ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିପାରେ। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 39 ଡିଗ୍ରୀ ଏବଂ 29 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 38.4 ଡିଗ୍ରୀ ସେଲ୍ସିୟସ୍ ଏବଂ 29.2 ଡିଗ୍ରୀ ସେଲ୍ସିୟସ୍। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ନକଲି ଅଫର୍ସ ପ୍ରତି ସାବଧାନ।
5: ଆର୍ବିଆଇ କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରିନିଅନ୍ତୁ।
8: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଅଭୁଲାଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ମଞ୍ଜୁଶ୍ରୀ ତ୍ରିପାଠୀ ଏବଂ ମିତାଲି ଚିନ୍ନାରାଙ୍କ କଣ୍ଠରେ ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଦାସକାଠିଆ ଗୀତ। ପରିବେଷଣ କରିଛନ୍ତି ରବି ନାରାୟଣ ଶତପଥୀ ଏବଂ ଶିଶିର କୁମାର ଶତପଥୀ।

0: ଭାଇରେ ଦେବତାମାନେ ଯାହାକୁ ମା ବୋଲି ସମ୍ବୋଧନ କରିଛନ୍ତି,
1: ଯେ କି ଆଦି ମାତା,
0: ଆରେ ଆମର ସରଳରେ ଗୋଟେ କଥା ଅଛି,
1: କଣ
0: ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ,
1: ପୁତ୍ର ଯେବେ ସୁଖୀ ହୁଏ କୁଳ ଧର୍ମ ରଖି,
0: ତେଣୁ ଭଗବାନଙ୍କ ରୂପକୁ ଟିକେ ଚିନ୍ତା କରିବା, ମା ବୋଲି ତ ପଦେ କହିଲେ,
1: ଭଗବାନଙ୍କୁ ମଧ୍ୟ ପଦେ ନିବେଦନ କରିବା,
0: ଭକ୍ତ କହିଲେ
1: ଆହା।

0: ଆରେ ବାବୁ
1: ଆହା
0: ସବୁଯାକ ସୁନ୍ଦରର ପୁରନ୍ଦର ଯେ ଇନ୍ଦ୍ର
1: ଆହା
0: ସୁନ୍ଦରର ଗୋଟେ ଇନ୍ଦ୍ର ହେଲେ କିଏ ସେ ନା ଭଗବାନ
1: ଆହା ଇନ୍ଦ୍ରାଦି 33 କୋଟି ଦେବତା ଯାହାଙ୍କୁ ଭକ୍ତି କରନ୍ତି
0: ତେଣୁ ଗୋଟିଏ କଥା ଅଛି ଭାଇ ଭାଗବତର ପ୍ରଥାରେ
1: କଣ
0: ଯାହାର ହୋଇଲେ କରୁଣା ବ୍ରହ୍ମା ଶଙ୍କର ହୁଅନ୍ତି ବଣା
1: ଯାହାର ନୋହିଲେ କରୁଣା ବ୍ରହ୍ମା ଶଙ୍କର ହୁଅନ୍ତି ବଣା
0: ଦିନେ ଭଗବାନଙ୍କର ମାୟାରେ ଭାଇ ଆୟୁଧ ଆଉ ବାହନ ପଡ଼ିଗଲରେ
1: ଆଚ୍ଛା ଆଚ୍ଛା ସେ ତ ମାୟାଧର
0: ଆରେ ଦର୍ପ ଚୂର୍ଣ୍ଣ କରିଦେଲେ ତାଙ୍କର କେମିତି ଜାଣିଛୁ
1: ଗୋଟିଏ ନାମ ଗଞ୍ଜନ

0: ଗରୁଡ଼ ପଚାରିଲେ ପ୍ରଭୁ
1: ଆହା
0: ଯେତେଆଡେ ଆପଣଙ୍କୁ ବୁଲଉଛି ଦେଖିଲି ସବୁଠି ଆପଣଙ୍କର ଭକ୍ତ
1: ସବୁଠି ଆପଣଙ୍କର ଲୀଳା ଆପଣଙ୍କର ମାୟା
0: ଦୟାକରି ମତେ ଟିକେ କହିବେନି ତା ଭିତରୁ ବଡ ଭକ୍ତ କିଏ ସେ ଆଉ ବଳିଆର କିଏ ସେ
1: ଏ ଜଗତ ମଧ୍ୟରେ ଯେତେ ଭକ୍ତ ଅଛନ୍ତି
0: ତା ଭିତରୁ ବଡ କିଏ ଶ୍ରେଷ୍ଠ କିଏ
1: ବଳରେ ଆଉ ଭକ୍ତ ମଧ୍ୟ
0: ଶୁଣିଣ।

0: ଗରୁଡ କହିଲେ ଭାଇ ମତେ କହିଲେ ହନୁମାନ ଏକା ବଡ଼।
1: ଆଚ୍ଛା ଶୁଣିକିରି ମତେ ମଧ୍ୟ ଟିକେ ବାଧା ଲାଗିଲା।
0: ମନଟା ହଉଥିଲା ସେ ମାଙ୍କଡ଼ ପଡିଥିଲେ ଥଣ୍ଟରେ ଖୁମ୍ପି ଦିଅନ୍ତି,
1: କିନ୍ତୁ ଉପାୟ ଶୂନ୍ୟ।
0: ଆରେ ଭାଇ
1: ଆଚ୍ଛା
0: ଗରୁଡ।

0: ପଚାରିଲେ ଚକ୍ରକୁ ମଧ୍ୟ କହିଲେ ହନୁମାନ ଗାମର ଶ୍ରେଷ୍ଠ,
1: ତାକୁ ମୁଁ ମାଳି କରିଛି।
0: ଗଦା ଏ କଥା ଶୁଣୁଥିଲେ।
1: ଆହା,
0: ଗଦା କହିଲେ ଭାଇ ମୋ କଥା ଟିକେ ଶୁଣ।
1: ତମ ଦୁଇ ଜଣଙ୍କର କଥା ମୁଁ ଶୁଣିଲି, କିନ୍ତୁ ମୋ କଥା ତମେ ଶୁଣିନ।
0: ତମେ ଉଭୟଙ୍କୁ ସିନା କହିଲେ ହନୁମାନ ବଡ଼ ଭକ୍ତ ବୋଲି,
1: ମତେ ଯାହା କହିଛନ୍ତି ସେ କଥା ଟିକେ।

0: ହନୁମାନ ବର୍ତ୍ତମାନ ଆସୁଛନ୍ତି ଗରୁଡ ତମକୁ ପୃଷ୍ଠଲହାରାରେ ବହି ନେବେ।
1: ଆହା ତାଙ୍କ କଥା ଟିକେ ବୁଝିବ।
0: ସକାଳ ଘଟଣା ବୁଝେଇକି କହିଦେଇଛନ୍ତି ଆୟୁଧ ମାନଙ୍କର ଭକ୍ତଙ୍କର
1: ଏଣେ ଅନ୍ତର୍ଧ୍ୟାନ ହେଇଗଲେ।

0: ସେତେବେଳେ ଗରୁଡକୁ ଦେଖିଦେଲା ଭାଇ ହନୁମାନ ଆଉ ଟିକେ ବୃଦ୍ଧ ରୂପ ଧାରଣ କଲେ ରେ
1: ସାକ୍ଷାତ ଜୀବିତ ମଢ଼ା ବସିଛନ୍ତି
0: ଆରେ ଉକୁଣି ଉଡାକ ମାରୁଛନ୍ତି
1: ପଥର ଖୋଲ ଭିତରେ ରହିକିରି
0: ଦେଖୁ ଦେଖୁ

0: ଆନନ୍ଦନ ହନୁମାନ
1: ଆହା
0: ମୋ ପୃଷ୍ଠ ଭାଗରେ ବସ ଭଗବାନଙ୍କର ଦ୍ୱାରକାପୁରକୁ ଯିବା
1: ଆଚ୍ଛା
0: ଭାଇରେ ହନୁମାନ ଟିକେ ଆନନ୍ଦ ହେଇଗଲେ
1: ହବା କଥା।

0: ଭାଇରେ ବୁଢା ନାଙ୍କଡ ତ
1: ଆଣ୍ଠୁ ଇଏ ହୋଇକିରି ବସି ପଡିଲେ ଗରୁଡଙ୍ଗ ପୃଷ୍ଠାରେ
0: ସୀତାରାମ ସୁମରଣା ଯେତେବେଳେ କଲେ
1: ଆହା
0: ଏଣେ ଗରୁଡ ତ ବସେଇଛି ପିଠିରେ
1: ଗରୁଡ କୁଡେ ସମ୍ଭାଳି ପାରୁଛି ହନୁମାନ।

0: ଆରେ ଭାଇ ଦି ଭକ୍ତଙ୍କର ଦି ପ୍ରଭୁଙ୍କୁ ଡାକ ପଡୁଛି। ସୀତାରାମ ସୀତାରାମ ହନୁମାନ ସ୍ମରଣା କରୁଛନ୍ତି।
1: ଏଣେ ହନୁମାନ ଏମିତି ଓଜନ ହେଲେ
0: ଚକ୍ର
1: ସହିପାରିଲେନି।
0: ଚକ୍ରଧରଙ୍କୁ ଡାକୁଛି ବୋଲି ପ୍ରଭୁ ରକ୍ଷା କର।
1: ଆହା,
0: ଆରେ ଗରୁଡଙ୍କର ଡାକଟା ନ୍ୟୁନ ହେଇଗଲା, ସୀତାରାମ ଡାକଟା ଓଜନ ହେଇଗଲା ରେ।
1: ହବା କଥା,
0: ବେଳକୁ ବେଳ ବେଳକୁ ବେଳ
1: ବୃଦ୍ଧି ହେଲା, ଓଜନ ବୃଦ୍ଧି ହେଲା।
0: ହନୁମାନ କହିଲା ନେଇପାରୁନୁ,
1: ଆହା
0: ଯଦି ନ ନବୁ।
1: ହଁ।

0: ଆରେ ହନୁମାନଙ୍କୁ ହେଲା ଚଞ୍ଚଳ ନେଇଯାଅ, ଇଏ ବୋଇଲେ ମୋର ତ ଅଙ୍ଗ ପ୍ରତ୍ୟଙ୍ଗ ଚଳୁନି,
1: ପାଦ ଚଳୁନି କି ପକ୍ଷୀ ହଲୁନି, ମୁଁ ନେବି କେମିତି?
0: ଗରୁଡ଼ କଣ କହିଲା ବୁଝିଛୁ ଭାଇ?

0: ରେ ଗର୍ବ ଦେଖେଇକିରି ଆସିଥିଲା ନବା ପାଇଁ
1: ଆହା
0: ତଲା ହେ ହନୁମାନ
1: ତମକୁ ଜୁହାର ହେଉଛି
0: ମୋର ଜାନୁ ଆଉ ଚଳୁନି
1: ମୋର ପଛେ ଅପନିନ୍ଦା ହେଉ କିନ୍ତୁ ଆପଣ ଉଠି ପଡନ୍ତୁ ମୋ ପିଠିରୁ
0: ଇଏ ହନୁମାନ କାହିଁକି ଭାଇ ଏ କଥା ଶୁଣିଲେ କି
1: ଆହା
0: ଯେତେବେଳେ ନାଇଁ ବୋଲି କହିଦେଲା ଓଲା ଇ

0: ଭାଇରେ ଦର୍ପ ଦେଖେଇକି ସିନା ଆସିଥିଲା ହନୁମାନ, ଏ ଯୋଉ ଗରୁଡକୁ ମୁଡାମୁଡି କରି କାଖରେ ଧରିଲା ବେଳା ତୁ ସିନା ମତେ ନେଇପାରିବୁନି ରେ।
1: ମୋର ବାମ କାଖକୁ ତୋର ସବୁ ଜାଗ ବଳ ନିଉ ନ।
0: ରହ ମୋ କାଖରେ ବୋଇଲା ଜୟ ସୀତାରାମ ଉଚ୍ଚାରଣ କଲା।
1: ରାମଙ୍କୁ ଚିନ୍ତା କରି କରି ଗରୁଡ ଯାଉ।
0: ଆରେ ତ ରାମ ଭକ୍ତ ହନୁ,
1: ଆହା
0: ଡାକୁଛି ପ୍ରଭୁ ରାମଚନ୍ଦ୍ରଙ୍କୁ।
1: ହଁ
0: ନମ।

0: ଚକ୍ର ତାର ପରାକାଷ୍ଠା ଦେଖିକିରି ଜୋରରେ ବୁଲିଲା।
1: ଆହା,
0: ଇଏ ବାମ ଅଙ୍ଗୁଷ୍ଠିର
1: ରହିଗଲେ ମୁଦି ପ୍ରାୟ
0: ଯେମିତି ରହିଗଲେ ଭାଇ।
1: ଆଚ୍ଛା,
0: ଦ୍ୱିତୀୟ ଦ୍ୱାରକୁ ଗଲେ
1: ଦେଖିଲେ କଦା।

0: ଅପୂର୍ବ ଲୀଳା ପ୍ରଭୁଙ୍କର
1: ଆଚ୍ଛା
0: ହନୁମାନଙ୍କର ବାମ ହାତର କାଣିଆ ଅଙ୍ଗୁଠିରେ ରହିଗଲେ ଚକ୍ର
1: ଆହା ଏଣେ ଗଦାକୁ ମଧ୍ୟ ଧରିଦେଲେ ଦକ୍ଷିଣ କରରେ
0: ଭିତରେ ପଶିଗଲେ
1: ଆଚ୍ଛା।

0: ବର୍ତ୍ତମାନ ରାମ ଅବତାର ଧାରଣ କରିବି।
1: ତୁମେ ସୀତା ହୁଅ, ହନୁମାନ ଆସିଛନ୍ତି ବହୁତ ଦୂରରୁ, ତାଙ୍କେ ଦର୍ଶନ କରିଯିବେ।
0: ସତ୍ୟଭାମା ମୁରୁକି ମୁରୁକି ହସୁଛନ୍ତି ଭାଇ।
1: ଏ ସମୟରେ ରୁକ୍ମିଣୀ ସୀତା ରୂପ ଧରିଲେ।
0: ପ୍ରଭୁ ରାମଚନ୍ଦ୍ର ଅବତାର ହେଇଗଲେ ପ୍ରଭୁ।
1: ଦଶରଥ ସୁତ ହେଲେ ଭଗବାନ।
0: ଯେତେବେଳେ ହନୁମାନ ଦେଖିଦେଲେ ଭାଇ,
1: ଆହା,
0: ସୀତା।

0: बोलंतु प्रेमानंदे कवार हरि
1: बोलो।
2: ଲୋକଗୀତରେ ପ୍ରଚାର କଲୁ ଦାସକାଠିଆ ଗୀତ ପରିବେଷଣ କରିଥିଲେ ରବିନାରାୟଣ ଶତପଥୀ ଏବଂ ଶିଶିର କୁମାର ଶତପଥୀ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

ଆକାଶବାଣୀ କଟକ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆମର ଶ୍ରୋତାବନ୍ଧୁମାନଙ୍କ ଦ୍ୱାରା ଏସ୍ଏମ୍ଏସ୍ରେ ମାଧ୍ୟମରେ ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନକୁ ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ହମେରାହି ପ୍ୟାର କେ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଶ୍ରୋତାବନ୍ଧୁ ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ

0: ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଏଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ଆମର ଶ୍ରୋତା ବନ୍ଧୁ ନାରାୟଣ ପ୍ରଧାନ। ଆପଣ ଅନୁରୋଧ କରିଛନ୍ତି ଏକ ଦୁଜେ କେ ଲିଏ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ। ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଏସ୍ପି ବାଲ ସୁବ୍ରମଣ୍ୟମ ଏବଂ ଅନୁରାଧା। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।
1: ज्यादा बहुत ज्यादा देर रहने के लिए।
2: ओ माय गॉड, मेरी तो हिंदी कविता की क्लास है।
1: हिंदी कविता है ना?
2: हाँ।
1: वो मैं तुमको टीच करता हूँ।
2: तुम और हिंदी कविता?
1: तुम समझता मैं हिंदी कविता नहीं जानता?

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ ନଳପାଇ କେରଡ଼ଗଡ଼ ମଦନପୁର କେନ୍ଦ୍ରାପଡ଼ାରୁ। ଆପଣ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଆଇ ମିଲନ କି ରାତ୍ର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ଅନୁରାଧା ପଡ଼ୱାଲ। ଶ୍ରୋତାବନ୍ଧୁ, ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଏହି ସମିଷ୍ଟିକୁ ଦେଇଛନ୍ତି ଲକି ସୋମ ବୁଗୁଡ଼ା ଗଞ୍ଜାମରୁ। ଆପଣମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ହୀରାଞ୍ଜା ଚଳଚ୍ଚିତ୍ରର ଏହି ଗୀତଟିକୁ ଯାହାକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛି।

ଏଇ ସେମିଷ୍ଟରକୁ ଦେଇଛନ୍ତି ଭବାନୀ ଦେବୀ, ପାଣିପ୍ରସାଦ, ତାଙ୍କର ଝିଅ ସୃଷ୍ଟି, ଶୁଭଲକ୍ଷ୍ମୀ, ପୁଅ ଆର୍ଯ୍ୟନ, ବ୍ଲକ ଛକ ନିଶ୍ଚିନ୍ତ କୋଇଲ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଆପ୍ ତ ଏସେ ନାଥ ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ମହମ୍ମଦ ରଫି। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଢିଓସାଇ କାଦୁଆପଡ଼ା ଜଗତସିଂହପୁରରୁ ଆପଣ ହେଲେ ପ୍ରମୋଦ କୁମାର ସାହୁ। ଆପଣ ଅନୁରୋଧ କରିଛନ୍ତି ତେରେ ନାମ ଚଳଚ୍ଚିତ୍ରର ଟାଇଟଲ ଟ୍ରାକ୍ଟିକୁ ଶୁଣିବା ପାଇଁ ଯାହା ଗାଇଛନ୍ତି ଅଲକା ୟାଗ୍ନିକ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାହୁରିବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ପିଲାହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ତପସ୍ୟାର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଯୁଗଳକଣ୍ଠରେ ଗାଇଛନ୍ତି ଏସ୍ ଜାନକୀ ଏବଂ ସାଥୀମାନେ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ଏଇ ସେମିଷ୍ଟର କୁ ଦେଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ସୌରୀ, ମହାସିଂହପୁର, ବହୁଗ୍ରାମ, କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ଭକ୍ତ ସାଲବିକ ଚଳଚ୍ଚିତ୍ରର ଏଇ ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଭିକାରୀ ଚରଣ ବଳ। ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛି।

ପରବର୍ତ୍ତୀ ସେମିଷ୍ଟର ଦେଇଛନ୍ତି ଦିଲୀପ ନାୟକ, ଲିପା ଦୀପା, ସୁମି ସିଲି, ପ୍ରଦୀପ। ଆପଣମାନେ ସମ୍ପୂର୍ଣ୍ଣ ଠିକଣା ଲେଖିନାହାନ୍ତି, ତଥାପି ଆପଣମାନେ ଖୁଦକର ଚଳଚ୍ଚିତ୍ରର ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି। ଆପଣମାନଙ୍କୁ ଶୁଣାଇ ଦେଉଛୁ, ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ ଏବଂ ସାଧନା ସରଗମ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସରୋଜିନୀ ବେହେରା, ବିଜୟଲକ୍ଷ୍ମୀ ବେହେରା, ଶ୍ୟାମସୁନ୍ଦର ବେହେରା, ମହମ୍ମଦପୁର ତେଣ୍ଡାକଡ଼ା କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ଦେବାଶିଷ ତୃପ୍ତି ଦାସ ଏବଂ ସାଥୀମାନେ। ଆପଣଙ୍କର ଅନୁରୋଧର ଗୀତଟି ଆପଣଙ୍କୁ ଶୁଣାଇ ଦେଉଛୁ।

ତାଙ୍କ ଠୁ ତାଙ୍କ ଠୁ ତାଙ୍କ ଠୁ

0: ଲୋକସଙ୍ଗୀତରେ ପ୍ରଚାର କଲୁ ମୃଦଙ୍ଗ ବାଦନ ପରିବେଷଣ କଲେ ଚନ୍ଦ୍ରଶେଖର ଦାସ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ ଆକାଶବାଣୀ କଟକ
1: ସାବିତ୍ରୀ ମୋ ଅଫିସ ଯାଉଛି
2: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ
1: ବାପରେ ଏତେ ଟଙ୍କା
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ
2: କାଇଁ ଚିନ୍ତା କରୁଛ ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା
3: ଆଜ୍ଞା ହଁ ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ
5: ଠିକ ଲାଗୁନି ସ୍କାମ୍ ବି ହେଇପାରେ
6: APK

0: କଳାକାର ପାଇଁ କଳା ହେଉଛି ଈଶ୍ୱର। କଳାକୁ ନେଇ ହିଁ ସେ ବଞ୍ଚେ, ଅନ୍ୟର ମନୋରଞ୍ଜନ କରେ। ମନୋରଞ୍ଜନର ମାଧ୍ୟମ ଅନେକ, ନାଟକ, ଚଳଚ୍ଚିତ୍ର, ସିରିଏଲ, ଏମିତି କେତେ କ'ଣ। ତେବେ ତାହାର କଥାବସ୍ତୁ କେତେବେଳେ ଜୀବନକୁ ପ୍ରଭାବିତ କରେ ତ ପୁଣି କେତେବେଳେ ଜୀବନ ଦ୍ୱାରା ହିଁ ପ୍ରଭାବିତ ହୋଇଥାଏ। ଆଉ କଳାକାରଟିଏ ଗୋଟିଏ ଗୋଟିଏ ଚରିତ୍ରକୁ ନିଖୁଣ ଭାବରେ, ନିଚ୍ଛକ ଭାବରେ ଫୁଟାଇଥାଏ, ଦର୍ଶକଙ୍କୁ ବାନ୍ଧି ରଖି ତାର ଅଭିନୟର ଯାଦୁକରୀ ସ୍ପର୍ଶରେ। ସେତେବେଳେ ସେ ଭୁଲିଯାଏ ବାସ୍ତବତାକୁ ଆଉ ଜିଇଁଥାଏ ଚରିତ୍ରଟିକୁ। ହଁ, ଆଜି ଆମ ଅଭିନେତ୍ରୀର ଅତିଥି ହେଲେ ପ୍ରିୟଙ୍କା ମହାପାତ୍ର। ତାଙ୍କୁ ଭେଟିଛନ୍ତି ସୁପର୍ଣ୍ଣା ଦତ୍ତ।
1: ଆଜ୍ଞା ନମସ୍କାର।
2: ନମସ୍କାର।
1: ଆପଣ ତ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ପ୍ରାୟ 60ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଆପଣଙ୍କର ଏଇ ଯୋଉ ଅଭିନୟର ଯାତ୍ରା କେବେଠୁ ଆରମ୍ଭ ହେଲା ଆଉ କୋଉଠୁ ଆରମ୍ଭ ହେଲା ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
2: ମୁଁ 1992 +3 ସେକେଣ୍ଡ ଇୟର ପଢୁଥିଲି। ସେ ସମୟରେ ଆମର କଲେଜରେ ଆନୁଆଲ ଡେ ଫଙ୍କସନ୍ ହେଉଥିଲା, ତ ସେତେବେଳେ ସବୁ ଆର୍ଟିଷ୍ଟମାନଙ୍କୁ ଗେଷ୍ଟ କରିକି ଡକା ହେଉଥିଲା, ପ୍ରଡ୍ୟୁସରଙ୍କୁ, ଡିରେକ୍ଟରଙ୍କୁ ଗେଷ୍ଟ କରିକି ଡକା ହେଉଥିଲା। ଆମ

0: କଲେଜର ଡ୍ରାମା ହଉଥିଲା ଆନୁଆଲ ଡେ ରେ, ଆମର ଡ୍ରାମା ଦେଖିବାକୁ ବି ଆମେ ଡାକିଥିଲୁ ଜଣେ ପ୍ରଡ୍ୟୁସରଙ୍କୁ ଆଉ ଜଣେ କମେଡି ଆର୍ଟିଷ୍ଟକୁ। ସେଇ ଡ୍ରାମାରେ ମୁଁ ନିଜେ ଆକ୍ଟିଂ କରୁଥିଲି କଲେଜ ତରଫରୁ।
1: ପିଲାବେଳେ ସ୍କୁଲରେ ପଢିଲା ବେଳେ ଯୋଉ ଷ୍ଟେଜରେ ଅଭିନୟ କରିବା ସେମିତି ନିଶା ଆପଣଙ୍କର ଥିଲା କି?
0: ଆକ୍ଚୁଆଲି ମୁଁ ଛୋଟବେଳୁ ଘର ଲୋକ ମତେ ସଙ୍ଗୀତ ଶିକ୍ଷା ଦଉଥିଲେ।
1: ଆଚ୍ଛା, ଆପଣ ଗୀତ
0: ଶିଖୁଥିଲେ? ମୁଁ ଅଲ୍ ଇଣ୍ଡିଆ ରେଡିଓରେ ଶିଶୁ କଳାକାର ଭାବେ ଗୀତ ବି ଗାଇଛି।
1: ଆଚ୍ଛା,
0: କିନ୍ତୁ ଧୀରେ ଧୀରେ ବଡ ହେଲା ପରେ ହଠାତ୍ କେମିତି ଗୋଟେ ଆକ୍ଟିଂର ନିଶା ଆସିଲା, ସେଟା କେତେବେଳେ ପଶିଲା ମୁଁ ନିଜେ ବୁଝିପାରିଲିନି। ମୋର ଜଣେ ଭାଇ ଅଛନ୍ତି, ସେ ଗୋଟେ ଜଣେ ଫିଲ୍ମରେ ଆକ୍ଟିଂ କରିଥିଲେ, କିନ୍ତୁ ଏମିତି କେହି ଗୋଟେ ସବୁବେଳେ
1: ମାନେ ପ୍ରଫେସନାଲରେ କେହି
0: ନଥିଲେ। କିନ୍ତୁ ମୋର ହଠାତ୍ କେମିତି ଏଇଟା କଣ ହେଲା ମୁଁ ବି ଭାବିନଥିଲି ଯେ ଏଇ ପ୍ରଫେସନରେ ମୁଁ କାମ କରିବି କି ୟାକୁ ଆପଣେଇବି, କାହିଁକି ନା ଘର ତରଫରୁ ତ ସମ୍ପୂର୍ଣ୍ଣ ରୂପେ ନା ଥିଲା।
1: ଆଚ୍ଛା,
0: ମୁଁ ଯୋଉ ସମୟର କଥା କହୁଛି ସେ ସମୟରେ ଝିଅମାନେ ଯଦି ଫିଲ୍ମ କଥା କହୁଥିଲେ ଘରେ ତ ପାଖ ପଡ଼ିଶା ଲୋକ ବି ପସନ୍ଦ କରୁନଥିଲେ। ହଁ, ଝିଅଟାକୁ କେମିତି ଛାଡ଼ିଦେବ ଏସବୁ କାମ କରିବାକୁ, ନାଟ ତାମସା ବୋଲି ଭାବୁଥିଲେ। ଆମ ଘରେ ବି ମନା କରିଥିଲେ ମୋ ବାପା, କିନ୍ତୁ ମୋର ସେ ଡ୍ରାମା ଦେଖିକି କଲେଜରେ ପ୍ରଡ୍ୟୁସର ଆସିଲେ ମତେ ତାଙ୍କ ଫିଲ୍ମର ଭଉଣୀ ଚରିତ୍ରରେ ନେବା ପାଇଁ କି ପଥର ଖସୁଛି ବଡ଼ ଦେଉଳ ପାଇଁ।
1: ଆଚ୍ଛା, ନିର୍ଦ୍ଦେଶକ କିଏ ଥିଲେ?
0: ରାଜୁ ମିଶ୍ର।
1: ଆଚ୍ଛା,
0: ତ ସେଇ ଫିଲ୍ମରେ ପାଇଁ ବାପା ଯେତେବେଳେ ମନା କଲେ, ଏମିତି ଘରେ ଆଗେ ଝିଅମାନଙ୍କୁ ନେବା ପାଇଁ ହେଲେ ଏବେ ତ ସବୁ ମାନେ ଡିଟେଲ ଫୋନ୍ରେ ଚାଲିଯାଉଛି, କଣ୍ଟାକ୍ଟ ଫୋନ୍ରେ ସବୁ ହେଇଯାଉଛନ୍ତି, କିନ୍ତୁ ଆଗେ ଘରକୁ ଆସିକି ମନେଇକି ନେବାକୁ ପଡୁଥିଲା ଝିଅମାନଙ୍କୁ। ସେ ବି ଆସିଥିଲେ, ବାପାଙ୍କ ସହିତ କଥା ହେଲେ, ଏମିତି କଥା ହଉ ଯେ ମୋ ପିଇସୀଙ୍କର କଣ ଚିହ୍ନା ପରିଚୟ ବାହାରିଲେ।
1: ଆଚ୍ଛା,
0: ସେଇଠୁ ଗୋଟେ ଫୋର୍ସ କଲେ ଯେ ନାଇଁ ଝିଅକୁ ଛାଡ଼ନ୍ତୁ, ଆମେ ଝିଅର କେୟାର ନବୁ। ଏମିତି ବହୁତ ଫୋର୍ସ କଲା ପରେ ବାପା କହିଲେ ହଉ ତାହେଲେ ଏଇ ଗୋଟେ ଯା କରିଦେ, ଆଉ ତାପରେ ଆଉ କରିବୁନି।
1: ଆଚ୍ଛା,
0: ଏଇଟା ଫାର୍ଷ୍ଟ ଆଉ ଲାଷ୍ଟ।
1: ଆଚ୍ଛା, ଆପଣଙ୍କର ତାହେଲେ ପ୍ରଥମ ଚଳଚ୍ଚିତ୍ର ଥିଲା ପଥର ଖସିଲା ବଡ ଦେଉଳ। ତେବେ ସେଇ ଯୋଉ ସୁଟିଂ ସେଟ୍ର ଅନୁଭୂତି, ଯେତେବେଳେ ପ୍ରଥମେ କ୍ୟାମେରା ଫେସ୍ କଲେ, ସେଇ ଅନୁଭୂତି କଥା ଆମର ଟିକେ ଭଉଣୀମାନଙ୍କୁ କୁହନ୍ତୁ।
0: ମୁଁ ତ ମାନେ ସିନେମାର ସି ଅକ୍ଷର କଣ ମତେ ଜଣାନଥିଲା, ଖାଲି ଇଚ୍ଛା ଥିଲା ଯେ ମୁଁ ବି ଦିନେ ଦର୍ଶକମାନଙ୍କ ସାମ୍ନାକୁ ଆସିବି ବୋଲି। କିନ୍ତୁ ଯେତେବେଳେ ଯାଇକି ୟୁନିଟ୍ରେ ପହଞ୍ଚିଲି, ସେତେବେଳେ ଗୋଟେ ୟୁନିଟ୍ରେ ପାଖାପାଖି 60-70 ଲୋକ କାମ କରୁଥିଲେ, ଟେକ୍ନିସିଆନ ସବୁ, ଆର୍ଟିଷ୍ଟ, ଟେକ୍ନିସିଆନ, ପ୍ରଡ୍ୟୁସର, ଡିରେକ୍ଟର ସମସ୍ତେ ମିଶିକି। ମୁଁ ଏତେ ଲୋକକୁ ଦେଖିଦେଇକି ପ୍ରଥମେ କହିଲି ଯେ ନାଇଁ ମତେ ନେଇ ଘରେ ଛାଡି ଦିଅନ୍ତୁ, ମତେ ଲାଜ ମାଡିବ ଏତେ ଲୋକଙ୍କ ସାମ୍ନାରେ ଆକ୍ଟିଂ କରିବା ପାଇଁ, କି ମୁଁ କିଛି କହିପାରିବିନି, କିଛି ଡାଇଲଗ ମୋର ମନେ ରହିବନି। ତାପରେ ସିଏ କହିଲେ ନା ବ୍ୟସ୍ତ ହୁଅନି, ଆଉ ତମେ ଯାଅ ଆଗ ମେକଅପ ହେଇକି ରେଡି ହୁଅ, ଫଟୋ ଉଠେଇବା, ତାପରେ ଦେଖିବା କଣ ହଉଛି। ମେକଅପ ହେଇକି ରେଡି ହେଇକି ତାପରେ ଡାକିଲେ ଯେତେବେଳେ ସର୍ଟ ଦବା ପାଇଁ, ଭଗବାନ ବି ଚାହୁଁଥିଲେ ବୋଧେ ମୁଁ ସକ୍ସେସଫୁଲ ହୁଏ ବୋଲି, ସେଥିପାଇଁ ମୋର ଡର ଛଡେଇବା ପାଇଁ ପ୍ରଥମ ଦିନ ମୋର ଫର୍ଷ୍ଟ ଡେର ଫର୍ଷ୍ଟ ସର୍ଟ ଥିଲା ମୁଁ ମରିଯାଇଛି, ଡେଡ୍ ବଡି ହେଇକି ପଡିଛି, ସେଥିପାଇଁ ମତେ ଡାଇଲଗ କହିବାକୁ ପଡିଲାନି, ମୁଁ ରକ୍ଷା ପାଇଗଲି। କିନ୍ତୁ ତାପରେ ଧୀରେ ଧୀରେ ଯୋଉ ଦିନ ଦିନ ଗଡି ଚାଲିଲା, ସୁଟିଂ ଆରମ୍ଭ ହେଲା, ପୂର୍ବ ସିନ୍ ଗୁଡାକ ସବୁ ହେଲା, ଫାର୍ଷ୍ଟ ମୋର ଏଣ୍ଡ ସିନ୍ଟା ହେଇଗଲା ମୁଁ ମରିଯାଇଛି ବୋଲି। କିନ୍ତୁ ଫାର୍ଷ୍ଟ ସିନ୍ ସବୁ ଯେତେବେଳେ ହେଲା, ମତେ ପେପର ଦିଆହେଲା, ଡାଇଲଗ ମନେ ରଖିବାକୁ ଦିଆହେଲା, ମୁଁ ଆପ୍ରାଣ ଚେଷ୍ଟା କଲି କେମିତି ଭଲ କରିବି ବୋଲି। କିନ୍ତୁ ଯେହେତୁ ସେଟା ମୋର ଫାର୍ଷ୍ଟ କାମ ଥିଲା, ବହୁତ ନର୍ଭସ ଲାଗିଲା ମତେ। ସେ କ୍ୟାମେରା ସେତେବେଳେ ଯୋଉ ଏବେକା କ୍ୟାମେରା ଆଉ ସେତେବେଳେ କ୍ୟାମେରାରେ ବହୁତ ଡିଫରେନ୍ସ ଥିଲା। ସେତେବେଳେ କ୍ୟାମେରା ଅନ୍ ହେଲେ ଏମିତି ଗୋଟେ ଆୱାଜ ଆସୁଥିଲା, ତ ସେ ଆୱାଜରେ ବି ଆମର ମାନେ ନର୍ଭସରେ ଆମେ ଡାଇଲଗ ଭୁଲି ଯାଉଥିଲୁ। ତାପରେ ଡିରେକ୍ଟର ସବୁ ଏତେ ବଡ଼ ବଡ଼ ନାମ କରା ଡିରେକ୍ଟର ସବୁ ସେତେବେଳେ ଥିଲେ, ତାଙ୍କ ସାମ୍ନାକୁ ଗଲେ ବି ଆମକୁ ଡର ମାଡୁଥିଲା।
1: କୋଉ ଚରିତ୍ରରେ ଆପଣ ଅଭିନୟ କରିଥିଲେ?
0: ପ୍ରଥମେ ତ ମୁଁ 3ଟା ଖଣ୍ଡେ ଚଳଚ୍ଚିତ୍ର ଭଉଣୀ ଚରିତ୍ର ଅଭିନୟ କରିଥିଲି। ତାପରେ ମତେ ଫାର୍ଷ୍ଟ ହିରୋଇନ ହିସାବରେ ଫିଲ୍ମ ମିଳିଥିଲା ପୁଅ ମୋର ଭୋଳା ଶଙ୍କରରେ। ତାପରେ ପରେ ମୁଁ କିଛିଟା 7-8ଟା ଖଣ୍ଡେ ହିରୋଇନ କ୍ୟାରେକ୍ଟର କଲି। ତାପରେ ତ ବାହାଘର ହେଇଗଲା, ବାହାଘର ପରେ ଆଉ ହିରୋଇନ ନ କରିକି ମଦର କ୍ୟାରେକ୍ଟର କରିବାଟା ବେଟର ବୋଲିକି ମୁଁ ଭାବିଲି।
1: ଆଜ୍ଞା, ତେବେ ଆପଣ ବିବାହ ପୂର୍ବରୁ ଯୋଉ ସବୁ ଚଳଚ୍ଚିତ୍ର ଗୁଡିକ କରିଥିଲେ, ଆପଣଙ୍କର ଆଉ ସିଦ୍ଧାନ୍ତ ମହାପାତ୍ରଙ୍କର ଯୋଡ଼ି ବେଶ ସୁପର ହିଟ୍ ହେଇଥିଲା, ତାର ଗୀତ ଗୁଡିକ ମଧ୍ୟ ବହୁତ ସୁନ୍ଦର ହେଇଥିଲା, ତେବେ ସେଇ ବିଷୟରେ ଆପଣ କଣ କହିବେ?
0: ସିଦ୍ଧାନ୍ତ ମହାପାତ୍ରଙ୍କୁ ମୁଁ ମୁନା ଭାଇ ବୋଲି ଡାକେ। ଫାର୍ଷ୍ଟ ଚଳଚ୍ଚିତ୍ର ଯୋଉ ପଥର ଖସୁଛି ବଡ଼ ଦେଉଳୁ, ସେଥିରେ ଆମେ ଭାଇ ଭଉଣୀ ଚରିତ୍ରରେ ଅଭିନୟ କରିଥିଲୁ। କିନ୍ତୁ ମୁନା ଭି ଜଣେ ଏମିତି ଆର୍ଟିଷ୍ଟ, ମୁଁ ତାଙ୍କ ସହିତ ଭଉଣୀ ଚରିତ୍ର କରିଛି, ତାଙ୍କ ସହିତ ହିରୋଇନ୍ କ୍ୟାରେକ୍ଟର

0: କରିଛି, ତାଙ୍କର ଭାଉଜ କ୍ୟାରେକ୍ଟର କରିଛି, ଏମିତିକି ତାଙ୍କର ମା ଚରିତ୍ର ବି ମୁଁ କରିଛି। ତ ତାଙ୍କ ସହିତ ମୋର ବହୁତ ଭଲ ବଣ୍ଡିଂ। କାମ କଲାବେଳେ ଏତେ ହସ ମଜା କରିକି ମାନେ ପ୍ରାକ୍ଟିକାଲି କେମିତି ଭଲରେ କାମଟା ବାହାରିବ ସେ ବହୁତ କୋପରେଟ କରନ୍ତି, ମତେ ବୋଲି ନାହିଁ ସବୁ ଆର୍ଟିଷ୍ଟକୁ।
1: ତେବେ ଆପଣ ତ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ସେଇ ଚଳଚ୍ଚିତ୍ରର ଗୋଟିଏ ଡାଇଲଗ ଆମର ଭଉଣୀମାନଙ୍କୁ ଶୁଣେଇବେନି କି?
0: ହଁ ନିଶ୍ଚିତ। ପୁଅ ମୋର ଭୋଳା ଶଙ୍କର ଫିଲ୍ମ ମୋର ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି, ମୁଁ ସେଇ ଫିଲ୍ମର ଗୋଟେ ସଂଳାପ ଶୁଣାଉଛି। ହଁ ହଁ ମାର, ମତେ ମାରି ମାରି ମାରିଦେଲେ ବି ତମ ହାତରୁ ମାଡ଼ ଖାଇ ମରିଗଲି ମୁଁ ଟିକେ ବି ଦୁଃଖ କରିବିନି, କିନ୍ତୁ ଏ ଘରେ ଏ ଘର ଲୋକଙ୍କର ଏତେ କଥା ଶୁଣି ପ୍ରତି ମୁହୂର୍ତ୍ତରେ ବଞ୍ଚି ରହିବା ମୋ ପାଇଁ ବହୁତ କଷ୍ଟ। ଆରେ ରାସ୍ତା କଡ଼ର ଭିକାରୀର ବି ସ୍ୱତନ୍ତ୍ର ଗୋଟେ ସମ୍ମାନ ଅଛି, କିନ୍ତୁ ଏ ଘରେ ନା ତମର ନା ମୋର ଆମ ଦି ଜଣଙ୍କର କାହାର ଟିକେ ବି ସମ୍ମାନ ନାହିଁ।
1: ବା ବହୁତ ସୁନ୍ଦର। ଆପଣ ଏମିତି ଅନେକ ଚଳଚ୍ଚିତ୍ର କରିଚାଲିଲେ, ଯେମିତିକି ପୁଅ ମୋର, ଭୋଳା ଶଙ୍କର, ସୌଭାଗ୍ୟବତୀ, ଏମିତି ବିଭିନ୍ନ ଚଳଚ୍ଚିତ୍ର। ତେବେ ତାପର ଚଳଚ୍ଚିତ୍ରଟି କ'ଣ ଥିଲା, ସେଇ ସୁଟିଂ ସେଟ୍ର ଅନୁଭୂତି ଟିକେ କହିବେ କି?
0: ସୌଭାଗ୍ୟବତୀ ଚଳଚ୍ଚିତ୍ର ସୁଟିଂ ହେଲା ପରେ ମୋର ବାହାଘର ହେଇଗଲା। ମୋର ବାହାଘର ପରେ ସାଙ୍ଗେ ସାଙ୍ଗେ ମତେ ମିଳିଥିଲା କାମ ସୁହାଗ ସିନ୍ଦୁର ଚଳଚ୍ଚିତ୍ରର। ସୁହାଗ ସିନ୍ଦୁର ଚଳଚ୍ଚିତ୍ରରେ ପ୍ରାୟତଃ ମୋର କମେଡ଼ି ପାର୍ଟ ଥିଲା। କୋ ଆର୍ଟିଷ୍ଟ ମୋର ଥିଲେ ମିହିର ଭାଇ, ସେଇ ଫିଲ୍ମର ନିର୍ଦ୍ଦେଶକ ଥିଲେ ମୋର ଦେଢ଼ଶୁର
1: ହର ପଟ୍ଟନାୟକ।
0: ଆଜ୍ଞା, ତାଙ୍କ ସାମ୍ନାରେ ମୁଁ ଆଗରୁ ଯେହେତୁ ଆକ୍ଟିଂ କରିଥିଲି, ତ ବାହାଘର ପରେ ଏମିତି ଲାଗିଲାନି ଯେ ମୋ ଦେଢ଼ଶୁର କି ମୁଁ ତାଙ୍କଠୁ ଲୁଚି ରହିବା ଦରକାର କି ଡରିବା ଦରକାର, ସେମିତି କିଛି ମୁଁ ଫିଲ୍ କରିନି।
1: ସେ ତାଙ୍କ ସହିତ ଅଭିନୟ କରିଛନ୍ତି?
0: ହଁ, ବହୁତ ଅଭିନୟ କରିଛି, ଏମିତିକି ତାଙ୍କର ମୋର ହିରୋ ହିରୋଇନ୍ ବି କରିଛୁ ଗୋଟେ ଦୂରଦର୍ଶନ କାମରେ। ସିଏ
1: ତେବେ ସମ୍ପର୍କ ଯୋଡି ହେଲା ପରେ କେମିତି ଅଭିନୟ କଲେ?
0: ସେ ଏତେ ଭଲ ମଣିଷ ଜଣେ, ମୁଁ କେବେ ଭାବେନି ଯେ ତାଙ୍କୁ ସେ ମୋ ଦେଢ଼ଶୁର ବୋଲି, ମୋ ନିଜ ଭାଇ ଭଳି ସେ ମତେ ସ୍ନେହ ଶ୍ରଦ୍ଧା କରନ୍ତି। ଆଉ ମାନେ କଣ, ବହୁତ ପ୍ରୋଟେକ୍ଟିଭ ମଣିଷ ଜଣେ, ବହୁତ କେୟାର ନିଅନ୍ତି ସମସ୍ତଙ୍କର, ବହୁତ ଭଲ ମଣିଷ, ଏତେ ସ୍ନେହୀ ମଣିଷ ଯେ ସେ ନିଜେ ହିଁ ତାଙ୍କ ତରଫରୁ କହିଥିଲେ ଯେ ଏଇଟା ଆମର ଗୋଟେ ପରିବାର, ଏଠି ଆମେ ସମସ୍ତେ ଗୋଟେ ପରିବାରର ସଦସ୍ୟ ବୋଲି ଚଳିବା, ଏମିତି ନାହିଁ ଯେ ମୁଁ ଦେଢ଼ଶୁର ମୋଠୁ କିଏ ଡରିବ କି ଲୁଚିବ କି ଓଢ଼ୁଣାଟାଣି ରହିବ ମତେ ଛୁଇଁବନି, ଏସବୁ ନୀତି ନିୟମ ମାନିବା ଦରକାର ନାହିଁ। ମୋର ସାନ ଭାଇର ସ୍ତ୍ରୀ ଯିଏ ସେ ମୋର ଛୋଟ ଭଉଣୀ ଭଳି, ଏମିତି ଭାବିକି ସେ ବହୁତ ସ୍ନେହ ଶ୍ରଦ୍ଧା ଅନ୍ୟ ଯା ମାନଙ୍କୁ ବି ବହୁତ ସ୍ନେହ ଶ୍ରଦ୍ଧା ଦେଇଛନ୍ତି, ତ ସମସ୍ତେ ଆମେ ତାଙ୍କ ସହିତ ବହୁତ ଫ୍ରି।
1: ତେବେ ଆପଣଙ୍କର ଗୋଟିଏ କଳାକାର ପରିବାର, ଆପଣଙ୍କର ସ୍ୱାମୀ ଦେବୁ ପଟ୍ଟନାୟକ, ସେ ମଧ୍ୟ ଜଣେ ନିର୍ଦ୍ଦେଶକ, ତେବେ ତାଙ୍କ ସହିତ ମଧ୍ୟ ଆପଣ ଅଭିନୟ କରିଛନ୍ତି। ତେବେ ବିବାହ ପୂର୍ବରୁ ଯୋଉ ଅଭିନୟ, ବିବାହ ପରର ଅଭିନୟ, ସେ ବିଷୟ ଟିକେ କୁହନ୍ତୁ।
0: ସେ ତ ତାଙ୍କ ଭାଇଙ୍କର ଆସିଷ୍ଟାଣ୍ଟ ଡିରେକ୍ଟର ଭାବେ କାମ କରୁଥିଲେ, ତା ସହିତ ସେ ନିଜେ ଅଭିନୟ ବି କରୁଥିଲେ। ଭାଇଙ୍କର ପ୍ରୋଜେକ୍ଟରେ କାମ କରିବା ସମୟରେ ତାଙ୍କ ସହିତ ମୋର ଦେଖା ହେଇଥିଲା, ଆଉ ଦେଖା ହଉ ହଉ କିଛି ଦିନ ପରେ ଆମେ ଦି ଜଣ ନିଷ୍ପତ୍ତି ନେଲୁ ବାହା ହବା ପାଇଁ, ଆଉ ତାଙ୍କ ଘର ଲୋକ ଆମ ଘର ଲୋକ ବି ରାଜି ହେଲେ ବାହାଘର ହଉ ବୋଲି। କିନ୍ତୁ ତାଙ୍କ ସାଙ୍ଗରେ ମୁଁ ବାହାଘର ପୂର୍ବରୁ ବି ଆକ୍ଟିଂ କରୁଥିଲି, ବାହାଘର ପରେ ବି କାମ କଲି। ଯେତେବେଳେ ଆମର କଣ ହୁଏ ନା, ଯେତେବେଳେ ଫିଲ୍ଡକୁ ଯାଉ ଆମେ, ସେତେବେଳେ ସମ୍ପୂର୍ଣ୍ଣ ରୂପେ ଘରର ସମ୍ପର୍କକୁ ଘରେ ଥୋଇ ଦେଇକି ଯାଉ।
1: ଆଚ୍ଛା,
0: ଫିଲ୍ଡ ଉପରେ ମୁଁ ହେଲି ଆର୍ଟିଷ୍ଟ, ଆଉ ଯଦି ସେ ଆକ୍ଟିଂ କରୁଛନ୍ତି ତାହେଲେ ସିଏ ହେଲେ ଆର୍ଟିଷ୍ଟ, ନାଇଁ ତ ସିଏ ଜଣେ ଡିରେକ୍ଟର। ତାଙ୍କର ଯଦି ସେ ଡିରେକ୍ସନ୍ ଦେଉଛନ୍ତି, ଟେକ୍ନିସିଆନଙ୍କ ଜାଗା ଅଲଗା, ଆର୍ଟିଷ୍ଟଙ୍କର ଜାଗା ଅଲଗା। ସିଏ ଖାଇଲେ କି ନାହିଁ ବି ମୁଁ କେବେ ପଚାରେନି ସୁଟିଂ ୟୁନିଟ୍ରେ, ତାଙ୍କ କାମ ସିଏ, ତାଙ୍କର ଟାଇମ୍, ତାଙ୍କୁ ବ୍ରେକ୍ ମିଳିଲେ ସେ ଖାଆନ୍ତି, ମୋର ବ୍ରେକ୍ ହେଲେ ମୁଁ ଖାଏ, ମୋ କାମ ମୁଁ କରେ। ଏମିତିକି ମୋ ପାଖକୁ ଯେତେବେଳେ ଗାଡ଼ି ଆସିବ ମୁଁ ସେତେବେଳେ ଯାଏ, ମୁଁ ତାଙ୍କ ସାଙ୍ଗରେ ବି ଯାଏନି। ଯଦି ୟୁନିଟ୍ ରିକ୍ୱେଷ୍ଟ ଆସିଲା ଯେ ଦୂର ଲୋକେସନ ଅଛି ଆପଣ ଆସିଲା ବେଳେ ମ୍ୟାଡାମଙ୍କୁ ନେଇ ଆସିବେ, ତାହେଲେ ସିନା ଯାଏ, ନହେଲେ ଆମେ ଦି ଜଣ କେବେ ଆମ ତରଫରୁ ୟୁନିଟ୍ରେ ଜଣଉନା ଯେ ଆମେ ଗୋଟେ କପଲ, ଆମକୁ ପ୍ରାଇଭେସି ଦରକାର, ସେମିତି କିଛି ବି ଆମେ ୟୁନିଟ୍ରେ ଏଇଟା ଶୋ କରୁନା। ୟୁନିଟ୍ରେ ମୁଁ ଜଣେ ଆର୍ଟିଷ୍ଟ, ସେ ଜଣେ ଟେକ୍ନିସିଆନ, ଆଉ ଯଦି ସେ ଆକ୍ଟିଂ କରୁଛନ୍ତି ତାହେଲେ ସେ ବି ଜଣେ ଆର୍ଟିଷ୍ଟ। ବେଳେବେଳେ ଆମର ମଜାମସ୍ତି ଚାଲେ ୟୁନିଟ୍ରେ, ଠିକ୍ ଅଛି, କିନ୍ତୁ ସେଠି ଆମକୁ ଘରର ସମ୍ପର୍କଟାକୁ ଭୁଲି ଯିବାକୁ ପଡ଼େ।
1: ତେବେ ଆପଣ ଯେତେଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, କୋଉ ଚଳଚ୍ଚିତ୍ରଟି ଆପଣଙ୍କୁ ବେଶୀ ଭଲ ଲାଗେ, ବେଶୀ ଆତ୍ମସନ୍ତୋଷ ଦେଇପାରିଛି ବୋଲି ଆପଣ ଭାବୁଛନ୍ତି?
0: ମୋର ତ ବହୁତ ପପୁଲାର ଫିଲ୍ମସ୍ ଅଛି, ଯେମିତିକି ପୁଅ ମୋର ଭଳା ଶଙ୍କର

0: ସୌଭାଗ୍ୟବତୀ, ଛାତି ଚିରିଦେଲେ ତୁ, ଏମିତି ବହୁତ ଗୁଡ଼ିଏ ଫିଲ୍ମ ଅଛି, କିନ୍ତୁ ମତେ ସବୁଠୁ ବେଶୀ ଭଲ ଲାଗେ ନୀଳ ମାଷ୍ଟ୍ରାଣୀ। ନୀଳ ମାଷ୍ଟ୍ରାଣୀ ଗୋଟେ ଆର୍ଟ ପିକ୍ଚର ଥିଲା, ମାନେ ଗୋଟେ କଳାତ୍ମକ ପିକ୍ଚରରେ କାମ କରିବାଟା ଯେ କ'ଣ, ସେଟା ମୋର ଗୋଟେ ଫାର୍ଷ୍ଟ ଏକ୍ସପିରିଏନ୍ସ ହେଲା ସେ ଫିଲ୍ମରେ। ମୁଁ ବହୁତ କିଛି ଶିଖିଲି, ଜାଣିଲି ଯୋଉ ଆର୍ଟ ପିକ୍ଚରଟା କମର୍ସିଆଲ ପିକ୍ଚର ଠୁ କେତେ ଅଲଗା।
1: ଆଜ୍ଞା, ଅଭିନୟ କରିବା ବହୁତ କଷ୍ଟ,
0: ବହୁତ କଷ୍ଟ। ତାପରେ କମର୍ସିଆଲଟା ହେଲା ଗୋଟେ ଫାଷ୍ଟ ଦୁନିଆ,
1: ଆଜ୍ଞା,
0: କିନ୍ତୁ ସେଟା ସେମିତି ନାହିଁ। ଗୋଟେ ନର୍ମାଲ ଆଜ ୟୁଜୁଆଲ ଆମେ ଘରେ ଯାହା କରୁଛେ ତାର ଗୋଟେ ପ୍ରତିଛବି, ସେଥିପାଇଁ କି ସେଟା ମତେ ବହୁତ ହିଁ ଭଲ ଲାଗିଥିଲା।
1: ଆଜ୍ଞା, ତେବେ ଏଇ ଯୋଉ ଚଳଚ୍ଚିତ୍ରଟି କୋଉଠି ସବୁ ସୁଟିଂ ହେଇଥିଲା?
0: ନୀଳ ମାଷ୍ଟ୍ରାଣୀ ପ୍ରାୟତଃ ପୁରୀ ନିମାପଡ଼ା ଆଡେ ସୁଟିଂ ହେଇଥିଲା, ଯାଇକି ସେଠି ମତେ ରହିକି ସୁଟିଂ କରିବାକୁ ପଡ଼ିଥିଲା।
1: ଆଜ୍ଞା, ଆପଣ ତ ଯେତେ ଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଗୀତ ଗୁଡ଼ିକ ମଧ୍ୟ ସୁପର ହିଟ୍ ହେଇଥିଲା, ତେବେ କୋଉ ଗୀତଟି ଆପଣଙ୍କୁ ବେଶୀ ଭଲ ଲାଗେ, ଆଉ ଦୀପଦ ଗୁଣୁଗୁଣେଇ ଦିଅନ୍ତୁ।
0: ଯେତେବେଳେ ମତେ ଏସବୁ ଷ୍ଟେଜକୁ ଡାକନ୍ତି ଗେଷ୍ଟ କରିକି, ପ୍ରାୟ ସମସ୍ତେ ଡିମାଣ୍ଡ କରନ୍ତି ଯେ ମ୍ୟାମ୍ ଗୋଟେ ସୌଭାଗ୍ୟବତୀ ଚଳଚ୍ଚିତ୍ରର ପଦେ ଶୁଣାନ୍ତୁ ବୋଲି।
1: ତା ଗୀତ ଗୁଡ଼ିକ ବହୁତ ସୁନ୍ଦର ହେଇଥିଲା।
0: ଆଜ୍ଞା, ମୁଁ ସେଇ ସୌଭାଗ୍ୟବତୀ ଚଳଚ୍ଚିତ୍ରର ଦି ଲାଇନ୍ ଶୁଣାଉଛି।

0: ଆପଣ ଯେତେଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ତାର କିଛି ସ୍ମୃତି ଥିବ, ଅନୁଭୂତି ଥିବ, କିଛି ସ୍ମରଣୀୟ ମୁହୂର୍ତ୍ତ ମଧ୍ୟ ଥିବ, ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ କୁହନ୍ତୁ।
1: ଏତେ କାମ କରିଗଲିଣି 30 ବର୍ଷ ଧରିକି ଏଇ ଲାଇନ୍ରେ ମୁଁ, ବହୁତ ଅନୁଭୂତି ଅଛି। ମଜାଦାର ମୁହୂର୍ତ୍ତ ହଉଛି ଆମର ଗୀତ ସୁଟିଂ ହଉଥିଲା ରଖିଲେ ଶିବ ମାରିବ କିଏର ଗୀତ, କଳିଙ୍ଗ ଷ୍ଟୁଡିଓରେ ସୁଟିଂ ହଉଥିଲା, ବର୍ଷା ଗୀତ ହଉଛି। ଥଣ୍ଡା ଦିନ ଥିଲା, ବର୍ଷାରେ ଭିଜି ଭିଜି ଲାଷ୍ଟକୁ ମୋର କଣ ହେଲା ନା, ମାନେ ମୋ ବଡି କୋଲାପ୍ସ ହେଲା। ମୁଁ କଣ କଲି, ସେନ୍ସଲେସ୍ ହେଇ ପଡ଼ିଗଲି। ସେନ୍ସଲେସ୍ ହେଇକି ପଡ଼ିଗଲାରୁ ସବୁ ଆସିଲେ ବିଞ୍ଚା ବିଞ୍ଚି କରି, ଘଷା ଘଷି କରିକି ମତେ ମୋର ସେନ୍ସ ଆଣିଲେ। ମୁଁ ରୁମ୍କୁ ଆସିଲି, ଯେହେତୁ ବର୍ଷା ଗୀତ ଥିଲା ଓଦା ମୁଁ ଥିଲି, ସେନ୍ସ ଆସିଲା। ତାପରେ ମୁଁ ପୁଣି ସର୍ଟ ଦେବାକୁ ଗଲି, ଯେହେତୁ ଓଦାରେ ଥିଲି ନା ମୋ ଗୋଡ଼ ଖସିଗଲା, ମୁଁ ପୁରା ଚଟାଣରେ ଦୁମକିରି ପଡ଼ିଲି, ପୁଣି ଥରେ ସେନ୍ସଲେସ୍ ହେଇଗଲି। ଆରେ ମୁଁ ପଡ଼ିକିରି ସେନ୍ସଲେସ୍ ପୁଣି ଥରେ ହେଲି, ମତେ ଉଠେଇକି ନେଇକି ସେମାନେ ଯିବେ କଣ, ସେମାନେ ସବୁ ହସି ହସି ବେଦମ ହେଇଗଲେଣି, ଆରେ ପୁଣି କଣ ପଡ଼ିକି ସେନ୍ସଲେସ୍ ହେଇଗଲା। ଯେତେବେଳେ ସେନ୍ସ ଆସିଲା ନା, ସେମାନେ କହିଲେ, ମୁଁ କହିଲି ହଁ ମୁଁ ସେନ୍ସଲେସ୍ ହେଇଗଲି, ତମେ ସବୁ ହସି ହସି ରହୁଛ ମତେ କେୟାର ନ ନେଇକି। ଏମିତି ବହୁତ କିଛି ମଜାଦାର ଘଟଣା ଘଟେ ଆଉ,
0: ବହୁତ କିଛି ଘଟଣା ଏମିତି ଘଟେ।
1: ପ୍ରତ୍ୟେକ ୟୁନିଟ୍ରେ କିଛି ନା କିଛି ଗୋଟେ ମିଳିବ ଘଟଣା ଯୋଉଟାକୁ କି ମନେ ରଖିହବ।
0: କିନ୍ତୁ ଗୋଟେ ଗୋଟେ ସୁଟିଂ ଶେଷ ହେଇଗଲେ ତାପରେ ଯେତେବେଳେ ସମସ୍ତେ ଘରକୁ ଆସନ୍ତି, ବହୁତ ଦୁଃଖ ଲାଗେ,
1: ଦୁଃଖ ଲାଗେ, ସମସ୍ତେ କାନ୍ଦନ୍ତି ପରସ୍ପର ସହିତ କୁଣ୍ଡାକୁଣ୍ଡି ହେଇ, ଯୋଉ କାନ୍ଦ ମାନେ ସେଇ ଦିନଟା ଯୋଉ ମାନେ କାହିଁକି ଆସେ ବୋଲି ଆମେ ଭାବୁଛୁ, ଯେମିତି ଗୋଟେ କଣ ଗୋଟେ ସମ୍ପର୍କ ଭାଙ୍ଗିଗଲା ଏଭଳି ଲାଗେ ଆମକୁ।
0: ଆଜ୍ଞା, ତେବେ ମୋଟ ଉପରେ କହିବାକୁ ଗଲେ ଆପଣଙ୍କୁ ଆମେ ବିଭିନ୍ନ ଚଳଚ୍ଚିତ୍ରରେ କେତେବେଳେ କାହାର ସ୍ତ୍ରୀ ଭୂମିକାରେ, ଜଣେ ନାୟିକା ଭୂମିକାରେ, ଭଉଣୀ ଭୂମିକାରେ ଦେଖି ଆସୁଛୁ, ତେବେ କେମିତି ଆପଣ ବିଭିନ୍ନ ଚରିତ୍ରକୁ ଫୁଟେଇ ପାରନ୍ତି?
1: ମୁଁ ଯେତେବେଳେ ସେଟ୍ରେ ପହଞ୍ଚିକି ଯେପର୍ଯ୍ୟନ୍ତ ମେକଅପ୍ ହେଇନି ସେ ପର୍ଯ୍ୟନ୍ତ ମୁଁ ପ୍ରିୟଙ୍କା ମହାପାତ୍ର ଅବସ୍ଥାରେ ଥାଏ। ଆଉ ୱାନ୍ସ ମୁଁ ମେକଅପ୍ କଷ୍ଟ୍ୟୁମ୍ରେ ରେଡି ହେଇଗଲା ପରେ ମତେ ଗୋଟେ ପେପର ଯୋଉ ଦିଆଯାଏ, ତା ଦେହରେ ମୋର ନାଁ ଯାହା ଥିବ, ସେ ଚମ୍ପା ହଉ, ମଞ୍ଜୁ ହଉ, ସଞ୍ଜୁ ହଉ, ଯାହା ବି ମୋ ନାଁ ଥିବ, ୱାନ୍ସ ମୁଁ ସେଇ କ୍ୟାରେକ୍ଟରରେ ପଶିଲେ ମୁଁ ଆଉ ଫର୍ଦର ଘର କଥା ଭାବେନି। ମତେ ସେଇଥିରେ ହିଁ ରହିବାକୁ ମାନେ କଣ ଇଚ୍ଛା ହୁଏ, ଆଉ ଅଟୋମେଟିକ ମୁଁ ରହିଥାଏ ସେଇଥିରେ।
0: ଆଜ୍ଞା,
1: ମୁଁ ଯଦି ଘର କଥା ଭାବିବି ଯେ ଛାଡିକି ଆସିଛି ଛୁଆକୁ, କି ସ୍ୱାମୀ ମୋର ଖାଇଲେ କି ନାହିଁ, ମୋ ଶାଶୁ କଣ କଲେ, ଏଗୁଡାକ ଭାବିଲେ ଆଜ୍ଞା ଏସବୁ ଗୋଟେ ଯୋଉ ଆର୍ଟିଷ୍ଟିକ କାମଟା ନା, ଏଇଟା ହେଇପାରିବନି ପ୍ରପର୍ଲି। ତ ତେଣୁ କରିକି ଯେତେବେଳେ ପୁଣି ଆମର ବ୍ରେକ୍ ହୁଏ, ସମସ୍ତେ ଖାଇବା ପିଇବାରେ ଗୋଟେ ଘଣ୍ଟା ବ୍ରେକ୍ ମିଳେ, ସେଇ ସମୟରେ ମୁଁ ଘରକୁ ଫୋନ କରିକି ଘର ବିଷୟରେ ବୁଝାଶୁଣା କରେ, କିନ୍ତୁ କ୍ୟାରେକ୍ଟରକୁ ଥରେ ଗଲା ପରେ ମୁଁ ଆଉ ଘର କଥା ଭାବେନି।

0: ଅଭିନୟ ଆପଣ କରୁଛନ୍ତି, ଆପଣଙ୍କର ଶାଶୁଘରୁ କେତେ ସପୋର୍ଟ ମିଳିଥିଲା ଆପଣଙ୍କୁ?
1: ବହୁତ ସପୋର୍ଟ ମିଳିଥିଲା। ଆକ୍ଚୁଆଲି ମୁଁ ତ ନିଜେ ଡିସାଇଡ୍ କରିଥିଲି ବାହାଘର ପରେ ମୁଁ ଛାଡ଼ିଦେବି ଏ ପ୍ରଫେସନ, ଆଉ କରିବିନି ବୋଲିକି, ହାଉସ୍ ୱାଇଫ୍ ହେଇକି ରହିବି ବୋଲିକି। କିନ୍ତୁ ମୋର ମାନେ ସୌଭାଗ୍ୟ ଏତିକି ଯେ ମୁଁ ଗୋଟେ ଏମିତି ଫ୍ୟାମିଲିର ବୋହୁ ହେଲି ଯୋଉଠିକି ମାନେ ସମସ୍ତେ ଆର୍ଟିଷ୍ଟ, ସମସ୍ତେ କଳାକାର, କିଏ ଡିରେକ୍ସନରେ ହୁଅନ୍ତୁ, ଆକ୍ଟିଂରେ ହୁଅନ୍ତୁ। ମୋ ନଣନ୍ଦ ଭଲ ବହୁତ ଗୀତ ବୋଲନ୍ତି, ମୋର ଦେଢ଼ଶୁର ମାନେ ବି ଗୀତ ବୋଲନ୍ତି, ସମସ୍ତେ ଆର୍ଟିଷ୍ଟ। ମାନେ ଏମିତିକି ମୋ ଶ୍ୱଶୁର ନିଜେ ଡ୍ରାମା କରୁଥିଲେ, ସମସ୍ତେ ଆର୍ଟିଷ୍ଟ। ତ ସେମାନେ ହିଁ ମୋତେ ଘରେ ବସିବାକୁ ଦେଲେନି, ସେଇମାନେ ହିଁ ମୋତେ ଫୋର୍ସଫୁଲି ପଠେଇଲେ ଯେ ନା, ଗୋଟେ ମଣିଷ ନିଜର ଏତେ ଗୋଟେ ଭଲ ଇମେଜ ତିଆରି କରିବାଟା ବହୁତ କଷ୍ଟର କଥା, ତୁ ଯଦି କରିସାରିଛୁ ତାହେଲେ ଆଉ ପଛକୁ ଫେରେନି, ବରଂ ଆହୁରି ନିଜ ପାଇଁକି କରୁଛୁ ବୋଲି ଭାବନି, ବରଂ ତୁ ଲୋକମାନଙ୍କର ସେବା ପାଇଁ, ଲୋକମାନଙ୍କୁ ଏଣ୍ଟରଟେନମେଣ୍ଟ ଦେବା ହେଉଛି ଲୋକମାନଙ୍କର ସେବା, ତ ତୁ ତାଙ୍କ ସେବା କରୁଛୁ ବୋଲି ଭାବିକି ତୁ ପୁଣି

ବହୁତ କଷ୍ଟର କଥା। ତୁ ଯଦି କରିସାରିଛୁ ତାହେଲେ ଆଉ ପଛକୁ ଫେରେନି, ବରଂ ଆହୁରି ନିଜ ପାଇଁକି କରୁଛୁ ବୋଲି ଭାବନି, ବରଂ ତୁ ଲୋକମାନଙ୍କର ସେବା ପାଇଁ, ଲୋକମାନଙ୍କୁ ଏଣ୍ଟରଟେନମେଣ୍ଟ ଦେବା ହଉଛି ଲୋକମାନଙ୍କର ସେବା, ତ ତୁ ତାଙ୍କ ସେବା କରୁଛୁ ବୋଲି ଭାବିକି ତୁ ପୁଣି ଥରେ ତୋ ପ୍ରଫେସନ ଜଏନ କର।

0: ମଝିରେ ଆପଣଙ୍କୁ ଆମେ କିଛି ଦିନ ପାଇଁ ମଞ୍ଚରେ ମଧ୍ୟ ଅଭିନୟ କରିଥିବାର ଦେଖିଥିଲୁ।
1: ହଁ, ମୁଁ ମୋ ଦେଶୁର ମଞ୍ଚରେ ଡିରେକ୍ସନ ଦଉଥିଲେ। ମୁଁ ବାହାରେ ମତେ ଆକ୍ଚୁଆଲି ମଞ୍ଚରେ ଆକ୍ଟିଂ କରିବା ବହୁତ ଡର ଲାଗେ, ବହୁତ ଟଫ୍। ସେଟା ଆମର ଯେତେ ବି ମାନେ ଜାଗା ଅଛି, ଟେଲିଭିଜନ ହଉ, ଫିଲ୍ମସ ହଉ କି ଡ୍ରାମା ହଉ, ସବୁଠୁ ଡିଫିକଲ୍ଟ ହଉଛି। ସେଇଟା ମତେ ବହୁତ ନର୍ଭସ ଲାଗେ, ବହୁତ ଡର ଲାଗେ। ମୁଁ ସେଥିପାଇଁ କି କେବେ ଟ୍ରାଏ ବି କରୁନଥିଲି ଡ୍ରାମା ଷ୍ଟେଜ୍ରେ କରିବା ପାଇଁ। ମୋ ଦେଶରେ ହିଁ ମତେ ଫୋର୍ସ କରିଥିଲେ ଯେ ତୁ ଯଦି ଏତେ କାମ କରିସାରିଲୁଣି, ଏଇ ଏକ୍ସପିରିଏନ୍ସଟା କାହିଁ ବାକି ରହିବ, ଆଉ ଆସେ କରେ। ମୁଁ ତିନିଟା ଖଣ୍ଡେ ଡ୍ରାମା ତାଙ୍କର କରିଛି, କିନ୍ତୁ ବହୁତ ଡର ଲାଗେ। ଯେମିତି ଲାଗେ କି ଏଇ ଭୁଲିଯିବି ଡାଇଲଗ୍ଟା, ଏଇ ଭୁଲିଯିବି ଡାଇଲଗ୍ଟା, ଏମିତି ମାନେ ନର୍ଭସ ଲାଗେ। ତାପରେ ସେଠି କଣ ହୁଏ କି ଯେହେତୁ 2 ଘଣ୍ଟା 3 ଘଣ୍ଟା ଭିତରେ ଟୋଟାଲ ଲାଇଫ ସବୁ କରିବାର ଅଛି, ସେଇଠି କଷ୍ଟ୍ୟୁମ୍ ଚେଞ୍ଜ କରିକି ଆସିବାଟା ମୋ ପାଇଁ ବହୁତ ଡିଫିକଲ୍ଟ ପାଠ ଥାଏ। ରେଗୁଲାରି କରନ୍ତି ଷ୍ଟେଜ୍, ତାଙ୍କ ପାଇଁ ଏଇଟା ଗୋଟେ ପ୍ରାକ୍ଟିସ ହେଇଯାଇଥାଏ, କିନ୍ତୁ ଆମେ ତ କରିନୁ ନା, ତ ବହୁତ ହିଁ ଡିଫିକଲ୍ଟ ଥାଏ ଯେ କେମିତି ଇମିଡିଏଟ୍ କଷ୍ଟ୍ୟୁମ୍ ଚେଞ୍ଜ କରିକି ଆସିଲା ବେଳକୁ ପୁଣି ଥରେ ସେ ସିନ୍ରେ ପଶିବ, ଆଉ ସେ ଡାଇଲଗ୍ ଗୁଡାକ ମନେ ପଡ଼ିବ କି ନାହିଁ
0: ସାମ୍ନାରେ ଦର୍ଶକ।
1: ସେ ଆହୁରି କିଏ ଯଦି ଗୋଟେ ହ୍ୱିସିଲ୍ ବି ମାରିଦେଲା, ମତେ ଯେମିତି ଲାଗେ ମୁଁ ଭୁଲିଯିବି କି ମୋ ଡାଇଲଗ୍ଟା।
0: କିନ୍ତୁ ଯେତେବେଳେ ଦର୍ଶକଙ୍କର କରତାଳିଆ ବାଜେ, ଆପଣ କେମିତି ଲାଗେ?
1: ବହୁତ ଭଲ ଲାଗେ, ଆଉ ସବୁଠୁ ବେଶୀ ଖୁସି ଲାଗେ ଯେତେବେଳେ ଡ୍ରାମା ସରିଯାଏ, ସେତେବେଳେ ଦର୍ଶକମାନେ ୱେଟ୍ କରିକି ରହିଥାନ୍ତି କେମିତି ଆର୍ଟିଷ୍ଟ ମାନଙ୍କୁ ଆମେ ଟିକେ ଦେଖା କରିବୁ ବୋଲି। ଆଉ ସେ ସମୟରେ ସେ ଆମକୁ ଏତେ ପ୍ରଶଂସା କରନ୍ତି, ଏତେ ଭଲ ଲାଗିଲା, କୋଉଟା ଭଲ ଲାଗିଲା, କୋଉଟା ଖରାପ ଲାଗିଲା, କୋଉଟା ଆଉ କଣ ହେଇପାରିବ, ସବୁ କହନ୍ତି। ସେଇଟା ହିଁ ବେଶୀ ଖୁସି ଲାଗେ।
0: ଆପଣଙ୍କର ସ୍ୱାମୀ ଜଣେ ନିର୍ଦ୍ଦେଶକ, ତେବେ ଆପଣଙ୍କର ଗୋଟେ ଝିଅ, ତାକୁ ଏ କ୍ଷେତ୍ରକୁ ଆଣିବାକୁ ଇଚ୍ଛା କରିନାହାନ୍ତି କେବେ?
1: ନା, ଇଚ୍ଛା କରିନି, କିନ୍ତୁ ଯେହେତୁ ମାନେ ଇଣ୍ଟର ଫ୍ୟାମିଲି କଳାକାର ପରିବାର, ତାର ରକ୍ତରେ ବି ଭଗବାନ କଳା ଦେଇଛନ୍ତି। ମୋର ଏଇ ଆକ୍ଟିଂ ଲାଇନ୍ଟା ଏତେ କଷ୍ଟ, ବେଳେବେଳେ ରାତି ରାତି ଅନିଦ୍ରା ହେଇ କାମ କରିବାକୁ ପଡେ, ଘରକୁ ଫେରିବାକୁ, ଖାଇବାକୁ, ଶୋଇବାକୁ ସମୟ ମିଳେନି। ସେଇଥିପାଇଁ ମୁଁ ଭାବିଥିଲି ଯେ ନାଇଁ, ମୋ ଛୁଆକୁ ମୁଁ ଏମିତି ଲାଇଫ୍ ଦେବିନି, ବରଂ ସିଏ ଭଲରେ ପାଠ ପଢୁ, କୋଉଠି ଗୋଟେ ଭଲରେ ଜବ୍ କରୁ, ତାକି ଫ୍ୟାମିଲି ଲାଇଫ୍ ସେ ଭଲରେ ମେଣ୍ଟେନ୍ କରିପାରିବ। ମୁଁ ସିନା ଫ୍ୟାମିଲି ଲାଇଫ୍ ମେଣ୍ଟେନ୍ କରିପାରିଲିନି, ଘରକୁ ସମୟ ଦେଇପାରିଲିନି, କିନ୍ତୁ ସିଏ ଗୋଟେ ଭଲ ଫ୍ୟାମିଲି ଲାଇଫ୍ ମେଣ୍ଟେନ୍ କରୁ, ଏହା ଭାବିକି ହିଁ ମୁଁ ତାକୁ ଏଇ ଲାଇନ୍ଠୁ ଦୂରରେ ରଖିଥିଲି। କିନ୍ତୁ ଭଗବାନ ତ ରକ୍ତରେ ଦେଇଛନ୍ତି ନା କଳା, ତାର ଇଣ୍ଟରେଷ୍ଟ ଅଛି ଏ ଲାଇନ୍ ପ୍ରତି, ସେଥିପାଇଁ ସିଏ ମିଡିଆ ଲାଇନ୍ର ପାଠ ପଢ଼ିବାକୁ ଯାଇଛି, କମ୍ୟୁନିକେସନ ମିଡିଆର ପାଠ ପଢୁଛି। ପଢା ସରିଲା ପରେ ସିଏ ଅଫିସିଆଲି ଜଏନ୍ କରିବ ଏଇ ଲାଇନ୍କୁ ଆଉ।
0: ଆଜ୍ଞା, ଆଉ ବର୍ତ୍ତମାନ ଆମର ଭଉଣୀମାନେ ଆପଣଙ୍କୁ ବିଭିନ୍ନ ଧାରାବାହିକରେ ଦେଖିବାକୁ ମିଳୁଛି, ଆପଣଙ୍କୁ ଏଇ ଯୋଉ ଜର୍ନି କେମିତି ଥିଲା ହଠାତ୍ ଚଳଚ୍ଚିତ୍ରରୁ ପୁଣି ଧାରାବାହିକ?
1: ମୋର ଯେତେବେଳେ ଏଣ୍ଟ୍ରି ହେଲା ସେତେବେଳେ ଧାରାବାହିକ କିଛି ନଥିଲା।
0: ଆଜ୍ଞା,
1: ଆମକୁ ଫିଲ୍ମରେ ହିଁ ଏଣ୍ଟ୍ରି ମାରିବାକୁ ପଡୁଥିଲା, କିନ୍ତୁ ଧୀରେ ଧୀରେ କେତେ ବର୍ଷ ପରେ 94 ଖଣ୍ଡେ ବେଳକୁ ଦୂରଦର୍ଶନର ଧାରାବାହିକ ଆରମ୍ଭ ହେଲା। ତା ପୂର୍ବରୁ ଦୂରଦର୍ଶନର ପ୍ଲେ ହଉଥିଲା, କିନ୍ତୁ ଯେତେବେଳେ ଧାରାବାହିକ ଷ୍ଟାର୍ଟ ହେଲା ଦୂରଦର୍ଶନର, ସେତେବେଳେ ସେମାନେ ଫିଲ୍ମ ଆର୍ଟିଷ୍ଟ ମାନଙ୍କୁ କଣ୍ଟାକ୍ଟ କରିକି ମାନେ ନେଲେ, ଆଉ ସେତିକି ବେଳେ ହିଁ ମୁଁ ତାଙ୍କର ଫାର୍ଷ୍ଟ ଧାରାବାହିକ ଯୋଉ ଥିଲା ଦୂରଦର୍ଶନର ପଥର ପଡ଼ିଲେ ସହି, ସେଥିରେ ଅଭିନୟ କରିଥିଲି। ତାପରେ ଅନେକ ଗୁଡ଼ିଏ ସିରିଏଲ ଦୂରଦର୍ଶନର ମୁଁ
0: ବହୁତ ଲୋକପ୍ରିୟତା ଅର୍ଜନ କରିଥିଲା।
1: ସେତେବେଳେ ତ ପ୍ରାଇଭେଟ ଚ୍ୟାନେଲ୍ସ ବି ନଥିଲା, ଏବେ ପ୍ରାଇଭେଟ ଚ୍ୟାନେଲ ସବୁ ଆସିଲାରୁ ମେଗା ସିରିଏଲ ସବୁ ବିଭିନ୍ନ ଟାଇପ୍ର ହେଲା। ଏବେ ତ ଯେତେ ସବୁ ପ୍ରାଇଭେଟ ଚ୍ୟାନେଲ୍ସ ଅଛି, ମୁଁ ପ୍ରାୟ କିଛିଟା ଚ୍ୟାନେଲରେ କାମ କରିଛି। ଏବେକାର ଧାରାବାହିକ ବହୁତ ମାନେ କଣ ମଡର୍ଣ୍ଣାଇଜ ହେଇଯାଇଛି, ଫ୍ୟାମିଲି ଷ୍ଟୋରି ରହୁଛି ସତ, କିନ୍ତୁ ଆମେ ଯେତେବେଳେ ଦୂରଦର୍ଶନରେ କାମ କରୁଥିଲୁ ନା, ସେତେବେଳର ଧାରାବାହିକ ଏବେକା ଭିତରେ ଟିକେ ଷ୍ଟୋରି ଆଉ ମେକିଂ ଗେଟଅପ୍ ସବୁ ଜିନିଷରେ, ଡାଇଲଗ୍ ଡେଲିଭରିଠୁ ଆରମ୍ଭ କରି ସବୁ ଜିନିଷ ଧୀରେ ଧୀରେ ଯୁଗ ବଦଳିବା ସାଙ୍ଗେ ଯେମିତି ବଦଳିଯାଏ ସେମିତି ଟିକେ ବଦଳିଛି।
0: ଆପଣ ଯୋଉ ଚଳଚ୍ଚିତ୍ର ହେଲା, ମଞ୍ଚ ହେଲା ବା ଧାରାବାହିକ ହେଲା, ଏଥିରେ ଯୋଉ ସବୁ ଅଭିନୟ କରିଛନ୍ତି, କୋଉଠି ଆପଣଙ୍କୁ ବେଶୀ ଆତ୍ମସନ୍ତୋଷ ଦେଇଛି, ଆଉ କୋଉଥିରେ କାମ କରିବାକୁ

0: ଆପଣଙ୍କୁ ବେଶୀ ଭଲ ଲାଗେ। ମୋର ଏଣ୍ଟ୍ରି ହେଇଥିଲା ଯେହେତୁ ଫିଲ୍ମରେ, ସେଥିପାଇଁ ମୁଁ ଫିଲ୍ମର ଫିଲ୍ଡରେ ବହୁତ କମ୍ଫର୍ଟେବଲ, ଆଉ ମତେ ସେଇଟା ବହୁତ ଗୋଟେ କଣ ସାଟିସ୍ଫାକ୍ସନ୍ ଦିଏ, କାହିଁକି ନା ମୋର ସେଇଟା ଆରମ୍ଭ, ମୋର ଯେମିତି ସ୍କୁଲ ସେଟା ମୋର ଫାର୍ଷ୍ଟ ପ୍ଲାଟଫର୍ମ ସେଟା, ତ ମତେ ସେଥିପାଇଁ ସେଇ ଜାଗାଟା ଫିଲ୍ମ କାମଟା ମତେ ବହୁତ ହିଁ ଭଲ ଲାଗେ ଆଉ ବହୁତ ସାଟିସ୍ଫାକ୍ସନ୍ ଦିଏ।
1: ଆପଣ ତ ଅଧିକାଂଶ ସମୟ ସୁଟିଂରେ ରୁହନ୍ତି, ତେବେ ଆପଣଙ୍କୁ କେବେ ଅବସର ସମୟ ମିଳେନି?
0: ହଁ, ଆମକୁ ମାନେ ଧର ଗୋଟେ ଫିଲ୍ମ ଚାଲିଛି, ପ୍ରତ୍ୟେକଟି କ୍ୟାରେକ୍ଟର ଆର୍ଟିଷ୍ଟଙ୍କର 6-7 ଦିନ ଭିତରେ ଫିଲ୍ମରୁ ସରିଯିବ, ତାପରେ ପୁଣି ନେକ୍ସଟ ଫିଲ୍ମ ପାଇବାକୁ ହେଲେ ମଝିରେ କିଛିଟା ଗ୍ୟାପ୍ ମିଳିଲା, ସେଇ ଗ୍ୟାପ୍ରେ ଆମେ ଫ୍ୟାମିଲି ଏନ୍ଜୟ କରୁ, କୁଆଡ଼େ ବାହାରେ ଯାଇକି ବୁଲାବୁଲି କରୁ, ସବୁ କରୁ। କିନ୍ତୁ ଯଦି ଗୋଟେ ମେଗା ସିରିଏଲ୍ରେ କାମ କରୁଛେ ତାହେଲେ ଆମକୁ ରେଗୁଲାରଲି ପ୍ରତ୍ୟେକ ଦିନ ଡେଲି ଡେଲି ଅଫିସ୍ ଗଲା ଭଳିଆ ଯିବାକୁ ପଡେ। ତା ଭିତରେ ଯଦି କୋଉଦିନ ତାଙ୍କ ତରଫରୁ ଆସେ ଚାଟ୍ ଯେ ନା ମ୍ୟାଡାମ କାଲି ଆପଣଙ୍କର ସିନ୍ ନାହିଁ, ତ ଗୋଟେ ଆମକୁ ସେଇଦିନ ରିଲାକ୍ସ ମିଳିଗଲା, ଯାହା ନାହିଁ ବୋଲିକି। କିନ୍ତୁ ଯଦି ମୋର ପର୍ସନାଲ କିଛି କାମ ରହିଲା ତାହେଲେ ମୋତେ ପୁଣି ଛୁଟି ଆପ୍ଲାଏ କରିବାକୁ ପଡେ, ମୋତେ ଏଇ ଦିନେ କି 2 ଦିନ କି 5 ଦିନ ଛୁଟି ଦରକାର, ତ ସେମିତି ହେଇକି ମୋତେ ଟିକେ ଫ୍ୟାମିଲି ମେଣ୍ଟେନ କରିବାକୁ ପଡେ ଆଉ।
1: ଆଜ୍ଞା, କଣ ସବୁ ରୋଷେଇ କରନ୍ତି?
0: ରୋଷେଇରେ ଆକ୍ଚୁଆଲି ମୋର ବହୁତ ଭଲ ନଲେଜ କିଛି ନଥିଲା, ମୁଁ ଜମା ଇଣ୍ଟରେଷ୍ଟେଡ ନଥିଲି ରୋଷେଇ କରିବା ପାଇଁ, ଭଲ ଲାଗିନି ମୋତେ ରୋଷେଇ କରିବା ପାଇଁ। କିନ୍ତୁ ଯେତେବେଳେ ଆମର ଲକଡାଉନ ହେଲା ନା, ଘରେ ବନ୍ଦୀ ହେଇକି ସବୁ ରହିଲୁ, ସେତେବେଳେ କ'ଣ କରିବି, କେମିତି ଟାଇମ୍ ପାସ୍ କରିବି, କେତେ ବହି ପଢ଼ିବି, କେତେ ଟିଭି ଦେଖିବି, କିନ୍ତୁ ମୋର ବାହାରକୁ ଯାଇକି କାମ କରିବାର ହ୍ୟାବିଟ୍ଟା ଥିଲା ନା, ସେଥିପାଇଁ ଟାଇମ୍ ପାସ୍ କରିବା ପାଇଁ ମୁଁ ଧୀରେ ଧୀରେ ବହି ପଢ଼ିକି ହଉ, ଟିଭିରୁ କୁକିଂ ଜିନିଷ ଦେଖିକି ହଉ, ମୁଁ ରୋଷେଇ କରିବା ଶିଖିଲି। ଏତେ ଏବେ ମୋର ରୋଷେଇ ପ୍ରତି ଇଣ୍ଟରେଷ୍ଟ ଆସିଯାଇଛି ଯେ ମୋର ପିଲାମାନେ, ମୋ ଘର ଲୋକ, ମୋ ହଜବେଣ୍ଡ ସମସ୍ତେ କହନ୍ତି ଯେ ନାଇଁ ବହୁତ ବଢିଆ ରାନ୍ଧୁଛୁ ବୋଲି, ଟିକେ ବହି ମିଳିଲେ ମୁଁ ବହି ପଢେ।
1: ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଅଭିନୟର ଯାତ୍ରା ସମ୍ପର୍କରେ ଆମର ଭଉଣୀମାନଙ୍କୁ କହିଲେ, ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ଶ୍ରୋତାମାନଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।

ଦିନକୁ ଦିନ ଖରା ଯେଭଳି ଭାବରେ ବଢ଼ିବାରେ ଲାଗିଛି, ସେଥିପାଇଁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି, ସେଥିମଧ୍ୟରୁ ଅଂଶୁଘାତ ଅନ୍ୟତମ। ତେବେ ଏଥିରୁ ରକ୍ଷା ପାଇବା ପାଇଁ କିଛିଟା ସତର୍କତା ଏବଂ ସଚେତନତା ଅବଲମ୍ବନ କରିବା ଦରକାର। ଏଇ ଯେମିତି ଟାଣ ଖରାରେ ବାହାରକୁ ବାହାରନ୍ତୁ ନାହିଁ, ଆବଶ୍ୟକ ପଡ଼ିଲେ ବାହାରକୁ ବାହାରିଲା ବେଳେ ଛତା, ଜୋତା, ଗାମୁଛା ଏବଂ ସାଙ୍ଗରେ ପାଣି ବୋତଲ ରଖନ୍ତୁ। ଆଖିକୁ ସୁରକ୍ଷା ଦେବା ପାଇଁ କଳା ଚଷମା ପିନ୍ଧନ୍ତୁ। ହାଲୁକା ଢିଲା ସୂତା ପୋଷାକ ପିନ୍ଧନ୍ତୁ। ପ୍ରଚୁର ପରିମାଣରେ ଲେମ୍ବୁ ପାଣି, ତୋରାଣି, ତରଭୁଜ, କାକୁଡ଼ି, ପଇଡ଼ ପାଣି ପିଅନ୍ତୁ। ଖରାବେଳେ ବେଶି ଶାରୀରିକ ଶ୍ରମ କରନ୍ତୁ ନାହିଁ। ମହିଳାମାନେ ନିଆଁ ପାଖରେ ବସି ରୋଷେଇ କରନ୍ତୁ ନାହିଁ। ଆଉ ଯଦି ଅଂଶୁଘାତର କୌଣସି ଲକ୍ଷଣ ଦେଖାଯାଏ, ଯେମିତିକି ଜ୍ୱର ହେବା, ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ତେବେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ତେବେ ରୋଗୀଟିକୁ ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି। ମୁଁ ନିର୍ମାଲ୍ୟ, ନମସ୍କାର।

0: ଶେଷ ହେଲା ନାରୀ ମହଲ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ।

ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ବିପ୍ଳବୀ ରାସବିହାରୀ ବୋଷ ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି, ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତି ପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି, ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1,00,000 କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନ୍ର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି, ଯାହାଫଳରେ ଇରାନ୍ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି, ଇରାନ୍ରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ୍ର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ଟଙ୍କାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜିକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି, ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ 2 ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରୀଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ୍ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରି ପାରିବେ।
ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026କୁ ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷ

ତଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳା ପାର୍ଶ୍ୱରେ କରତୀ ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି ତିନି ରଥର ଆଠଗୋଟି ସେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିଧି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି।

ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋହାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 69ଟି ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 23ଟିର ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15ଟି ଅଭିଯୋଗର ଶୁଣାଣି କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର

ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ନୀଳମାଧବ ଚଳଚ୍ଚିତ୍ରର ଗୀତଟିକୁ ଗାଇଛନ୍ତି ଭିକାରୀ ଚରଣ ବଳ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଭିକାରୀ ଭୋଳ ଏବଂ ସାଥୀ। ଗୀତ ରଚନା ରମେଶ ମହାନ୍ତି, ଚଳଚ୍ଚିତ୍ର ଅଭିଳାଷ।

କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଗାଇଛନ୍ତି ଭିକାରୀ ବଳ ଏବଂ ବାଣୀ ଜୟରାମ, ଚଳଚ୍ଚିତ୍ର ରାମାୟଣ।

କାର୍ଯ୍ୟକ୍ରମ ଅସରନ୍ତି ଅପରାହ୍ନ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ମୁକେଶ ଏବଂ ସାଥୀମାନେ ଚଳଚ୍ଚିତ୍ର ଧରମ କରମ ଗୀତ ରଚନା ମଜରୁହ ସୁଲତାନପୁରୀ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ସାଥୀ। ଚଳଚ୍ଚିତ୍ର କୟାମତ ସେ କୟାମତ ତକ୍ ଗୀତ ରଚନା ମଜରୁହ ସୁଲତାନପୁରୀ।

ମଜରୁ ସୁଲତାନପୁରୀଙ୍କ ଅନ୍ୟ ଏକ ରଚନାରୁ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଆଶା ଭୋସଲେ ଏବଂ ମହମ୍ମଦ ରଫି। ଚଳଚ୍ଚିତ୍ର ତିସ୍ରି ମଞ୍ଜିଲ।

0: ରାମପୁରଙ୍କ ଲକ୍ଷ୍ମଣର ଗୀତଟିକୁ ଯୁଗଳ କଣ୍ଠରେ ଗାଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର ଗୀତ ରଚନା ମଜରୁହ ସୁଲତାନପୁରୀ।
1: क्या कहा?

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଶଙ୍କର ମହାଦେବନ, କବିତା କୃଷ୍ଣମୂର୍ତ୍ତି ଏବଂ ସାଥୀ ଚଳଚ୍ଚିତ୍ର ପୁକାର, ଗୀତ ରଚନା ମଜରୁ ସୁଲତାନପୁରୀ।

ଏଇଠି ଶେଷ କରୁଛୁ ଆଜିର ଅସରନ୍ତି ଅପରାହ୍ନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 982 kHz ଯୋଗେ। ଆକାଶବାଣୀ।

ଟକ ଆରମ୍ଭ କରୁଛୁ। ଶ୍ରୋତାବନ୍ଧୁମାନଙ୍କର ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ। ପ୍ରଥମେ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ସୌମ୍ୟରଞ୍ଜନ ସାହୁ ଭୁବନେଶ୍ୱରରୁ। ଆପଣ ଶ୍ୟାମାମଣି ଦେବୀଙ୍କ କଣ୍ଠରେ ଯେଉଁ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ତାହା ଆମ ପାଖରେ ଉପଲବ୍ଧ ନଥିବାରୁ ଶ୍ୟାମାମଣି ଦେବୀଙ୍କ କଣ୍ଠରୁ ଆଉ ଗୋଟିଏ ଗୀତ ଆପଣଙ୍କୁ ଶୁଣାଇ ଦେଉଛୁ, ଯାହାକୁ ରଚନା କରିଛନ୍ତି ଗୋପାଳକୃଷ୍ଣ, ଗାଇଛନ୍ତି ଶ୍ୟାମାମଣି ଦେବୀ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଦୋଳଗୋବିନ୍ଦ ସାହୁ ସାଲେପୁରରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ବାଳକୃଷ୍ଣ ଦାସ ଗାଇଥିବା ଏହି ଗୀତଟିକୁ, ଯାହାକୁ ରଚନା କରିଛନ୍ତି ଗୋପାଳକୃଷ୍ଣ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
3: ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଦୁଷ୍ମନ୍ତ ସାହୁ ଏବଂ କୁଳମଣି ସାହୁ ଭୁବନେଶ୍ୱରରୁ। ଗୀତଟିକୁ ଗାଇଛନ୍ତି ବାଳକୃଷ୍ଣ ଦାସ।

ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଭୁବନେଶ୍ୱରରୁ ସନ୍ତୋଷ ବରାଦ। ଆପଣ ଚାହିଁଛନ୍ତି ଲିପିକାନନ୍ଦ ଗାଇଥିବା ଏ ଗୀତଟିକୁ ଶୁଣିବା ପାଇଁ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସନ୍ଧ୍ୟା 6ଟା ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର 2026 ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ। ପଶ୍ଚିମ ଏସିଆ ସଂକଟ ସତ୍ତ୍ୱେ ଦେଶରେ ପେଟ୍ରୋଲିୟମ୍ ଉତ୍ପାଦଗୁଡ଼ିକର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି କହିଲେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଦେଶକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଗୌରବ ଭାଟିଆ ଅଭିଯୋଗ କରିଛନ୍ତି। ଆସାମ ବିଧାନସଭାରେ ଆଜି ସମାନ ନାଗରିକ ସଂହିତା ବିଲ୍ ଆଗତ ହୋଇଛି। ଉତ୍ତରାଖଣ୍ଡ ଓ ଗୁଜରାଟ ପରେ ରାଜ୍ୟ ବିଧାନସଭାରେ ଆସାମ ତୃତୀୟ ରାଜ୍ୟ ରୂପେ ଏହି ବିଲ୍ ଆଗତ କରିଛି। ଭାରତରୁ ପ୍ରାୟ 1,75,000 ଶ୍ରଦ୍ଧାଳୁ ଚଳିତ ବର୍ଷ ହଜ୍ ଯାତ୍ରାରେ ଯୋଗ ଦେଉଛନ୍ତି। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଜନଗଣନା ଅଧିକାରୀମାନେ ଦିନ 12ଟାରୁ 3ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ନ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବାରକୋଟ ବ୍ଲକ କଣ୍ଡଳ ଗ୍ରାମ ପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଅନ୍ୟାନ୍ୟ ବିକାଶମୂଳକ ଯୋଜନାର ସମୀକ୍ଷା କରିଛନ୍ତି ଏବଂ ପାଣିପାଗ ବିଭାଗ କହିଛି ଆସନ୍ତା 3 ଦିନ ପର୍ଯ୍ୟନ୍ତ ଦିଲ୍ଲୀ ସମେତ ହରିୟାଣା ବିହାର ମଧ୍ୟ

ସକାଳ 6:35ରେ ଉପସ୍ଥାପନା ପ୍ରଜ୍ଞାନାନନ୍ଦ ଗିରି ଶ୍ରୀମଦ୍ ଭାଗବତର 47ତମ ଭାଗ ସକାଳ 6:40ରେ ଆମର ସ୍ୱାସ୍ଥ୍ୟ ସକାଳ 7:10ରେ ଏଥିରେ ଶୁଣିବେ ଆମ ଖାଦ୍ୟ କେତେ ପୁଷ୍ଟିକର ଆଲୋଚନା କରିବେ ଡାକ୍ତର ରୀତାଞ୍ଜଳି ପ୍ରଧାନ ସକାଳ 7:25ରେ ପ୍ରଭାତ ପରିକ୍ରମା କଥିକା ସକାଳ 7:35ରେ ଏଥିରେ ଶୁଣିବେ ଓଡ଼ିଆ ଲୋକଗୀତରେ ଆଧ୍ୟାତ୍ମିକତା ଆଲୋଚକ ହଳଧର ଧୀର ମଧୁମାଳତୀ ସକାଳ 7:40ରେ କଣ୍ଠଶିଳ୍ପୀ ସଙ୍ଗୀତା ଗୋସାଇଁ ସଙ୍ଗୀତ ବିଶ୍ୱନାଥ ମିଶ୍ର ବୈଦେହୀଶ ବିଳାସର 35ତମ ଭାଗ ସକାଳ 8:45ରେ ନାଟକ ପ୍ରତିବିମ୍ବ ପ୍ରଚାର କରିବୁ ଦିନ 10ଟାରେ ରଚନା ଡକ୍ଟର ପଞ୍ଚାନନ ପାତ୍ର ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ଅଭୁଲା ଗୀତ ଦିନ 11:10ରେ ଏଥିରେ ଶୁଣିବେ ମହାପାତ୍ର ମିନଚି ଭଞ୍ଜ ଏବଂ ରୋଜାଲିନ ଦାସ ଗାଇଥିବା ଆଧୁନିକ ଗୀତ ପାଲା ଦିନ 11:30ରେ ପରିବେଷଣ କରିବେ ରବୀନ୍ଦ୍ରନାଥ ପ୍ରଧାନ ଏବଂ ସାଥୀ ଖଞ୍ଜଣୀ ଭଜନ ଦିନ 10:00ରେ ପରିବେଷଣ କରିବେ ଦାସରଥୀ ମହାରଣା ନାରୀମହଲ ଦିନ 20:20ରେ ଏଥିରେ ଆଳାପରେ ଶୁଣିବେ ଶିକ୍ଷୟିତ୍ରୀ ସୀମା ଶର୍ମାଙ୍କ ସହିତ ସାକ୍ଷାତକାର ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:30ରେ ଯୁବବାଣୀ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 29ତମ ଭାଗ ସନ୍ଧ୍ୟା 6:10ରେ ଉଦୟ ଭାରତ ସନ୍ଧ୍ୟା 6:30ରେ ଏଥିରେ ଶୁଣିବେ ଗଣତନ୍ତ୍ରରେ ମହିଳାମାନଙ୍କର ଭାଗିଦାରିତା ଆଲୋଚନା କରିବେ ଛନ୍ଦା ମିଶ୍ର ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ 7:25ରେ କୃଷି ସଂସାର 7:30ରେ ଏଥିରେ ଶୁଣିବେ ପନିପରିବା ଫସଲରେ ଜଳ ପରିଚାଳନା ସମ୍ପର୍କରେ ଇପ୍ସିତା ପଟ୍ଟନାୟକଙ୍କ ସହିତ ଆଲୋଚନା ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ 8:30ରେ ଶିକ୍ଷାଦାନ କରିବେ ଅଜିତ ପ୍ରସାଦ ମହାପାତ୍ର ଶିକ୍ଷା ଗ୍ରହଣ କରିବେ ପରିସ୍ନିଗ୍ଧା ବେହେରା 9:30ରେ କାର୍ଯ୍ୟକ୍ରମ ଛାୟାପଥରେ ଶୁଣିବେ ସଙ୍ଗୀତ ରୂପକ ତାପ ଦାନବ ରଚନା ପଦ୍ମଲୋଚନ ଦାସ ପ୍ରଯୋଜନା ପ୍ରଫୁଲ୍ଲ କୁମାର ମିତ୍ର ଏବଂ ସନ୍ତୋଷ ପିଙ୍ଗ ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର ଦଣ୍ଡନାଚ ଗୀତ 10:02ରେ ପରିବେଷଣ କରିବେ ବ୍ରଜକିଶୋର ପଣ୍ଡା ଏବଂ ସାଥୀ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତ 10:30ରେ ସକାଳ 8:30ରେ ଓଡ଼ିଆ ଆଲବମ୍ ଗୀତ ସକାଳ 9ଟାରେ ଗୀତ ଗୀତିକା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଦିନ 12ଟାରେ ଏଥିରେ ଶୁଣିବେ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଅସରନ୍ତୀ ଅପରାହ୍ନରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3ଟାରେ ଅପରାହ୍ନ 4ଟାରେ କାର୍ଯ୍ୟକ୍ରମ ଚିରହରିତ ଏଥିରେ ଶୁଣିବେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ସମବେତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 28ତମ ଭାଗ

ସେମାନେ ସାମ୍ନା କରିପାରୁନାହାନ୍ତି। ଏମିତି ନାହିଁ, ଜୀବନ ଅଛି ମାନେ ସମସ୍ୟା ଅଛି, ଆଉ ସମସ୍ୟା ଅଛି ମାନେ ସମାଧାନ ଅଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ୟାକୁ ଡରିକିରି ବା ସମସ୍ୟାକୁ ଦୂରେଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ବା ତାଠୁ ବହୁ ଗୁଣରେ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକିରି ସେ ସମସ୍ୟାଟା ଆମର ଦୂରେଇଯିବ ବା ଆମେ ତାକୁ ଭୁଲିଯିବୁ। ବିଲକୁଲ ସେୟା ନୁହଁ। ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ ଯାହାକୁ ଚଳେଇବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ, ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକମାନେ ଯୁବତୀମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ରର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମୀ ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟାଏ ଯେ ନରତ୍ୱମ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହଉଛି ନରଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନରଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମ ଭଗବାନ ଦେଇଛନ୍ତି। ବିବେକ ଯୁକ୍ତ ପ୍ରାଣୀ ମଣିଷଟିଏ, ଆଉ କାହାର ବିବେକ ନାହିଁ, ପ୍ରଜ୍ଞା ଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହେଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମୀର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର। କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହେଉଛି, ହୃଦଘାତ ହେଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହେଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହେଉଛି, ଲିଭର ଡ୍ୟାମେଜ୍ ହେଉଛି ଏବଂ କିଡନି ଡ୍ୟାମେଜ୍ ମଧ୍ୟ, ଅନେକଙ୍କ ରିନାଲ ଫେଲୋର ହେଉଛି, ଯାହାକି ଏକ ଚିନ୍ତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି ଯେ ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡନି ଫେଲୋରରେ ପୀଡିତ ହେଉଛନ୍ତି। ଏହାର ସିଧାସଳଖ କାରଣ ନିଶା ଯୋଗୁଁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ ମଧ୍ୟ ହେଉଛି। ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନସୋମନିଆ ବୋଲି କହୁଛୁ, ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି। ଏହାର ପ୍ରମୁଖ କାରଣ ନିଶା। ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହେଉଛନ୍ତି। ଇଏ ବି ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର। କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ ନିଶା ନା ଜୀବନ, ତାମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ, ଆପଣେଇ ପାରିବେ। ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି। ଯଦି ଜୀବନ ଧାରଣ କରିବାକୁ ଇଚ୍ଛା, ସୁସ୍ଥ ରହିବା ପାଇଁ ଇଚ୍ଛା, ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା, ତାହେଲେ ନିଶାକୁ ଦୂରେଇବାକୁ ପଡିବ। ତେଣୁ
যুব সমাজকে এই দুটোর গোটিও বাছাইও পড়ব। আমার যে অনেক প্রাজ্ঞ বিজ্ঞ বয়স্ক ব্যক্তিবিশেষ যে জীবনর অনেক বসন্ত দেখি ষাঠিয়ে সতুরটি লেখে বসন্ত দেখি সেমানকর উপদেশ আমি নেওয়া পড়ব। পরিবার পরামর্শ সব বিভিন্ন কাউন্সেলিং সেন্টার বি হওয়া উচিত, যেখানে কি উৎশৃঙ্খল যুবক মানুষ নিশার অপকারিতা।

0: ବିଷୟରେ ଆମେ ବୁଝେଇ ପାରିବା। ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା, ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା। ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକରି ସାକାର ହବ, ଯୁବଶକ୍ତି ଏଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବ ଟିକେ ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ, କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ, ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ବର୍ଷ ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ, ବା କାରଖାନାଟିଏ କରିପାରିବେ, ବା କିଛି ନେଇକରି ସରକାରଙ୍କଠୁ, ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏଇ କଥାଟି ମଧ୍ୟ ମନେ ରଖିବାକୁ ପଡିବ। ତେଣୁ ଚାକିରି କରନ୍ତୁ ବା ନିଯୁକ୍ତି ଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର, ଜୀବନ ସତ୍ୟ ଶିବ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି ତାକୁ ଆମେ ଯଦି ସାକାର କରିବା, ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବ ଶକ୍ତି, ଯୁବଗୋଷ୍ଠୀ, ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହେଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ସେ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁଗୁଣିତ ହେଇକରି ଆସିବ, ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ବାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ, ପ୍ରାଣାୟାମ, ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତ୍ର ଭଳିଆ ବା ଗୋଟେ ଗଡ୍ଡାଳିକା ପ୍ରଭାବରେ ସମସ୍ତେ ଚାଲିଛନ୍ତି, ଟିକେ ସେ ଭିତରୁ ଡେଭିଏସନ୍ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ, ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହେଇକି ଆମେ ସେ ବାଟରେ ଯାଉଛୁ। ଏଇ ଚିନ୍ତାଟା ଯଦି ଆମେ କରିବା, ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
1: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ କଲା ଦୁଇଟି ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ଭଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचाए रखना हमारा धर्म होना चाहिए। हम तो आदिवासी और जो पिछड़े वर्ग के लोगों के साहित्य

0: ଅଧ୍ୟକ୍ଷଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5କୁ ହ୍ରାସ ପାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। 1936 ମସିହାରେ ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ସକାଳ 7ଟାରୁ ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ 353 ନମ୍ଘର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ। ତେବେ ଦାବି ନେଇ ପ୍ରତିଶ୍ରତି ମିଳିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ୍ ଜିଲ୍ଲାରେ ଗତ 18 ତାରିଖରୁ ଆସନ୍ତା ଅଗଷ୍ଟ 15 ତାରିଖ ପର୍ଯ୍ୟନ୍ତ ପୁଲିସ୍ ଆଇନ ଧାରା 30କୁ ଲାଗୁ କରାଯାଇଛି। ଏଣିକି ସଭା ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ୍ ଜିଲ୍ଲାର ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ଘଣ୍ଟା ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ସମ୍ଭଲପୁର ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11ଟାରୁ ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା 2ଟି ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ଭଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର।
1: କହି କହି ଥକି ଗଲେଣି, କଣ ହେଲା? ନୂଆ କିଟ୍ ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍ କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
2: କରେକ୍ଟ,
1: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟ୍ ବ୍ୟାଗ୍?
3: RBI କହେ
4: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
5: ବଡ ବୋହୁ, ଏଇଟା ତୁମ ନାଁରେ।
6: ଏତେ ଜଲ୍ଦି କଣ ପାଇଁ?
5: ଆରେ, ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
6: କିନ୍ତୁ ଜେଜେ ମା, ତୁମ ନାଁରେ
7: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନୀ ରଖିଛି। କାଲିକୁ ଯେବେ ମୁଁ ନଥିବି, ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
5: ଶୁଭ ଶୁଭ କୁହ କଣ?
3: RBI କହେ
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
9: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
10: ଆଜିର ପ୍ରସଙ୍ଗ, ଥାଇରଏଡ୍ ଏବଂ ପୁଷ୍ଟିସାର, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ପରିସଂଖ୍ୟାନ ଅନୁଯାୟୀ ବିଶ୍ୱବ୍ୟାପୀ ବହୁ କୋଟି ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ, କିନ୍ତୁ ସବୁଠାରୁ ବିସ୍ମୟକର କଥା ହେଉଛି ସେମାନଙ୍କ ମଧ୍ୟରୁ ପ୍ରାୟ 50% ଲୋକ ଏହି ରୋଗ ସମ୍ପର୍କରେ ଅଜ୍ଞ। ସେମାନେ ଜାଣିନାହାନ୍ତି ଯେ ସେମାନଙ୍କଠାରେ ଏହି ରୋଗ ରହିଛି ବୋଲି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5ରୁ 8% ଅଧିକ। ଆମ ଦେଶରେ ମଧ୍ୟ ପ୍ରତି 10 ଜଣରେ ଜଣେ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଥାଇରଏଡ୍ ଦିବସ ପାଳନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ

0: ନିର୍ଣ୍ଣୟ ଏବଂ ଏହାର ନିରାକରଣ ଦିଗରେ ପ୍ରୋହାହନ ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଆନ୍ତର୍ଜାତିକ ଥାଇରଏଡ୍ ସଂଘ ପକ୍ଷରୁ ଏହି ପ୍ରସଙ୍ଗ ଘୋଷଣା କରାଯାଇଛି। ଦୈନନ୍ଦିନ ଜୀବନରେ ଆୟୋଡିନ୍, ସିଲିନିୟମ୍ ଏବଂ ଜିଙ୍କ୍ ଭଳି ପୁଷ୍ଟିସାର ଜନିତ ଖାଦ୍ୟ ଏବଂ ସୁସ୍ଥ ମେଟାବଲିଜିମ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃଦ୍ସ୍ପନ୍ଦନ ଏବଂ ଶରୀର ତାପମାତ୍ରାକୁ ମୁଖ୍ୟତଃ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି କିମ୍ବା ହ୍ରାସ, ବେକରେ ଫୁଲା, ଥଣ୍ଡା କିମ୍ବା ଗଣ୍ଠି ପ୍ରତି ସମ୍ଭେଦନଶୀଳତା, ବାରମ୍ଭାର ମନୋଭାବ ପରିବର୍ତ୍ତନ, ଚିନ୍ତା, ଅବସାଦ, ଅନିୟମିତ ଋତୁଚକ୍ର, କେଶ ଝଡ଼ିବା, ନିରନ୍ତର ଥକାପଣ ଆଦି ଅନ୍ତର୍ଭୁକ୍ତ। ଏହି ରୋଗକୁ ପ୍ରାୟ ବଂଶାନୁକ୍ରମିକ ଭାବେ ଗ୍ରହଣ କରାଯାଇଥାଏ। ତଥାପି ଅନିୟମିତ ଜୀବନଚର୍ଯ୍ୟା ଏହି ରୋଗର ଅନ୍ୟ ଏକ କାରଣ ହୋଇଥାଏ। ଶରୀରରେ ଆୟୋଡିନ୍ର ଅସନ୍ତୁଳନ ଥାଇରଏଡ୍ ଗ୍ରନ୍ଥି ଉପରେ କୁପ୍ରଭାବ ପକାଇଥାଏ। ପ୍ରଭାବିତ ଥାଇରଏଡ୍ ଗ୍ରନ୍ଥି ଦ୍ୱାରା ମଣିଷର ଶକ୍ତିସ୍ତର ହ୍ରାସ ପାଇବା ସହ କାର୍ଯ୍ୟଦକ୍ଷତା ମଧ୍ୟ ନିମ୍ନଗାମୀ ହୋଇଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ତେଣୁ ରୋଗ ସମ୍ପର୍କରେ ଅନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ନିରାକରଣ ଲକ୍ଷ୍ୟ ନେଇ ସମୟାନୁକ୍ରମେ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗର୍ଭାବସ୍ଥାରେ ରୋଗ ନିରୂପଣ ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଯଦିଓ ଏହା କୌଣସି ଜୀବାଣୁ ବା ଭୂତାଣୁଜନିତ ରୋଗ ନୁହେଁ, ତଥାପି ଏହାର ଶରୀର ଉପରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଶରୀରରେ ହରମୋନ୍ ଉତ୍ପାଦନ ହ୍ରାସ ଯୋଗୁଁ ବିଭିନ୍ନ ଆନୁଷଙ୍ଗିକ ରୋଗର ଏହା କାରଣ ହୋଇଥାଏ। ସମୟୋପଯୋଗୀ ଚିକିତ୍ସା କରା ନ ଗଲେ ମଣିଷ ଜୀବନରେ ଏହା କୁପ୍ରଭାବ ପକାଇଥାଏ। ସମାଜରେ ଯଦିଓ ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋହାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା, ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000 କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ମହିଳାଙ୍କ କ୍ଷେତ୍ରରେ ଏହା 1.2%ରୁ ବୃଦ୍ଧି ପାଇ ପାଖାପାଖି 2.8%ରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ଗ୍ରାମାଞ୍ଚଳରେ ଥାଇରଏଡ୍ ଭଳି ସମସ୍ୟା ଏତେ ଦେଖିବାକୁ ମିଳୁନଥିଲା। ଏହାର କାରଣ ପାରମ୍ପରିକ ଦିନଚର୍ଯ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଚର୍ଯ୍ୟା ଏହି ରୋଗର ପ୍ରମୁଖ କାରଣ ଭାବେ ଦେଖାଦେଇଛି। ରୋଗ ନିରାକରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ, ସମୟୋପଯୋଗୀ ଔଷଧ ସେବନ, ଆୟୋଡିନ୍ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ ଏତିକି କୁହାଯାଇପାରେ, ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଥାଇରଏଡ୍ ଏବଂ ପୁଷ୍ଟିସାର, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସୁଚିସ୍ମିତା ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସନ୍ଧ୍ୟା 7:00 ନ୍ୟୁଜ୍ ହେଡ୍‌ଲାଇନ୍ ସହିତ ମୁଁ ସୁଚିସ୍ମିତା। ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ଭାଷାବିତ୍ ତଥା ଲୋକ କଳାକାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପଦ୍ମଶ୍ରୀ ସମ୍ମାନରେ ହେଲେ ସମ୍ମାନିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଓଡ଼ିଶାର ଭିଭିଭୂମି ବିକାଶ ଓ ପୁଞ୍ଜିନିବେଶ ସମ୍ପ୍ରସାରଣ ନେଇ କଲେ ଆଲୋଚନା। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଓ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଆସନ୍ତା 28 ତାରିଖରେ ଇଦ୍ ଉଲ୍ ଜୁହା ପାଳନ ପାଇଁ ସରକାରୀ ଛୁଟି ଘୋଷଣା ହୋଇଛି। 27 ତାରିଖ ପରିବର୍ତ୍ତେ 28 ତାରିଖରେ ସରକାରୀ କାର୍ଯ୍ୟାଳୟ, ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ।

ଆକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଆଦର୍ଶଗ୍ରାମ ଅଭିଯାନ ଓ ମହାପୁରୁଷ ଆଦର୍ଶଗ୍ରାମ ଯୋଜନାର ଶୁଭାରମ୍ଭ ହୋଇଛି। ଆଭାସୀ ମାଧ୍ୟମରେ ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ଝାରସୁଗୁଡ଼ା ଜିଲ୍ଲାରେ ଚଳିତ ମାସ 18 ତାରିଖରୁ ଆରମ୍ଭ ହୋଇଥିବା ଧର୍ତ୍ତୀ ଆବା ଜନଜାତି ଗ୍ରାମ୍ୟ ଉତ୍କର୍ଷ ଅଭିଯାନ ଆଜି ଉଦ୍ଯାପିତ ହୋଇଛି। ଚଳିତ ବର୍ଷ ରଥଯାତ୍ରାରେ ସ୍ୱାସ୍ଥ୍ୟସେବାକୁ ଅଧିକ କ୍ରିୟାଶୀଳ କରିବା ଓ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ 10 ଶଯ୍ୟା ବିଶିଷ୍ଟ 8 ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହେବ ବୋଲି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା କହିଛନ୍ତି। ଏବଂ ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ଠାରୁ ସକାଳ 7 ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନ୍ୟୁଜିଲାଣ୍ଡ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ନ୍ୟୁଜ୍ ହେଲାଣି ଶୁଣିପାରିବେ ରାତି 8।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଭିକାରୀ ଚରଣ ବଳ, କଥାଚିତ୍ର ଭକ୍ତ ସାଲବେଗ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆମେରିକା ଓ ଇରାନ୍ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ। ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମାମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କୁ ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା କଳାକ୍ଷେତ୍ର ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତି ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ

କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମସ୍ୱାମୀ ପଲାଇସ୍ୱାମୀଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଆଜି ଏହି ସ୍ୱତନ୍ତ୍ର ଉତ୍ସବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି, ସେମାନଙ୍କ ମଧ୍ୟରେ ଜନଜାତି ସଂସ୍କୃତିର ସଂରକ୍ଷଣ ଦିଗରେ ନିଜର ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲେର, କଳାକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ୍, ରତିଲାଲ ମୋହନଲାଲ ବୋରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ତାରିଖ ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର, ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଥିଲେ ତେହେରାନ ଓ ୱାଶିଂଟନ୍ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ପଥରେ ଅଗ୍ରଗତି ପରିଲକ୍ଷିତ ହୋଇଛି। ତେବେ ଏହି କ୍ଷେତ୍ରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୂଟନୀତି ଉପରେ ପ୍ରାଧାନ୍ୟ ଦେଉଥିବା ସମ୍ପର୍କରେ ଶ୍ରୀ ରୁବିଓ ସୂଚନା ଦେଇଥିଲେ। ସମଗ୍ର ବିଶ୍ୱର ତୈଳ ଯୋଗାଣର ପ୍ରାୟ 20% ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସମ୍ପନ୍ନ ହୋଇଥାଏ। ତେବେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ମିଳିତ ଆକ୍ରମଣ ପରେ ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେଣୁ ପଶ୍ଚିମ ଏସିଆରେ ଦେଖାଦେଇଥିବା ବିବାଦକୁ ତୁରନ୍ତ ଶେଷ କରିବା ଲାଗି ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ରୁବିଓ କହିଛନ୍ତି। ସେ କହିଛନ୍ତି ଏହି ପରିପ୍ରେକ୍ଷୀରେ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଲାଗି ୱାଶିଂଟନ୍ ଓ ତେହେରାନ ମଧ୍ୟରେ ଉଲ୍ଲେଖନୀୟ ପ୍ରଗତି ପରିଲକ୍ଷିତ ହୋଇଛି। ତୈଳ ଏବଂ ସୁନା ଭଳି ଆମଦାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ଦ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି ଚଳିତ ମାସ 21 ତାରିଖ ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି।

0: ସ୍ମରଣ କରାଯାଇପାରେ। ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବାବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷାକର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି ଏନ୍ଡିଆର୍ଏଫ୍ର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 ଆଇପିଏଲ୍ ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟାର୍ ଟୁରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡୀଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟାର୍ ଟୁକୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ଭାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,28,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବାବେଳେ ଏହାର ହାର 97.56% ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
3: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢ଼ିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହୋଇଛି। କଣ୍ଟାମାଲ ଏସ୍ସି 89 ତାର 15 ନୂଆ ବୁଥ୍ ହୋଇଛି ଏବଂ 36 ହୋଇଛି ଆମର ବୌଦ୍ଧ 86ର। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ। ଯୋଉଥିରେ କି ଆମର ବିଏଲ୍ଓ ରହିବେ, ତାପରେ ଆମର ବିଏଲ୍ଓ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ ସବୁ ବୁଥ୍ ରେ। ବିଏଲ୍ଏ ବୁଥ୍ ଲେବେଲ୍ ଏଜେଣ୍ଟ କେମିତି ଦେବେ।

0: ସବୁ ପଲିଟିକାଲ ପାର୍ଟି ସମସ୍ତଙ୍କୁ ଆମେ ଅପିଲ କରିଛୁ ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ କରିଛୁ। ଏବେ ଆମେ ଆପଣମାନଙ୍କ ମାଧ୍ୟମରେ ଅପିଲ କରୁଛୁ ଯେ ସମସ୍ତେ ବିଏଲ୍ଓ ଯେତେବେଳେ ଘର ଟୁ ଘର ଯାଇକରି ଆପଣମାନଙ୍କୁ ଏନୋମିନେସନ ଫର୍ମ ଦେବେ ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା ଏବଂ 2002 ର ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ କରାହେଇଛି ବା ମ୍ୟାପିଂ କରାହେଇଛି ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
1: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଜଣ ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13 ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ A1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
6: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
7: ଓହୋ ମା, ତମର ପ୍ରତି କଥାରେ ଟେନସନ।
6: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
7: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
6: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
7: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
8: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
9: କଣ ରିମା, ଘରେ ସୋଲାର ଲଗେଇଦେଲ?
10: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
9: ଚିନ୍ତା ନାହିଁ ମାନେ?
10: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
9: ସତରେ?
10: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।

0: ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ କୃଷି ସଂସାର।

0: ଏନୁ ହଁ କି ଯୋଡ଼ାଏ ନୁହଁ, ଆଠ ଦଶଟା ଗାଈ ଆସିକି ଯଦି ମୋ ବାଇରେ ପଶିବେ, ଇଏ ଗାଁରେ ଭଦ୍ର ଲୋକ ନାହାନ୍ତି, ପଞ୍ଚାୟତ ବସେଇବି, ମୁଁ କହିଦଉଛି କି ଆଇଛ ନା ନାଇଁ ଆଜି।
1: ଜୁହାରେ ଜୁହାରେ ନବଘନ ଭାଇ, ସବୁଦିନ ସଞ୍ଜବୁଡ଼ାରେ ଏଡ଼େ ଜୋରେ ପାଟି କଲେ।
0: ମାଳପାତ ଆଉ କଣ,
1: ଆରେ ଲଙ୍କାରେ ହରିଶବ୍ଦ, ଆଜି ମୋ ନାଁ ମନେ ଅଛି, ଆପଣଙ୍କର ମୁଣ୍ଡ ବୋଧେ ଆଜି ଥଣ୍ଡା ଅଛି।
0: ମୋ ମୁଣ୍ଡ ଆଜି ଥଣ୍ଡା ଅଛି
1: ଆଜ୍ଞା,
0: ଲଙ୍କାରେ ପୁଣି ହରିଶବ୍ଦ।
1: ହଁ
0: ମାନେ ତମେ କହିବାକୁ ଚାହୁଁଛ କଣ?
1: କହିବାକୁ ଚାହୁଁଛି ଆଜି ମୋ ପାଟି ଶୁଣିକି ନବଘନ ଭାଇ ଏକାଥରେ ମୋ ନାଁ ମନେ ପକେଇଦେଲେ।
0: ମନେ ପକେଇଦେଲି, ମୁଣ୍ଡ ବିଗିଡି ଯାଇଛି, ପଞ୍ଚାୟତ ବସିବ, ନ୍ୟାୟ ନିଶାପ ହବ, କହିଦଉଛି।
1: ପୁଣି କଣ ହେଲା?
0: ପୁଣି କଣ ମାନେ ମୋ ବାଇରେ ଆସିକି ଆଠ ଦଶଟା ଗାଈ ପଶିଛନ୍ତି। ଆଉ ତମର ଗାଈ ରଖିବ, କ୍ଷୀର ଖାଇବ, ତମେ ତମ ଘରେ ରଖିବ ନା ମୋ ବାରି ଆଉ ଅଛି?
1: ମଲା ଗୋରୁ ଗାଈ କଥା ଫିଟି ଯାଇଥିବ ନା, ତାକୁ ସଞ୍ଜବୁଡ଼ାରେ ଛାଡିବ କିଏ?
0: ଯେମିତି କଥାଟାକୁ ଏମିତି ପେଟେଇ ଯାଉଛ ମାନେ ଆଉ ତମ ଗାଈ ନୁହଁ ତ?
1: ନା ନା ନା ନା, ମୁଁ ଗାଈକି ବାହାରକୁ ଛାଡ଼େନି।
0: ତମେ କଣ ଛାଡ଼ନ୍ତ ନା କଣ, ପଘାରୁ ଫିଟିଲେ ଗାଈ ଗଲା, ସେ ତେଣିକି ଯୁଆଡ଼େ ମନ ସିଆଡ଼େ ପଶିବ।
1: ହେଇଟି ନବଘନ ଭାଇ, ସୋମବାର ଆଉ ଘରେ ନୂଆ ବୋଉଙ୍କୁ ଟିକେ ପନିର ଦେଇକି ଆଇଛି।
0: ତେବେ
1: ଆଉ ମୁଁ ନୁହଁ ଆଉ କିଏ ବା?
0: ପନିର?
1: ହଁ
0: କଣ ପାଇଁ?
1: ଦେଇକି ଆସିଛି, ଆଜି ଘରେ ପନିର ହେଇଥିଲା, ବୋଉ କହିଲା ଯାଉ ଟିକେ ନବଘନ ଦାଦି ଘରେ ଦେଇ ଆସିବ।
0: ବଢିଆ ବଢିଆ, ଭଲ,
1: ମନ ଖୁସି ତ?
0: ମଲା ଖୁସି ହବନି, ତମର ଏମିତି ଗାଈ ଥାଉ, କ୍ଷୀର ଦହି ହଉ ଥାଉ, କଣ ଏଇଟା କହିଲ?
1: ପନିର।
0: ପନିର ହଉ ଥାଉ, ତମେ ଆଣିକି ମୋ ଘରେ ଦଉଥାଉ ଆଉ କଣ।
1: ଓ ନବଘନ ଭାଇ, ଏବେ ଟିକେ ସମୟ ବଳୁଛି, ଆଉ ପିଲା ଛୁଆ ସଂସାର ଭିତରେ, ଆଉ ଯାହା ତ କଲେ ପୁଣି ଟିକେ ଖାଇବା, ସେଥିପାଇଁ ପନିର କଲି, ଟିକେ ସାଇରେ ବଣ୍ଟା କୁଣ୍ଟା ହେଲା, ଟିକେ ଭଲ ଲାଗିଲା।
0: ଭଲ ଲାଗିଲା
1: ଆଜ୍ଞା।
0: ଆମ ଘରେ କେତେ କଣ ଦେଇଛ?
1: ପନିର ଦେଇଛି, ଗଲେ ସିନା ଦେଖିବେ।
0: ଗଲେ ସିନା ଦେଖିବୁ, ଖାଇଲା ଭଳିଆ ଦେଇଥିଲେ ଖାଇବି ନା ଆଉ।
1: ଓହୋ, ଗାଈ ରଖିଲେ ତ ଗାଈରେ ତ ଆମେ ପୁଣି ଲାଭବାନ ହବା ନା ନାଇଁ? ପିଲା ଛୁଆର ଘର,
0: ମତେ ସିନା ବେଳ ଅଣ୍ଟିଲେ ହବ
1: କି? ବେଳ ନବଘନ ଭାଇ, ପଶୁପାଳନ କଲେ ଆମର ଲାଭ ହବ, ଆମେ ଦି ପଇସା ରଖିପାରିବା, ଆମର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହବ।
0: ମାନେ କଣ କହିବାକୁ ଚାହୁଁଛ?
1: କହିବାକୁ ଚାହୁଁଛି ଆମେ ତ ଚାଷୀ ବନ୍ଦୀ ଲୋକ, ଚାଷ କାମ କରୁଛେ, ତା ସହିତ ପଶୁପାଳନ କଲେ ଆଉ ଦି ପଇସା ଅଧିକା ଲାଭ ହବନି, ତମେ କହୁନା?
0: ଦି ପଇସାର ବୁଦ୍ଧି ନାହିଁ, ଖାଲି ବକର ବକର
1: ମଲା ଯା। ପୁଣି କଣ ହେଲା?
0: କଣ ହେଲା, ଯୁଗ ବଦଳୁଛି। ଦିନ ଥିଲା ଆମେ ଗୁହାଳରେ ବଳଦ ବାନ୍ଧୁଥିଲୁ, ଚାଷ ବାସରେ ନାଗୁ ହେଲେ, ଯୁଗ ବଦଳିଲା, ଯାନ୍ତ୍ରିକ କୃଷି
1: ଯନ୍ତ୍ରପାତି ହେଲାଠୁ ସମୟ ବଳୁନି ନବଘନ ଭାଇ।
0: ସମୟ ବଳୁଛି, କାମ ଭଲ ହଉଛି, ଖର୍ଚ୍ଚ ବି କମ ପଡୁଛି, କିନ୍ତୁ ଯୋଉ ଗୋ ସମ୍ପଦର କଥା।
1: ଓହୋ, ସେଇଟା ତ ମୁଖ୍ୟ ସମ୍ପଦ ଆମର।
0: ବଳଦ ଥିଲେ, ଗାଈ ଥିଲେ, ଗୋବର ହଉଥିଲା, ଖତ ହଉଥିଲା,
1: ଘର ଆଗରେ ଗୁହାଳଟେ ଥିଲା, ଗାଈ ଡାକ ଶୁଭୁଥିଲା,
0: ଗାଁ ଗହଳିର ଚିତ୍ର ଟିକେ ଅଲଗା ଥିଲା,
1: ଅଲଗା ଥିଲା,
0: କିନ୍ତୁ ବିଶେଷ କିଛି ପରିବର୍ତ୍ତନ ହେଇନି।
1: ନାଇଁ ମ,
0: ଏବେ ବଳଦ ସଂଖ୍ୟା ସିନା କମିଛି, କିନ୍ତୁ ଗାଈ ତ ଆମେ ରଖିପାରିବା,
1: ରଖିଛେ ନା ଆଉ, ଛୋଟ ଛୋଟ ପିଲା ଗଡା, ଆଉ କେତେ କଣ କିଣିବା? ଆମେ ଚାଷବାସ କରୁଛେ, ତାର ବଳକାକୁ ଆମେ ଗୋଖାଦ୍ୟ କଲେ କେତେ ଲାଭ?
0: ତୁମେ ସେଇଠି ରହି ଯାଇଛ, ମୁଁ ଆଗକୁ ଚିନ୍ତା କରୁଛି।
1: କଣ ଗାଈ ସଂଖ୍ୟା ଆହୁରି ବଢେଇବେ?
0: ମୁଁ ସେଇଆ କହୁନି, ଯଦି ଆମେ ବ୍ୟବସାୟିକ ଭିତ୍ତିରେ ଗୋପାଳନ କରୁଛନ୍ତି, ଘରର ଆବଶ୍ୟକତା ମେଣ୍ଟିଲା, ଦି ପଇସା ମଧ୍ୟ ଆମେ ବେପାର ବଣିଜ କରିକି ପାଇଲେ, ହେଇଟି ତମର ପନିର କରିଛ, ତାକୁ ଯଦି ବଜାରକୁ ଛାଡିଲେ ଭଲ ଦି ପଇସା ବାହାରିବ,
1: ଭଲ ଦି ପଇସା ହଉଛି ନା।
0: ଆଉ ଗୋଟିଏ ପାଠ ରହିଯାଇଛି,
1: କଣ?
0: ବର୍ତ୍ତମାନ କୃଷି ଯିଏ ଆବଶ୍ୟକ କରୁଛି କଣ ନା, ଜୈବିକ ଖତ ସାର,
1: ସେଇଟା ମୁଖ୍ୟ କଥା ନବଘନ ଭାଇ। କାରଣ ବର୍ତ୍ତମାନ ସମୟରେ ପୁଣି ଥରେ ସମସ୍ତେ ଜୈବିକ ସାରକୁ ଆପଣେଇଲେଣି,
0: ନିହାତି କରିବା ଦରକାର,
1: ସମସ୍ତେ ସଚେତନ ହେଲେଣି, ସତର୍କ ହେଲେଣି, ଆଉ ସମସ୍ତେ ଜାଣିଛନ୍ତି ରାସାୟନିକ ସାର ପକେଇଲାଠୁ ମାଟିର ଉର୍ବରତା କମୁଛି, ଆମ ଦେହ ପା ଖରାପ ହଉଛି,
0: ତେଣୁ ଆମେ ଜୈବିକ ଖତ ସାର ପାଇବା କେମିତି ଘରେ ଯଦି ଗାଈ ବଳଦ ଥିବେ?
1: ଗୋବର ଗୋମୂତ୍ର ଏସବୁ ଆଗେ ପଡିକି ଚାଷବାସ ହଉନଥିଲା,
0: ସେଥିପାଇଁ ଆମକୁ ଗୋ ବଂଶକୁ ବଢେଇବାକୁ ପଡିବ, ବ୍ୟବସାୟିକ ଭିତ୍ତିରେ ଗୋପାଳନ କରିବାକୁ ପଡିବ। ତମେ ପନିର।

0: ଗଣ୍ଡିଏ ମୋ ଘରେ ଦେଇକି ଆଇଛ ମତେ ଏପଟେ ଭୋକ ଲାଗିଲା।
1: ମୁଁ କଣ ଛାଡ଼ିଦେବି ନା କଣ, ଏ ନୂଆ ବୋଉ ପୁଣି ରାତିରେ ଆଣି ପିଠା ଦିପୁଞ୍ଜା ଦେଇକି ଯିବେନି।
0: ହରିବୋଲ ହରିବୋଲ, କଥା କିଛି ବୁଝୁନାହ, ବେଳ ଗଡି ଯାଉଛି, ସଞ୍ଜ ଘଡି, ଶ୍ରୋତା ବନ୍ଧୁ ଆମର ଅନେଇକି ବଇଥିବେ। ହରି କଥା ଟିକେ କାନରେ ନ ପଡିଲେ ମନଟା ତ ଭାଗ ଲାଗିବନି।
1: ଭଜନ ଶୁଣିବା ତାପରେ କଥା ହବା। ଲକ୍ଷ୍ମୀଧର ମଲ୍ଲିକଙ୍କର ଏଇ ଧୁଡୁକି ଗୀତ ଶୁଣିବା।
0: ଏମିତି।

0: ହଉ ସବୁ କଥା ହେଲା,
1: ହରି କଥା କାନରେ ପଡିଲା, ମନ କର୍ଣ୍ଣ ପବିତ୍ର ହେଲା,
0: ହଁ ପବିତ୍ର ହେଲା, ସବୁ ଠିକ ଯେ ପୁଣି ପେଟ ପାଟଣାର କଥା ଅଛି।
2: ଓହୋ ଭାଇ, ତମରି କଥା ଅନୁସାରେ ବା ଆଜି ଆମର ପେଟ ପାଟଣାର ଆଲୋଚନା ରହିଛି।
0: ମୋ କଥା ଅନୁସାରେ?
2: ହଁ,
0: ମୁଁ ତ ଗାଈ ବଳଦ କଥା କହୁଥିଲି।
2: ଓହୋ, ତୁ ନି ହେଲେ ସିନା କହିବି। ଏଇଠି ନବଗନ ଭାଇ, ଆଜି ଆମ ବୈଠକ ଘରକୁ ଜଣେ ଚାଷୀ ଭାଇ ଆସିଛନ୍ତି, ବହୁତ ପାଠ ପଢିଛନ୍ତି। ହଁ,
0: ତାହେଲେ ଆଲୋଚନା ଆରମ୍ଭ ହଉ।
2: ହଁ
3: ଆଜ୍ଞା, ନମସ୍କାର।
4: ନମସ୍କାର ମ୍ୟାଡମ।
3: ଆପଣ କୋଉଠୁ ଆସିଛନ୍ତି, କଣ କରନ୍ତି, ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ କୁହନ୍ତୁ।
4: ମୁଁ ଶୁଭେନ୍ଦୁ କୁମାର ବେହୁରିଆ, ଗ୍ରାମ ଜମପଡା, ବ୍ଲକ ହଉଛି ମାର୍ଶାଘାଇ, ଜିଲ୍ଲା କେନ୍ଦ୍ରାପଡା ଆସିଛି।
3: ଆପଣ କେନ୍ଦ୍ରାପଡା ଜିଲ୍ଲାରୁ ଆସିଛନ୍ତି?
4: ଆଜ୍ଞା।
3: ଆପଣ ଭାଇ କଣ କରନ୍ତି?

0: ଚାଷୀ ଭାଇ ଭଉଣୀ ମାନଙ୍କୁ କୁହନ୍ତୁ।
1: ମୁଁ ଶୁଭେନ୍ଦୁ କୁମାର ବେଉରିଆ, ଗ୍ରାମ ଜମପଡା, ବ୍ଲକ ହଉଛି ମାର୍ଶାଘାଇ, ଜିଲ୍ଲା କେନ୍ଦ୍ରାପଡା ଆସିଛି।
0: ଆପଣ କେନ୍ଦ୍ରାପଡା ଜିଲ୍ଲାରୁ ଆସିଛନ୍ତି?
1: ଆଜ୍ଞା।
0: ଆପଣ ଭାଇ କଣ କରନ୍ତି?
1: ମୋର ପେଶା ହଉଛି ଓକିଲାତି, ଆଉ ରୁଚି ଅଛି ଚାଷ କାମରେ।
0: ଆପଣଙ୍କର ପେଶା ଓକିଲାତି, ନିଶା ଚାଷବାସ?
1: ଆଜ୍ଞା।
0: ଆପଣ କଣ କଣ ଚାଷ କରନ୍ତି?
1: ଏମିତି ୟୁଜୁଆଲ ଧାନ ଚାଷ ହୁଏ, ଆଉ ପନିପରିବା ହୁଏ, ଏଭଳି ଭାବରେ।
0: ଆଚ୍ଛା, କୋଉଠି ଓକିଲାତି କାମ କରୁଛନ୍ତି?
1: ଓଡ଼ିଶା ହାଇକୋର୍ଟରେ,
0: କଟକ ଓଡ଼ିଶା ହାଇକୋର୍ଟରେ କରୁଛନ୍ତି? ତା ସହିତ ଗାଁରେ ବି ଚାଷବାସ କରୁଛନ୍ତି?
1: ଆଜ୍ଞା।
0: ଏ ଦିଟା ଏକ କେମିତି କଣ ମ୍ୟାନେଜ କରନ୍ତି?
1: ଇଚ୍ଛା ଥିଲେ ତ ମ୍ୟାନେଜ ହେଇଯିବ।
0: ଆଜ୍ଞା,
1: ଆଉ ମ୍ୟାନେଜ ହଉଛି, ସେମିତି ଠିକ ଚାଲିଛି।
0: ପରିବାର ଏବେ କୋଉଠି, ଗାଁରେ ନା କଟକରେ?
1: ନାଇଁ, ପରିବାର ବର୍ତ୍ତମାନ କରୋନା ପରେ ଗାଁରେ।
0: ଗାଁରେ ଗାଁରେ କେତେ କଣ ବିଲବାଡ଼ି ଅଛି?
1: ଗାଁରେ 4 ଏକର ଜମି ଅଛି
0: ନିଜର।
1: ଆଜ୍ଞା।
0: ଚାଷ ବି କରୁଛନ୍ତି ନିଜ ଜମିରେ? ନିଜେ କରୁଛନ୍ତି ନା ଲୋକ ଲଗେଇ ଚାଷ କରୁଛନ୍ତି?
1: ଲୋକ ଲଗେଇ, ନିଜେ ତ କରିହଉନି, ତାକୁ ମ୍ୟାନେଜ କରିବାକୁ ପଡୁଛି।
0: ଆପଣଙ୍କର ଗାଁରେ ଶୁଭେନ୍ଦୁ ଭାଇ ଭାଇଚାରା କେମିତି, ଗାଁଟା ଆପଣଙ୍କର ଦେଖିବାକୁ କେମିତି, ଟିକେ ସେ ବିଷୟରେ କହିଲେ?
1: ଗାଁଟି କରାଣ୍ଡିଆ ନଈକୂଳରେ ଅବସ୍ଥିତ। ଗାଁରେ ଦେବଦେବୀ ମନ୍ଦିର ଭରପୁର, ଆଉ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ରାମ ମନ୍ଦିର, ତାରିଣୀ ମନ୍ଦିର, ହନୁମାନ ମନ୍ଦିର, ବହୁତ ମନ୍ଦିର ଅଛି ଏମିତି।
0: ଆଜ୍ଞା, ଗାଁରେ ଭାଇଚାରା କେମିତି?
1: ଭାଇଚାରା ବହୁତ ଭଲ ଅଛି,
0: ବହୁତ ଭଲ। ମାନେ ବର୍ତ୍ତମାନ ଆମେ ଦେଖୁଛେ ଗାଁ ବି ସହରୀକରଣ ହେଇସାରିଲାଣି, ଗାଁରେ ବି ଚାଷବାସ କମିବାକୁ ଲାଗିଲାଣି। ଶିକ୍ଷିତ ବ୍ୟକ୍ତି ହିସାବରେ ଆପଣ ଯେମିତି ଏବେ ଗାଁରେ ରହୁଛନ୍ତି, କୋଭିଡ ପରଠାରୁ ଯେମିତି ଆପଣ କହିଲେ, ତା ସହିତ ନିଶା ଆପଣଙ୍କର ଚାଷବାସ, କିନ୍ତୁ ପେଶା ଓକିଲାତି। ଗାଁରେ କଣ ସମସ୍ତେ ଚାଷବାସ କରନ୍ତି ନା ଅନ୍ୟ ପ୍ରଫେସନରେ ବି ଅଛନ୍ତି?
1: ଅନ୍ୟ ପ୍ରଫେସନ ଅଛନ୍ତି, ଅଳ୍ପ କିଛି ଲୋକ ଚାଷକୁ ଆଦର ନେଇଛନ୍ତି, ଏବଂ ସେ ଯେତିକି ଚାଷ ହଉଛି ପୂର୍ବ ଅପେକ୍ଷା ଅତି ଉନ୍ନତ ମାନର ହଉଛି, ଏବଂ ଯାହା ପ୍ରଡକ୍ସନ ହଉଛି ସେ ପୂର୍ବ ଅପେକ୍ଷା ଢେର ଅଧିକା ହିଁ ରହୁଛି
0: ବର୍ତ୍ତମାନ ସମୟରେ।
1: ଆଜ୍ଞା,
0: କେମିତି କଣ
1: ଫଳ ଚାଷ ତ ଏବେ ହେଇସାରିଛି, ସାର ଔଷଧ ବିହନ ଚୟନ ଏସବୁକୁ ମିଶେଇଲେ ଅମଳ ପ୍ରବଳ, ବହୁତ ପ୍ରବଳ ଅମଳ ହଉଛି, ପାଖାପାଖି ଗୁଣ୍ଠେରେ ଧାନ କ୍ୱିଣ୍ଟାଲ ପାଖାପାଖି ହେଇଯାଉଛି।
0: ଆଚ୍ଛା, ଏଇ ଯୋଉ ହାଇବ୍ରିଡ ବିହନ ପାଇଁ?
1: ହାଇବ୍ରିଡ ନୁହଁ, ରିସର୍ଚ୍ଚ ବିହନ, ହାଇବ୍ରିଡ ବିହନ ପ୍ରାୟ ସେଠି ୟୁଜ୍ ହଉନି, ରିସର୍ଚ୍ଚ ବିହନ ହଉଛି।
0: ଆଚ୍ଛା,
1: ଆଉ ସାର ମ୍ୟାନେଜମେଣ୍ଟ, ଔଷଧ ମ୍ୟାନେଜମେଣ୍ଟ ଏମିତି ହେଇକି ହେଇଯାଉଛି, ପାଖାପାଖି ଗୁଣ୍ଠେକରେ ପାଖାପାଖି କ୍ୱିଣ୍ଟାଲ ଭଳିଆ ଧାନ ଆସିଯାଉଛି।
0: ମାନେ କହିବାକୁ ଗଲେ ଗାଁଟା ଆପଣଙ୍କର ଶସ୍ୟ ଶ୍ୟାମଳାପୂର୍ଣ୍ଣ ଗାଁ, ଗାଁରେ ସମସ୍ତେ ଚାଷବାସ କରନ୍ତି?
1: ଅଧିକାଂଶ ଚାଷବାସ କରନ୍ତି।
0: ଆଜ୍ଞା, ଆପଣଙ୍କର 4 ଏକର ବିଲ, କଣ କଣ ଚାଷବାସ ସବୁ କରିଛନ୍ତି କହିଲେ?
1: ଧାନ ହୁଏ, ଡାଲି ଚାଷ ହୁଏ, ପନିପରିବା ହୁଏ।
0: ଡାଲି ମାନେ କୋଉ ଡାଲି?
1: ମୁଗ, ବିରି ହୁଏ,
0: ଦିଟା ଯାକ ହଉଛି,
1: ଏତିକି ତ ଚାଲେ। ଆଉ
0: ବର୍ତ୍ତମାନ କଣ କଣ କରିଛନ୍ତି ଖରାଦିନିଆ ଚାଷବାସରେ?
1: ଖରାଦିନିଆ ଏ ବର୍ଷ ତ ଯୋଉ ପାଗ ଠିକ ରହିଲାନି, ଡାଲି ଚାଷ ଭଲ ହେଲାନି, ପନିପରିବା ବି ହଉଛି,
0: ଚାଷ ହଉଛି, କିଛି ଅସୁବିଧା ହୁଏନି? ଆପଣ ତ ଏପଟେ ରହୁଛନ୍ତି, ଗାଁକୁ ବି ଯାଇକି ଚାଷବାସ କରୁଛନ୍ତି, ଆପଣଙ୍କର ଗାଁରେ ଚାଷ କରିକି ପଳେଇ ଆସିଲା ପରେ ଜୀବଜନ୍ତୁ କି ଅନ୍ୟ ଲୋକଙ୍କର ଭୟ କି ସେମିତି କିଛି ନାହିଁ?
1: ଭୟ ତ ନାହିଁ, ଜୀବଜନ୍ତୁ ମାଙ୍କଡ ଷଣ୍ଢ ତ ବର୍ତ୍ତମାନ ତାଙ୍କ ରାଜୁତି ହଉଛି, ଷ୍ଟିଲ୍ ଦେନ୍ କିଛି ରକ୍ଷା ପାଇଯାଉଛି।
0: କଣ କଣ ପନିପରିବା ଚାଷ କରୁଛନ୍ତି?
1: ଭେଣ୍ଡି ଅଛି, ପୋଇ ଅଛି, ଜହ୍ନି ବି ଅଛି, ଶାଗ ହିସାବରେ ଅଛି।
0: କହିବାକୁ ଗଲେ ମଣିଷର ନିତିଦିନିଆ ଚଳଣି ପାଇଁ ଯାହା ଯାହା ସବୁ ଚାଷ ଦରକାର ଆପଣ ସବୁ ଚାଷ କରିଛନ୍ତି?
1: ହଁ, ହେଇଯାଇଛି।
0: ଆଚ୍ଛା, ଧାନ ରହିଲା, ପନିପରିବା ରହିଲା, ତ ତା ବ୍ୟତୀତ ଆଉ ଆପଣ କଣ କରୁଛନ୍ତି?
1: ଗୋପାଳନ ଥିଲା, ଗୋପାଳନ ବି ଅଛି, କ୍ଷୀର ଘିଅ ଏମିତି ବି ହେଇଯାଏ।
0: ଗାଈ ରଖିଛନ୍ତି?
1: ହଁ।
0: କେତେଟା ଗାଈ ଅଛି?
1: ଦିଟା ଗାଈ ଅଛି।
0: ଗାଈ କାମ କିଏ କରୁଛନ୍ତି?
1: ଗାଈ କାମ ତ ଲୋକ କରନ୍ତି, ତାଙ୍କ ସହିତ ସକାଳୁ ବି ତାଙ୍କ କାମ ବି ମୁଁ କରିଥାଏ, ନିଜେ କରିଥାଏ ସକାଳୁ ତାଙ୍କ କାମ।
0: ଆଜ୍ଞା,
1: ଆଉ ଆଫ୍ଟରନୁନ୍ ସେସନ୍ କାମ ଆଉ ହେଇପାରୁନା ସେଥିରେ।
0: ଆଚ୍ଛା, ଲୋକ ଲଗେଇକି କାମ କରୁଛନ୍ତି। ଆଚ୍ଛା, ଶୁଭେନ୍ଦୁ ଭାଇ ଆପଣ ପିଲାଦିନେ ଦେଖିଥିଲେ ଆପଣଙ୍କର ବିଲବାଡ଼ିକୁ, ଏବେ ଦେଖୁଛନ୍ତି ବିଲବାଡ଼ିକୁ, କିଛି ପରିବର୍ତ୍ତନ ହେଇଛି?
1: ଢେର ପରିବର୍ତ୍ତନ ହେଇଛି, ସେଇ ସେଇ ବିଲ ଅଛି, ସେତେବେଳେ ଖାଇବାକୁ ହଉନଥିଲା, ବର୍ତ୍ତମାନ ଖାଇକି ବଳିକି ବର୍ଷ ବର୍ଷକୁ 2 ବର୍ଷ ହେଇଯାଉଛି, ବଢିଯାଉଛି ଧାନ,
0: ଧାନ ଅଧିକା ହଉଛି। ଧାନ କୋଉଠି ଦଉଛନ୍ତି? ମଣ୍ଡିରେ?
1: ମଣ୍ଡିରେ ଦଉଛି, ଅଭାବୀ ବିକ୍ରି ବି ହଉଛି ବହୁତ।
0: କଣ ପାଇଁ?
1: ମଣ୍ଡି ଯେତିକି ଧାନ ହଉଛି ମଣ୍ଡି ତ ସେତିକି ନଉନି, ସେଥିପାଇଁ ବଳି ପଡୁଛି ଆଉ।
0: ଖାଇ ପିଇ ବର୍ଷ ଯାକର ଧାନ ଆପଣଙ୍କର ହେଇଯାଉଛି?
1: ନିଶ୍ଚୟ
0: ଆପଣଙ୍କର।

0: ବାପା କଣ କରୁଥିଲେ?
1: ବାପା ସରକାରୀ ଚାକିରିରେ ଥିଲେ।
0: କିନ୍ତୁ ଆପଣଙ୍କର କେମିତି ଇଣ୍ଟରେଷ୍ଟ ଆସିଲା, ନାଇଁ ମୁଁ ପେସା ସାଙ୍ଗରେ ମଧ୍ୟ ମୋ ଚାଷ ମୋ ନିଶାକୁ ବି ମୁଁ କଣ୍ଟିନ୍ୟୁ କରିବି ବୋଲି?
1: ଜମି ତ ଥିଲା ଆଗରୁ, କରୋନା ପରେ କିଛି ଦିନ ଘରେ ରହିଗଲୁ, ଆଉ ଘରେ ବସି କଣ ସେ ଗୋଟେ ସିଷ୍ଟମ ଆରମ୍ଭ ହେଲା ଏବଂ ସେଟା ଚାଲିଛି। ଆଉ
0: ସେପଟଠାରୁ ଦୀର୍ଘ 6 ବର୍ଷ ହବନି ଆପଣ ବିଲବାଡ଼ି ସାଙ୍ଗରେ ଜଡିତ, ପ୍ରତିଦିନ ବିଲକୁ ଯାଆନ୍ତି?
1: ହଁ, ଖରାଦିନ ଆଉ ଯିବାରେ କଣ ଅଛି,
0: ନିଜର ବିଲକୁ ଦେଖିଲା ପରେ ପେଟ ପୁରି ଯାଏନି? ନିଜର କଷ୍ଟ ଅର୍ଜିତ ଧନକୁ ଏଠି ଆପଣ ହଁ କଟକ ସହରରେ ଓକିଲାତି ହିସାବରେ କାମ କରୁଛନ୍ତି, କିନ୍ତୁ ଯେତେବେଳେ ହିଡ଼ମୁଣ୍ଡରେ ଛିଡ଼ା ହେଇକି ନିଜର ବିଲକୁ ଦେଖନ୍ତି, ନିଜ ଭିଟା ମାଟିକୁ ଦେଖନ୍ତି, ଆପଣଙ୍କୁ ଖୁସି ଲାଗେନି?
1: ନିଶ୍ଚୟ ଖୁସି ଲାଗିବ, କିନ୍ତୁ ପରବର୍ତ୍ତୀ ପିଢି କଥା ଚିନ୍ତା କଲେ ମନ ଦୁଃଖ ହୁଏ, ଏଇ ଆଉ ଚାଲିବ କି ନାହିଁ?
0: କଣ ଭାବୁଛନ୍ତି, ଏ ଆମ ଜେନେରେସନ ଠିକଠାକ ଚାଲିଲା, ଆମେ ଆମ ପୂର୍ବ ପିଢ଼ିଙ୍କୁ ଅନୁସରଣ କଲେ ଆମ ପର ପିଢ଼ି ଆମକୁ ଅନୁସରଣ କରିବେନି?
1: ପନ୍ଥ ତ କିଛି ବିଶ୍ୱାସ ହଉନି, ହେଇପାରେ
0: ନାହିଁ, କରିବେ ନିହାତି ରୂପରେ। କାରଣ ବର୍ତ୍ତମାନ ସମୟରେ ଆମେ ଦେଖୁଛେ ଚାଷବାସକୁ ଶିକ୍ଷିତ ଯୁବକ ଯୁବତୀମାନେ ଚାଷବାସକୁ ଆସିଲେଣି, ଚାଷକୁ କିଛି ନୂଆ ପରିବର୍ତ୍ତନ କଲେଣି ଏବଂ ଚାଷକୁ ବୈଜ୍ଞାନିକ ଉପାୟରେ ତା ସହିତ ବ୍ୟବସାୟିକ ମନୋବୃତ୍ତି ନେଇ ଚାଷକୁ ଆପଣେଇଲେଣି। ଆଚ୍ଛା ସୁବିନ୍ଦୁ ଭାଇ, ଆମେ ତ ଚାଷବାସ ଉପରେ କଥା ହଉଥିଲେ, କେମିତି କଣ ଆପଣ ଯୋଉ ଚାଷ କରୁଛନ୍ତି, ଆମେ ଯାହା ଜାଣିଛୁ ଆମେ ଯାହା ଶୁଣିଛୁ, ଆପଣ ଚାଷବାସରେ ହଉ କିମ୍ବା ଧାନ ମୁଗରେ ହଉ ଆପଣ ରାସାୟନିକ ସାର ପ୍ରୟୋଗ କରନ୍ତି ନାହିଁ, ସେଇଟା ଆପଣଙ୍କ ସହରରେ ଆପଣଙ୍କର ଗୋଟେ ଖାସିୟତ ଆମେ ଯାହା ଶୁଣିଛୁ, ଯେତିକି ଆପଣଙ୍କୁ ଆମେ ବି କଥା ହେଇଛୁ, ଆପଣ ମଧ୍ୟ ପୂର୍ବରୁ ଆମର ଷ୍ଟୁଡିଓକୁ ଆସିଛନ୍ତି ଜଣେ ସଫଳ ଚାଷୀ ହିସାବରେ, କେମିତି କଣ ଚାଷବାସ କରନ୍ତି ଟିକେ କହିଲେ?
1: ବାୟୋ ଫର୍ଟିଲାଇଜର ହିସାବରେ ଆମେ ଗୋବର, ଶୁଖିଲା ଗୋବର, ଗୋବର ଖତ ଏ ବିଲରେ ପକେଇଥାଉ। ଆଉ ଧନିଚା ଚାଷ କଥା କୁହନ୍ତି, ଆମେ ଆକ୍ଚୁଆଲି ଧନିଚା ଚାଷ ପର୍ଯ୍ୟନ୍ତ ପକେଇନୁ, ଖରାଦିନେ ଗାଈ ଗୋରୁ ଖୋଲା ଛାଡି ଦିଅନ୍ତି, ଯଦିଓ ଗାଈ ନ ଖାଇବେ ତଥାପି ଛେଳି ଫେଳି ଖାଇ ସଫା କରିଦିଅନ୍ତି, ତେଣୁ ସେ ଆଉ ଧନିଚା ଚାଷ ବାୟୋ ଫର୍ଟିଲାଇଜର ହିସାବରେ ବ୍ୟବହାର କରିବେ ନା, କେବଳ ଏଇ ଗୋବର ଖତ ଏବେ ୟୁଜ୍ କରାଯାଉଛି।
0: ଆମେ ବି ମଧ୍ୟ ଦେଖିଛୁ ଆଗେ ସବୁ ଏଇ ଗାଈ ଖତ ଗୋମୂତ୍ର ଏସବୁ ପକେଇକି ଜମିରେ ଚାଷ କରୁଥିଲେ, ମାଟି ଉର୍ବର ରହୁଥିଲା, ମାଟି ସତେଜ ରହୁଥିଲା, ବର୍ତ୍ତମାନ ଆମେ ରାସାୟନିକ ସାର ପକଉଛେ ଠିକ ଅଛି, ଦିନକେ ଏଇଟା ଭଲ ଫସଲ ପାଉଛେ, ତାପରେ ମାଟିର ଉର୍ବରତା ଶକ୍ତି କମିବାରେ ଲାଗିଛି, ମାଟି କଳା ଖପରା ହେବାରେ ଲାଗିଛି। ଆପଣ ଯୋଉ ଚାଷବାସ କରନ୍ତି, କେବେ ସଫଳ ଚାଷୀ ଭାଇ ଭଉଣୀ ମାନେ ହୁଅନ୍ତୁ କିମ୍ବା ଆପଣଙ୍କର ବ୍ଲକରେ ଯେଉଁମାନେ ଭଲ ଚାଷବାସ କରିଛନ୍ତି କିମ୍ବା କୃଷି ଅଧିକାରୀ, ଏମାନଙ୍କ ଠାରୁ କେବେ ପଚାରନ୍ତି ବୁଝନ୍ତି?
1: ହଁ, ଦରକାର ପଡିଲେ ତ ନିଶ୍ଚୟ ପଚାରି ବୁଝୁ, ରୋଗ ପୋକ ପାଇଁ ପଚାରି ବୁଝୁ, ଧର ଯୋଉ ଗୋଟେ ବିଲରେ ଏମିତି ଚାଷ ହଉଛି, ଫସଲ ଲଗା ହଉଛି, ପରବର୍ତ୍ତୀ ସମୟରେ ସେମିତି ନାଲି ହଳଦିଆ ପଡିଯାଇ ନଷ୍ଟ ହେଇଯାଉଛି, ପୋକ ତ ନାହିଁ ରୋଗ ତ ନାହିଁ, ତେବେ ଆମେ ଯାହା ଭାବୁ ସେ ମାଟିର ଉର୍ବରତାକୁ ନେଇ ସେଇ ବୋଧେ କିଛି ଭୁଲ ଭାଲ ରହୁଛି, ସେଥିପାଇଁ ନଷ୍ଟ ହେଇଯାଉଛି।
0: ମାଟି ପରୀକ୍ଷା କରନ୍ତିନି?
1: ମାଟି ପରୀକ୍ଷା ଆମେ ତ କରୁଛୁ, କାହିଁ ଠିକ ଭାବରେ ହଉଛି ବୋଲି ବିଶ୍ୱାସ ହଉ, ନହେଲେ ନଷ୍ଟ କାହିଁ ହେଇଯାଉଛି।
0: ମାଟିରେ କଣ କମି ରହୁଛି, ମାଟି କଣ ଚାହୁଁଛି, ସେସବୁ ମାଟି ପରୀକ୍ଷା ହବା ଦ୍ୱାରା ତ ଜଣା ପଡିଯାଇଥାଏ। ଆଚ୍ଛା ସୁବେନ୍ଦୁ ଭାଇ, ଆପଣ କେତେ ଦିନ ଗାଁରେ ରୁହନ୍ତି, କେତେ ଦିନ କଟକ ସହରରେ ରୁହନ୍ତି?
1: କଟକ ସହରରେ ତ ଶୁକ୍ରବାର ପର୍ଯ୍ୟନ୍ତ ରହିବି।
0: ହଁ,
1: ଶୁକ୍ରବାର ପର୍ଯ୍ୟନ୍ତ ଆଫ୍ଟରନୁନ୍ରୁ ପଳାଇ।
0: ଆଚ୍ଛା, ଗାଁରେ ଚାଷବାସ କରନ୍ତି, ଗାଁରେ ପରିବାରରେ ଆଉ କିଏ କିଏ ଅଛନ୍ତି?
1: ପରିବାରରେ ମୋ ମା ଅଛନ୍ତି,
0: ହଁ,
1: ଆଉ ମିସେସ୍ ଆଉ ଝିଅ।
0: ଝିଅ କଣ ପଢୁଛନ୍ତି?
1: 10th କ୍ଲାସ ପଢୁଛି।
0: ଝିଅର 10ମ ହେଲାଣି, କଣ ଦେଖିଛନ୍ତି ତାକୁ ନେଇକି ସ୍ୱପ୍ନ? ଜଣେ ବାପା ହିସାବରେ ଆପଣ ତ ଦି ଦିଟା ପ୍ରଫେସନକୁ ମ୍ୟାନେଜ କରୁଛନ୍ତି, କଣ ସ୍ୱପ୍ନ ଦେଖିଛନ୍ତି ଝିଅକୁ ନେଇକି?
1: ସ୍ୱପ୍ନ ତ ଦେଖିଛୁ, ଏଇ ଭିଟାମାଟିକୁ ଦେଖିବେ ଏବଂ ସରକାରୀ ଚାକିରି ବି କରିବେ।
0: ସରକାରୀ ଚାକିରି ମଧ୍ୟ କରିବେ,
1: ଭିଟାମାଟିକୁ ବି ଦେଖିବେ।
0: ଯାହା ହଉ, ଯେମିତି ଆପଣ ଦିଟାକୁ ଏପର୍ଯ୍ୟନ୍ତ ବାଲାନ୍ସ କରିକି ଆସିଛନ୍ତି। ଆଚ୍ଛା ଭାଉଜ କଣ କରନ୍ତି? ଆଉ ଗାଁରେ କିଛି ଆମର ଯୋଉ ସ୍ୱୟଂ ସହାୟକ ଗ୍ରୁପ ସବୁ ରହିଛି, ସେଥିରେ ମେମ୍ବରସିପ ନବା କି କିଛି ନୂଆ କିଛି କାମ କରିବା, ସେସବୁ କାମ କିଛି କରନ୍ତିନି?
1: ହଁ, ଗୋଟେ କତା ଶିଳ୍ପ ଥରେ କରିଥିଲେ ଏବଂ ଚାଲିଥିଲା, ଏବେ ତ ବନ୍ଦ ଅଛି, ପ୍ରୋତ୍ସାହନ ଅଭାବରୁ ବୋଧେ,
0: ପ୍ରୋତ୍ସାହନର କମି ରହୁଛି
1: ବନ୍ଦ ରହିଛି, ମଣିଷ ଚାଲିଛି ଚାଲିବା କଥା।
0: ଆଚ୍ଛା, ଆପଣ ତ କଟକ ସହରରେ ରହୁଛନ୍ତି, ଗାଁରେ ରହୁଛନ୍ତି, ବେଶୀ ଆପଣଙ୍କୁ କୋଉଠି ଭଲ ଲାଗୁଛି? ଗାଁ ଭଲ ଲାଗୁଛି, ଗାଁକୁ ନେଇକି ସହର।
1: ହଁ, ସେଠୁ ତ ଆରମ୍ଭ ହେଇଛି ସହର,
0: କାରଣ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଗାଁର ଉନ୍ନତିରେ ଦେଶର ଉନ୍ନତି। ଆମେ ଯଦି ଗାଁକୁ ଦେଖିବା, ଗାଁର ଚାଲି ଚଳଣି, ମାଟି ପାଣି ପବନ ଗୋଟେ ନିଜର ଦେଶୀୟ ମହକ ରହିଛି।
1: ହଁ,
0: ଏବେ ଗାଁରେ ପୂଜା ପର୍ବ ପର୍ବପର୍ବାଣି ସବୁ କେମିତି କଣ ଚାଲିଛି?
1: ପର୍ବପର୍ବାଣି ଆଜି ଚାଲିଛି।

0: ଆନ୍ତରିକତା ନାହିଁ
1: ନାହିଁ
0: ନା ଆମର ଯୋଉ ଦୁଆର ଭଡ଼ା ହୁଏ ସମ୍ବାଦ ସମୟରେ ଏମିତି ସାତଟା ପିଲା ବି ମିଳୁନାହାନ୍ତି ପତ୍ର ଚାରିପାଖ ବସି ଖାଇବା ପାଇଁ ସେଇ ତ ସମସ୍ତେ ସହରମୁହା ତାପରେ ଜନସଂଖ୍ୟା ବି ବହୁତ ଶୀଘ୍ର କମି ଚାଲିଛି ମୋତେ ଅନୁମାନ ହଉଛି ଲୋକ ମିଳୁନାହାନ୍ତି କାହିଁକି ଦୁଆର ଭଡ଼ାରେ ବସି ଖାଇବା ପାଇଁ ସମ୍ବାଦ ସମୟରେ ଦୁଆର ଭଡ଼ା ଭଡ଼ା ହୁଏ କୁହନ୍ତି ପିଲା ବି ମିଳୁନାହାନ୍ତି ତେଣୁ ସହରମୁହା ହେଇ ଏଇ ଅବସ୍ଥା ସୃଷ୍ଟି ହେଇଛି
1: ରଥଯାତ୍ରା ଦଶହରା ସେସବୁ କେମିତି
0: ଦଶହରା ତ ଗାଁରେ ପ୍ରାୟ ପାଳନ ହୁଏନି ଆଉ ଆମ ଗାଁରେ ରଥଯାତ୍ରା ହୁଏ ରଥଯାତ୍ରା ଆମର ଜଗନ୍ନାଥ ମନ୍ଦିର ଅଛି ରଥଯାତ୍ରା ହେଇଥାଏ
1: ତା ସହିତ ଆମର ଯୋଉ ପୁନେଇ ପର୍ବ ସବୁ ରହିଛି ଅଷ୍ଟପ୍ରହରୀ ଏସବୁ ସଂକୀର୍ତ୍ତନ ଏସବୁ ରହିଛି
0: ସେ ସଂସ୍କୃତି ବଞ୍ଚି ରହିଛି ଏବଂ ତା ପୁଣି ଆଗକୁ ଆଗକୁ ଯାଉଛି ସେ
1: ବି ଭାଗବତ ଟୁଙ୍ଗି ରହିଛି
0: ଭାଗବତ ଟୁଙ୍ଗି କଥା କହୁନି ଅଷ୍ଟମ ପ୍ରହରୀ ଚବିଶ ପ୍ରହରୀ ଏସବୁ ପୂଜାପାଠ ଏସବୁ ରହିଛି
1: କାର୍ତ୍ତିକ ପୂର୍ଣ୍ଣିମା ହେଲେ ଗାଁରେ ସମସ୍ତେ ଏକାଠି ରହିବା ଖାଇବା ପିଇବା ଏସବୁ ଜିନିଷ ଏପର୍ଯ୍ୟନ୍ତ ଗାଁରେ ଭାଇଚାରା ରହିଛି
0: ଭାଇଚାରା ଅଛି
1: ଆପଣଙ୍କର ଶିକ୍ଷାଗତ ଯୋଗ୍ୟତା କ'ଣ ଆପଣ ତ ଯେହେତୁ ଓକିଲାତି ନିହାତି ରୂପରେ ଆପଣ ଲ କରିଥିବେ ତା ସହିତ ଆଉ ଶିକ୍ଷାଗତ ଯୋଗ୍ୟତା କ'ଣ ରହିଛି
0: ନାଇଁ ଏମ୍ଏ ପରେ ତ ଏଲ୍ଏଲ୍ବି କରିକି ଏଠୁ ଆସିଥିଲୁ
1: ଏମ୍ଏ କୋଉ ସବଜେକ୍ଟରେ
0: ରାଜନୀତି ବିଜ୍ଞାନ ଥିଲା ପଲିଟିକାଲ ସାଇନ୍ସ
1: ଯେତେବେଳେ ଆପଣ ଚାଷ କରନ୍ତି ଆପଣଙ୍କ ଗାଁରେ ଟାହିଟାପରା କରନ୍ତିନି
0: ଟାହିଟାପରା କାହିଁ କରିବେ
1: କରନ୍ତିନି
0: ଟାହିଟାପରା କରନ୍ତି ସେମାନଙ୍କ ଚାଷ କରନ୍ତି
1: ଆଚ୍ଛା
0: ଚାଷୀ କେବେ ଟାହିଟାପରା କରିବନି
1: ସେମାନଙ୍କ ପାଇଁ ଆମେ ତିନି ବେଳା ଖାଇବାକୁ ପାଇପାରୁଛେ ଏଇଠି ବସିପାରୁଛେ ଦୀପଦ କଥା କହିପାରୁଛେ ସବୁରି ମୂଳରେ ଖାଦ୍ୟ ବସ୍ତ୍ର ବାସଗୃହ ଆମେ ଯାହା ଶୁଣୁଛେ ଆମେ ଯାହା ଜାଣିଛେ ଏବେ ଫସଲର ଅଭାବ ବିକ୍ରି ଚାଲିଛି ସେ ବିଷୟରେ ଆପଣ ଜଣେ ଶିକ୍ଷିତ ଚାଷୀ ହିସାବରେ କଣ କହିବାକୁ ଚାହିଁବେ
0: ଏଇ ଅଭାବୀ ବିକ୍ରି ଚାଷୀଙ୍କୁ ବାଧେ
1: ଆଚ୍ଛା
0: ବର୍ତ୍ତମାନ ପୋଟଳ କିଲୋ 15 ଟଙ୍କା ଭିତରେ 20 ଟଙ୍କା ବଡ଼ ଜୋରରେ 20 ଟଙ୍କା ଅଛି ବାଇଗଣ 10 ଟଙ୍କାରେ କିଲେ କି 5 ଟଙ୍କା 8 ଟଙ୍କାରେ କିଲେ ଏଇଭଳି ପରିସ୍ଥିତିରେ ଚାଷୀ ଆଉ ଭେଣ୍ଡି 10 ଟଙ୍କା ଏଇଭଳି ପରିସ୍ଥିତିରେ ଚାଷୀର ଉନ୍ନତି ଆଉ ହବ କ'ଣ ଫସଲ ସଂରକ୍ଷଣ ନିଶ୍ଚୟ ଆବଶ୍ୟକ
1: କେମିତି କ'ଣ ଆପଣ ଚାହୁଁଛନ୍ତି କ'ଣ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ କ'ଣ ଅନ୍ୟ ଚାଷୀ ଭାଇ ଭଉଣୀ ମାନଙ୍କୁ କହିବାକୁ ଚାହୁଁଛନ୍ତି ଏଇ ଅଭାବ ବିକ୍ରି ବିଷୟରେ
0: ଆଉ ଚାଷୀ ଭାଇ ଭଉଣୀ ତ କିଛି କରିପାରିବେନି ସରକାର ଯଦି ଚାହିଁବେ
1: କୋଲ୍ଡ ଷ୍ଟୋର ବ୍ୟବସ୍ଥା
0: ଶୀତଳ ଭଣ୍ଡାର କରିବେ ଏବଂ ତାଙ୍କର ଖାଦ୍ୟଶସ୍ୟର କେମିତି ସୁରକ୍ଷା ରହିପାରିବ କିଛି ଦିନ ରହିପାରିବ ସେ ଯଦି ପାରିବେ ପାରିବେ ନହେଲେ ଏଥିରେ ଚାଷୀ କିଛି ଗଲା ଭଳିଆ କ୍ଷମତା ତାଙ୍କର ନାହିଁ
1: ଆପଣ ସବୁ ଯୋଉ ଚାଷବାସ କରୁଛନ୍ତି ବେପାରୀ ଆସିକି ହିଡ଼ମୁଣ୍ଡରୁ ନେଇ ଯାଉଛନ୍ତି ନା ଆପଣଙ୍କୁ ଯିବାକୁ
0: ପଡୁଛି ବାବଦର ସମୟ ଦେଇ ହୁଏ ନା
1: ଆସିକି ବେପାରୀ ନେଇ ଯାଉଛନ୍ତି ଏମିତି ବେପାରୀ ଶାଗ ମାଛ ଦରରେ ନେଉନାହାନ୍ତି
0: ସେମିତି ନେଉଛନ୍ତି
1: କମ୍ ରେଟ୍ରେ
0: ସେମିତି ହିଁ ନେଉଛନ୍ତି
1: ମଝିରେ ମୁନାଫା ରହୁଛି କି
0: ମୁନାଫା ତ ବ୍ୟବସାୟୀ ନେବେ
1: ନେବେ
0: ଯିଏ ଚାଷ କରିବ ଆଉ ଯିଏ ବ୍ୟବସାୟୀ 5 ଟଙ୍କାରେ କିଣିଲେ 25 ଟଙ୍କା ବିକ୍ରି କଲେ ଏଭଳିଆ ଏମିତି ହଉଛି କୋଲ୍ଡ ଷ୍ଟୋର ଆବଶ୍ୟକତା ନିଶ୍ଚୟ ହେଉଛି
1: ଆପଣଙ୍କର ଜମପଡା ଅଞ୍ଚଳରେ କେନ୍ଦ୍ରାପଡା ଜିଲ୍ଲାରେ ଏପର୍ଯ୍ୟନ୍ତ କିଛି ଶୀତଳ ଭଣ୍ଡାର ନାହିଁ
0: ମୋ ବୁଝିବାର ଏପର୍ଯ୍ୟନ୍ତ କିଛି ନାହିଁ
1: ନାହିଁ
0: ଗୋଟିଏ ବି ନାହିଁ
1: କ୍ଷୀରର ପ୍ରୋସେସିଂ ୟୁନିଟ୍ ବି ରହିଛି କି
0: ହଁ କ୍ଷୀରର ପ୍ରୋସେସିଂ ୟୁନିଟ୍ ଅଛି
1: ଅଛି କିନ୍ତୁ ଶୀତଳ ଭଣ୍ଡାର ଅଭାବ ରହିଛି
0: କ୍ଷୀରର ପ୍ରୋସେସିଂ କେନ୍ଦ୍ରାପଡ଼ାଞ୍ଚଳରେ କ୍ଷୀର ପ୍ରଚୁର ଆମଦାନୀ ହେଉଛି ପ୍ରତି ଘରେ ବି କ୍ଷୀର ବାହାରୁଛି 10 ଲିଟର 5 ଲିଟର 8 ଲିଟର ଏମିତି ବାହାରୁଛି
1: କେତେ ଲିଟର କେତେ ଯାଉଛି
0: 35 ଟଙ୍କା କେବେ 40 ଟଙ୍କା ଏମିତି ଆଉ ଯାହାର ଗାଈ ବିଲ ବାଟେ ଚରନ୍ତି କଞ୍ଚାମୂଳ ଖାଆନ୍ତି ତାଙ୍କର
1: ଅଧିକା ଗାଈ ରଖିଲେ ଏଇନେ ତ ଖରାଦିନ ଅଂଶୁଘାତର ସମୟ ରହିଛି ଆମେ ଯେମିତି ଆମର ଗୃହପାଳିତ ପଶୁପକ୍ଷୀ ସେମିତି ତାଙ୍କ ମାନଙ୍କର କେମିତି କଣ ଯତ୍ନ
0: ଚାଷୀମାନେ ଜାଣିଛନ୍ତି କେତେ ଖରା ତାଙ୍କ ଗାଈ ସହିପାରିବ
1: ଆଜ୍ଞା
0: ତା ପୂର୍ବରୁ ଦିନକୁ 2-3 ଥର ଗାଧାନ୍ତି ଗାଧେଇ ଦିଆ ହୁଏ ସେମିତି ଘଟଣା ଦୁର୍ଘଟଣା କିଛି ଘଟିନି ଏପର୍ଯ୍ୟନ୍ତ ଆମେ ଦେଖିବାରେ ସନ୍ଷ୍ଟ୍ରୋକ୍ କି ହିଷ୍ଟ୍ରୋକ୍ କିଛି ଏମିତି ହେଇନି ଘଟଣା ଘଟିନି ଚାଷୀ ଯିଏ ଜାଣିଛି ତା ଗାଈ କେତେ ଖରା ସହିପାରିବ ଆଉ କୋଉଠି ରହିଲେ ଚଳିବ ଆଉ ସେମିତି
1: ଆମ ଚାଷୀ ଭାଇ ଭଉଣୀ ମାନେ ଏବେ ବହୁତ ସଚେତନ ହେଲେଣି ଗାଈମାନଙ୍କୁ ମଧ୍ୟ ଅତି ସୁନ୍ଦର ଭାବେ ରଖୁଛନ୍ତି ଯାହାଫଳରେ କି ବାୟୁ ଚଳାଚଳ ହେଇପାରୁଛି ସିମେଣ୍ଟ କଂକ୍ରିଟ ମଧ୍ୟ କରିଛନ୍ତି କିଛି ବିଶେଷ ଅସୁବିଧା ହଉନି ଯେହେତୁ ବର୍ତ୍ତମାନ ସମୟରେ ସବୁ ଶିକ୍ଷିତ ଯୁବକ ଯୁବତୀମାନେ ଆସିଲେଣି ଚାଷବାସ କ୍ଷେତ୍ରକୁ ଚାଷଟା ବହୁତ ସହଜ ହେଇସାରିଲାଣି ଆଜି ଆପଣଙ୍କୁ ଯୋଉ ଚାଷୀ ଭାଇ ଭଉଣୀ ମାନେ ଶୁଣୁଛନ୍ତି ଆପଣ କଣ କହିବାକୁ ଚାହିଁବେ
0: ଚାଷ ପ୍ରତି ଧ୍ୟାନ ଦିଅନ୍ତୁ ଶିକ୍ଷିତ ହୁଅନ୍ତୁ ବା ଅଶିକ୍ଷିତ ହୁଅନ୍ତୁ ସେମାନେ ଚାଷ ପ୍ରତି ଧ୍ୟାନ ରଖନ୍ତୁ ଏବଂ ତାଙ୍କର ଅବଦାନରେ ଯେଉଁମାନେ ଅଛନ୍ତି ସରକାରୀ ସହରରେ ଯେଉଁମାନେ ସରକାରୀ ଚାକିରି ଅଛନ୍ତି ସେମାନେ ତାଙ୍କ ଅବଦାନ ନାହିଁ ସେମାନେ ବଞ୍ଚିବେ, ଅନ୍ୟଥା ଏତେ ସହଜେ ତଟକା ପନିପରିବା ମିଳିବନି।
1: ବହୁତ ଭଲ କଥା, ଆମର ଅନ୍ନଦାତା ଭାଇ ଭଉଣୀ ମାନେ ଏମିତି ଚାଷବାସକୁ କରନ୍ତୁ, କାରଣ ସବୁବେଳେ ତ ଦୈବ ଦୁର୍ବିପାକ ରହିଛି, ଅଣ୍ଟା ଭିଡ଼ିବା, ଅଣ୍ଟା ସଳଖିବା, ଚାଷ ପ୍ରତି ମନୋବୃତ୍ତି ନେବା, କାରଣ ଚାଷଠୁ

0: ଭଳି ସ୍ୱାଧୀନ ସମାନ ଲାଭଜନକ ବୃତ୍ତି ବୋଧ ହୁଏ ଆଉ କିଛି ନାହିଁ।
1: ଲାଭଜନକ ନୁହେଁ, ସ୍ୱାଧୀନ ବୃତ୍ତି।
0: ସ୍ୱାଧୀନ ବୃତ୍ତି ଯାହା ବି ହଉ, ଆମେ ପେଟ ପୋଷିବା ପାଇଁ ଆମର ଯେତିକି ଯାହା ଆମେ ଚାଷବାସ କରି ଆମ ବିଲରୁ ଆମେ ପାଇପାରିବା, ଆମେ ସୁରୁଖୁରୁରେ ଚଳିପାରିବା। ତେବେ ଯାହା ହଉ ଶୁଭେନ୍ଦୁ ଭାଇ, ଆପଣ ଆସିଲେ ଆମର କାର୍ଯ୍ୟକ୍ରମକୁ ଏବଂ ଆପଣ ଆପଣଙ୍କର ଚାଷକୁ ନେଇକି ଯୋଉ ଅନୁଭୂତି ରହିଛି, ଜଣେ ଶିକ୍ଷିତ ଚାଷୀ ହିସାବରେ ପେଶା ଆପଣଙ୍କର ଓକିଲାତି, କିନ୍ତୁ ନିଶା ଆପଣଙ୍କର ଚାଷବାସ, ଯାହା ଫଳରେ କି ଆପଣ କିଛି ନୂଆ ନୂଆ ପ୍ରକାର ଏବେ ଚାଷବାସ କରୁଛନ୍ତି, ଯୋଉଟା କି ଜୈବିକ ଉପାୟରେ ଚାଷ କରୁଛନ୍ତି। କାରଣ ବର୍ତ୍ତମାନ ସମୟରେ ସମସ୍ତେ ଜୈବିକ ସାରର ମହତ୍ତ୍ୱ ଜାଣିସାରିଲେଣି, ଦେହ ପାଇଁ ଭଲ, ପରିବେଶ ପାଇଁ ଅନୁକୂଳ। ଆଶା କରୁଛୁ ଆପଣଙ୍କର ସେମିତି ଚାଷବାସ ସୁରୁଖୁରୁରେ ଚାଲିଥାଉ, ଆପଣ ଆପଣଙ୍କର ପେଶା ସହିତ ନିଶାକୁ ମଧ୍ୟ ନେଇକି ଚଳନ୍ତୁ। ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ, ବିଶେଷ କରି ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ନମସ୍କାର। ସୁନ୍ଦର ଭାବରେ ବୁଝେଇ ବାଝିକି କହିଲେ।
2: ହଁ, ଓକିଲାତି କାମ କରୁଛନ୍ତି, ତା ସହିତ ଶନିବାର ରବିବାର ଗାଁକୁ ଯାଉଛନ୍ତି, ଗୋପାଳନ କରୁଛନ୍ତି, ଆଉ ଏଥିରେ ତାଙ୍କୁ ଭାଉଜ ସାହାଯ୍ୟ କରୁଛନ୍ତି।
1: ବଢିଆ, ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ ଜଣାଉଛୁ। କିନ୍ତୁ କଥାଟାକୁ ତ ତମେ ଭୁଲେଇ ଦେଲ।
2: କଣ?
1: ମୋ ବାଇରେ ଯୋଉ ଗାଈ ପଶିଛନ୍ତି ସେ
2: ଓହୋ, ଗୋରୁ ଗାଈ କଥା ଆଉ କଣ, ଏତେ ସମୟ ହେଲାଣି ସେ ବାଇରେ ବୁଲୁଥିବ
1: ବୁଲୁଥିବ ଗଲା, ମୋର ଯୋଉ ନୋକସାନୀ ହେଲା
2: ଜାଣିଛନ୍ତି ତ, ଗୋମାତା କାହାର ଋଣ ରଖନ୍ତି ନାହିଁ।
1: ତେବେ ଗଲା କଥାଟାକୁ ଇଆଡୁ ସିଆଡୁ କରିଦଉଚ। ହଉ ଶ୍ରୋତା ବନ୍ଧୁ, ବେଳ ବଢି ଯାଉଛି।
3: ଶୁଣିଲେ କାର୍ଯ୍ୟକ୍ରମ କୃଷି ସଂସାର।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଆପଣ ମାଇକ୍ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
7: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ କରାଯାଇଛି ମନୋନୀତ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଓଡ଼ିଶାରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ତଥା ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ କଲେ ଆଲୋଚନା। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀରେ ଦେଶରେ ଇବୋଲା ଭୂତାଣୁ ଜନିତ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ କଲେ ସମୀକ୍ଷା। ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସାଂସଦ ଦେବାଶିଷ ସାମନ୍ତରାୟ। ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5କୁ ହ୍ରାସ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଛି ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା। ଇଦ୍ ଉଲ୍ ଜୁହା ଆସନ୍ତା 27 ତାରିଖ ପରିବର୍ତ୍ତେ 28 ତାରିଖରେ ପାଳନ କରାଯିବ, ଏହାକୁ ଦୃଷ୍ଟିରେ ରଖି 28 ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସିଥିବା ଆକାଶବାଣୀ ଚଳିତ ବର୍ଷ ପାଳନ କରୁଛି 90 ବର୍ଷ ପୂର୍ତ୍ତି ଉତ୍ସବ। ଏହି ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। ଆସନ୍ତାକାଲି ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟାନ୍ସକୁ ଭେଟିବ, ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ ବିଜେତା। ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଆସନ୍ତା 24 ଘଣ୍ଟା ପାଇଁ ସମ୍ଭଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ମୁକେଶ ଚଳଚ୍ଚିତ୍ର ମେରା ନାମ ଜୋକର।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଓଡ଼ିଶୀ ଗୀତ କଣ୍ଠଶିଳ୍ପୀ କାଶୀନାଥ ପୂଜା ପଣ୍ଡା ଗାଇଛନ୍ତି ପୁରାତନ ରଚନାରୁ।

0: କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ଭାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଦେଶର ସର୍ବୋଚ୍ଚ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ପାଇଁ କଲେ ଆମନ୍ତ୍ରଣ। ଆସନ୍ତା ମାସ 21 ତାରିଖରେ ପୁଣି ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାର ଶୃଙ୍ଖଳିତ ନୀତିକାନ୍ତି ପାଇଁ ବୈଠକ ଅନୁଷ୍ଠିତ। ରଥ ଉପରେ ଅଯଥା ଅଧିକ ସେବାୟତ ନ ରହିବା ପାଇଁ ନିଷ୍ପତ୍ତି। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ କାର୍ଯ୍ୟକାରୀ ହୋଇଛି ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା। ପୁରୀରେ ଆସନ୍ତା ଜୁନ୍ 3 ତାରିଖରେ ବ୍ରିକ୍ସ ଦ୍ୱିତୀୟ ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସଂକ୍ରାନ୍ତରେ ଆଲୋଚନା ହେବାର ସୂଚନା। ଏଲ୍ପିଜି ଓ ପିଏନ୍ଜି ଯୋଗାଣରେ ନିୟମ କୋହଳ କଲେ ସରକାର। ଏଲ୍ପିଜିରୁ ପିଏନ୍ଜି ଓ ପିଏନ୍ଜିରୁ ଏଲ୍ପିଜିକୁ ପରିବର୍ତ୍ତନ ପାଇଁ ମିଳିବ 30 ଦିନର ମହଲତ। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ ପାଳନ କରୁଛି 90 ବର୍ଷ ପୂର୍ତ୍ତି ଉତ୍ସବ। ଏହି ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ୍ରୁ ବାରବାଟୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପଦଯାତ୍ରାର ଆୟୋଜନ କରାଯାଇଛି। ଆସନ୍ତାକାଲି ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟାନ୍ସକୁ ଭେଟିବ। ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ ବିଜେତା। ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ଆସନ୍ତା 24 ଘଣ୍ଟା ପାଇଁ ସମ୍ଭଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ଆକାଶବାଣୀ ପ୍ରଚାର କରୁଛୁ ନାଟକ ଇତିହୀନ ଇତିହାସ, ରଚନା ସରୋଜ ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ।

0: ଆନନ୍ଦ ଆଜିର ନୁହେଁ ଯୁଗ ଯୁଗର, ଆଜି ପର ପୌଷ ପୂର୍ଣ୍ଣିମା। ତମେ ମତେ ଚିହ୍ନିପାର ନା, ମୁଁ ପର ଦୟାନଦୀ।
1: ତମେ ଦୟାନଦୀ, କାନ୍ଦୁଛ କାହିଁକି?
0: ଆଜିର ଏ ରାତି ତ ଖାଲି କାନ୍ଦିବା ପାଇଁ, କେବଳ ଆଜି ଦିନରେ ମୁଁ ଶୃଙ୍ଖଳ କାନ୍ଦି କାନ୍ଦି ଆଖି ଲୁହରେ ବନ୍ୟା ସୃଷ୍ଟି କରି ବହିଯାଏ।
1: ଶୁଣ
2: ଶୁଣ ଦୟା, ଶୁଣ।
3: ସେ ଶୁଣିପାରିବନି।
1: ତମେ ପୁଣି କିଏ?
3: ମୁଁ ଦୟାନଦୀକୁ ଯିଏ ଚିହ୍ନିପାରୁନି, ସିଏ ପୁଣି ମତେ ଚିହ୍ନିବ କେମିତି?
1: ସନ୍ଦେହରେ ମତେ ଆଉ ରଖନ୍ତୁନି, କୁହନ୍ତୁ ଆପଣଙ୍କ ପରିଚୟ।
3: ପ୍ରଥମେ କୁହତ, ତମେ କିଏ?
1: ମୁଁ ଏଇ ମାଟିର ସନ୍ତାନ, ଗବେଷକ ସିଦ୍ଧାର୍ଥ ରଣବୀର, ଇତିହାସର ଛାତ୍ର।
3: ଛାତ୍ର ଇତିହାସର ଗବେଷକ? ଯୋଉ ଇତିହାସ ତୋ ସାମଦରେ ମାତି ଶତ୍ରୁର ସ୍ତୁତିଗାନ କରିଛି, ମନଗଡ଼ା କାହାଣୀର ଭିତ୍ତିଭୂମି ଉପରେ ଛିଡ଼ା ହୋଇଛି, ସେଇ ଇତିହାସର ଗବେଷକ ତମେ?
1: ମତେ ଆପଣ ଉପହାସ କରୁଛନ୍ତି?
3: ନା ନା ନା ନା, ଉପହାସ ନୁହେଁ, ଯାହା ସତ୍ୟ ତାହା ହିଁ କହୁଛି। ଦେଖ ଏଇ ଶିଳାଲେଖ ଗୁଡ଼ିକ ଦେଖ, ନା ଅଛି କଳିଙ୍ଗ ପାଇକମାନଙ୍କର ନାମଗନ୍ଧ, ନା ଅଛି କଳିଙ୍ଗ ଅଧିପତିଙ୍କ ନାଁ, କାହାରି ପରିଚୟ ନାହିଁ, ଅଛି କେବଳ ସମ୍ରାଟ ଅଶୋକଙ୍କର କୀର୍ତ୍ତି। ଯୋଉ ଚଣ୍ଡାଶୋକର କୁଟର ନଦୀରେ କଳିଙ୍ଗ ଭୂଇଁ ମାଟିରେ ମିଶିଗଲା, ଲକ୍ଷେ ଲୋକ ଆତ୍ମବଳି ଦେଲେ, 1.5 ଲକ୍ଷ ଆହତ ହେଲେ, 2 ଲକ୍ଷ ବନ୍ଦୀ ହେଲେ, ସିଏ ମହାନ ନା ଯିଏ ନିଜ ଜନ୍ମ ମାଟିକୁ ନିଜ ମା ପରି ସମ୍ମାନ ଦେଇ ଦେଶ ମାତୃକାର ସ୍ୱାଧୀନତା ପାଇଁ ଦେହର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଯୁଦ୍ଧ ଭୂଇଁରେ ଲଢ଼ିଲା, ପ୍ରାଣୋଚ୍ଛର୍ଗ କଲା, ସିଏ ମହାନ।
1: ଇତିହାସ ତଥ୍ୟ ଉପରେ ବିଶ୍ୱାସ କରେ, ଶିଳାଲିପି ଶିଳାଲେଖ
3: ମିଛ, ସବୁ ମିଛ, ଯାହା ଲେଖା ହେଇଛି ତାକୁ ବିଶ୍ୱାସ କରନି, ଯାହାକୁ ତଥ୍ୟ ବୋଲି କହୁଛ ତାକୁ ଅନ୍ଧ ଭାବେ ଅନୁସରଣ କରନି, ଖୋଜ ଆହୁରି ଖୋଜ, ମୁଁ ତମକୁ ସାହାଯ୍ୟ କରିବି।
1: ଆପଣ ମତେ ସାହାଯ୍ୟ କରିବେ? ଆପଣ ସେତେବେଳେ ଇତିହାସ ବିଷୟ କ'ଣ ଜାଣିଛନ୍ତି? ମୁଁ ତ ଆପଣଙ୍କ କଥା କିଛି ବୁଝିପାରୁନି।
3: ମୋର କିନ୍ତୁ ମନେ ଅଛି ସେଇ ଦିନର କଥା, ଅଶୋକ ଯୁଦ୍ଧ ଘୋଷଣା କଲା, ବାଇକ ଆଖଡ଼ାରେ ବାଜି ଉଠିଲା ଯୁଦ୍ଧ ଭେରି, ସିଂହ ପରାକ୍ରମ ନେଇ ମୁଁ ସେଦିନ ଯୁଦ୍ଧ ଭୂଇଙ୍କୁ ତରବାରୀ ଧରି ଡେଇଁ ପଡ଼ିଲି।
1: ହଜାର ହଜାର ବର୍ଷ ତଳେ ଆପଣ?
3: ମୁଁ ଏକା ନୁହେଁ, ଦେଖ ଏଇ ଧଉଳି ପାହାଡକୁ ଚାହଁ, ଏଇ ନଦୀକୂଳକୁ ଦେଖ, କିଛି ଦେଖିପାରୁଛ? ଏଠି ସେଠି ଉପରେ ତଳେ ଦୟାନଦୀ କୂଳେ କୂଳେ ସବୁଠି ମୋରି ଭଳି ଲକ୍ଷ ଲକ୍ଷ ଲୋକ ବସିଛନ୍ତି, ଦେଖିପାରୁଛ? ଦେଖିପାରୁଛ ସେମାନଙ୍କର ଶୁଖିଲା ମୁହଁ, ଲୁହ ଭରା ଆଖି? ନା ଆମେ ସେଇ ଦିନରୁ ଶାନ୍ତି ପାଉଛୁ, ନା ମୁଖ୍ୟ ଅତୃପ୍ତ ଭାବେ ଘୁରି ବୁଲୁଛୁ ସେଇ ଦିନ ଆମ୍ଭେମାନେ। ଭୟ କରନି ଯୁବକ, ତମର କିଛି କ୍ଷତି ହବନି। ଭଗୀରଥ ଯେମିତି ଗଙ୍ଗା ପାଣି ସହସ୍ର ସଗର ସନ୍ତାନକୁ ମୋକ୍ଷ କରିଥିଲେ, ତମେ ସେମିତି ଆମକୁ ମୁକ୍ତି ଦେବ ଦୟାରେ ତର୍ପଣ ଦେଇ। ଶୁଣ ଶୁଣ ଯୁବକ, ଏଇ ଦୟାନଦୀର କାନ୍ଦ ଶୁଣ।
1: ଅନେକ ଥର ତ ମୁଁ ଏଠିକି ଆସିଛି, କିନ୍ତୁ ଏଇ କାନ୍ଦ ମୁଁ ଆଗରୁ ତ କେବେ ଶୁଣିନି।
3: ଆଜି ପୌଷ ପୂର୍ଣ୍ଣିମା, ଠିକ ସୂର୍ଯ୍ୟାସ୍ତ ପୂର୍ବରୁ ଚଣ୍ଡାଶୋକ ଶିବିରରେ ସେଦିନ ବିଜୟ ଭେରି ନିନାଦିତ ହେଉଥାଏ। ଆଗକୁ ଚାହଁ ଚାହଁ ଯୁବକ, ଦୟାର ସୁନୀଳ ବକ୍ଷକୁ ଚାହଁ।
1: ଏ ତ ନୀଳ ନୁହେଁ, ଏ ରକ୍ତବର୍ଣ୍ଣ,
3: ଆଖି ଲୁହେରେ ଦୟାର ଆଉ ପାଣି ନାହିଁ, କେବଳ ରହିଛି ଛାତି ଚିରା ରକ୍ତ। ହେଲେ ସୂର୍ଯ୍ୟୋଦୟ ପୂର୍ବରୁ ପୁଣି ଆସିବ ତାର ସାଧାରଣ ରୂପ।
1: କଣ ଯୁଦ୍ଧର ତୁର୍ଜନାଦ ରଣହୁଙ୍କାର,
3: ଏସବୁ ତମ ଗବେଷଣାରେ ସାହାଯ୍ୟ କରିବ ଯୁବକ। ତମେ ତ ଦେଖିଲ ପ୍ରାୟ 2000 ବର୍ଷରୁ କିଛି ଅଧିକ ସମୟ ପଛକୁ ଆମେ ଫେରି ଆସିଛେ, ୟା ଭିତରେ ଅନେକ ଜନ୍ମ ନେଇଛ ତମେ, ଭିନ୍ନ ଭିନ୍ନ ନାମରେ ନାମିତ ହେଇଛ ମଧ୍ୟ, କିନ୍ତୁ ଏବେ ତୁମେ ଶୁଭପଦ ସିଦ୍ଧାର୍ଥ ନୁହଁ।

0: ମୁଁ ସିଦ୍ଧାର୍ଥ।
1: ହଁ, ବର୍ତ୍ତମାନର ସିଦ୍ଧାର୍ଥ ସେଦିନର ଶୁଭପଦ। କହିଲି ନା ଅନେକ ବର୍ଷ ତଳର କଥା, ତମେ ଶୁଭପଦ। ଶୁଭପଦ, ଶୁଭପଦ,
0: ଶୁଭପଦ,
1: ଶୁଭପଦ,
0: ଶୁଭପଦ।
2: ଶୁଣ ଶୁଣ ଶୁଣ, ନଗରବାସୀ ସମସ୍ତେ ଶୁଣ, ମଗଧ ଆକ୍ରମଣରେ କଳିଙ୍ଗକୁ ବିପଦ ମାଡ଼ି ଆସୁଛି। ସାରଙ୍ଗଗଡ଼, ବିଜୟଗଡ଼, ଚୁଡ଼ାଙ୍ଗଗଡ଼, ମୁକ୍ତାଗଡ଼, କୁଳାଙ୍ଗଗଡ଼ ସମସ୍ତଙ୍କୁ ମହାରାଜାଙ୍କ ଆଦେଶ, ଶତ୍ରୁଙ୍କୁ ପ୍ରତିହତ କରିବାକୁ ହବ, ସମସ୍ତେ ଯୁଦ୍ଧ ପାଇଁ ବାହାରି ପଡ଼।
3: ସବୁଆଡ଼େ ଆମ ଡଗର ଖବର ଦେଇ ଆସିଲେଣି ମହାରାଜ। ରାଜ୍ୟବାସୀ ମା ମାଟିର ଡାକ ଶୁଣି ସଜାଗ ହୋଇଗଲେଣି।
4: କଳିଙ୍ଗର ଶୌର୍ଯ୍ୟ ବୀର୍ଯ୍ୟ ଆଉ ସାମର୍ଥ୍ୟ ପାଖରେ ପରାଜୟ ସ୍ୱୀକାର ନ କରି ଅଶୋକର ରକ୍ଷା ନାହିଁ। ଜାଣ ମହାମନ୍ତ୍ରୀ, ଆମ କଳିଙ୍ଗର ପବିତ୍ର ଜିନାସନ, ଯାହା ଏ ପବିତ୍ର ମାଟିର ସାର୍ଥିକ ତୀର୍ଥଙ୍କର ଶେଷ ଅବଶେଷ, ତାକୁ ଈର୍ଷାଳୁ ମଗଧରାଜ ମହାପଦ୍ମାନନ୍ଦ ଦସ୍ୟୁପରି ଲୁଣ୍ଠନ କରି ନେଇଥିଲେ। ଯେପର୍ଯ୍ୟନ୍ତ ତାକୁ ଉଦ୍ଧାର କରାନଯାଇଛି, ଏ ମାଟିର ପ୍ରଥମ ସନ୍ତାନ ଭାବରେ, କଳିଙ୍ଗ ଜନନୀର ସେବକ ଭାବରେ, ମଗଧ ସାମ୍ରାଜ୍ୟର ଉତ୍ତରାଧିକାରୀମାନଙ୍କୁ କେବେ କ୍ଷମା ଦେଇପାରିବନି। ଏ ଯୁଦ୍ଧରେ ଅଶୋକକୁ ଉଚିତ ଶିକ୍ଷା ଦିଆଯିବ।
3: ମହାପଦ୍ମାନନ୍ଦଙ୍କ ପରେ ମଗଧର ସମ୍ରାଟ ହେଲେ ମୌର୍ଯ୍ୟ ବଂଶର ଚନ୍ଦ୍ରଗୁପ୍ତ। ରାଜ୍ୟ ପରେ ରାଜ୍ୟ ଜୟ କରିଥିଲେ ବି
4: ଆମ କଳିଙ୍ଗ ମାଟିକୁ ସ୍ପର୍ଶ କରିନଥିଲେ। ୟା ପଛରେ ଗୁଢ଼ ରହସ୍ୟ ରହିଛି।
3: ରହସ୍ୟ?
4: ହଁ, କଳିଙ୍ଗର ପରାକ୍ରମକୁ ସାମ୍ନା କରିବାକୁ ଆହୁରି ଶକ୍ତିର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ନୀତି ବିଶାରଦ ଚାଣକ୍ୟ ଆକ୍ରମଣକୁ ସବୁବେଳେ ଟାଳି ଦେଉଥିଲେ।
3: ମଗଧ ଦୂତଙ୍କ ପରାମର୍ଶରେ ରାଜଶରଣାର୍ଥୀଙ୍କ ସହ ନବଜାତକଙ୍କୁ ମଧ୍ୟ ମଗଧ ଫେରାଇଦେବା ଆମର ଉଚିତ ହୋଇଥାନ୍ତା ମହାରାଜ।
4: ବିଧବା ମଗଧ ରାଜରାଣୀ ସୁମନା ଆଉ ରାଜକୁମାର ସୁଗତ୍ର ମଗଧ ଫେରିବାକୁ ରାଜି ହେଲେ ନାହିଁ। ନିର୍ମମ ଭାବରେ ସେମାନଙ୍କୁ ରାଜଗାଦୀ ଲୋଭରେ ଅଶୋକ ହତ୍ୟା କରିଥାନ୍ତା, ବରଂ କଳିଙ୍ଗ ଯୁଦ୍ଧର ସମ୍ମୁଖୀନ ହେଲା। ହେଲେ ଶରଣାର୍ଥୀଙ୍କୁ ତାର ଶତ୍ରୁ ହାତରେ ଟେକି ଦେଇଥିଲେ ମସ୍ତ ବଡ଼ ଭୁଲ ହୋଇଥାନ୍ତା ମହାମନ୍ତ୍ରୀ।
3: ଅହଙ୍କାର ଆଉ ଅଧ୍ୟତ୍ତ ବଳରେ କଳିଙ୍ଗକୁ ପରାଭବର କାଳିମା ପିନ୍ଧାଇ ଦେବ କହି ଯେତେ ଆସ୍ପର୍ଦ୍ଧା କଲେ ବି ଅଶୋକର ଆଶା କେବଳ ଆଶାରେ ହିଁ ରହିଯିବ।
4: ଠିକ୍ କହିଛନ୍ତି ମହାମନ୍ତ୍ରୀ।
3: ଅବଶ୍ୟ ମହାରାଜ, ଏଇମାତ୍ର ଖବର ମିଳିଛି ଯେ ଅଶୋକ ମଗଧରୁ ଆହୁରି ଅଧିକ ସୈନ୍ୟ ସାମନ୍ତ ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଆମେ ମଧ୍ୟ ପ୍ରସ୍ତୁତ ଅଛୁ। ଆମର ସମସ୍ତ ଗଜାରୋହୀ, ହଜାର ହଜାର ଅଶ୍ୱାରୋହୀ ଆଦେଶ ଅପେକ୍ଷାରେ। ଅସ୍ତ୍ରାଗାରରେ ଅସ୍ତ୍ରଶସ୍ତ୍ର ମଧ୍ୟ ମହଜୁଦ ରହିଛି।
4: ଯଦି ଭାଗ୍ୟର ବିପର୍ଯ୍ୟୟ ଘଟେ, ତେବେ ପ୍ରତିଟି କଳିଙ୍ଗବାସୀଙ୍କ ଶବ ଉପରେ ମଗଧ ତାର ବିଜୟ ପତାକା ଉଡ଼େଇବ ସିନା, କିନ୍ତୁ ଜୀବନ୍ତ ଅବସ୍ଥାରେ ନୁହେଁ, ନା କେବେ ନୁହେଁ।
1: ସିଦ୍ଧାର୍ଥ, କିଛି କହୁନ ଯେ, ନୀରବ ରହିଲ କାହିଁକି?
0: ନା,
5: ଶୁଭପଦ, ଶୁଭପଦ,
1: ଏଇତ ଏଇତ ଚିତ୍ରଲେଖା ଆସିଲେଣି।
0: ଚିତ୍ରଲେଖା? ସେ ପୁଣି କିଏ?
1: ମୋ ଝିଅ ଆମା। ଆ, ଶୁଭପଦକୁ ତ କଥା କହ, ସେ ଇତିହାସ ଲେଖୁଛି। ଶୁଭପଦ, ତମେ ତା ସହିତ କଥା ହୁଅ, ମୁଁ ଆସୁଛି।
5: ଶୁଭପଦ, ଶୁଭପଦ, ଦୟା ନଦୀର ନୀଳଚଳରେ ସ୍ନାନ କରୁଥିଲି। ଆକାଶରେ ଜହ୍ନ ହୋଇବାକୁ ଆହୁରି ଅନେକ ଡେରି ଅଛି, ହେଲେ ଏଇସବୁ ଆଲୋକ ଭିତରେ ମୁଁ ତମକୁ ଦେଖିଲି। ଝାପ୍ସା ଝାପ୍ସା ତମର ମୁହଁ, ଦୂରରୁ ଚିହ୍ନି ପାରିଲିନି, ତଥାପି ତମ ସ୍ୱର ଯେତେବେଳେ ଶୁଣିଲି।
0: ତମେ କି?
5: ମୁଁ ଚିତ୍ରଲେଖା। ତମର ସେ ଚିତ୍ରଲେଖା? ଏତେ ଶୀଘ୍ର ମତେ ଭୁଲିଗଲ ଏଇ ଦିନ କେଇଟା ଭିତରେ?
0: କି ତମେ? ମୁଁ ତମ କଥା ବି କିଛି ବୁଝିପାରୁନି।
5: ସତ କହୁଛ? ତମ ଚିତ୍ରଲେଖାକୁ ତମେ ଚିହ୍ନି ପାରୁନ? ହଁ, ଚିହ୍ନି ବାପା କେମିତି, ଜନ୍ମ ଜନ୍ମାନ୍ତର ଭିତରେ ତୁମେ ଶୁଭପଦରୁ ଏବେ ସିଦ୍ଧାର୍ଥ ହେଇଛ। କେତେ ଥର ଏ ଧରାକୁ ଆସିଛ, ପୁଣି କେତେ ଥର ଯାଇଛ, ସବୁଥର ଗୋଟାଏ ନୂଆ ପରିଚୟ ନେଇ। ହେଲେ ହେଲେ ମୁଁ ଅପୂରଣୀୟ ଇଚ୍ଛା ଓ ଆକାଂକ୍ଷାକୁ ଧରି ସେଇ ଦିନ ଏ ଧଉଳି ପାହାଡ଼ ଦୟାନିଧି କୂଳରେ ଅଶରୀରେ ମୁଁ ଘୋରି ବୁଲୁଛି। ଶୁଭପଦ, ମନେ ପକା, ଶୁଭପଦ, ଆଖି ବୁଝି ଦିଅ, ବୁଝି ଦିଅ, ଖୁବ୍ ଜୋରରେ ବୁଝି ଦିଅ, ତମେ ତମ ଦିବ୍ୟ ଚକ୍ଷୁରେ ଅତୀତକୁ ଦେଖିବ।

0: ପାରିବ। ହସୁ ବାବଦ ଦେଖିପାରିବ ଆମ ପ୍ରୀତି ପସରାର ସ୍ମୃତି ଖୋଲିଯିବ। ସୁଭବଦ ଖୋଲିଯିବ।
1: ସିଦ୍ଧାର୍ଥ
0: ସୁଭବଦ
1: ସୁଭବଦ
0: ହଁ ସୁଭବଦ ସୁଭବଦ
1: ସୁଭବଦ
0: ସୁଭବଦ।

0: ଏତେ ଡେରି କରିଦେଲ ତମେ। ଆରେ ତମେ ତ ଛାଳରେ ପୁରା ଭିଜି ଯାଇଛ, ପୋଛି ପଡ।
1: ତାହେଲେ ତମ ପଣ ତରକାରୀଟା ଦିଅ।
0: ଭାରି ଦୁଷ୍ଟ। ଆଚ୍ଛା କହିଲ, ଏ ଯୁଦ୍ଧ କାହିଁକି?
1: ଯୁଦ୍ଧ ତ ସବୁ ସମସ୍ୟାର ସମାଧାନ, କୋଉଠି ଯୁଦ୍ଧ ନାହିଁ କହିଲ ଚିତ୍ରଲେଖା? ମଣିଷ ମନରେ, ଘରେ, ବାହାରେ ସବୁଠି ଯୁଦ୍ଧ। ହେଲେ ଆମ କଳିଙ୍ଗ ଯୁଦ୍ଧ ଏକ ବ୍ୟତିକ୍ରମ, ମାନେ ନ୍ୟାୟ ଆଉ ଅନ୍ୟାୟର ଯୁଦ୍ଧ। ତମେ ଜାଣିଛ ଯୁଦ୍ଧର ପରମ୍ପରା, ମହାଭାରତ ଯୁଦ୍ଧର ଅନେକ ଆଗରୁ ରାତିରେ ଯୁଦ୍ଧ ନିଷିଦ୍ଧ ଥିଲା। ନିରସ୍ତ୍ର ସୈନ୍ୟଙ୍କୁ ମାରିବା ବା ବନ୍ଦୀ କରିବା ଯୁଦ୍ଧ ରଣନୀତିର ବାହାରେ। ତଥାପି ମଗଧ ସେନା ନୀତି ନିୟମର ସେ ନିଷିଦ୍ଧ ତିନିଗାରକୁ ନ ମାନି ଆମ ସେନା ଛାଉଣିରେ
0: ଯୁଦ୍ଧ କରୁଛି। ଜାଣିଛି, ମହାମନ୍ତ୍ରୀ ମୃତ, ଆଉ ସେଇଥିପାଇଁ ଆମ ମହାରାଜା ନିଜେ ସେନା ପରିଚାଳନା କରୁଛନ୍ତି।
1: ଆରେ ବାଃ, ତାହେଲେ ଏତେ ଖବର ରଖିଛ ତମେ।
0: କଳିଙ୍ଗ ମହାରାଜାଙ୍କର ଗୁପ୍ତଚର ବାହିନୀର ମୁଖ୍ୟ ପରା ମୋର ସ୍ୱାମୀ, ଇହକାଳ ପରକାଳର ଦେବତା। ଏତିକି ନୁହେଁ, ଆହୁରି ଖବର ରଖିବା କଥା। ସେଇଥିପାଇଁ ଏକା ଏକା ବସି ତମ ଲେଖା ବିବରଣୀର ପୃଷ୍ଠା ପରେ ପୃଷ୍ଠା ପଢ଼ୁଥିଲି। ଅଙ୍ଗେ ନିଭାଇବା ଘଟଣା ପରି ଲାଗୁଥାଏ ସବୁ।
1: ତାପରେ
0: ଖୋଲା ଆକାଶ ତଳେ ତମେ ନ ଆସିବାର ଯନ୍ତ୍ରଣାରେ ଟୁପୁ ଟୁପୁ ବର୍ଷାରେ ଭିଜି ଭିଜି ମନର ତାତିକୁ ବିକଳ ଭାବରେ ଏକା ଏକା ପୁହାଉଥିଲି। ଆଜି ବି କିଛି ଲେଖିବ?
1: ଆଜି ଖାଲି ପଢ଼ିବି।
0: କଣ ପଢ଼ିବ?
1: ତମକୁ। ଏଇ ଅଧା ଛାଇ ଅଧା ଲୁହରେ ତମେ ଖୁବ୍ ସୁନ୍ଦର ଦେଖାଯାଉଛ ଚିତ୍ରଲେଖା। ମୋର ସବୁ କ୍ଳାନ୍ତି ଅବସାଦ ଯନ୍ତ୍ରଣାର ଏକମାତ୍ର ଉପଶମ ତମେ। ମୁଁ ଜାଣେ ପାହାନ୍ତି ପହର ଯାଏ ତମେ ମୋତେ ଅପେକ୍ଷା କରିଥିବ।
0: କରିବିନି, ତୁମର ଗୁରୁଦାୟିତ୍ୱ କେବଳ କ'ଣ ରାଜ୍ୟ ଆଉ ରାଜାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ମୋ ପାଇଁ, ତମ ପତ୍ନୀ ପାଇଁ?
1: ଚିତ୍ରଲେଖା, ସତରେ ତମେ
0: ଜଣେ ସାଧାରଣ ଓଡ଼ିଆ ଘରର ବୋହୂ, ଜଣେ କର୍ତ୍ତବ୍ୟରତ ସ୍ୱାମୀର ସ୍ତ୍ରୀ। ବିଶ୍ୱାସ କର, ବିପଦଭରା ଚୋରାବାଲିରେ ବାଟ ଚାଲିବାର ଶପଥ ନେଇ ତମେ ଯେଉଁ ଗୁରୁଦାୟିତ୍ୱର ବୋଝ ବୋହି କଳିଙ୍ଗ ଜନନୀର ସେବା କରି ଚାଲିଛ, ସେଥିପାଇଁ ଭାରି ଗର୍ବ ମୋର। କ୍ଳାନ୍ତ ତୁମେ, ଟିକେ ବିଶ୍ରାମ ନିଅ।
1: ବିଶ୍ରାମ? ପୁଣି ଯୁଦ୍ଧ ସମୟରେ? ଏଇ କଳିଙ୍ଗ ମାଟିରୁ ଶତ୍ରୁ ସେନା ନ ଫେରିଲା ପର୍ଯ୍ୟନ୍ତ ସୈନିକର ବିଶ୍ରାମ କାହିଁ ଚିତ୍ରଲେଖା? ଏବେ ମୋତେ ଯିବାକୁ ହେବ।
0: କିନ୍ତୁ
1: ଏଇଟା ତୁମର ମୋର ମାନ ଅଭିମାନର କଥା ନୁହେଁ ଚିତ୍ରଲେଖା, କଳିଙ୍ଗର ସମ୍ମାନର କଥା। ମୁଁ ଏବେ

0: ସେନା ଶିବିର ଆଉ ସେନାପତିଙ୍କର ଆସନ୍ତାକାଲିର ଯୁଦ୍ଧ ପ୍ରସ୍ତୁତି ଦେଖୁଥିଲି।
1: ସେଇ ଚିନ୍ତାରେ ରାତିସାରା ମୁଁ ଜାଗ୍ରତ ପ୍ରହରୀ ପରି ସକାଳକୁ ଅପେକ୍ଷା କରିଛି ସମ୍ରାଟ।
0: ତମେ ଭୁଲି ଯାଉଛ ସେନାପତି, ତମେ ହେଉଛ ମଗଧ ସମ୍ରାଟ ଅଶୋକଙ୍କର ସେନାପତି ବୃଷକେତୁ।
1: ସେଇଥିପାଇଁ ତ ଆଜିର ଯୁଦ୍ଧ ବିଷୟରେ ଅନୁଶୀଳନ କରି କରି ଗୋଟିଏ ମୁହୂର୍ତ୍ତ ବି ଆଖି ବୁଝିପାରିଲିନି ସମ୍ରାଟ। କଳିଙ୍ଗ ମହାରାଜଙ୍କର କି ଅପୂର୍ବ ରଣସଜ୍ଜା, ସେନା ପରିଚାଳନାର ଦାୟିତ୍ୱ ନିଜେ ନେଇ ଯୁଦ୍ଧଭୂମିକୁ ମାଗଧୀ ସେନାଙ୍କ ରକ୍ତରେ ଲାଲ କରିଦେଇଛନ୍ତି।
0: ଶତ୍ରୁର ସ୍ତୁତିଗାନ,
1: ଏହା ଶତ୍ରୁର ସ୍ତୁତିଗାନ ନୁହେଁ ସମ୍ରାଟ, ଯାହା ନିରାଟ ସତ୍ୟ।
0: ଯୁଦ୍ଧରେ ସତ୍ୟ ନିଷ୍ଠାର ସ୍ଥାନ ନାହିଁ ସେନାପତି, ସେଠି କେବଳ ଅଛି ମାରିବା ଆଉ ମରିବା।
1: ସମ୍ରାଟ,
0: ମହାଭାରତ ଯୁଦ୍ଧରେ ପିତାମହ ଭୀଷ୍ମଙ୍କର ଅସ୍ତତ୍ୟାଗର କାରଣ କଣ ସତ୍ୟ ନିଷ୍ଠା ନୀତି ଉପରେ ଆଧାରିତ ଥିଲା? ଗୁରୁ ତ୍ରୋଣାଚାର୍ଯ୍ୟଙ୍କର ହତ୍ୟା, ଜୟଦ୍ରଥଙ୍କ ହତ୍ୟା, ଆମକୁ ବି ସେୟା କରିବାକୁ ହେବ ସେନାପତି। ସତ୍ୟ ନିଷ୍ଠା ନ୍ୟାୟ ନୀତିକୁ ଦୂରେଇ ଦେଇ ଜୟ କରିବାର ସିଦ୍ଧାନ୍ତ ନେଇ ଶତ୍ରୁର ସମ୍ମୁଖୀନ ହେବାକୁ ପଡ଼ିବ।
1: ହଁ ସମ୍ରାଟ।
0: ତାହେଲେ ପୁରୁଣା ଯୁଦ୍ଧ ନୀତିକୁ ମନରୁ ପୋଛିଦେଇ ଆମ ସେନାବାହିନୀର ମଣ୍ଡଳ ପରେ ମଣ୍ଡଳ କଳିଙ୍ଗ ସେନାର ସମ୍ମୁଖୀନ ହୁଅ। ଯାଅ, କୂଟ ଚକ୍ରାନ୍ତ କରି ଏହି ହାତରେ ଗୋଟିଏ ଗୋଟିଏ କରି ନିଜର 98 ଭାଇଙ୍କୁ ମୁଁ ହତ୍ୟା କରିଛି। ଗୋଟାଏ ଜୀବିତ ଭାଇକୁ

ଅସ୍ତ୍ର ଦେଇ କଳିଙ୍ଗରାଜ ଭାବିଛି ମଗଧକୁ ପରାସ୍ତ କରିବ। ଯିଏ ମଗଧ ସିଂହାସନକୁ ଏତେ କୌଶଳରେ କରାୟତ୍ତ କରିଛି ତା ପକ୍ଷେ ସାମାନ୍ୟ କଳିଙ୍ଗ। ମୁଁ ଜାଣେ କଳିଙ୍ଗବାସୀ ସାହସୀ, ହେଲେ ଅଶୋକ ସେଥିପାଇଁ ବିଚଳିତ ନୁହେଁ। କଳିଙ୍ଗକୁ ପଦାନତ କରିବା ପାଇଁ ମୁଁ ସବୁ ପ୍ରକାର ରଣକୌଶଳ ଅବଲମ୍ବନ କରିବି। ଅଶୋକ ଚାହେଁ କଳିଙ୍ଗର ପରାଜୟ, କଳେ ବଳେ କୌଶଳେ ମୁଁ ହେବି କଳିଙ୍ଗର ସମ୍ରାଟ। ଯାଅ, ଦୟା ନଦୀର ଜଳ ଶତ୍ରୁ ରକ୍ତରେ ରଞ୍ଜିତ ହୋଇଯାଉ। ମଗଧ ସମ୍ରାଟ ଅଶୋକର କୂଟନୀତିର ଚକ୍ରବ୍ୟୁହ ଭିତରେ ତୁମେ କଳିଙ୍ଗ ମହାରାଜ ହେବ ଅସହାୟ ଅଭିମନ୍ୟୁ। କଳିଙ୍ଗ ଅଧିକାର କରି ମୁଁ ହେବି ମହାମହିମ ଦିଗ୍ବିଜୟୀ ସାର୍ବଭୌମ ସମ୍ରାଟ ଅଶୋକ।

0: ଶୁଭପଦ
1: କିଏ?
0: ମୁଁ ଚିତ୍ରଲେଖା। ତମେ ଏଠି କଣ କରୁଛ ଶୁଭପଦ? ପଥରରେ ପୁଣି ଇତିହାସ ଲେଖୁଛ? ଅଶୋକର ସେଇ ପ୍ରଶସ୍ତିର ଇତିହାସ।
1: ମୋତେ କ୍ଷମା କର ଚିତ୍ରଲେଖା, ତମ ଅପମୃତ୍ୟୁ ପାଇଁ ମୁଁ ପ୍ରତିଶୋଧ ନେଇପାରିଲିନି।
0: ମୁଁ ତୁମ ଅସହାୟତାର କାରଣ ନୁହେଁ। ଜୀବନ ଥିବାବେଳେ ମୁଁ ତୁମ ସାଙ୍ଗରେ ଛାଇ ଭଳି ରହି ସବୁ କଥାରେ ସହଯୋଗ କରିଗଲି। ତମେ କଣ ଭାବୁଛ ଅଶୋକକୁ ହତ୍ୟା କରିପାରିଲନି ବୋଲି ମୁଁ ତୁମକୁ ଭୁଲ ବୁଝିବି?
1: ଓହ ଚିତ୍ରଲେଖା,
0: ଜୀବନ ଯନ୍ତ୍ରଣାର ଶେଷ ନାହିଁ। ଅନେକ ହାହାକାର ଭିତରେ ତମର ଏହି ଚିତ୍ରଲେଖା ତମକୁ ଅପେକ୍ଷା କରିଛି। ଖାଲି ଅପେକ୍ଷା।
1: ମୋତେ ଅପେକ୍ଷା କରିଛ?
0: ହଁ, ସେଦିନ ଆଜି ଭଳି ଜହ୍ନରାତିରେ ନିରୋଳାରେ ଏଇଠି ବସି ଆମେ ପ୍ରତି ସକାଳ ଓ ସନ୍ଧ୍ୟାକୁ ବରଣ କରୁଥିଲେ, ଭୁଲି ଯାଇଛ? ଆମ ମିଳନର ସାକ୍ଷୀ ଥିଲା ଏଇ ପୁନେଇ ଜହ୍ନ। ଜହ୍ନରଙ୍କା ପୌଷ ପହର, ଛାଇଆଲୁଆର ଲୁଚକାଳି ଖେଳ, ତମେ ଲହରେଇ ଲହରେଇ ଡାକୁଥିଲ ତମର ମନ ଛୁଆଁ କଥା, ମହୁମୁଖା ସ୍ପର୍ଶ ମୋତେ ଆନମାନା କରିଦେଉଛି। ଶୁଭପଦ, ପାରୁନି, ମୋତେ ଟିକେ ଆଶ୍ରୟ ଦିଅ। ତମରି କାମନାହୀନ ମଧୁର ଆଶ୍ଳେଷରେ ମୋତେ ଭୁଲେଇ ଦିଅ ସବୁକିଛି। ତମରି ଭିତରେ ମୋତେ ହଜି ଯିବାକୁ ଦିଅ ଶୁଭପଦ, ହଜି ଯିବାକୁ ଦିଅ।
1: ଚିତ୍ରଲେଖା,
0: ଶୁଭପଦ,
1: ମନେ ପଡ଼ୁଛି ତମେ ମୋତେ ବାରଣ କରୁଥିଲ, ମୁଁ କିନ୍ତୁ ଚାଲିଗଲି ମୋର ସେ ଅଧୁରା ଇତିହାସ ଲେଖିବା ପାଇଁ। ତାପରେ ସାମାନ୍ୟ ଅସାବଧାନତା ଯୋଗୁଁ ମୁଁ ସେନାପତିର ସନ୍ଦେହ ଆଖିରେ ପଡ଼ିଗଲି।
0: ତାପରେ ମଗଧର ବିଜୟ ପର୍ବ, ସେନାପତିର ମୋ ପ୍ରତି ବଳାତ୍କାର, ଭିନ୍ କରି ଛିରି ଫିଙ୍ଗି ଫସରି ଦେଲା ଦୟା ନଦୀରେ। ତମର ଯୁଦ୍ଧର ବିବରଣୀ, ତମ ଲେଖା ସେ ଇତିହାସ।
1: ତାପରେ
0: କଳିଙ୍ଗର ପରାଭବ, ଲଣ୍ଡିତ ଅଶୋକର ଧର୍ମାନ୍ତରୀକରଣ, କଷା ଜୀବର ପରିଧାନ, ତାପରେ ଉପଗୁପ୍ତଙ୍କର ଅନଶନରେ ମୃତ୍ୟୁବରଣ, ଅଶୋକ ନିଜକୁ ସବୁଠୁ ଛୋଟ ମନେ କରି ସମୟକୁ ବଡ଼ କରି ପାଟଳୀ ପୁତ୍ରରେ ଧର୍ମଧର୍ମ ହୋଇ କଟାଇଲେ ଅବଶିଷ୍ଟ ଦିନ।
1: ମୋତେ ଭୟ ଲାଗୁଛି।
0: ଆଉ ଭୟ କର ନାହିଁ ଶୁଭପଦ,
1: ନିଶା କରୁଛି।
0: ପଶ୍ଚିମ ଦିଗ୍ବଳରେ ନୁଆଣିଆ ଜହ୍ନ,
1: ରାତି ତେବେ ଚଞ୍ଚଳ ପାଇଯିବ,
0: ମୋତେ ଯିବାକୁ ହବ।
1: ତମକୁ ଛାଡ଼ିବାକୁ ଇଚ୍ଛା ହଉନି, ଏମିତି ଆମେ ଗପ ଗପୁ କିଛି ରାତି ଭିତି ଯାଉ।
0: ନା, ସେ ତପଶକ୍ତି ମୋର ନାହିଁ, ହେଲେ ମୋର ଗୋଟାଏ ଶେଷ ଅନୁରୋଧ ରଖିବ ଶୁଭପଦ।
1: କୁହ କୁହ ଚିତ୍ରଲେଖା।
0: ମୁଁ ଆତ୍ମା

0: ତାର ସତ୍କଥି ପାଇଁ ସେ ସମୟର ପୁରୁଣା ଘଟଣାକୁ ଯେମିତି ମୋ ବୃଦ୍ଧ ବାପା ତମକୁ ତମ ଅଜଣା ଅତୀତକୁ ଦେଖାଇଲେ ତାକୁ ଭିତ୍ତି କରି ଲେଖିପାରିବ କଳିଙ୍ଗ ଯୁଦ୍ଧର ନୂଆ ଇତିହାସ।
1: ମୁଁ ଲେଖିବି, କଥା ଦଉଛି।
0: ଲେଖିବ, ନିଶ୍ଚୟ ଲେଖିବ। କେତେ ଶାନ୍ତି, କେତେ ତୃପ୍ତି।
1: ମୋ ପାଖକୁ ଲାଗି ଆସ ଚିତ୍ରା, ଆହୁରି ଆହୁରି ପାଖକୁ।
0: ଭାବପ୍ରବଣ ହୁଅନି ସୁଭବ, ତ ତମେ ମୋତେ ଛୁଇଁ ପାରିବନି। ମୁଁ ଯେ ଅଶରୀରୀ ଅତୃପ୍ତ ଆତ୍ମା, ତୁଷ୍ଟ ଲମ୍ପଟ ମଗଧ ସେନାପତିର କାମନା ଲାଳସାର ଶିକାର ହେଇ ମୁଁ ଡେଇଁ ପଡ଼ିଲି ସେଦିନ ଏହି ଦୟା ଗର୍ଭକୁ। ଶୁଣ ସୁଭବତ, ଦୟାନଦୀ ଆଜି ତାର ଶେଷ କାନ୍ଦଣା କାନ୍ଦିଲାଣି। ରାତି ସରି ସରି ଆସୁଛି। ସୂର୍ଯ୍ୟ କିରଣ ଯଦି ଆମ ଦେହରେ ପଡ଼ିଯାଏ ଆମେ ମୋକ୍ଷ ପାଇବା ପୂର୍ବରୁ ଚଳିଯିବୁ, ଆଉ କେବେ ବି ମୋକ୍ଷ ପାଇବୁନି।
1: ଦୟାର ଏହି ରକ୍ତରଞ୍ଜିତ ସ୍ରୋତରେ ତମମାନଙ୍କ ମୋକ୍ଷ ପାଇଁ ମୁଁ ତର୍ପଣ କରିବି।
0: ଆସ ଓହ୍ଲାଇ ଆସ ଦୟାର ରକ୍ତିମ ପକ୍ଷକୁ। ଦୟା ନଦୀ ଯେ ଆମର ମା, ଭୟ କର ନାହିଁ। ତର୍ପଣ ଟେକିବା ବେଳେ ଦୟା ରୂପାନ୍ତରିତ ହୋଇଯିବ ପୂର୍ବ ଅବସ୍ଥାକୁ ନୀଳ ନଦୀରେ।
1: ତମମାନଙ୍କ ମୁଖ୍ୟ ପାଇଁ ମୁଁ ତର୍ପଣ ଟେକିଛି। ଆରେ ତମେ ଯେ ମୋ ସାମ୍ନାରୁ ଦୂରେଇ ଯାଉଛ, ଅସ୍ପଷ୍ଟ ହେଇଯାଉଛ। ଆରେ ଚିତ୍ରା, ଚିତ୍ରା, ଲେଖିବି ଏଇ ଇତିହୀନ ଇତିହାସ। ତମେ ଫେରିଆସ ଚିତ୍ରା, ଚିତ୍ରା, ଚିତ୍ରା।

ଶୁଣିଲେ ନାଟକ ଇତିହୀନ ଇତିହାସ। ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ଅଶୋକ, ବିନାୟକ ମିଶ୍ର, ବୃଦ୍ଧ ନବକିଶୋର ଆଚାର୍ଯ୍ୟ, ସିଦ୍ଧାର୍ଥ, ଅମରେନ୍ଦ୍ର ନାରାୟଣ ଷଡ଼ଙ୍ଗୀ, ଉପଗୁପ୍ତ, ଦିନେଶ ଚନ୍ଦ୍ର ରାଉତ, ବୃଷକେତୁ, ତପନ କୁମାର ସାବତ, ମହାରାଜା ରମେଶ ଚନ୍ଦ୍ର ପଣ୍ଡା, ମହାମନ୍ତ୍ରୀ ଭୁବନାନନ୍ଦ ସାମଲ, ଚିତ୍ରଲେଖା ପ୍ଲାବିନୀ ପାଢ଼ୀ ଓ ଦୟାନଦୀ କ୍ରିଷ୍ଣା ମହାନ୍ତି, ରଚନା ସରୋଜ ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତାଂଶେ ଭାନୁମତୀ ସାହୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଉସ୍ତାଦ ବଡ଼େଗୋଲା ମଲ୍ଲିକାଙ୍କର ଶାସ୍ତ୍ରୀୟ ଗାୟନ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀରେ ସମ୍ଭାଦ ରିଲେଭେରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं जया भार।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ଭାଦ ସହ ମୁଁ ଲହରିକା ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ଦେଶର ସର୍ବୋଚ୍ଚ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମ୍ମାନିତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶାର ଭିଭିଭୂମି ବିକାଶ, ପୁଞ୍ଜିନିବେଶ ତଥା ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ କଲେ ଆଲୋଚନା। ଆସନ୍ତା ମାସ 21 ତାରିଖରେ ପୁଣି ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷା ସୁରୁଖୁରୁରେ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା ଓ ରଥଯାତ୍ରାର ଶୃଙ୍ଖଳିତ ନୀତିକାନ୍ତି ପାଇଁ ବୈଠକ ଅନୁଷ୍ଠିତ। ରଥ ଉପରେ ଅଯଥା ଅଧିକ ସେବାୟତ ନ ରହିବା ପାଇଁ ନିଷ୍ପତ୍ତି। ଓଇଆର୍ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା। ଇଦ୍ ଉଲ୍ ଜୁହା ଆସନ୍ତା 27 ତାରିଖ ପରିବର୍ତ୍ତେ 28 ତାରିଖରେ ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି 28 ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ପୁରୀରେ ଆସନ୍ତା ଜୁନ୍ 3 ତାରିଖରେ ହେବ ବ୍ରିକ୍ସ ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସଂକ୍ରାନ୍ତରେ ଆଲୋଚନା ହେବାର ସୂଚନା। ଏଲ୍ପିଜି ଓ ପିଏନ୍ଜି ଯୋଗାଣରେ ନିୟମ କୋହଳ କଲେ ସରକାର। ଏଲ୍ପିଜିରୁ ପିଏନ୍ଜି ଓ ପିଏନ୍ଜିରୁ ଏଲ୍ପିଜିକୁ ପରିବର୍ତ୍ତନ ପାଇଁ ମିଳିବ 30 ଦିନର ମହଲତ। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ ପାଳନ କରୁଛି 90 ବର୍ଷ ପୂର୍ତ୍ତି ଉତ୍ସବ। ଏହି ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମରୁ ବାରବାଟୀ ଷ୍ଟାଡିୟମ ପର୍ଯ୍ୟନ୍ତ ପଦଯାତ୍ରାର ଆୟୋଜନ କରାଯାଇଛି ଏବଂ ଆସନ୍ତାକାଲି ଆଇପିଏଲ୍ର ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟାନ୍ସକୁ ଭେଟିବ। ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ ବିଜେତା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର।

0: ଆକାଶବାଣୀ କଟକ ସୋମ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା 6:05 ଅନୁଚିନ୍ତା 6:35 ଉପସ୍ଥାପନା ପ୍ରଜ୍ଞାନାନନ୍ଦ ଗିରି ଶ୍ରୀମଦ୍ ଭାଗବତର 47ତମ ଭାଗ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ବନ୍ଦନାର ପ୍ରଥମ ଭକ୍ତି ଅର୍ଘ୍ୟ ଶ୍ୟାମମଣି ଦେବୀଙ୍କ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନା

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ, କଣ୍ଠଶିଳ୍ପୀ ମମତା ସାହୁ।

ଆପଣମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ଶୈଳଭମ ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ଲକ୍ଷ୍ମୀପ୍ରିୟ ରଥଙ୍କ ରଚନା।

ବନ୍ଦନାର ଶେଷ ଭକ୍ତି ଅର୍ଘ୍ୟ ସମବେତ କଣ୍ଠରେ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ କଳ୍ପଲତା ଜେବଙ୍କ ରଚନାରୁ।

ଏଇ କିଛି ଦିନ ତଳେ ମୋର କେତେଜଣ ବନ୍ଧୁଙ୍କ ସହିତ ଦେଖା ହେଲା। ନିଜ ନିଜର ଭୌତିକ ସମ୍ପତ୍ତି ସମ୍ପର୍କରେ, ପଦୋନ୍ନତି ସମ୍ପର୍କରେ, ପିଲାମାନଙ୍କର ବିଦେଶ ଯାତ୍ରା ଆଦି ଭିନ୍ନ ଭିନ୍ନ କଥା ଉପରେ ବେଶ ଆଲୋଚନା ହେଲା। ହେଲେ ଶେଷରେ ସମସ୍ତଙ୍କର ସେହି ଗୋଟିଏ କଥା, ଏ ଜଞ୍ଜାଳରେ ପଡ଼ି ବଡ଼ ଅଶାନ୍ତି ହେଉଛି। କାହାର ଘର କାମ ବାକି ରହିଯାଉଛି ତ କାହାର ନୂଆ ଗାଡ଼ି ଆସିବାରେ ଡେରି ହେଉଛି। ଏମିତି କଥା ସବୁ ଶୁଣି ଶୁଣି ଘରକୁ ଫେରିଲି। ଭାବିଲି ଏତେ ସବୁ ସୁଖ ତାଙ୍କ ଚାରିପାଖରେ ଅଛି, ଅଥଚ ସମସ୍ତେ ଏତେ ଅଶାନ୍ତ କାହିଁକି? ଏସବୁ ଦୁଃଖର କାରଣ କ'ଣ? ସେମାନଙ୍କର ଶେଷହୀନ କାମନା ନୁହେଁ ତ? ଭାଗବତର ସେ ଗଳ୍ପଟି ବାରମ୍ବାର ମନକୁ ଆସିଲା। ଗପଟା ତ ସମସ୍ତଙ୍କୁ ଜଣା, ହେଲେ ତାର ପ୍ରୟୋଗାତ୍ମକ ଅର୍ଥବୋଧଟି ରହେ ସମସ୍ତଙ୍କର ଅପହଞ୍ଚ ଦୂରତାରେ। ଭାଗବତରେ ଅବଧୂତଙ୍କର ଚବିଶ ଗୁରୁଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି। ଏହି ଚବିଶ ଗୁରୁଙ୍କ ମଧ୍ୟରେ ଗୋଟିଏ ଗୁରୁ ହେଉଛି ଗୋଟିଏ ଚିଲ। ଥରେ ଗୋଟିଏ ନଈଧାରରେ କିଛି ଲୋକ ମାଛ ଧରୁଥିଲେ। ଚିଲଟିଏ ସେଠାରେ ପହଞ୍ଚି ମାଛଟିଏ ଝାମ୍ପି ନେଇ ଉଡ଼ିଗଲା। ଚିଲପାଟିରେ ମାଛଟି ଦେଖି ଶହ ଶହ କାଉ କା କା କରି ତାର ଅନୁସରଣ କଲେ। ଚିଲ ପୂର୍ବକୁ ଗଲେ ସେମାନେ ତା ପଛରେ ପୂର୍ବକୁ ଗଲେ, ପଶ୍ଚିମକୁ ଗଲେ ପଶ୍ଚିମକୁ, ଉତ୍ତରକୁ ଦକ୍ଷିଣକୁ, ଏମିତି ଉଡ଼ୁ ଉଡ଼ୁ ବିଚରା ଚିଲ ଥଣ୍ଟରୁ ମାଛଟି ଗଳିପଡ଼ିଲା। ଏଥର କାଉମାନେ ଚିଲକୁ ଛାଡ଼ି ମାଛର ଅନୁଧାବନ କଲେ। ଉଡ଼ି ଉଡ଼ି କାନ୍ତ ହୋଇପଡ଼ିଥିବା ଚିଲ ଥକା ମେଣ୍ଟାଇବା ପାଇଁ ଗୋଟେ ଗଛ ଡାଳରେ ବସିପଡ଼ିଲା। ଓଃ, ଏ ମାଛଟା ପାଇଁ ମୁଁ କି କଷ୍ଟ ଭୋଗିଲି! ଏ ମାଛଟା ମୋଠାରୁ ଦୂର ହୋଇଯିବାରୁ ମୁଁ ଟିକେ ସ୍ୱସ୍ତିରେ ନିଶ୍ୱାସ ମାରିଲି। ଅବଧୂତ ଏଇଟି ଦେଖିଲା ପରେ ସେ ଚିଲଟିଠାରୁ ଏହି ଶିକ୍ଷା ପାଇଲେ ଯେପର୍ଯ୍ୟନ୍ତ ମନୁଷ୍ୟ ପାର୍ଥିବ କାମନାରେ ବିଜଡ଼ିତ ଥିବ, ସେପର୍ଯ୍ୟନ୍ତ ସେ ଭୟ, ଆଶଙ୍କା, ଦୁଶ୍ଚିନ୍ତା, ଅଶାନ୍ତି

ଅସ୍ଥିରତା ମଧ୍ୟରେ ଚିଲଟି ପରି ଛଟପଟ ହେଉଥିବ ଏବଂ ନିରାପଦ ଆଶ୍ରୟଟିଏ ପାଇଁ ଏପଟ ସେପଟ ହେଉଥିବ। କୌଣସି ସମୟରେ ସେ ଶାନ୍ତି ପାଇପାରିବ ନାହିଁ। ଏକଥା ସମସ୍ତେ ଜାଣନ୍ତି, ବୁଝନ୍ତି ମଧ୍ୟ, ଅଥଚ କାର୍ଯ୍ୟରେ ପରିଣତ କରିବାକୁ ଇଚ୍ଛା କରନ୍ତି ନାହିଁ। ଏଇଠି ଲକ୍ଷ୍ୟ କରିବାର କଥା, କର୍ମ ଜୀବନ ଯାପନ କରିବା ପାଇଁ ଆଜିକାଲି ସମସ୍ତେ ଗାଁ ଛାଡ଼ି ସହରକୁ ଆସୁଛନ୍ତି। କର୍ମମୟ ଜୀବନ ସରିଗଲା ପରେ ସେହି ଗାଁକୁ ଫେରିଯାଇ ଗାଁର ସୁଶୀତଳ ଶାନ୍ତ ପରିବେଶରେ ଏକ ସୁନ୍ଦର ଅବସର ଜୀବନ କଟେଇବାକୁ କିନ୍ତୁ କେହି ଚାହାନ୍ତି ନାହିଁ। ମୁଁ ମୋ ଜେଜେବାପା ଜେଜେମାଙ୍କୁ ଦେଖିଛି, ସେମାନେ ବୁଢ଼ାବୁଢ଼ୀ ହୋଇଯାଇଥିଲେ। ପୁଅ ବୋହୂ ନାତିନାତୁଣୀଙ୍କୁ ତାଙ୍କ ସଂସାର ଭାର ସମର୍ପଣ କରିଦେଇ ସମ୍ପୂର୍ଣ୍ଣ ଭାବରେ ନିରାସକ୍ତ ଜୀବନଯାପନ କରୁଥିଲେ। କଥା କଥାକେ କହୁଥିଲେ, ଆମ ଜୀବନ ଆମେ ଜିଇଁ ସାରିଲୁଣି, ଏଥର ତମ ସଂସାର, ଆମେ ତମ ସଂସାରରେ ଏବେ ଅତିଥି। ଏମିତି କେତେ କଥା, ଭାରି ଭଲ ଲାଗୁଥିଲା ସବୁ ଶୁଣିବାକୁ। ହେଲେ ଆଜି ସେସବୁ ସ୍ୱପ୍ନ। କୋଉଠି ଶାଶୁର ଅତ୍ୟାଚାରରେ ବୋହୂ ଘର ଛାଡ଼ି ଦେଉଛି ତ, କୋଉଠି ପୁଅ ବୋହୂମାନଙ୍କ ଦ୍ୱାରା ପିତାମାତା ଅବହେଳିତ, କୋଉଠି ସେମାନଙ୍କ ଦ୍ୱାରା ଲାଞ୍ଛନା ପ୍ରାପ୍ତ ହୋଇ ଲାଞ୍ଛିତ ଜୀବନ ମଧ୍ୟ କଟାଉଛନ୍ତି। ଭୌତିକ ଜୀବନ ପାଇଁ ଆମର ଯେଉଁ ଭୟଙ୍କର ଆକର୍ଷଣ, ଏହା ହିଁ ତାର ପରିଣତି। ଏଇଠି ଗୀତାର ଗୋଟିଏ ଶ୍ଳୋକ ମନେ ପଡ଼େ, ଆପୂର୍ଯ୍ୟ ମାଣାମ ଅଚଳଂ ପ୍ରତିଷ୍ଠଂ ସମୁଦ୍ରମ ଆପହ ପ୍ରବିଶନ୍ତି ଯତ୍ପତ୍ ତତ୍ପତ୍ କାମାଜଂ ପ୍ରବିଶନ୍ତି ସର୍ବେ ସୋ ଶାନ୍ତମ ଆପ୍ନୋତି ନ କାମ କାମୀ। ଯେପରି ସମୁଦ୍ର ସର୍ବଦା ଜଳରେ ପରିପୂର୍ଣ୍ଣ ହୋଇ ରହିଥାଏ ଏବଂ ସେଥିରେ ଯେତେ ନଦୀ ଆସି ମିଶିଲେ ସୁଦ୍ଧା ସେ ବରାବର ସ୍ଥିର ରହେ, ସେହିପରି ଯେତେ କାମନା ଉଦିତ ହେଲେ ସୁଦ୍ଧା ଯଦି କୌଣସି ବ୍ୟକ୍ତି ସେଥିରେ ବିଚଳିତ ହୁଏ ନାହିଁ, ତାହେଲେ ଏକମାତ୍ର ସେ ହିଁ ଶାନ୍ତି ପ୍ରାପ୍ତ ହୋଇପାରେ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ତୁଳସୀ ଓଝା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ସୁତ ଋଷିଙ୍କୁ ସୌନକ ପଚାରିଲେ, ଶୁକଙ୍କ ମୁଖରୁ ଯୋଗ ଏବଂ ମୁକ୍ତିର ମାର୍ଗଠାରୁ ଭକ୍ତି ମାର୍ଗ ଶ୍ରେଷ୍ଠ ବୋଲି ଶୁଣିବା ପରେ ପରୀକ୍ଷିତ ମହାରାଜା ଆଉ କି ପ୍ରଶ୍ନ କଲେ ତାହା ଆମ ସଭାରେ କୁହ। ସେ କଥା ଶୁଣିଲେ ଆମ୍ଭେମାନେ ମଧ୍ୟ ଭବତରଙ୍ଗିଣୀ ପାର ହେବ। ଏ ଜଗତରେ ଜୀବନ ଧରି ଯିଏ ନୀତି ହରି କଥା ନ ଶୁଣେ ତାର ଜୀବନ ବ୍ୟର୍ଥ ହୁଏ। ପଶୁମାନେ ଘାସ ଖାଆନ୍ତି, ପାଣି ପିଅନ୍ତି, ମଳମୂତ୍ର ତ୍ୟାଗ କରନ୍ତି, ଅଜ୍ଞାନ ଭାବରେ ସେ ଜିଇଥାନ୍ତି। କୁକୁର, ଘୁଷୁରୀ, ଓଟ ଆଉ ଗଧ ଆଦି ପଶୁଙ୍କ ଭଳି ଏହି ମଣିଷର ଜୀବନ। ଯେଉଁ କାନରେ କୃଷ୍ଣ ନାମ ଶୁଣାଯାଇ ନାହିଁ ସେ କାନ ଯେମିତି କାନ୍ଥରେ ଥିବା ଗାତ ପରି, ଯେଉଁ ଆଖି କୃଷ୍ଣ ରୂପ ନ ଦେଖିଛି ସେ ଅନ୍ଧ ସଙ୍ଗେ ସମାନ। ସୁତ କହିଲେ, ରାଜା ପରୀକ୍ଷିତ ଶୁକଦେବଙ୍କ ତତ୍ତ୍ୱଜ୍ଞାନପୂର୍ଣ୍ଣ କଥା ଶୁଣିବା ପରେ ସ୍ଥିର ନିଶ୍ଚିତ ହେଲେ ଯେ ଶ୍ରୀକୃଷ୍ଣଙ୍କ ଛଡ଼ା ଆଉ କାହାରି ପୂଜା କରିବା ଉଚିତ ନୁହେଁ।

0: ଶୁଣୁଥିଲେ ଅତିପୁରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 45ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୁଖ୍ୟତଃ ଖରାଦିନେ ପ୍ରାଣୀମାନଙ୍କର ଉତ୍ତାପ ଓ ଚାପ ସମସ୍ୟା ଦେଖାଯାଇଥାଏ। ଏହାଦ୍ୱାରା ସେମାନଙ୍କ ଶରୀରରେ ତାପମାତ୍ରା ବୃଦ୍ଧି ହୋଇଥାଏ। ଏହାର ପ୍ରଭାବରେ ସ୍ୱାସ୍ଥ୍ୟ, ରୋଗ ପ୍ରତିରୋଧକ ଶକ୍ତି, ପ୍ରଜନନ କ୍ଷମତା ଏବଂ ଉତ୍ପାଦନ ଶକ୍ତି ଗୁରୁତର ଭାବେ ପ୍ରଭାବିତ ହୋଇଥାଏ। ପ୍ରାଣୀମାନଙ୍କଠାରେ ଏଭଳି ସମସ୍ୟା ଦେଖାଦେଲେ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ, ଯେମିତିକି ପ୍ରାଣୀମାନଙ୍କର ହୃତ୍ପିଣ୍ଡର ସ୍ପନ୍ଦନ ବୃଦ୍ଧି ହେବା ସହ ଅତ୍ୟଧିକ ଝାଳ ନିର୍ଗତ ହୋଇଥାଏ। ନିଶ୍ୱାସ ପ୍ରଶ୍ୱାସରେ ସେମାନଙ୍କୁ ସମସ୍ୟା ହୋଇଥାଏ। ପ୍ରାଣୀମାନେ ଧଇଁସଇଁ ହୋଇଥାନ୍ତି ଏବଂ ସେମାନଙ୍କ ପାଟିରୁ ଅତ୍ୟଧିକ ଲାଳ ନିର୍ଗତ ହୋଇଥାଏ। କିଛି ପ୍ରାଣୀମାନଙ୍କଠାରେ ଝାଡ଼ାବାନ୍ତି ଇତ୍ୟାଦି ଲକ୍ଷଣ ନଜରକୁ ଆସିଥାଏ। ସେମାନଙ୍କ ଆଚରଣ ବା ଗତିବିଧିରେ ପରିବର୍ତ୍ତନ ହୋଇଥାଏ। ଉତ୍ପାଦନ ଯେପରିକି କ୍ଷୀର, ଅଣ୍ଡା ଆକସ୍ମିକ ପରିବର୍ତ୍ତନ ଦେଖାଦିଏ। ପ୍ରାଣୀମାନଙ୍କ ଓଜନ ହଠାତ୍ କମିଯାଏ। ସେମାନଙ୍କର ଖାଦ୍ୟ ଖାଇବା ଏବଂ ପାଣି ପିଇବା ପରିମାଣ କମିଯାଏ। ଶରୀର ଶୁଷ୍କ ଦେଖାଯାଏ। ଶକ୍ତିହୀନତା, ଦୁର୍ବଳତା, ଆଳସ୍ୟତା ସେମାନଙ୍କ ଭିତରେ ପରିଲକ୍ଷିତ ହୁଏ। ସେମାନେ ଠିକ୍ ଭାବରେ ଚାଲିପାରନ୍ତି ନାହିଁ, ଠିଆ ହେବାରେ ମଧ୍ୟ ଅସୁବିଧା ହୋଇଥାଏ। ସ୍ନାୟୁଗତ ଲକ୍ଷଣ ଦେଖାଯିବା ସହ ପ୍ରାଣୀ ମୂର୍ଚ୍ଛା ଅବସ୍ଥାକୁ ଚାଲିଯାଆନ୍ତି। ପ୍ରାଣୀମାନଙ୍କଠାରେ ଉତ୍ତାପ ଚାପର ଚିକିତ୍ସା ପ୍ରଣାଳୀ ମଧ୍ୟ ରହିଛି। ଏହା ପ୍ରଭାବିତ ପ୍ରାଣୀମାନଙ୍କର ଆଭ୍ୟନ୍ତରୀଣ ଅଙ୍ଗକୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥାଏ। ଅତ୍ୟଧିକ ପ୍ରଭାବିତ ପ୍ରାଣୀମାନଙ୍କୁ ଅଂଶୁଘାତ ମଧ୍ୟ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହିପରି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଆକ୍ରାନ୍ତ ପ୍ରାଣୀମାନଙ୍କୁ ଯଥାଶୀଘ୍ର ସୂର୍ଯ୍ୟକିରଣରୁ ଛାଇ ସ୍ଥାନକୁ ସ୍ଥାନାନ୍ତର କରିଦିଅନ୍ତୁ। ପ୍ରଭାବିତ ପ୍ରାଣୀମାନଙ୍କୁ ଆବଶ୍ୟକ ପରିମାଣର ପାନୀୟ ଜଳ, ଇଲେକ୍ଟ୍ରୋଲାଇଟ୍, ଭିଟାମିନ୍ ସି ଇତ୍ୟାଦି ଦିଅନ୍ତୁ। ପ୍ରାଣୀମାନେ ପ୍ରାଥମିକ ସଂକ୍ରମଣ ହେବା ପରେ ଦ୍ୱିତୀୟ ସଂକ୍ରମଣରୁ ବଞ୍ଚିବା ପାଇଁ ଆଣ୍ଟି ମାଇକ୍ରୋବାୟୋଟିକ୍ ଥେରାପି ପ୍ରଦାନ କରନ୍ତୁ। ଏଥିପାଇଁ ସଦାସର୍ବଦା ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ତୁରନ୍ତ ଯୋଗାଯୋଗ କରି ସେମାନଙ୍କ ସାହାଯ୍ୟ ନିଅନ୍ତୁ। ଉତ୍ତାପ ଓ ଚାପର ପ୍ରତିରୋଧ ପାଇଁ ପ୍ରଚୁର ପରିମାଣର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଅନ୍ତୁ। ବାଷ୍ପୀକରଣ ଦ୍ୱାରା କ୍ଷୟ ହୋଇଥିବା ପାନୀୟ ଜଳକୁ ଏକ ଛାଇ ଜାଗାରେ ରଖନ୍ତୁ। ପ୍ରାଣୀମାନଙ୍କୁ ପରିବହନ ଇତ୍ୟାଦିରୁ ନିବୃତ କରନ୍ତୁ। ନିୟମିତ ବ୍ୟବଧାନରେ ପ୍ରାଣୀମାନଙ୍କୁ ବିଶ୍ରାମ ଦିଅନ୍ତୁ। ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରଚଣ୍ଡ ଖରା ହେବା ସହ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହୋଇଥାଏ। ଏଣୁ ଏହି ସମୟରେ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳ କିମ୍ବା ଛାଇ ଜାଗାରେ ବାନ୍ଧି ରଖନ୍ତୁ। ଗୁହାଳ ଘରେ ବାୟୁ ଚଳାଚଳର ସୁବ୍ୟବସ୍ଥା କରନ୍ତୁ। ଆବଶ୍ୟକସ୍ଥଳେ ପ୍ରାଣୀମାନଙ୍କ ମଧ୍ୟରେ ଯେପରି ଅଧିକ ଗହଳି ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଗୃହପାଳିତ ପ୍ରାଣୀଙ୍କୁ ନିବୁଜ ଗାଡ଼ିରେ ପରିବହନ କରନ୍ତୁ ନାହିଁ।

ପରିବହନ ସମୟରେ ପ୍ରାଣୀମାନଙ୍କର ଖାଦ୍ୟପେୟ ହ୍ରାସ ହୋଇଥାଏ। ଚିକିତ୍ସକଙ୍କୁ ପରାମର୍ଶ କରି ଆବଶ୍ୟକ ପରିମାଣର ଭିଟାମିନ୍ ଖଣିଜ ଲବଣ ଦିଅନ୍ତୁ। ପ୍ରାଣୀମାନେ ବସବାସ କରୁଥିବା ଗୁହାଳରେ ଟିଣ ଛପର ଆଜବେଷ୍ଟସ୍ ଥିଲେ ଏହା ଉପରେ ଡାଳପତ୍ର କିମ୍ବା ନଡ଼ା ବିଛାଇ ଦିଅନ୍ତୁ। ଆବଶ୍ୟକ ପଡ଼ିଲେ ନଡ଼ା ଉପରେ ପାଣି ସିଞ୍ଚନ କରନ୍ତୁ। ସେମାନଙ୍କ ଶରୀରରେ ଭିଟାମିନ୍ ଡିର ମାତ୍ରା ଠିକ୍ ରହିଥାଏ। କୁକୁଡ଼ା ଚାଷୀମାନେ ପ୍ରତି 2-3 ଘଣ୍ଟା ମଧ୍ୟରେ ସତେଜ ପାନୀୟ ଜଳ ଦିଅନ୍ତୁ। ତା ସହିତ କୁକୁଡ଼ା ମଳକୁ ନିୟମିତ ବ୍ୟବଧାନରେ ସଫା କରନ୍ତୁ। ପ୍ରାଣୀମାନଙ୍କୁ ସନ୍ତୁଳିତ ଖାଦ୍ୟ ଯେପରିକି ସବୁଜ ଘାସ ନଡ଼ା ଏବଂ ପୁଷ୍ଟିକର ଖାଦ୍ୟ ଦିଅନ୍ତୁ। ତାପର ଆର୍ଦ୍ରତା ସୂଚକ ଯନ୍ତ୍ର ମଧ୍ୟ ବ୍ୟବହାର କରନ୍ତୁ। ଏହାଦ୍ୱାରା ଉତ୍ତାପ ବା ଚାପ ବା ଅଂଶୁଘାତର ଆଶଙ୍କାରୁ ପ୍ରାଣୀମାନଙ୍କୁ ରକ୍ଷା କରିପାରିବେ। ଆମେ ରଖୁଥିବା ଗୃହପାଳିତ ପ୍ରାଣୀମାନେ କଥା କହିପାରନ୍ତି ନାହିଁ, ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ସେମାନଙ୍କ ଦେହରେ ଦେଖାଯାଉଥିବା ଲକ୍ଷଣକୁ ଅନୁଧ୍ୟାନ କରି ସେଥିପ୍ରତି ସତର୍କତା ଅବଲମ୍ବନ କରି ପ୍ରାଣୀ ଚିକିତ୍ସକମାନଙ୍କ ଦ୍ୱାରା ସେମାନଙ୍କୁ ଯଥାଶୀଘ୍ର ଚିକିତ୍ସା କରି ପ୍ରାଣୀଧନର ସୁରକ୍ଷା କରନ୍ତୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ।
3: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ ବାରମ୍ବାର ଗର୍ଭପାତର କାରଣ ଓ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ହେମରତ ସ୍ୱାଇଁ।
4: ପୂର୍ଣ୍ଣ ଭାବରେ ବୃଦ୍ଧିପ୍ରାପ୍ତ ଓ ବିକଶିତ ହୋଇ ସୁସ୍ଥ ସବଳ ଶିଶୁଟିଏ ଜନ୍ମ ନେବା ପୂର୍ବରୁ ତାକୁ ପ୍ରାୟ 40 ସପ୍ତାହ ବା 9-10 ମାସ ଧରି ମାତୃଗର୍ଭରେ ରହି ମା'ଠାରୁ ସାର ସଂଗ୍ରହ କରି ବଢ଼ିବାକୁ ପଡ଼ିଥାଏ। କିନୁ ଗର୍ଭାବସ୍ଥାର 28 ସପ୍ତାହ ବା 7 ମାସ ପୂର୍ଣ୍ଣ ହେବା ପୂର୍ବରୁ ଯଦି ଭ୍ରୂଣଟି ଜନ୍ମ ହୋଇପଡ଼େ ତେବେ ବଞ୍ଚିପାରେ ନାହିଁ ଓ ଏହାକୁ ଅସଫଳ ଗର୍ଭ ବା ଗର୍ଭପାତ କୁହାଯାଏ। ବିଭିନ୍ନ କାରଣରୁ ଗର୍ଭପାତ ହୋଇଯାଇପାରେ, ସାଧାରଣରେ କୌଣସି କାରଣ ନଥାଇ ମଧ୍ୟ ଆପେ ଆପେ ନଷ୍ଟ ହୋଇଯାଏ। ଏହା ପ୍ରାୟ ପ୍ରଥମ 3 ମାସ ପୂରିବା ପୂର୍ବରୁ ହୋଇଥାଏ। ଏହିପରି ବିନା କାରଣରୁ ଆପେ ଆପେ ଥରେ ବା କଦବା 2 ଥର ଗର୍ଭ ନଷ୍ଟ ହୋଇଗଲେ ତାର କୁପ୍ରଭାବ ମାଆର ସ୍ୱାସ୍ଥ୍ୟ ଉପରେ ପଡ଼ି ନପାରେ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ବାରମ୍ବାର ଗର୍ଭପାତ ହୋଇଯାଏ ତେବେ ନିଶ୍ଚିତ ଭାବରେ ତାହା ମାତୃ ସ୍ୱାସ୍ଥ୍ୟହାନିର କାରଣ ହୋଇଥାଏ। ବିଶେଷ କରି 3 ମାସ ବା 12 ସପ୍ତାହ ଗର୍ଭ ପରେ ଗର୍ଭ ନଷ୍ଟ ହେଲେ ତାହା ସ୍ୱାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ ହୋଇଥାଏ। ଆଉ ଗୋଟିଏ ବଡ଼ କଥା ହେଲା, ଆପଣା ଛାଏ ଛାଏ ଗର୍ଭପାତ ହେବା ଅପେକ୍ଷା ଇଚ୍ଛାକୃତ ଭାବେ ଗର୍ଭପାତ କରାଇବା ମାଆର ସ୍ୱାସ୍ଥ୍ୟ ପାଇଁ ବିଶେଷ କ୍ଷତିକାରକ ହୋଇଥାଏ। ତେବେ ଆପେ ଆପେ ହେଉ ବା ଇଚ୍ଛାକୃତ ଭାବେ ହେଉ, ଥରକୁ ଥର କରି ବାରମ୍ବାର ଅର୍ଥାତ 2 ଥରରୁ ଅଧିକ ଥର ଗର୍ଭପାତ ହେଲେ ବହୁତ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେଗୁଡ଼ିକ ହେଲା ଅତ୍ୟଧିକ ରକ୍ତସ୍ରାବ, ଗର୍ଭପାତ ସମୟରେ ଅତିରିକ୍ତ ରକ୍ତସ୍ରାବ ହେବା ବା ଗର୍ଭପାତ ପରେ ବହୁତ ଦିନ ଧରି ରକ୍ତସ୍ରାବ ବନ୍ଦ ରହିବା। ଏପରି ହେଲେ ରୋଗୀକୁ ବାରମ୍ବାର ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୋଇଥାଏ, ନହେଲେ ରକ୍ତହୀନତା ଜନିତ ଜଟିଳତା ଦେଖାଯାଏ, ଯେପରିକି ଅତ୍ୟଧିକ ଦୁର୍ବଳ ଲାଗିବା, ଧଇଁସେଇ ହୋଇପଡ଼ିବା, ଗୋଡ଼ ମୁହଁ ଫୁଲିଯିବା, ଛାତି ଧଡ଼ଧଡ଼ ହେବା ବା ହୃଦୟ ବନ୍ଦ ହୋଇଯାଇ ମୃତ୍ୟୁ ହେବା। ବେଳେବେଳେ ଗର୍ଭପାତ କଲାବେଳେ ଗର୍ଭାଶୟ ଫୁଟି ଯାଇଥାଏ ଓ ଅତ୍ୟଧିକ ରକ୍ତସ୍ରାବ ହୋଇ ବହୁତ ଗୁଡ଼ିଏ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଦରକାର ହୁଏ ଓ ଅପରେସନ୍ କରି ଗର୍ଭାଶୟର ଫୁଟିଥିବା ବା ଚିରି ଯାଇଥିବା ଅଂଶକୁ ସିଲାଇ କରାଯାଏ। ସମୟ ସମୟରେ ଇଚ୍ଛାକୃତ ଗର୍ଭପାତ ସମୟରେ

0: ଉଭାଶୟ ଫୁଟିଯିବା ସଙ୍ଗେ ସଙ୍ଗେ ଅନ୍ତନାଳୀ ପରିସ୍ରା ଯନ୍ତ୍ର ମଧ୍ୟ ଫୁଟି ଯାଇଥାଏ ଓ ଅହରହ ପରିସ୍ରା ବୋହୁଥାଏ ବା ଝାଡ଼ା ବାହାରୁଥାଏ। ଏପରି ଜଟିଳତା ହେଲେ ବାରମ୍ବାର ନିଶା ଦେଇ ଅପରେସନ୍ କରିବାକୁ ପଡ଼ିଥାଏ ଓ ରୋଗୀର ଜୀବନ ପ୍ରତି ବିପଦ ଥାଏ। ଆଉ ଗୋଟିଏ ଅସୁବିଧା ହେଉଛି ସେପ୍ସିସ୍, ଯେଉଁଟାକୁ ଆମେ ସେପ୍ଟିକ୍ ହେଇଯାଏ ବୋଲି କହୁ। ଗର୍ଭପାତ ପରେ ପରେ ସଂକ୍ରମଣ ହେତୁ ଗର୍ଭାଶୟରେ ଓ ପେଟ ଭିତରେ ପୂଜ ହୋଇଯାଏ ଓ ବହୁତ ଜ୍ୱର ହୁଏ। ରୋଗୀ ରକ୍ତହୀନ ହୋଇଯାଏ। ରୋଗୀକୁ ଭଲ କରିବା ପାଇଁ ବହୁ ଦାମିକିଆ ଔଷଧ, ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଓ ବେଳେବେଳେ ବଡ଼ ଧରଣର ପେଟ ଅପରେସନ୍ ଦରକାର ହୁଏ। ଏପରି ସ୍ଥଳେ ରୋଗୀକୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼େ। ବାରମ୍ବାର ଗର୍ଭପାତ ହେଲେ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଯିବାର ସମ୍ଭାବନା ବେଶୀ ଥାଏ। ବେଳେବେଳେ ବେଶୀ ପରିମାଣରେ ରକ୍ତସ୍ରାବ ହୁଏ ବା ଶୀଘ୍ର ଶୀଘ୍ର ମାସିକ ଋତୁସ୍ରାବ ହୋଇଥାଏ ବା ଋତୁ ବନ୍ଦ ହୋଇଯାଏ। ସାଧାରଣତଃ ଇଚ୍ଛାକୃତ ଭାବେ ବାରମ୍ବାର ଗର୍ଭପାତ କରାଇଲେ ଜରାୟୁ ମୁଖଗହ୍ୱର ବନ୍ଦ ହୋଇଯାଏ ଓ ମାସିକ ଋତୁସ୍ରାବ ବାହାରକୁ ଆସିପାରେ ନାହିଁ। ଏହାଦ୍ୱାରା ତଳିପେଟରେ ଯନ୍ତ୍ରଣା ହୁଏ, ଝାଡ଼ା ପରିସ୍ରା କରିବାରେ କଷ୍ଟ ହୁଏ ଓ ମାସିକ ଋତୁସ୍ରାବ ବନ୍ଦ ରହିଥାଏ। ବେଳେବେଳେ ବାରମ୍ବାର ଗର୍ଭ ନଷ୍ଟ କଲେ ବନ୍ଧାତ୍ୟର ଶିକାର ମଧ୍ୟ ଜଣେ ନାରୀ ହୋଇପାରେ। ଏହା ପ୍ରାୟ ଗର୍ଭପାତ ପରର ସଂକ୍ରମଣ ଜନିତ କାରଣରୁ ହୋଇଥାଏ। ଯଦି କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ବାରମ୍ବାର ଗର୍ଭପାତ ହୋଇଯାଉଥାଏ, ଯେପରିକି ଉଚ୍ଚ ରକ୍ତଚାପ, ମଧୁମେହ ରୋଗ, ଥାଇରଏଡ୍ ଗ୍ରନ୍ଥି ରୋଗ, ସଂକ୍ରମଣ ଜନିତ ରୋଗ, ଜ୍ୱର।
1: ଆରମ୍ଭ କରୁଛୁ ଶିଶୁ ସଂସାର।

ପିଲାମାନେ ଶୁଭ ସକାଳ। ଆରମ୍ଭ କରିବା ତମମାନଙ୍କ ପାଇଁ କାର୍ଯ୍ୟକ୍ରମ ଯାହାର ନାଁ ହେଲା ଶିଶୁ ସଂସାର। ପିଲେ, ତମେ ଆମର ଏଇ କାର୍ଯ୍ୟକ୍ରମରୁ କିଛି ନା କିଛି ଭଲ କଥା ଶିଖିଥାଅ। ଆଜି ବି ଗୋଟିଏ ଭଲ କଥା କହୁଛି, ଶୁଣ। ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି। ହରେ ପିଲେ, ମିଛ କହିବା ମହାପାପ, ମିଛ କହିବା ଗୋଟିଏ ଖରାପ ଗୁଣ, ଠାକୁର ରାଗନ୍ତି, ଆଉ ସତ କହିବା ଜଗନ୍ନାଥ, ଏଇଟା ଗୋଟିଏ ବହୁତ ଭଲ ଗୁଣ। ଯିଏ ସବୁବେଳେ ସତ କଥା କହେ ତା ଉପରେ ସମସ୍ତେ ଖୁସି ହୁଅନ୍ତି ଆଉ ତାକୁ ଭଲ ପାଆନ୍ତି। ତମେମାନେ ତ ମିଛୁଆ ରାଧୁଆ ଗପରୁ ଜାଣିଥିବ ଯେ ମିଛ କଥା କହି ମିଛୁଆ ରାଧୁଆର ଜୀବନ ଗଲା, ହେଲେ ସତ କଥା କହି ବଉଳା ଗାଈର ଜୀବନ ବଞ୍ଚିଗଲା। ସେଥିପାଇଁ ପିଲେ, ପରିସ୍ଥିତି ଯାହା ବି ଥାଉ ନା କାହିଁକି ସବୁବେଳେ ସତ କଥା ହିଁ କହିବ। ହଉ ପିଲେ, କାର୍ଯ୍ୟକ୍ରମ ଆରମ୍ଭରେ ଆସ ଶୁଣିବା ଭକ୍ତି ସଙ୍ଗୀତଟିଏ। ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କ ରଚନାରୁ ଗୀତଟିକୁ ତମମାନଙ୍କ ପାଇଁ ଗାଇଛନ୍ତି ଆଦିତ୍ୟ ରଥ।

0: ପିଲାଇ ରାସବିହାରୀ ବୋଷ ଭାରତର ଜଣେ ପ୍ରସିଦ୍ଧ ବିପ୍ଳବୀ ଥିଲେ। ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ସାହସ, ତ୍ୟାଗ ଓ ନେତୃତ୍ୱର ପ୍ରତୀକ ଥିଲେ। ଇଂରେଜ ଶାସକଙ୍କ ଶାସନ ବିରୋଧରେ ଅନେକ ଗୁପ୍ତ ବିପ୍ଳବୀ କାର୍ଯ୍ୟରେ ସେ ଯୋଗ ଦେଇଥିଲେ। ତମେମାନେ ଜାଣି ଆଶ୍ଚର୍ଯ୍ୟ ହେବ ଯେ ରାସବିହାରୀ ବୋଷ ଭାରତୀୟ ସ୍ୱାଧୀନତା ସଂଘର୍ଷକୁ ଜାପାନରୁ ଆଗେଇ ନେଇଥିଲେ। ସେ ଜାପାନରେ ରହି ସେଠାରେ ରହୁଥିବା ଭାରତୀୟ ପ୍ରବାସୀମାନଙ୍କୁ ଏକାଠି କରି ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଗଠନ କରିଥିଲେ ଓ ପରେ ସେ ଆଜାଦ ହିନ୍ଦ ଫୌଜ ମଧ୍ୟ ଗଠନ କରିଥିଲେ। ହଁ ପିଲେ, ତାଙ୍କ ଜୀବନ ଆମକୁ ସାହସ, ଦେଶପ୍ରେମ ଓ ଆତ୍ମତ୍ୟାଗର ଶିକ୍ଷା ଦେଇଥାଏ। ଆସନ୍ତାକାଲି ଏହି ମହାନ ବିପ୍ଳବୀଙ୍କ ପୁଣ୍ୟ ଜନ୍ମଦିନ, ଆସ ତାଙ୍କୁ ମନେ ପକାଇ ଶୁଣିବା ତାଙ୍କରି ବିଷୟରେ, କହିଛନ୍ତି ଲକ୍ଷ୍ମୀକାନ୍ତ ଖୁଣ୍ଟିଆ।
1: ପିଲାମାନେ, ଆମ ଦେଶ ପରାଧୀନ ଥିବା ବେଳର କଥା। ସେହି ସମୟରେ ଭାରତର ଅନେକ ସଂଗ୍ରାମୀ ସ୍ୱାଧୀନତା ଆନ୍ଦୋଳନରେ ଭାଗ ନେଇ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। କେତେକ ବିପ୍ଳବୀ ଯୁବକ ଆଗେଇ ଆସି ଏହି ଆନ୍ଦୋଳନକୁ ଆହୁରି ଆଗକୁ ନେଇଥିଲେ। ଭାରତ ବାହାରେ ରହି ମାତୃଭୂମିକୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବାକୁ ଅହରହ ସଂଗ୍ରାମ କରିଥିଲେ। ସେମିତି ଜଣେ ବିପ୍ଳବୀ ହେଲେ ରାସବିହାରୀ ବୋଷ। ତାଙ୍କର ରାଜନୈତିକ ଜୀବନ ଚନ୍ଦନନଗର ତଥା କଲିକତାଠାରୁ ଆରମ୍ଭ ହୋଇଥିଲା। ସେ ଡେରାଡୁନ୍ ଆଉ ପଞ୍ଜାବରେ ରହି ସ୍ଥାନୀୟ ଲୋକମାନଙ୍କର ବିଶ୍ୱାସକୁ ଜୟ କରିଥିଲେ ଆଉ ସେହିମାନଙ୍କ ସହିତ କାମ ମଧ୍ୟ କରିଥିଲେ। ରାସବିହାରୀ 1886 ମେ ମାସ 25 ତାରିଖରେ ହୁଗୁଳିରେ ଥିବା ପାଲଡ଼ା ବିଘଟି ଗାଁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିନୋଦ ବିହାରୀ ବୋଷ ଓ ମାଙ୍କ ନାମ ଭୁବନେଶ୍ୱରୀ ଦେବୀ। ପିଲାଟି ଦିନରୁ ସେ ତାଙ୍କର ମାଙ୍କୁ ହରାଇଥିଲେ, ତେଣୁ ଶିଶୁ ରାସବିହାରୀଙ୍କର ଲାଳନ ପାଳନ ଦାୟିତ୍ୱ ତାଙ୍କ ମାଇଁ ବାମା ସୁନ୍ଦରୀଙ୍କ ଉପରେ ପଡ଼ିଥିଲା। ରାସବିହାରୀ 5 ବର୍ଷର ହେଲାବେଳେ ତାଙ୍କ ବାପା ଦ୍ୱିତୀୟ ବିବାହ କଲେ, ଫଳରେ ତାଙ୍କର ପରିବାର

0: ଚନ୍ଦନନଗର ଚାଲିଯାଇଥିଲେ। ହଁରେ ପିଲେ, ରାସବିହାରୀଙ୍କର ପ୍ରାଥମିକ ଶିକ୍ଷା ଜେଜେବାପା କାଳୀଚରଣଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ତାଙ୍କର ଉଚ୍ଚଶିକ୍ଷା ଚନ୍ଦନନଗରର ଡୁପ୍ଲେ କଲେଜରେ ହୋଇଥିଲା। ସେ ସମୟରେ ଚନ୍ଦନନଗର ଫରାସୀ ଶାସନ ଅଧୀନ ଥିଲା, ତେଣୁ ଯୁବକ ରାସବିହାରୀ ଫରାସୀ ସଂସ୍କୃତିରେ ନିଜକୁ ଗଢ଼ି ତୋଳିଥିଲେ। ଫରାସୀ ବିପ୍ଳବର ପ୍ରଭାବ ଯୁବକ ରାସବିହାରୀଙ୍କ ଉପରେ ପଡ଼ିଥିଲା। ସ୍କୁଲରେ ପାଠ ପଢ଼ିଲା ବେଳେ ସେ ଯୁବ ବିପ୍ଳବୀ ଶିରିଶ ଚନ୍ଦ୍ର ଘୋଷଙ୍କ ସଂସ୍ପର୍ଶରେ ଆସିଥିଲେ। ଦୁହିଁଙ୍କ ଭିତରେ ଖୁବ୍ ଭଲ ବନ୍ଧୁତା ହୋଇଥିଲା। ଥରେ ରାସବିହାରୀ କଲିକତା ଯାଇଥିଲେ। ସେଠାରେ ଜାଣିବାକୁ ପାଇଲେ ଯେ ସେନାବାହିନୀରେ ଭର୍ତ୍ତି ହେବା ପାଇଁ ବଙ୍ଗାଳୀମାନଙ୍କୁ କଟକଣା କରାଯାଇଛି। ସେ ଛଦ୍ମ ନାମରେ ସେନାବାହିନୀରେ ଭର୍ତ୍ତି ହେବାକୁ ଉଦ୍ୟମ କଲେ, ମାତ୍ର ଶୀଘ୍ର ଧରା ପଡ଼ିଗଲେ। ପୋଲିସଠାରୁ ବହୁତ ମାଡ଼ ଖାଇଲେ। ଆଉ କିଛି ସମୟ ପାଇଁ ତାଙ୍କୁ ନଜରବନ୍ଦୀ କରି ରଖିଥିଲେ। ଶେଷରେ ତାଙ୍କର ବାପା ତାଙ୍କୁ ଚନ୍ଦନନଗର ପଠାଇଦେଲେ। ତୁମେ ଜାଣିଛ ନା ପିଲେ, ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କର ଲିଖିତ ପ୍ରସିଦ୍ଧ ପୁସ୍ତକ ଆନନ୍ଦମଠ ପାଇ ସେ ପଢ଼ିଲେ ଓ ଜାତୀୟ ପ୍ରେମରେ ନିଜକୁ ଉଦ୍ବୁଦ୍ଧ କଲେ। ପ୍ରସିଦ୍ଧ ବଙ୍ଗୀୟ କବି ନବୀନ ସେନଙ୍କ ଲିଖିତ ଦେଶପ୍ରେମମୂଳକ କବିତା ପୁସ୍ତକ ପଲାଶୀର ଯୁଦ୍ଧ ପାଠ କଲେ। ମହାନ ରାଷ୍ଟ୍ରବାଦୀ ନେତା ସୁରେନ୍ଦ୍ରନାଥ ବାନାର୍ଜୀଙ୍କର ଭାଷଣ ମଧ୍ୟ ପଢ଼ିଲେ। ଫଳରେ ଜଣେ ବିପ୍ଳବୀ ଭାବରେ ନିଜକୁ ଗଢ଼ି ତୋଳିଲେ। ଚନ୍ଦନନଗରରେ ଥିବା ଅଧ୍ୟାପକ ଚାରୁଚନ୍ଦ୍ର ମଧ୍ୟ ତାଙ୍କୁ ଏଥିପାଇଁ ବହୁତ ପ୍ରେରଣା ଦେଇଥିଲେ। ଏପରିକି ସ୍ୱାମୀ ବିବେକାନନ୍ଦଙ୍କର ଭାଷଣ ମଧ୍ୟ ରାସବିହାରୀଙ୍କୁ ଜଣେ ଜାତୀୟବାଦୀ ନେତା କରି ଗଢ଼ି ତୋଳିବାରେ ସହାୟକ ହେଲା। ଉଚ୍ଚଶିକ୍ଷା ଲାଭ କଲା ପରେ ସେ ଚାକିରି କଲେ। ହେଲେ ଦେଶଭକ୍ତି ଆଗରେ ଚାକିରି ତାଙ୍କୁ ଆତ୍ମସନ୍ତୋଷ ଦେଇପାରିଲା ନାହିଁ। ଜଣେ ସରକାରୀ କର୍ମଚାରୀ ହୋଇ ସେ ଦେଶଭକ୍ତି ଓ ବିଦ୍ରୋହ ଭାବନାରେ ସର୍ବଦା ଉବୁଟୁବ ହେଉଥିଲେ। ସେତେବେଳକୁ ସ୍ୱାଧୀନତା ଆନ୍ଦୋଳନ ଆମ ଦେଶରେ ଖୁବ୍ ଜୋରରେ ଚାଲିଥାଏ। 1908 ଅଗଷ୍ଟ ମାସ 11 ମହାନ ବିପ୍ଳବୀ ଖୁଦିରାମ ବୋଷଙ୍କୁ ଫାଶୀ ଦିଆଗଲା। ଏହି ଘଟଣା ରାସବିହାରୀଙ୍କ ଉପରେ ଖୁବ୍ ପ୍ରଭାବ ପକାଇଥିଲା। ସେ ବିଖ୍ୟାତ ବିପ୍ଳବୀ ନେତା ଯତୀନ ବାନାର୍ଜୀଙ୍କ ତତ୍ତ୍ୱାବଧାନରେ ବିପ୍ଳବାତ୍ମକ କାର୍ଯ୍ୟ ଆରମ୍ଭ କରିଦେଲେ। ବନାରସରେ ନିଜର ମୁଖ୍ୟ କାର୍ଯ୍ୟାଳୟ ଖୋଲି ଭାରତରେ ଇଂରେଜ ସରକାରଙ୍କ ବିରୋଧରେ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡ଼ିଲେ। 1912 ଡିସେମ୍ବର 23 ଦିଲ୍ଲୀର ଚାନ୍ଦିନୀ ଚୌକରେ ଲର୍ଡ ହାର୍ଡିଙ୍କର ଶୋଭାଯାତ୍ରା ଉପରେ ବୋମା ପକାଇବା ଘଟଣାରେ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ହେଲା। ହେଲେ ସେ ନିଜର ବେଶ ବଦଳାଇବାରେ ଖୁବ୍ ପାରଙ୍ଗମ ଥିଲେ। ସେ କେତେବେଳେ ପଞ୍ଜାବୀ ତ ଆଉ କେତେବେଳେ ଗୁଜୁରାଟୀ ବା ମରାଠୀ ବୃଦ୍ଧ ବ୍ୟକ୍ତିଙ୍କ ଭଳି ବେଶ ଧରୁଥିଲେ, ତେଣୁ ପୋଲିସ ତାଙ୍କୁ ଧରିପାରୁନଥିଲା। 1915 ମେ 12 ରାସବିହାରୀ ରବୀନ୍ଦ୍ରନାଥ ଠାକୁରଙ୍କର ସମ୍ପର୍କୀୟ ରାଜା PNT ଠାକୁରଙ୍କ ରୂପରେ ଜାପାନ ଚାଲିଗଲେ। 1942 ସେପ୍ଟେମ୍ବର 1 ସେ ଆଜାଦ ହିନ୍ଦ ଫୌଜ ଗଠନ କଲେ ଆଉ ତା'ର ଅଧ୍ୟକ୍ଷ ହେଲେ। ଏହାପରେ ରାସବିହାରୀ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେବା ପାଇଁ ସୁଭାଷ ବୋଷଙ୍କୁ ଜାପାନ ଆସିବାକୁ ଅନୁରୋଧ କଲେ। ସୁଭାଷ ବୋଷଙ୍କୁ ପାଖରେ ପାଇ ରାସବିହାରୀ ଖୁବ୍ ଉତ୍ସାହିତ ହୋଇଥିଲେ। ଏତିକିବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥାଏ। ଏହି ଯୁଦ୍ଧ ଶେଷ ହେବା ପୂର୍ବରୁ 1945 ଜାନୁଆରୀ 21 ଏହି ମହାନ ବିପ୍ଳବୀ ନେତା ଜଣକ ଶୋଇଥିଲା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହଁରେ ପିଲେ, ଏହି ମହାନ ଦେଶପ୍ରେମୀ ବିପ୍ଳବୀ ନେତା ଜଣକ ଜୀବନ ସାରା ଆମ ମାତୃଭୂମିର ମୁକ୍ତି ପାଇଁ ସଂଗ୍ରାମ କରି ଶେଷରେ ବିଦେଶ ମାଟିରେ ଚିରଦିନକୁ ହଜିଯାଇଥିଲେ। ଏହିଭଳି ଜଣେ ମହାନ ଦେଶପ୍ରେମୀଙ୍କୁ ଆମ ଦେଶ ସବୁଦିନକୁ ମନେ ରଖିଥିବ।
1: ପିଲାଏ, ଏବେ ଯୋଉ ପ୍ରଚଣ୍ଡ ଖରା ଆଉ କି ଗରମ, ବାପରେ ବାପ, ସତ କଥା ଜମା ବି ସହି ହଉନି। ତମେମାନେ ସବୁ ଏ ଖରାରେ ବାହାରକୁ ଜମାରୁ ବି ବାହାରିବନି, ଘରେ ରହିବ, ପ୍ରଚୁର ପାଣି ପିଇବ, କାକୁଡ଼ି ତରଭୁଜ ଖାଇବ, ବେଲପଣା ଦହି ପାଣି ଲେମ୍ବୁ ପାଣି ଏସବୁ ପିଇବ, ଏସବୁ ତମ ପେଟ ଥଣ୍ଡା ରଖିବ। ଆରେ ଆରେ, ମୁଁ ତ କହିବାକୁ ଭୁଲିଗଲି, ଏଇ ଗରମରେ ତ ଆଉ ଗୋଟିଏ ଜିନିଷ ଖାଇବାକୁ ସମସ୍ତେ ଭାରି ଭଲ ପାଆନ୍ତି, ଆଉ ସେଇଟା ହେଲା ଦହି ପଖାଳ। ମୁଁ ସିନା ଭୁଲି ଯାଇଥିଲି, ହେଲେ ଭାଇ ଆଦିତ୍ୟ ରଥଙ୍କର ଦହି ପଖାଳ ଖାଇବାକୁ ଇଚ୍ଛା ହେଲାଣି ବୋଲି ସେ ପରା ଗୀତ ଗାଇଲେଣି। ଆସ ଶୁଣିବା ଏଇ ଶିଶୁ ସଙ୍ଗୀତଟି, ଯାହାକୁ ଲେଖିଛନ୍ତି ବାବାଜୀ ଚରଣ ଜେନା।

0: ଏବେ ତୁମମାନଙ୍କ ପାଇଁ ଅଛି କବିତା ଖରା। ନିଜ ଲେଖାରୁ କବିତାଟିକୁ ତୁମମାନଙ୍କ ପାଇଁ ଆବୃତ୍ତି କରିଛନ୍ତି ସୁରେନ୍ଦ୍ରନାଥ ତ୍ରିପାଠୀ।
1: ଖରା ଆସିଲାଣି ଧରା ତାତିଲାଣି, ଡହକ ପବନ ବହେ, ଦିନକୁ ଦିନ ଉତ୍ତାପ ବଢି ଚାଲେ, ସହି ହେଉ ନାହିଁ ଦେହେ। ଗରମ ଦରବ ଅଲୋଡ଼ା ହେଲାଣି, ଥଣ୍ଡାରେ ଶରଧା ବଳେ, ପଖାଳକୁ ଦହି କାକୁଡ଼ି ଲେମ୍ବୁଟି ତରଭୁଜେ ମନ ବଳେ। ବଡ଼ି ଚୁରା ସାଥେ ଲଙ୍କା ପିଆଜକୁ ମିଶାଇଲେ ଭଲ ଲାଗେ, ଉଷୁମ ଶାଗ ସଜନା ଛୁଇଁର ଭଜାକୁ ମନ ତ ମାଗେ। ମାଠିଆ ସୁରେଇ ପାଣି ପିଇବାକୁ ଇଚ୍ଛା ହୁଏ ବାର ବାର, ଫ୍ରିଜ୍ର ପାଖ ମାଡ଼ିବାନି ସାଥୀ ସେ ପାଣି ଅଦରକାର। ଫୁଟି ବେଲ ରସେ ମିଶାଇଣ ଗୁଡ଼ ଗୋଲ ମରିଚ ନଡ଼ିଆ, ପଣା କରି ଆମେ ପିଇବା ସଭିଏ ଲାଗିବ ଭାରି ବଢ଼ିଆ। ପଇଡ଼ର ପାଣି ଆଖୁ ରସ ଜାଣି ଦେହକୁ ଅଟଇ ହିତ, ରୋଗ ବୈରାଗ ପାଖ ମାଡ଼ିବନି ମୋ କଥା ମାନିଲେ ମିତ।
0: ପିଲେ ଆମେ କଣ ଖାଉ ତମେମାନେ ତ ଜାଣିଛ, ହଁ ଏଇ ଯେମିତି ଭାତ ରୁଟି ତରକାରୀ ଭଜା ଫଳମୂଳ କ୍ଷୀର ଏସବୁ। ହେଲେ ପଶୁ ପକ୍ଷୀମାନେ କଣ ଖାଆନ୍ତି ହୁଏତ ତମମାନଙ୍କ ଭିତରୁ କେତେଜଣ ଜାଣିଥିବ ଆଉ କେତେଜଣ ଜାଣିନ। ଯଦି ଆସ ଆମର ଏଇ କବିତାରୁ ଶୁଣିବା। କବିତାଟିର ନାଁ

0: ହେଲା କିଏ କ'ଣ ଖାଏ। କବିତାଟିକୁ ତମମାନଙ୍କ ପାଇଁ ପଢ଼ି ଶୁଣାଇଛନ୍ତି ବ୍ରଜବିହାରୀ ସୁବୁଦ୍ଧି। ଆସ ଶୁଣିବା କବିତା କିଏ କ'ଣ ଖାଏ।
1: ବିଲୁଆ ଖାଏ ବିଲ କଙ୍କଡ଼ା, ଘାସ ଖାଏ ଘୋଡ଼ା। ଆରେ ବିଲୁଆ ଖାଏ ବିଲ କଙ୍କଡ଼ା, ଘାସ ଖାଏ ଘୋଡ଼ା। ଅସନା ଜାଗାରୁ ପୋକ ଖାଉଛି କୁକୁଡ଼ା, ଅସନା ଜାଗାରୁ ପୋକ ଖାଉଛି କୁକୁଡ଼ା। ବାଘ ଖାଏ ଛେଳି ମେଣ୍ଢା, ଠେକୁଆ ହରିଣ। ଗାଈ ଖାଏ କୁଣ୍ଡା ବୋତି, ଚୋପା ବାଇଗଣ। ଛେଳି ଖାଏ କଅଁଳିଆ, ପତରକୁ ଖୁଣ୍ଟି। ଆରେ ଛେଳି ଖାଏ କଅଁଳିଆ, ପତରକୁ ଖୁଣ୍ଟି। କୁକୁର ଖାଏ ଭାତ ମାଂସ, ସବୁ ଚାଟି ଚୁଟି। ଛେଳି ଖାଏ କଅଁଳିଆ, ପତରକୁ ଖୁଣ୍ଟି। କୁକୁର ଖାଏ ଭାତ ମାଂସ, ସବୁ ଚାଟି ଚୁଟି। ମହୁମାଛି ମହୁ ଖାଏ, କୁଆ ଖାଏ ମଳ। ବୁଲି ବୁଲି ଶୁଆ ଖାଏ ମିଠା ମିଠା ଫଳ, ବୁଲି ବୁଲି ଶୁଆ ଖାଏ ମିଠା ମିଠା ଫଳ। ମୂଷା ଖାଏ ଧାନ ମୁଗ, ଚଣା ଆଉ ବିରି। ବିରାଡ଼ି ଖାଏ ଗାତୁଆ ମୂଷା, ପେଟ କଣା କରି। ବିରାଡ଼ି ଖାଏ ଗାତୁଆ ମୂଷା, ପେଟ କଣା କରି। ପାରା ଖାଏ ମୁଗ ବିରି, ବଗ ଖାଏ ମାଛ। ପାରା ଖାଏ ମୁଗ ବିରି, ବଗ ଖାଏ ମାଛ। ବୁଲି ବୁଲି ଓଟ ଖାଏ ଯେତେ କଣ୍ଟା ଗଛ। ଡାଳ ପତ୍ର ଖାଏ ହନୁ, ଖାଏ କଷି ଫଳ। ହାତୀ ଖାଏ କଞ୍ଚା ଧାନ, ଆଉ ବର ଡାଳ। ଡାଳ ପତ୍ର ଖାଏ ହନୁ, ଖାଏ କଷି ଫଳ। ହାତୀ ଖାଏ କଞ୍ଚା ଧାନ, ଆଉ ବର ଡାଳ। ଖୋଜି ଖୋଜି ଝିଣ୍ଟିକାକୁ ଖାଇଥାଏ ବଣି, ଖୋଜି ଖୋଜି ଝିଣ୍ଟିକାକୁ ଖାଇଥାଏ ବଣି। ଆଉ ମାଛ ଖାଏ ମାଛ ରଙ୍କା, ବେଳ କାଳ ଜାଣି। ମାଛ ଖାଏ ମାଛ ରଙ୍କା, ବେଳ କାଳ ଜାଣି। ଭାଲୁ ଖାଏ ମିଠାକୁ ଅନ୍ଧାରରେ ବୁଲି, ଭାଲୁ ଖାଏ ମିଠାକୁ ଅନ୍ଧାରରେ ବୁଲି। ଆମେ ଖାଉ ମାଛ ମାଂସ, ଅଣ୍ଡା ଭାତ ଡାଲି। ଆମେ ଖାଉ ମାଛ ମାଂସ, ଅଣ୍ଡା ଭାତ ଡାଲି। ଆମେ ଖାଉ ମାଛ ମାଂସ, ଅଣ୍ଡା ଭାତ ଡାଲି। କିଏ ଖାଏ ଥଣ୍ଟରେ ତ ହାତରେ କେ ଖାଏ, କିଏ ଖାଏ ଥଣ୍ଟରେ ତ ହାତରେ କେ ଖାଏ। ଖାଦ୍ୟ ଖାଇଲେ ଶରୀର କଳ ଚାଲୁଥାଏ, ଖାଦ୍ୟ ଖାଇଲେ ଶରୀର କଳ ଚାଲୁଥାଏ।
0: ପିଲାମାନେ ଦେଖିଲଣି, ଜଣେ କୁନି ଝିଅଟେ ବଢିଆ ସୁନ୍ଦର ଡ୍ରେସଟେ ପିନ୍ଧିକି, ବଢିଆ ଦିଟା ଚୁଟି ବାନ୍ଧିକି ହସି ହସି ମୋ ଆଗରେ ବସିଛନ୍ତି, ଖାଲି ମୁରୁକି ମୁରୁକି ହସୁଛନ୍ତି। ପଚାରିବା ତାଙ୍କ ନାଁ କଣ, ସେ ଆଜି ଆମକୁ କଣ କଣ ସବୁ କହିବେ। ତମ ନାଁ କହିଦିଅ କୁନି ଝିଅ।
2: ମୋ ନାଁ ସାନ୍ଭି ଶରଣ୍ୟା।
0: ସାନ୍ଭି ଶରଣ୍ୟା, ଏତେ ବଢିଆ ନାଁଟି ତମର। କିଏ ଦେଇଥିଲେ?
2: ମୋ ପାପା ଓ ମାମା
0: ମିଶିକି ଦେଇଛନ୍ତି। ତମେ କୋଉ କ୍ଲାସରେ ପାଠ ପଢୁଛ?
2: ମୁଁ 2 କ୍ଲାସରେ ପାଠ ପଢୁଛି।
0: କୋଉ ସ୍କୁଲ ତମର?
2: ସେଣ୍ଟ ଜୋସେଫ ଗର୍ଲସ ହାଇ ସ୍କୁଲ।
0: ସାନ୍ଭି, ତମେ ଯୋଉ ଆଜି ଏଠିକି ଆସିଛ, କୋଉଠିକି ଆସିଛ?
2: ଏଇଟା ରେଡିଓ ଷ୍ଟେସନ।
0: ରେଡିଓ ଷ୍ଟେସନ ଆସିଛ, କଣ କହିବ ତାହେଲେ କୁହ।
2: ମୁଁ ଗପ କହିବି, ଶ୍ଲୋକ ଗାଇବି, ଗୀତ ଗାଇବି।
0: ପ୍ରଥମେ ଗୋଟେ ଆମକୁ ଗପ କହିଦେଲ।
2: ପ୍ରକୃତ ବନ୍ଧୁ, ଏକ ଛୋଟ ପିଲାଟିଏ ଥିଲା, ତା ନାଁ ହଉଛି ଚିକୁ। ଚିକୁ ବହୁତ ଭଲ ପାଠ ପଢେ, ସେ ସବୁଦିନ ସ୍କୁଲ ଯାଏ। ତାର ଅନ୍ୟ ସାଙ୍ଗ ମଧ୍ୟ ଥିଲେ, ତାଙ୍କ ନାଁ ହଉଛି ସୋନୁ, ମୋନୁ, ଚିକି, ରୂପା। ତାଙ୍କ ଭିତରୁ ସୋନୁ ଚିକୁର ବେଷ୍ଟ ଫ୍ରେଣ୍ଡ ଥିଲା। ଚିକୁର ଦେହ ଅଚାନକ ଖରାପ ହେଇଗଲା, ସେ ବେଡ୍ରେ ମଧ୍ୟ ପଡ଼ି ରହିଲା। ତାର ସ୍କୁଲ ଯିବା ବି ବନ୍ଦ ହେଇଗଲା, ସେ ଆଉ ସ୍କୁଲ ବି ଯାଇପାରିଲାନି। ଯେତେ ଔଷଧ ଖାଇଲେ ବି ତାର ଦେହ ସୁସ୍ଥ ହେବାକୁ ନଥିଲା। ଗୋଟେ ଦିନ ଚିକୁ ତାଙ୍କ ଝରକା ପଟେ ଦେଖିଲା କି ଗୋଟେ ମାଙ୍କଡ଼ଟିଏ ସାଇକେଲ ଚଲେଇ ଯାଉଛି। ତା ପରଦିନ ଦେଖିଲା ଗୋଟେ ଠେକୁଆଟିଏ ସାଇକେଲ ଚଲେଇ ଯାଉଛି। ଏମିତି ବିତିଗଲା, ପୁଣି ଦେଖିଲା କି ଆଉ ଥରେ ଝରକା ପଟେ କେମିତି କି ଏମିତିଆ ପଶୁଙ୍କୁ, ଯେମିତି ବାଘ, ଭାଲୁ, ହାତୀ, ଘୋଡ଼ା ମାନଙ୍କୁ। ସେ ଦେଖିକି ଆଶ୍ଚର୍ଯ୍ୟ ହେଇଗଲା। ସେଇଠୁ ତା ଦେହ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲା। ତାପରେ ସେ ଯେଉଁ ଦିନ ସ୍କୁଲ ଗଲା, ତାଙ୍କ ସାଙ୍ଗମାନେ ଦେଖି ତାକୁ ଖୁସି ହେଇଗଲେ। ଯାହା ସେ ପଶୁପକ୍ଷୀଙ୍କୁ ଦେଖିଥିଲା, ସେ ତାଙ୍କ ସାଙ୍ଗ ଆଗରେ ଯାଇ ସବୁ କହିଲା କି ମୁଁ ଏଇଆ ଦେଖିଥିଲି। ତାପରେ ସେ ଆଉ ନ ଦେଖିପାରନ୍ତି ବାକୁ ସେ ଆଉ ଏବେ ଦୁଃଖୀ ଅଛି। ତା ସୋନୁ ତାକୁ ସତ କଥା କହିଦେଲା କି ମୁଁ ତୋ ଦେହ ଭଲ କରିବାକୁ

0: ମୁଁ ସବୁଦିନ ଏଇ ପଶୁପକ୍ଷୀଙ୍କର ପୋଷାକ ପିନ୍ଧି ତମ ଘର ଆଡେ ସାଇକେଲ ଚଲେଇ ଯାଉଥିଲି। ସେଇଠୁ ଟିକୁ ଆଖିରେ ଲୁହ ଆସିଗଲା। ସେ ସୋନୁକୁ କୁଣ୍ଢେଇ ପକେଇଲା
1: ଆଉ ସିଏ ହେଇଗଲା ତାର
0: ପ୍ରକୃତ ବନ୍ଧୁ।
1: କେତେ ବଢିଆ କଥା ନା। ତମେ କାହା ପାଇଁ ଏମିତି ଭଲ କାମ କରିପାରିବ?
0: ହଁ,
1: କାହା ପାଇଁ କରିବ?
0: ମୋ ମାମା, ମୋ ପାପା ପାଇଁ, ମୋ ଜେଜେ ପାଇଁ ବି କରିପାରିବି।
1: ହଁ, କଣ ଭଲ କାମ ସବୁ କରିପାରିବ?
0: ମୋ ମାମାଙ୍କ ଦେହ ଯଦି ନ ଭଲ ରହିବ ମୁଁ ତାଙ୍କୁ ହେଲ୍ପ କରିବି।
1: ଖାଇବାକୁ କଣ ଭଲ ଲାଗେ?
0: ମତେ ସବୁଠୁ ଖାଇବାକୁ ଇଡିଲି ଦୋସା।
1: ଇଡିଲି ଆଉ ଦୋସା ଭଲ ଲାଗେ। ପାଠ ପଢା ଛାଡି ଆଉ କଣ କଣ ସବୁ କରିବାକୁ ଭଲ
0: ଖେଳେ?
1: କଣ ଖେଳ?
0: ଖେଳେ ଆଉ ସାପ ସିଡି ଖେଳେ।
1: ହଁ, ଆଉ ଯେତେବେଳେ ସାପ ତମକୁ ଖାଇ ଦିଏ କଣ ଲାଗେ?
0: ମତେ ଡର ଲାଗେ।
1: ଆଉ ଯେତେବେଳେ ସିଡି ଚଢିଯାଏ ଉପରକୁ ପଳା?
0: ମତେ ବହୁତ ଭଲ ଲାଗେ, ଯେମିତି ମୁଁ ହାରେନି।
1: ହାରନି? ଆଉ ଯେତେବେଳେ ହାରିଯାଉ ମନ ଦୁଃଖ ହୁଏ? କେତେ ମନ ଦୁଃଖ ହୁଏ?
0: ଟିକେ ହୁଏ,
1: ଟିକେ ହୁଏ। ଖେଳ ତ ମନ ଦୁଃଖ କରିବାର କିଛି ନାହିଁ।
0: ମୁଁ ଗୀତ ଗାଇବାକୁ ବି ଭଲ ପାଏ।
1: ଗୀତ କଣ ତମେ ଶିଖୁଛ?
0: ହଁ।
1: କେବେଠାରୁ ଶିଖିଲଣି?
0: 6 ମାସ ହେଲା।
1: ଏବେ ଏବେ ଶିଖୁଛ ଗୀତ? ଆମକୁ ଆଜି ଗୋଟେ ଗୀତ ଗାଇକି ଶୁଣେଇ ପାରିବ?
0: ହଁ।
1: କୋଉ ଗୀତ ଗାଇବ?
0: ଅଚ୍ୟୁତମ୍ କେଶବମ୍।
1: ଗାଇଦିଅ।

0: ବାଃ, ଆଉ ବି ଗୀତ ଶିଖିବ ଆଗକୁ?
1: ହଁ,
0: ପୁଣି ଶିଖିକି ଆମ ପାଖକୁ ଆସିବ?
1: ହଁ।
0: ଆଉ ବହୁତ ବଢିଆ କଥା ସାନ୍ଭି। ଆଉ ତମେ ବଡ ହେଇକି କଣ ହବ?
1: ମୁଁ IPS ଅଫିସର।
0: ଇରେ ବାପରେ, ହଉ ତମେ ତା ପାଇଁ ତାହେଲେ ବହୁତ ପଢାପଢି କରିବ।
1: ହଁ,
0: ହେଲା, ଭଲ ପାଠ ପଢିବ ଆଉ IPS ଅଫିସର ହବ, ହେଲା। ଆଉ ତମେ ନଖ କାଟୁଛ?
1: ହଁ।
0: କେବେ କେବେ କାଟୁଛ ନଖ?
1: ସନ୍ଡେ କାଟେ ଆଉ ସାଟରଡେ ବି କାଟେ।
0: ନିଜେ କାଟିପାର ନା ମାମା କାଟି ଦିଅନ୍ତି?
1: କେବେ କେବେ ନିଜେ କାଟି ଦିଏ, ମାମା ବି କାଟି ଦିଅନ୍ତି।
0: ଆଉ ଆଜି ଯୋଉ ଚୁଟିଟା ଏମିତି ବାନ୍ଧିକି ଆସିଛ, ବହୁତ ବଢିଆ ଦେଖାଯାଉଛି।
1: ଥ୍ୟାଙ୍କ ୟୁ।
0: ଚୁଟିଟା କିଏ ବାନ୍ଧି ଦେଇଛନ୍ତି?
1: ମାମା।
0: ମାମା ବାନ୍ଧି ଦେଇଛନ୍ତି। ଆଉ ଆଚ୍ଛା, ତମେ କହିଲ ମାମାଙ୍କ ବିନା ସାହାଯ୍ୟରେ ତମେ ନିଜ କାମ କଣ କଣ ସବୁ କରିପାରିବ?
1: ମୁଁ ନିଜ କାମ ବ୍ରଶ କରିପାରିବି।
0: ହଁ।
1: ଆଉ ଚୁଟି ନିଜେ ବାନ୍ଧି ପାରିବି।
0: ହଁ, ବାନ୍ଧି ପାରୁଛ ନା କୁଣ୍ଡେଇ ପାରୁଛ?
1: କୁଣ୍ଡେଇ କି ବାନ୍ଧି ପାରେ।
0: ବାହାରେ
1: ଦି ପାଖେ ବାନ୍ଧିବି, ବଡ ଚୁଟି ହେଲେ ଗୋଟେ ପାଖେ ବାନ୍ଧିଦିଏ। ଆଉ ନିଜ ବୁକ୍ସ ବି ସଜାଡି ପାରେ।
0: ହଉ ସାନ୍ଭି, ତମେ ଆଜି ଆସିଲ, ବହୁତ ଭଲ ଲାଗିଲା। ତମକୁ ଭଲ ଲାଗିଲା ନା? ପୁଣି ଆସିବ?
1: ହଁ।
0: ପୁଣି ଆସିକି ଆମକୁ ବହୁତ ସାରା ଗୀତ ଶୁଣେଇକି ଯିବ? ହଉ ହଉ ସାନ୍ଭି, ତମେ ଆଜି ଆସିଲ, ବଢିଆ ବଢିଆ କଥା ସବୁ କହିଲ, ତମକୁ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।
2: ହଉ ପିଲେ, ଆଜି ପାଇଁ ଶିଶୁ ସଂସାର ଏତିକି। ହେଲେ ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାର ସକାଳ 7:25 ଶୁଣିବାକୁ ଜମାରୁ ଭୁଲିବନି ତମମାନଙ୍କ ପାଇଁ କାର୍ଯ୍ୟକ୍ରମ ଶିଶୁ ସଂସାର।

ଶୁଣୁଥିଲେ କରୁଣାକରଙ୍କ କଣ୍ଠରୁ କେତେଗୋଟି ଗୀତ। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭୁଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର 33ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି।

ଚତୁର୍ଦ୍ଦଶ ଛାନ୍ଦରୁ ଆରମ୍ଭ ହେଉଥିବା ଏହି ଭାଗରେ ରାମ ସୀତାଙ୍କର ବିବାହ ପ୍ରସଙ୍ଗ ଆରମ୍ଭ ହେଉଛି। କନ୍ୟା ଦେଖା ସରିଲା ପରେ ବିବାହ ଦିନ ସ୍ଥିର କରି ଲଗ୍ନ ନିର୍ଣ୍ଣୟ ପାଇଁ ରାଜା ଦଶରଥ ବିଚାର କଲେ। ଜ୍ୟୋତିଷ ଶାସ୍ତ୍ର ବିଶାରଦ ଭଞ୍ଜ ବହୁ କ୍ଷେତ୍ରରେ ଜ୍ୟୋତିଷ ମତର ସମୟ ନିର୍ଦ୍ଧାରଣ ଉପରେ ଜୋର ଦେଇଛନ୍ତି। ବର୍ଦ୍ଧକୀ ବା ଶିଳ୍ପୀମାନେ ସୁନ୍ଦର ବିବାହ ମଣ୍ଡପ ନିର୍ମାଣ କଲେ। ଇନ୍ଦ୍ରଙ୍କର ସୁଧର୍ମା ସଭାଠାରୁ ଏହା ଆହୁରି ସୁନ୍ଦର ହେଲା। ସତେ ଯେପରି ବୈକୁଣ୍ଠପୁରରୁ ବିଷ୍ଣୁ ରଥ ଖସିପଡ଼ିଛି, ବେଦୀର ଛାୟାମଣ୍ଡପ ସୁରସଭା ପରି ମନେହେଲା। ସେଠାରେ ରମ୍ଭା ଅପ୍ସରୀ ଅଛନ୍ତି, ଏଠାରେ ରମ୍ଭା ବା କଦଳୀ ଗଛ ଶୁଭସୂଚକ ହୋଇ ଶୋଭା ପାଉଛି। ସେଠାରେ ହରିତ ବସନ ବା ପୀତାମ୍ବର ବିଷ୍ଣୁ, ଏଠାରେ ହଳଦୀବର୍ଣ୍ଣ ବସନ ବିବାହ କର୍ମ ପାଇଁ ପ୍ରସ୍ତୁତ ରହିଛି। ସେଠାରେ ସୁମନ ବା ଦେବତାମାନେ ବିନୟ ଭାବେ ରହିଛନ୍ତି, ଏଠାରେ ସୁମନ ବା ଫୁଲମାଳା ବିନୟ ହୋଇଛନ୍ତି ବା ଝୁଲୁଛନ୍ତି। ବିବାହ କାର୍ଯ୍ୟ ବେଳେ ସୂର୍ଯ୍ୟ ଅସ୍ତ ହେବାରୁ ମନେହେଲା ଯେ ସୀତାରାମଙ୍କ ବିବାହ ନିକଟ ହେବା ଜାଣି ବିଧାତା ସତେ ଯେପରି ସୂର୍ଯ୍ୟରୂପୀ ତମ୍ବା ପାତ୍ରକୁ ସମୁଦ୍ରରେ ଜଳରେ ବୁଡ଼ାଇଦେଲେ। ପୂର୍ବ ଦିଗରେ ଚନ୍ଦ୍ର ଉଇଁଲେ, ମନେହେଲା ଚନ୍ଦ୍ରରୂପୀ ରୂପା ପାତ୍ରରେ କଳଙ୍କରୂପୀ ଦୁବ ରଖି ବନ୍ଦାଣ କରିବାକୁ ଆଗେଇ ଆସିଛନ୍ତି ପୂର୍ବ ଦିଗରୂପିଣୀ ନାରୀ। ଜନକ ଓ ଦଶରଥ ଦୁଇ ରାଜାଙ୍କ ଦ୍ୱାରରେ ବିଭବ ଭରା ଉତ୍ସବ ହେଲା। ମନେହେଲା ସତେ ଯେପରି ବର୍ଷା ଋତୁ ମୂର୍ତ୍ତିମନ୍ତ ହୋଇ ଆସିଲା। ହସ୍ତିଯୁଥମାନେ ମେଘମାଳା ଭାସିଲା ପରି ଜଣାଗଲେ। ପଟ୍ଟହ ବା ବାଦ୍ୟବୃନ୍ଦର ଶବ୍ଦ ମେଘନାଦର ଭ୍ରମ ସୃଷ୍ଟି କଲା। ଅବିରତ ବୃଷ୍ଟି ଜଳଧାରା ଭଳି ପ୍ରଚୁର ଦାନକାଳୀନ ଜଳ ବର୍ଷା ହେଉଥିଲା। ନାଗରାବାଦନ ବଜ୍ର ନିର୍ଘୋଷ ଭଳି ଚହଳ ସୃଷ୍ଟି କରୁଥିଲା। ଅଶ୍ୱମାନେ ଉଚ୍ଚ ନାଦ ଶୁଣି ଚଞ୍ଚଳ ହେଲେ ଓ ଲୋକମାନଙ୍କର ବଜ୍ରପାତ ଭୟ ହେବାରୁ ତାହାର ନିବାରଣ ପାଇଁ ସେମାନେ ବୈଶମ୍ପାୟନ ଋଷିକୁ ଚିନ୍ତା କଲେ। ଭାଟମାନଙ୍କ ସ୍ତୁତି ଶୁଣି ଏହା ହିଁ ମନେ ହେଉଥିଲା। ମେଘରୁ ପ୍ରକାଶ ପାଇଥିବା ଇନ୍ଦ୍ରଧନୁ ଭଳି ନଳୀରୁ ହାବେଳି ବାଣ ଫୁଟିଲା। ହାବେଳିରୁ ବାହାରୁଥିବା ଅଗ୍ନିକଣା ଜୁଳୁଜୁଳିଆ ପୋକ ଭଳି ମନେ ହେଉଥିଲେ। ହଳଦିଆ ବର୍ଣ୍ଣର ପତାକା ସବୁ ବିଜୁଳିର ଚମକ ସୃଷ୍ଟି କରୁଥିଲା। ଆମ୍ବ ପତ୍ରର ତୋରଣ ଉଡ଼ିଲା ବେଳେ ଚାତକ ପକ୍ଷୀ ପରି ମନେ ହେଉଥିଲା। ଶଙ୍ଖ ସବୁ ବର୍ଷାକାଳର ବଗ ଭଳି ଦିଶୁଥିଲେ। ମହୁରୀ ଡାହୁକ, ଭେରି କଙ୍କ ପକ୍ଷୀ ଓ ଟମକ ବେଙ୍ଗ ଭଳି ବର୍ଷାକାଳୀନ ପରିବେଶ ସୃଷ୍ଟି କରୁଥିଲେ। ବର୍ଷାକାଳର ଶାମୁକା ଶବ୍ଦ ଭଳି ହୁଳହୁଳି ସ୍ୱନ ଶୁଭୁଥିଲା। ଲାଲ ବର୍ଣ୍ଣ ସାଧବ ବୋହୂ ଭଳି ଦିଶୁଥିଲା ନୃତ୍ୟାଙ୍ଗନାଙ୍କ ବକ୍ଷ ଦେଶର ଲାଲ ବସ୍ତ୍ର। ବିବାହ ପଟୁଆର ଏବଂ ନଗର ମଣ୍ଡନର ଶୋଭାକୁ ଟିକିନିଖି ବର୍ଣ୍ଣନା କରିଛନ୍ତି ଭଞ୍ଜ। ଏ ବର୍ଣ୍ଣନାଗୁଡ଼ିକ ସିଧାସଳଖ ବର୍ଣ୍ଣନା ନ ହୋଇ ବିଭିନ୍ନ ଅଳଙ୍କାର ଯୁକ୍ତ ହୋଇ ଖୁବ୍ କାବ୍ୟିକ ହୋଇଛନ୍ତି।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର 33ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ମିତାଲି ଚିନ୍ନରା, ସ୍ନିଗ୍ଧାରାଣୀକର, କେଶବ ଚନ୍ଦ୍ର ରାଉତ, କୃଷ୍ଣଚନ୍ଦ୍ର ରାୟ। ବର୍ଣ୍ଣନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ। ସଙ୍ଗୀତ ପରିଚାଳନା ହରମନ ଖୁଣ୍ଟିଆ, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆରମ୍ଭ କରୁଛୁ ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ? ସରକାର ସେଥିପାଇଁ ସବସିଡି ଦେଉଛନ୍ତି।

0: ପରା।
1: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
2: ଅନ୍ତରରୁ ଶୁଭେଚ୍ଛା ବନ୍ଧୁ, ଆଉ ହୃଦୟରୁ ସ୍ୱାଗତ ମଧ୍ୟ। ଆସି ଯାଇଛୁ ପୁଣି ଥରେ, ମୁଁ ନମିତା, ଆପଣଙ୍କ ପସନ୍ଦର ସାଥୀ,
3: ଆଉ ମୁଁ ଜାସ୍ମିନ।

0: ତୁମେ ଗ୍ରୀଷ୍ମର ଅସହ୍ୟ ତାତିରେ ମୋ ପାଇଁ ବର୍ଷାର ଶୀତଳ ଝର।
1: ତୁମେ ପରାସାଥୀ ମୋଠାରୁ ନିଜର କରିବନି ମୋତେ କେବେ ବି ପର।

ତେବେ ବନ୍ଧୁ, ଏମିତି ସୁନ୍ଦର ଭାବନା ଆଉ ସୁନ୍ଦର ଚେତନାରେ ଆରମ୍ଭ କରିବା ଆପଣଙ୍କ ସହିତ ମଧୁର ଆଳାପ ଆଉ ମନଛୁଆଁ ଗୀତର ଯୁଗଳବନ୍ଦୀ ମୋ ପସନ୍ଦ। ଦେଖିନବା କିଏ ଅଛନ୍ତି ଆମ ସାଥୀ ଆମ ପାଖରେ ପୁଣି ଫୋନ କଲ୍ରେ।

0: ହ୍ୟାଲୋ, ମୋ ପସନ୍ଦ।
1: ହ୍ୟାଲୋ ଦେବୀ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: ମୁଁ ପୁରୁଷୋତ୍ତମ ମଲ୍ଲିକ, କଟକ ଜିଲ୍ଲାରୁ କହୁଛି। ଆଉ ସାର୍, କରିଥିଲି ଫୋନ ଥରେ ଦିଦି।
0: କେବେ କରିଥିଲେ?
1: କରିଥିଲି ପ୍ରାୟ 2-3 ବର୍ଷ ତଳେ, ଆଉ ଲଗେଇ ଲଗେଇ ଲାଗୁନଥିଲା, ଆଜି ଲାଗିଗଲା। ଆଉ
0: ଆଚ୍ଛା, ଭଲ କଥା। ଆପଣ 2-3 ବର୍ଷ ତଳେ କରିଥିଲେ, କଣ କୁଆଡେ ମଝିରେ ପଳେଇଥିଲେ କି?
1: ନାଇଁ, ଘରେ ଟିକେ ଦେହ ପା ଖରାପ ହେଇଗଲା।
0: ଓହୋ,
1: ଆଉ ମୋ ସ୍ତ୍ରୀର ବ୍ରେନ୍ ଷ୍ଟ୍ରୋକ୍ ହେଇଗଲା, ଆଉ ସେ ପାଇଁ ଫୋନ ଫୋନ କରେ କିନ୍ତୁ ଆଉ ଲାଗେ ନା।
0: ଓହୋ, ଏବେ ସବୁ ଠିକ ଠାକ ନା?
1: ଏବେ ହଁ, ସେ ବାଡି ଫାଡି ଧରିକି ସେ ଚାଲୁଛନ୍ତି। ଆଉ
0: ଚାଲୁଛନ୍ତି, ସମସ୍ତଙ୍କୁ ମାନେ ଚିହ୍ନି ପାରୁଛନ୍ତି, କଥା କହୁଛନ୍ତି, ଖାଉଛନ୍ତି, ପିଉଛନ୍ତି, ସବୁ କରୁଛନ୍ତି, ଖାଲି ଟିକେ ବାଡି ଧରିକି ଚାଲୁଛନ୍ତି। ବ୍ରେନ୍ ଷ୍ଟ୍ରୋକ୍ ଟା କମ୍ କଥା ନୁହେଁ, ପ୍ରଭୁ ଆପଣଙ୍କୁ ସହାୟ ହେଇଛନ୍ତି। ତେବେ ଆପଣ ପୁରୁଷୋତ୍ତମ ମଲ୍ଲିକ କହୁଛନ୍ତି, କଟକ ଜିଲ୍ଲାର କୋଉ ଜାଗାରୁ?
1: କଟକ ଜିଲ୍ଲା ଚଣ୍ଡିଖୋଲ ଲାଇନ। ଆଉ
0: ଆଚ୍ଛା, ଗାଁ ନାଁ ଟା କହିବେନି?
1: ଗାଁ ନାଁ ଟା ସୋରଳ।
0: ବଢିଆ ନା। ଘରେ ସବୁ ଆପଣଙ୍କର କିଏ ଅଛନ୍ତି?
1: ଘରେ ତ ମୁଁ ଆପଣଙ୍କୁ ଥରେ କହିଥିଲି, ମୋର 4 ଝିଅ ରେକର୍ଡିଂ ହେଇକି ଅଛି।
0: ହଁ, ଆପଣଙ୍କର 4 ଝିଅ, 4 ଝିଅଙ୍କ ନାଁ ସବୁ କଣ?
1: ନାଁ ତ ଥରେ କହିଥିଲି, ମାମି, ଡମି, ନମି, ଦିନା।
0: ବଢିଆ ନାଁ ସବୁ। ଆପଣଙ୍କ 4 ଝିଅ କଣ କରୁଛନ୍ତି?
1: ବଡ଼ ଝିଅ ସେ ହାଇସ୍କୁଲ ଟିଚର ଅଛି କେନ୍ଦ୍ରାପଡ଼ାରେ।
0: ସେ ମାମି
1: ତା ତ ଝିଅଟି ସେ କିଛି କର୍ମଯୋଗ୍ୟ, ଯିଏ ବାସ କରିଛି ସେ ବାହା ହେଇଯାଇଛି। ଆଉ ସଭା ସାନ ଝିଅଟି ଆମ ସେ ପାଖ ମେଡିକାଲରେ ସେ ଲାବୋରେଟୋରୀ ଟେକ୍ନିସିଆନ କାମ କରୁଛି। ଆଉ
0: ତାମାନେ ଜଣେ ଝିଅ ଅଛନ୍ତି ଆଉ 3 ଝିଅ ବାହା ହେଇଛନ୍ତି?
1: ଆଜ୍ଞା ଆଜ୍ଞା।
0: ବଢିଆ କରିଛନ୍ତି, ଆପଣ ଝିଅମାନଙ୍କୁ ଯୋଗ୍ୟ କରିଛନ୍ତି, ପାଠ ପଢେଇଛନ୍ତି, ଆଉ ସେମାନେ ବି ପଢି ସବୁ ଭଲରେ ସେଟଲ ହେଇଛନ୍ତି। ଖୁସି ଲାଗିଲା ଶୁଣି। ଆଉ ଆପଣଙ୍କ ପାଖରେ ଯୋଉ ଝିଅଟି ଅଛି ସେ ବି ଆପଣଙ୍କର ଯତ୍ନ ନଉଥିବ?
1: +3 ପଢୁଛି, ସେକେଣ୍ଡ ଇୟର ହେଲା ତାର।
0: ଆଚ୍ଛା, ଆପଣ କଣ କରନ୍ତି?
1: ଟେଲରିଂ କାମ କରେ।
0: କଣ କଣ ସବୁ ସିଲେଇ କରନ୍ତି?
1: ଏଇ ଆମର ପ୍ୟାଣ୍ଟ ସାର୍ଟ, ବ୍ଲାଉଜ ଫ୍ଲାଉଜ ଏଇସବୁ।
0: ଆଉ ଏଇ ଯୋଉ ଆପଣଙ୍କର ଝିଅ ମାନେ କେହି ଶିଖିନାହାନ୍ତି? ସାନ ଝିଅ ବି ଶିଖିନି?
1: ନାଇଁ ନାଇଁ, ସେମାନେ କେହି ଶିଖିନାହାନ୍ତି।
0: ସେସବୁ ପାଠ ପଢାରେ ମନ ଲଗେଇଲେ ଆଉ ତାଙ୍କର ଅଲଗା ଚାକିରି ବାକିରି ଲାଇନ? ଆଉ ଜ୍ୱାଇଁ ମାନେ ସବୁ ଭଲ?
1: ହଁ, ଜ୍ୱାଇଁ ମାନେ ଅତି ବଢିଆ।
0: ସେତିକି ତ ହେଲେ ହେଲା ଆଉ,
1: ସେମାନେ ବହୁତ ବଢିଆ।
0: ହଁ, ଝିଅଙ୍କ କଥା ବୁଝୁଥିବେ ଆଉ ଆପଣଙ୍କ କଥା ବୁଝୁଥିବେ, ଘରକୁ ଯିବା ଆସିବା କରୁଥିବେ, ସେତିକି ହେଲେ ହେଲା।
1: ଆମର ସେ ବଡ ଜ୍ୱାଇଁ ବା ଥରେ ଆଫଗାନିସ୍ତାନ ପଳେଇ ଯାଇଥିଲେ, ଆମର ହେଇଗଲାଣି 2-3 ବର୍ଷ ତଳେ। ସେ ବହୁତ କଷ୍ଟରେ ଆସିଲେ।

0: ବନ୍ଦୋବସ୍ତ କରି ଯିବା ଆସିବା କରିବା ଦରକାର। ହଠାତ୍ କି କିଏ ଡାକିଦେଲା ଆମେ ପଳେଇବୁ, ତାପରେ ଫେରି ପାରୁନଥିବେ, ସେଇଟା ବହୁତ ଅସୁବିଧାର କଥା। ଆପଣଙ୍କ ସହଧର୍ମିଣୀଙ୍କ ନାଁ କହିଲେନି ଯେ?
1: ରେଣୁକା। ରେଣୁକା,
0: ଯାହା ହଉ, ଆପଣଙ୍କର ଏବେ ପରିସ୍ଥିତି ଠିକ ଅଛି ଭଗବାନଙ୍କ ଦୟାରୁ। ଆପଣଙ୍କ ମିସେସ୍ ବି ଠିକ ଅଛନ୍ତି, ଆଉ ଆପଣଙ୍କ ଜ୍ୱାଇଁ ବି ଫେରି ଆସିଛନ୍ତି ଏବଂ ସମସ୍ତେ ଭଲରେ ଅଛନ୍ତି ତ? ଆପଣ କଣ କରୁଛନ୍ତି କହିଲେ? ଟେଲରିଂ କରୁଛନ୍ତି?
1: ଟେଲରିଂ କାମ ମୁଁ କରୁଛି।
0: କେତେ ସମୟ ଦିନରେ ମେସିନ୍ ଚଲାନ୍ତି ଆପଣ?
1: ସକାଳ 9ଟା 9:30 ଆସେ, ଗୋଟେ 9:30 ପଳାଏ, ପୁଣି 4ଟା ହଉ ରାତି 9ଟା।
0: କୋଉଠି ଖୋଲିଛନ୍ତି ଆପଣଙ୍କ ଗାଁ ପାଖରେ?
1: ଆମର ଗାଁ ପାଖ ଗୋଟେ ବାଲିଚନ୍ଦ୍ରପୁର ବଜାର ଅଛି।
0: ଭଲରେ ଚାଲିଛି ଦୋକାନଟି?
1: ଭଲ ଚାଲିଛି।
0: ଆପଣ ମୋ ପସନ୍ଦ କେବେଠାରୁ ଶୁଣିଲେଣି?
1: ମୁଁ ପ୍ରାୟ ଶୁଣିଲିଣି ଆମର ଯୋଉ ବସନ୍ତ ମହାନ୍ତି ଯେତେବେଳେ ମୋ ପସନ୍ଦ କରିଥିଲେ ସେଇ ଟାଇମ୍ରୁ ଶୁଣୁଥିଲି।
0: ଆପଣଙ୍କୁ ଆମେ ଯୋଉ ଉପସ୍ଥାପନା କରୁଛୁ ଭଲ ଲାଗୁଛି କି ନାହିଁ?
1: ନାଇଁ, ଆପଣଙ୍କର ଉପସ୍ଥାପନା ବହୁତ ଉଚ୍ଚ କୋଟିର, ବହୁତ ମନ ପସନ୍ଦ, ବହୁତ ବଢିଆ। ମୁଁ ରେଡିଓ ବି ଦୋକାନରେ ରଖିକି ଶୁଣେ ଆଉ, ସବୁବେଳେ ମୋର ଏନି ଟାଇମ୍ ରେଡିଓ ଚାଲେ ଆଉ।
0: ଆଚ୍ଛା, ସମସ୍ତଙ୍କ ସହିତ ଆପଣ ଖୁସିରେ ଥାନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ମୋ ପସନ୍ଦରେ ଦେବେ ଆଜି ଗୋଟେ ଆମର ଅନାଡ଼ି ଚଳଚ୍ଚିତ୍ରର
0: ବଢିଆ ଗୀତ ଆପଣ ପସନ୍ଦ କରିଛନ୍ତି, ଶୁଣେଇ ଦଉଛୁ ଏ ସୁନ୍ଦର ଗୀତଟି ଆପଣଙ୍କୁ। ଧନ୍ୟବାଦ।
1: ଆମେ ଭଗବାନ ପାଖରେ ପ୍ରାର୍ଥନା କରୁଛୁ, ଆପଣ ସେଇଭଳି ଉପସ୍ଥାପନା କରୁଥାନ୍ତୁ।
0: ଆପଣ ମଧ୍ୟ ଭଲରେ ଥାନ୍ତୁ, ଆମେ ବି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛୁ।

0: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଂ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ମନ ଚାହୁଁଛି ନା ବନ୍ଧୁ, କହିବାକୁ କେତେ କଥା ଅନ୍ତର ତଳର,
4: ଟିକିଏ ଶ୍ରଦ୍ଧାର କଥା,
3: ଟିକିଏ ଭଲ ପାଇବାର କଥା,
4: ଟିକିଏ ବୁଝାମଣାର କଥା,
3: ଟିକିଏ କାର୍ଯ୍ୟକ୍ରମର କଥା,
4: ଟିକିଏ ଅନୁରୋଧର କଥା,
3: ଟିକିଏ ଅଭିଯୋଗର କଥା,
4: ଟିକିଏ ଅଭିନନ୍ଦନର କଥା,
3: ପୁଣି ଟିକିଏ ଶୁଭକାମନାର କଥା।
4: ବନ୍ଧୁ, ଆପଣଙ୍କର ସବୁ କଥା ପହଞ୍ଚି ଯାଇଛି ଆମ ପାଖରେ
3: ସୁନ୍ଦର ସୁନ୍ଦର ଚିଠି ମାଧ୍ୟମରେ।
5: ଆପଣ ହେଉଛନ୍ତି ଦୀପଙ୍କର ପଣ୍ଡା, ଶୁଭଙ୍କର ପଣ୍ଡା, ଦିବ୍ୟଙ୍କର ପଣ୍ଡା, ରାଜଶ୍ରୀକର, ନିରାକାର ପଣ୍ଡା, ମହାଜନ ସାହି ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ,
6: କବିରାଜ ପରିଡ଼ା, ଷ୍ଟାଲିନା ପ୍ରିୟଦର୍ଶିନୀ, ସିଲୁ, ସୂର୍ଯ୍ୟ କୁମାର ବାବୁନି, ଲତାହରଣ କାକଟପୁର ପୁରୀରୁ,
7: ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
8: ବୁଲୁ ପଟ୍ଟନାୟକ ଘସିପୁରା ଆନନ୍ଦପୁର କେନ୍ଦୁଝରରୁ,
9: ସନ୍ତୋଷ ବେହେରା, ନିର୍ମଳା ବେହେରା, ସମୀକ୍ଷା, ସଦୀକ୍ଷା, ଶିବାଶିଷ, ବିଜୟଲକ୍ଷ୍ମୀ, ବୈଜନ୍ତୀ ଦିଦି, ଲାବଣ୍ୟ ଦିଦି, ସ୍ୱର୍ଣ୍ଣଅପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା, କୁଞ୍ଜକୁଟୀର କନ୍ତୋଲ ଆଠଗଡ଼ରୁ,
10: ଅରକ୍ଷିତ ଦାସ।

0: ଏବଂ ଆଇସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
1: ଦିବ୍ୟଲୋଚନା ଭାରିମଲ୍ଲ ମୋଟା ଜଙ୍କିଆ ଖୋର୍ଦ୍ଧାରୁ,
0: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରା ବିସ୍ କେନ୍ଦ୍ରାପଡ଼ାରୁ,
1: ବୈଜୟନ୍ତୀ ବିଷୋଇ ହୋଲିପୁର କିଶୋରନଗର କଟକରୁ,
0: ସଂଯୁକ୍ତା ଦାସ ଗୋପବନ୍ଧୁ ସମବାୟ ନଗର ଏଲ୍ଆଇଜି 26 ଜଗତପୁର କଟକରୁ,
1: ବିଜୟ କୁମାର ସ୍ୱାଇଁ ପ୍ରଧାନପଡ଼ା ଗୋପୀନାଥପୁର ବହୁଗ୍ରାମ କଟକରୁ,
0: ସୂର୍ଯ୍ୟମଣିନାଥ ଜୟନ୍ତୀନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ,
1: ଅବିନାଶ ଦାସ ଅନ୍ତର୍ଗଡ଼ ଶ୍ରୀବଳଦେବଜୀଉ କେନ୍ଦ୍ରାପଡ଼ାରୁ,
0: ସରୋଜକାନ୍ତ ପାତ୍ର ମଞ୍ଜୁଲତା ପାତ୍ର ନଳିନୀ ପ୍ରଭା ପାତ୍ର ପଞ୍ଚୁପାଣ୍ଡବ କୁସୁନପୁରରୁ,
1: ନରେନ୍ଦ୍ର କୁମାର ସାହୁ ସୁକାନ୍ତି ସାହୁ ସୋନାଲି ସାହୁ ସୌମ୍ୟରଞ୍ଜନ ସାହୁ ଅରଖପାଟଣା ଆଠଗଡ଼ କଟକରୁ,
0: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
1: ରାଘବ ନାୟକ ପରତରା ଅନୁଗୁଳରୁ,
0: ଅନିଲ କୁମାର ମଲ୍ଲିକ ସହକାରୀ ଶିକ୍ଷକ ନୀଳମଣି ସ୍କୃତି ବିଦ୍ୟାପୀଠ ବାହାରଣ ଚାରିଛକ ପୁରୀରୁ,
1: ବବି ମହାରଣା ପରତରା ଅନୁଗୁଳରୁ,
0: ସଞ୍ଜୟ ପରିଡ଼ା ଲୋପାମୁଦ୍ରା ପରିଡ଼ା ଅମ୍ବରୀଶ ପରିଡ଼ା ମନୋରମା ସାମନ୍ତରାୟ ରଘୁନାଥପୁର ରଙ୍କାଳ ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ,
1: ବିରାଜ ନାୟକ ପରତରା ଅନୁଗୁଳରୁ,
0: ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ,
1: ନରେନ୍ଦ୍ର ମୟଗୁଡ଼ ବାସୁଦେବପୁର ଭଦ୍ରକରୁ,
0: ଗୋବିନ୍ଦ ଚନ୍ଦ୍ର ବେହେରା ଡାଙ୍ଗମାଳା କେନ୍ଦ୍ରାପଡ଼ାରୁ,
1: ଇନ୍ଦୁମତୀ ବାରିକ ସାମପୁର ଧାମନଗର ଭଦ୍ରକରୁ,
0: ଏବଂ ଜୟଶ୍ରୀ ପଟ୍ଟନାୟକ ଗଙ୍ଗନଗର ଭୁବନେଶ୍ୱରରୁ।

0: କହିଲି ଆପଣଙ୍କର ଭାବନା ପୁରାପୁରି ଠିକ,
1: ଏମିତି ଗୋଟେ ଭାବିକି କହିଦେଲୁ ଆଉ. ଆପଣଙ୍କର ଯଦି ସାନ ଇନ୍ଦୁପୁର ଅଛି, ବଡ ଇନ୍ଦୁପୁର ନିହାତି ଥିବ. ବଡ ଇନ୍ଦୁପୁର କେତେ ଲୋକ, ଯେମିତି ଆମେ ଜନଗଣନାରେ ଯିବୁ
2: ଯିବୁ ସେ ଯୋଉ ମାଇନ୍ସ ଏରିଆରେ ଯୋଉ ଗରମ ହଉଥିବ, ଏବେ ଆମେ ଯିବୁ ତରଳିବା ପାଇଁ.
0: ଗରମ ତ ଅବା ହଉଛି,
2: ଆପଣ ସିନା ସେଠି ରହିକି ଅଭ୍ୟସ୍ତ ହେଇଗଲେଣି. ସେଟା ମାଇନ୍ସ ଏରିଆ ତ କୋହିଡ଼ା, ସେଠି ଯୋଉ ଗରମ ହଉଥିବ ଏବେ ନିଆଁ ବାହାରୁଥିବ ଦିନବେଳେ ନା,
0: ପ୍ରବଳ ଖରା ହଉଛି ଅପା, ଆଉ ମାନେ ରହି ହଉ ନାହିଁ, ଖାଲି ମାନେ ଗଛ ମୂଳ ଖୋଜୁଛି ମନ. ଆଉ
2: ଜଙ୍ଗଲ ଅଛି କି ନାହିଁ?
0: ଘର ପାଖରୁ 1.5-2 କିଲୋମିଟର ଦୂରରେ ହେବ ଅଛି
1: ଜଙ୍ଗଲ.
0: ଆଜ୍ଞା, ଗଛ ବୁଦା ଗୁଡାକ ଅଛି ଆଉ.
2: ଗରମ ତ ସବୁଆଡେ ବଢୁଛି, ଆଉ ପଥର ଜାଗା ନିଶ୍ଚୟ ଆଉ ଟିକେ ବେଶୀ ଗରମ ହଉଥିବ. ଗରମକୁ ଜଗନ୍ତୁ, ଟିକେ ତରଭୁଜ ଦହି ପଖାଳ ସବୁବେଳେ ଖାଆନ୍ତୁ, ପାଣି ବେଶୀ ପିଅନ୍ତୁ.
1: ବାହାରକୁ ଗଲେ ଛତା ଜୋତା ଆଉ କଳ ଚଷମା ସବୁ ନେଇକି ସାଙ୍ଗରେ ଯାଆନ୍ତୁ,
2: ଭଲରେ ରୁହନ୍ତୁ.
0: ନେଇକି ଯାଉଛି ମୁଁ ଡ୍ୟୁଟି ଗଲାବେଳେ କଳା ଚଷମା ହିଁ ପିନ୍ଧିକି ଯାଇଥାଏ.
2: ସଫିସିଏଣ୍ଟ ପାଣି ପିଅନ୍ତୁ,
0: ପିଇକି ଯାଇଥାଏ. ଆଉ ତୋରାଣି ଆମର ତ ଆଜ୍ଞା, ତୋରାଣିଟା ଟିକେ ବେଶୀ ଭଲ ପାଉ ଆମେ ପଖାଳ ଖାଇବାକୁ.
1: ସମସ୍ତେ ବେଶୀ ଭଲ ପାଆନ୍ତି, ମୁଁ ଓଡ଼ିଶାର ସବୁ ଜାଗାରେ ତୋରାଣି ପିଇବା ପାଇଁ ବହୁତ ଭଲ ପାଆନ୍ତି ସମସ୍ତେ. ପଖାଳ ସହିତ ତାର ଯୋଉ ଖଟା ତୋରାଣି ବହୁତ ଭଲ ଲାଗେ ଲୋକଙ୍କୁ.
2: ଆପଣ ସବୁ ଭଲ ଭଲ ଜିନିଷ ଖାଇ, ଖରାଦିନିଆ ଜିନିଷ ସବୁ ଖାଇ, କାକୁଡି ତରଭୁଜ ପାଣି ସବୁ ଭଲ ଭାବରେ ଖାଇ ପିଇ ସୁସ୍ଥ ରହନ୍ତୁ. କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
0: ରାମାୟଣ ଦେଇଦେବେ, ହେମ ହରିଣୀ ଧୀରେ ଧାମନ୍ତେ ସୁନ୍ଦର ଧରଣୀ ଏଇ ଗୀତ ଦେଇପାରିବେ ଦେଇଦେବେ?
2: ଠିକ ଅଛି, ଶୁଣେଇ ଦଉଛୁ ଏଇ ସୁନ୍ଦର ଗୀତଟି ଆପଣଙ୍କୁ. ଧନ୍ୟବାଦ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ତୁମେ କହୁଥିବ ମୁଁ ଲେଖୁଥିବି, ଏଇ ତ ଆମର ରୀତି।
4: ମୁଁ ଲେଖୁଥିବି, ତୁମେ ପଢୁଥିବ, ବୁଝିନେବୁ ମୋର ପ୍ରୀତି।
3: ଲେଖିଛନ୍ତି ଜୟଶ୍ରୀ ପଟ୍ଟନାୟକ, ଗଙ୍ଗନଗର ଭୁବନେଶ୍ୱରରୁ। କି ଉପମା ଦେବି ତୁମକୁ ଗୋ ଦେବି, ତୁମେ ଭାରତୀୟ ନାରୀ, ସଂସ୍କୃତି ରୁଚି ଓ ପରମ୍ପରା ମାନି ବାହୁଚ ଜୀବନ ତରି।
5: ସୌନ୍ଦର୍ଯ୍ୟ ନିପୁଣା ଅଳଙ୍କାର ପ୍ରିୟ, ଷୋଳ ଶୃଙ୍ଗାରରେ ଭରା, ନବବଧୂ ସାଜି ଯେବେ ହସି ଦିଅ, ଧରା ବି ଲାଗଇ ସରା।
3: ସିନ୍ଥିରେ ସିନ୍ଦୁର ହାତେ ନାଲି ଶଙ୍ଖା, କାନଫୁଲ ମୁଦି ନାଇ, ଝଲସୁ ଥାଅ ନାଲି ପାଟ ପିନ୍ଧି, ସତେକି ସରସି କହିଁ।
5: ଓଠ ଧରି ତୁମ ଅୟୁତର ହସ, ହୃଦେ ପ୍ରେମ ମନ୍ଦାକିନୀ, କେବେ ଯାୟା କେବେ ଜନନୀ, କେବେ ସାଜ୍ୟ କଲ୍ୟାଣୀ।
3: ଓଷାବ୍ରତ କର ବାରମାସ ଯାଇ, ମନ୍ଦିରେ ପୂଜି ଠାକୁର, ସଭିଙ୍କ ମଙ୍ଗଳ ପାଇଁ ଚିନ୍ତା କରି ହସୁଥାଅ ନିରନ୍ତର।
5: ତୁମେ ଅହଲ୍ୟା ତୁମେ କୁନ୍ତି, ପୁଣି ତାରା ମନ୍ଦ ଧରି ତୁମେ, ସତୀ ସାବିତ୍ରୀ ଦ୍ରୌପଦୀ ରାଧା, ପୂଜା ପୁଅ କେତେ ନାମେ।
3: ସବୁ କଷ୍ଟ ସହି ଚାଲିଥାଅ ପଥ, ସଂସାର ମଙ୍ଗକୁ ଧରି, ପ୍ରଗତିର ରଥ ଚାଲୁ ସଦା ତୁମ କର୍ମକୁ ଆଧାର କରି।
5: ତୁମରି ପାଇଁ ବିଘ୍ନ ନ ଘଟୁ କାହା ଜୀବନରେ କେବେ, ଈର୍ଷା ଅସୂୟାକୁ ଦୂରେ ଫିଙ୍ଗିଦେଲେ ଦୁଃଖ ଆସିବନି କେବେ।
3: ତୁମେ ତ ସୃଷ୍ଟି ତୁମେ ସଂଘାରିଣୀ, ଆଦର୍ଶ ନାରୀ ବି ତୁମେ, ଅମୃତ ପରସି ହସ ମୁଠେ ବିଞ୍ଚି, ରହିଥାଅ ଧରା ଥାମେ।
5: ନ ଲାଗୁ କାହା ଜୀବନୀ କଳଙ୍କ, ନଝରୁ ଲୁହ ଟୋପାଇ, କାହା ଜୀବନ ବି ନ ଯାଉ ଅଚିରେ, ଯେବେ ଶାନ୍ତି ଗଙ୍ଗା ବହେ।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ।
1: ସିନ୍ଦୁର ସିନ୍ଦୁର ସୁହାଗ ସିନ୍ଦୁର, ସିନ୍ଦୁର ଅମୂଲ ମୂଲ, ସିନ୍ଥିରି ସିନ୍ଦୁର ଲାଗିଗଲେ ଧରି କିଏ ହେବ ତାର ତୁଲ।
0: ନାଲି ରଙ୍ଗେ ଅଛି ଅପୂର୍ବ ଶକ୍ତି, ପରକୁ ଆପଣା କରେ ସ୍ୱାମୀଙ୍କର ଶୁଭ ମଙ୍ଗଳ ମନାସି, ସଧବା ପିନ୍ଧେ ସିନ୍ଥିରେ।
1: ସିନ୍ଦୁର ମଧ୍ୟରେ ଭରି ଅଛି ପ୍ରେମ, ଲୁଚିଥାଏ ଆୟୋଜସ, ସିନ୍ଦୁର ଲଗାଇ ସଧବା ନାରୀଟି ଶତ୍ରୁକୁ କରେ ତା ନାଶ।
0: ବିବାହ ବେଦୀର ହୋମନିଆକୁ ସାକ୍ଷୀ ରଖି ଦେଇଥାଏ, ବୈଦିକ ରୀତିରେ ଜଣେ ଅନ୍ୟର ନିଜର ଯେ ହୋଇଥାଏ।
1: ସିନ୍ଦୁର ମହତ୍ଵ ସିନ୍ଦୁର ଗୁରୁତ୍ୱ କେଉଁ କାଳୁ ଅଛି ରହି, ଦେବୀ ମାଙ୍କର ଅତି ପ୍ରିୟ ପୁଣି ସିନ୍ଦୁର ଯେ ହୋଇଥାଏ।
0: ସିନ୍ଦୁର ମଣ୍ଡିତ ମନ୍ଦାର ଶୋଭିତ ଜୟମା ତାରିଣୀ ମା, କେନ୍ଦୁଝର ଜିଲ୍ଲା ଘଟ ଗାଁରେ ପୂଜା ପାଉଅଛି ଆହା।
1: ସିନ୍ଦୁର ଲଗାଇ ମା ସୀତା ପୁଣି ପ୍ରଭୁ ରାମଙ୍କୁ ଯେ ପାଇ, ଏହା ଦେଖି ହନୁମାନ ସିନ୍ଦୁର ଯେ ମୁହଁରେ ଯେ ବୋଳି ହୋଇ।
0: ସିନ୍ଦୁର ବଳରେ ସତୀସ୍ୱାଧୀ ନାରୀ ପତିବ୍ରତା ହୋଇଥାଏ, ଯମ ସଙ୍ଗେ ଲଢ଼ି ଶଙ୍ଖା ସିନ୍ଦୁରତା ଫେରାଇ ସେ ଆଣିଥାଏ।

0: ଲେଖିଛନ୍ତି ଦିବ୍ୟଲୋଚନ ଭାରି ମଲ୍ଲ ମୋଟା ଜଙ୍ଗିଆ ଖୋର୍ଦ୍ଧାରୁ।
1: ମୋର ଏ ପସନ୍ଦ ତୁମର ପସନ୍ଦ ସବୁ ଶ୍ରୋତାଙ୍କ ପସନ୍ଦ ସବୁରି ପସନ୍ଦେ ଗୀତ ଶୁଣୁଥିଲେ ମନେ ଭରଇ ଆନନ୍ଦ।
0: ଆମ ଦୁଇ ଅପା ଶୁଣାଉଛନ୍ତି ଆମକୁ ଅମୃତ ବାଣୀ ମଧୁର ଆଳାପ କରି ଶ୍ରୋତାଙ୍କର ମନ ନେଉଛନ୍ତି କିଣି।
1: ଅପା ଦ୍ୱୟଙ୍କର ଉପସ୍ଥାପନାକୁ ସକଳେ ପସନ୍ଦ କରି ପତ୍ର ମାଧ୍ୟମରେ ଜଣେଇ ଦିଅନ୍ତି ହୃଦୟ ମମତା ଭରି।
0: ପ୍ରଥମେ ଜସ୍ମିନ ନମିତା ଅପାକୁ ଦୂରୁ କରାଇ ଜୁହାର ଅପାଙ୍କ ସହିତ ଆମର ସମ୍ପର୍କ ରହିଥାଉ ନିରନ୍ତର।
1: ପ୍ରଭୁ ଜଗନ୍ନାଥ ଚରଣ ତଳରେ ଏତିକି କରୁଛି ଅଳି ଜସ୍ମିନ ନମିତା ଅପାଙ୍କ ଶିରରେ କୃପା ଦେଉଥାନ୍ତୁ ଠାଳି।
0: ନିରାମୟ ରହି ଦୀର୍ଘଜୀବୀ ହୋଇ କରୁଥାନ୍ତୁ କାର୍ଯ୍ୟକ୍ରମ ଆପଦେ ବିପଦେ ସଙ୍କଟ ସମୟେ ସହାୟ ହୁଅନ୍ତୁ ଧର୍ମ।
1: ଦିନ ଚାଲିଯିବ କଥା ରହିଯିବ ଏଇ ଧରାଧାମ ତଳେ ଅପାଦ୍ୱୟଙ୍କର ଅଲିଭା କାହାଣୀ ରହିଥିବ କାଳେ କାଳେ।
0: ନମିତା ଜସ୍ମିନ ଅପାଙ୍କ ପାଖରେ ଏତିକି କରେ ଗୁହାରି ଆମ ବାର୍ତ୍ତାଳାପ ପ୍ରଚାର କରନ୍ତୁ ହୃଦୟ ସ୍ନେହ ପ୍ରେମ ଧରି।

ଲେଖିଛନ୍ତି ବୈଜୟନ୍ତୀ ବିଶୋଇ ହୋଲିପୁର କିଶୋରନଗର କଟକରୁ। ସେ ନାମରେ ଯେଉଁ ମଧୁରତା ଅଛି ନାହିଁ ତ କେଉଁଠି ଆଉ। ସାତ ତାଳ ପଙ୍କେ ପୋତି ହୋଇଥିଲେ ଦିଶେ ପରା ଦାଉ ଦାଉ ତା ଛିଣ୍ଡା ପଣତେ ପୋଛିଦେଲେ ମୁହଁ ମିଳଇ ଆନନ୍ଦ ଯେତେ ମା ନଥିବାର ଛୁଆଙ୍କୁ ଦେଖିଲେ ଦୁଃଖ ତ ଲାଗଇ କେତେ। ମା ହାତରନ୍ଧା ଅମୃତ ଲାଗଇ ମା ଥିଲେ ପାଖେ ବସି ଖାଇଦିଏ ଧନ ଛାଡିକି ଜାଣି ଦିଏ ତ ମୁଣ୍ଡ ଆଉଁସି। ଗଙ୍ଗା ଜଳ ପରି ପବିତ୍ରତା ମନ ନଥାଏ ତ ଆବିଳତା ସଭିଙ୍କୁ ଦେଖି ସମାନ ଦୃଷ୍ଟିରେ ନା ତା ଅପରାଜିତା। ମୁହଁକୁ ଦେଖି ଯେ କହିଦିଏ ପରା ଖାଇନାହୁ କିରେ ଧନ ତରବର ହୋଇ ବାଢିଆଣେ ଭାତ ସିଏ ପରା ମା ଆମ।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
1: ହେ ମାତା ସାବିତ୍ରୀ, ତୁମେ ମହାସତୀ ପତିଙ୍କ ମଙ୍ଗଳ ପାଇଁ ଚତୁରତା ପଣେ ବର ମାଗିଥିଲ ଯମରାଜାଙ୍କୁ ଯେ ତହିଁ।
0: ସ୍ୱାମୀ ପ୍ରାଣ ତୁମେ ଫେରି ପାଇଥିଲ ଯମ ଯେ ଦେଲେ ଫେରାଇ ତୁମ ମାତା କୋଳେ ପୁତ୍ର ଯେ ନଥିଲା ସୁତ କୋଳରେ ଖେଳଇ।
1: ଶାଶୁ ଶ୍ୱଶୁର ଯେ ଚକ୍ଷୁହୀନ ଥିଲେ ତୁମରି ଭକ୍ତି ପାଇଁ ଯମରାଜା ପୁଣି ନେତ୍ର ଦେଇଥିଲେ ଚକ୍ଷୁକୁ ଦିଶିଲା ତହିଁ।

0: ଉଦ୍ଧାର କରିଲ ହେ ମାତ ଗୁଣୀ ଜ୍ଞାନ ପୁତ୍ରୀ ହୋଇ ସତୀ ସ୍ୱାଧୀ ପତିବ୍ରତ ନାରୀ ତୁମେ କିରତି ରଖିଲ ତହିଁ।
1: ନିଜ କୋଳରେ ଯେ ସାତ ପୁତ୍ର ଜାତ ଯମଙ୍କ କରୁଣା ପାଇଁ ଜ୍ୟେଷ୍ଠ ମାସର ଅମାବାସ୍ୟା ତିଥି ତୋର ପୂଜା ବିଧି ପାଇଁ
0: ସାବିତ୍ରୀ ବ୍ରତ ନାମରେ ପୂଜନ୍ତି ନାରୀମାନେ ପୁଣି ପତିଙ୍କ ମଙ୍ଗଳ ପାଇଁ ଫଳ ବସ୍ତ୍ର ଧରି ମନ୍ଦିର ଯାଆନ୍ତି ତୁମ ଆରାଧନା ପାଇଁ।
1: ପତି ପୁତ୍ରଙ୍କର ମଙ୍ଗଳ ପାଇଁ କି ସତୀସ୍ୱାଧୀ ପତିବ୍ରତା ନାରୀଙ୍କର ଗୁହାରି ଶୁଣିବୁ ମା କାନି ପଣତରେ ଘୋଡ଼ାଇ ରଖିବୁ ବିପତି ହୋଇବୁ ସାହା।

0: ଲେଖିଛନ୍ତି ଅବିନାଶ ଦାସ ଅନ୍ତର୍ଗଡ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡାରୁ।
1: ସାରା ଜଗତରେ ମା ଡାକ ସିନା ଉତ୍କଳ ଭୂଖଣ୍ଡେ ବୋଉ, ଆମ ସଂସ୍କୃତିରେ ଅନନ୍ୟ ଡାକଟି ଯୁଗେ ଯୁଗେ ରହିଥାଉ।
0: ବୋଉ ଶବ୍ଦଟି ସୁଧା ବରସାଏ, ସହିନିଏ ସବୁ ଦାଉ, ଅନବରତ ସେ ଝୁରି ହେଉଥାଏ, ସନ୍ତାନ ମୋ ସୁଖେ ଥାଉ।
1: ବୋଉଲୁ ବୋଲି ଡାକିଦେଲେ ତତେ ବିକଳ ତୁ ହୋଇଯାଉ, ଓଲୁ କହି ମୁହଁ ପୋଛି ଦେଇ କୋଳକୁ ତୁ ଟାଣି ନଉ।
0: ଚାଟଶାଳି ବେଳ ହୋଇଗଲେ ତୁ ବସ୍ତାନି ସଜାଡି ଦଉ, କେତେ ସରାଗରେ ଶାଗ ଭାଜି କରି ପଖାଳ ବାଢିକି ଦଉ।
1: ଖେଳ ଛୁଟି ବେଳେ ଦୌଡ଼ି ଆସିଲେ ଗୋଡ଼ ହାତ ଧୋଇ ଦେଉ, ଗରମ ଭାତର ଥାଳି ରଖିକରି ବିଞ୍ଚଣା ବୁଲାଉ ଥାଉ।
0: ଖେଳ ପଡିଆରୁ ସନ୍ଧ୍ୟାରୁ ଆସିଲେ ଦେହ ହାତ ପୋଛି ଦେଉ, ବୃନ୍ଦାବତୀ ପାଶେ ସନ୍ଧ୍ୟାବତୀ ଦେଇ ଶ୍ରୀରାମଙ୍କ ଗାଥା ଗାଉ।
1: ତୋ ନୀତି ଆଦର୍ଶ ଅନୁପ୍ରାଣିତ ମୁଁ ବିଚ୍ୟୁତ କେବେ ନ ହେଉ, ତୋ ଶୁଭ ଆଶିଷେ ଅଧମ ସନ୍ତାନ ସୁଧା ପଥଗାମୀ ହେଉ।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ ମୋ ପସନ୍ଦ, ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ବିଜୟ କୁମାର ଦାସ।
0: ବିଜୟ କୁମାର ଦାସ, କେମିତି ଅଛନ୍ତି ଆପଣ? ହଁ, ଆପଣ ବିନ୍ଦାସ ରହିଥାନ୍ତି, ସବୁବେଳେ ଚୋଖା ଥାନ୍ତି, ବଢିଆ ଥାନ୍ତି, ସବୁବେଳେ ସେମିତି ରହିଥାନ୍ତୁ। ସବୁବେଳେ ଆପଣଙ୍କ ଠାରୁ ଏଇ କଥାଟି ଶୁଣି ଆମକୁ ବହୁତ ଖୁସି ଲାଗେ। କାମ ଚାଲିଛି ଆପଣଙ୍କର?
1: ଚାଲିଛି ଆଉ।
0: ଖରା ହଉଛି?
1: ଖରା ତ ଜୁନ ଯାଏଁ ହବ, ଖରା ବର୍ଷା ଶୀତ ସବୁ ଆମରି ପାଇଁ।
0: ତେବେ ମଝିରେ ଟିକେ କାଳ ବୈଶାଖୀ ହେଇଯାଉଛି, ଟିକେ ଟିକେ ବର୍ଷା ହେଇଯାଉଛି,
1: ବର୍ଷା ବି ହଉଛି, ଖରା ବି ହଉଛି। ଆଜ୍ଞା, ବହୁତ ଆମ୍ବ ହେଇଛି।
0: ଆପଣଙ୍କ ଘରେ କେତେଟି ଆମ୍ବ ଗଛ ଅଛି?
1: ଆମ୍ବ ଗଛ ସବୁ ତ ବାତ୍ୟାରେ ବଡ ବଡ ଗଛ ଭାଙ୍ଗିଲା, ଛୋଟ ଛୋଟ ଗଛ ସାତ ଆଠଟା ଅଛି ଆଉ।
0: ସେଥିରେ ଫଳ ଫଳିଲାଣି କି ନାହିଁ?
1: ହଁ, ଫଳିଲାଣି ଫଳିଲାଣି।
0: ଭଲ ଭେରାଇଟି ଲଗେଇଛନ୍ତି ନା?
1: କଲିମି ଆମ୍ବ ସବୁ, ଆଉ ଢେଙ୍କାନାଳର ସବୁ ମିଠା ଆମ୍ବ।
0: କେବେ ପାଚେ ସେ ଆମ୍ବ ସବୁ?
1: ଜୁନ ବେଳକୁ ପାଚିବ।
0: ତାହେଲେ ଯିବା?
1: ଆପଣ ଖାଲି କହୁଥିଲେ ମୁହଁରେ ଆଉ।
0: କୋଉ କୋଉ ଦିନ ଯାଇକି ଆମେ ପହଞ୍ଚିଯିବୁ ଯେ? ସତରେ?
1: ନାଇଁ, ଆପଣ ଏମିତି କହୁଛନ୍ତି, ମୁଁ ଚୁଟି ପାଚିଲାଣି।
0: ନା ନା, ଚୁଟି ପାଚିବୁନି, ଆମେ ଏଇ ଭିତରେ ଯାଇକି ପହଞ୍ଚିଯିବୁ କୋଉଦିନ ଦେଖିବେ।
1: ନାଇଁ ନାଇଁ, ଆପଣ ସେମିତି କହୁଛନ୍ତି, ଶୁଣୁନାହାନ୍ତି ଆଉ।
0: ଆପଣ ଯୋଉଠିକି ଯାହା କହୁଛନ୍ତି ଯାଇପାରୁଛନ୍ତି? ଆପଣ ଏଠିକି ଆମକୁ ଦେଖା କରିବାକୁ ଆସିବାକୁ କହୁଛନ୍ତି, ଆସିପାରୁଛନ୍ତି? ସେମିତି ସେଇଟା ପୁରା ପ୍ରଭୁଙ୍କର ସବୁ ବରାଦ, ଆମେ କିଏ କହିବା ପାଇଁ? ଆମେ କିଛି କରୁନେ, ସବୁ ଜଣେ କରୁଛନ୍ତି, ବିଶ୍ୱ ନିୟନ୍ତା ଜଣେ ସବୁ ଚଲେଇଛନ୍ତି, ତାଙ୍କ ଇଙ୍ଗିତରେ

0: ହଉଛି
1: ଏକ୍ଜାକ୍ଟଲି
0: ରିମୋଟ ହଉଛି ତାଙ୍କ ପାଖରେ ପ୍ରଭୁଙ୍କ ପାଖରେ ତେଣୁ ଆମେ କିଏ ଯେ ଆମେ ଯିବୁ ଆସିବୁ କହିବୁ ଆସିଲୁନି ଗଲୁନି ତେବେ ଚେଷ୍ଟା କଲେ ବି ପ୍ରଭୁ ଟିକେ ସାଥ ଦିଅନ୍ତି ଆମେ ଚେଷ୍ଟା କରୁଛୁ ଦେଖାଯାଉ କେବେ ସାଥ ଦେବେ ଯା ହଉ ଆପଣ ମଝିରେ ମଝିରେ ଫୋନ କରନ୍ତି ଆଉ ଭଲ ଲାଗେ ରେଗୁଲାର ଶୁଣୁଛନ୍ତି ତ ଆପଣ
1: ମୁଁ ଶୁଣୁଛି ଆପଣଙ୍କ ପର୍ସନାଲି କଥାଟା ହୁଏ ପ୍ରୋଗ୍ରାମ ତ ସବୁବେଳେ ଚାଲିଛି ଆଉ
0: ଚିଠି ପତ୍ର କିନ୍ତୁ ଦିଅନ୍ତିନି
1: ଚିଠି ଦେଇପାରେ
0: ବ୍ୟସ୍ତ ରହନ୍ତି ଆଉ ଆପଣଙ୍କର ମିଠା

0: ହୁଏ ଆଉ ପ୍ରୋଗ୍ରାମ ତ ସବୁବେଳେ ଚାଲିଛି ଆଉ
1: ଚିଠି ପତ୍ର କିନ୍ତୁ ଦିଅନ୍ତିନି
0: ଚିଠି ଦେଇପାରେନି
1: ବ୍ୟସ୍ତ ରହନ୍ତି ଆଉ
0: ଆଜ୍ଞା ଆଜ୍ଞା ଆଜ୍ଞା
1: ଆଉ ଆପଣଙ୍କର ମିଠା ଦୋକାନ ମିଠା ମ୍ୟାଡାମ ଆଉ ସବୁ ଭଲ ଅଛନ୍ତି
0: ସବୁ ପୁରା ବିନ୍ଦାସ
1: ସମସ୍ତେ ବିନ୍ଦାସ ଥାନ୍ତୁ ସମସ୍ତଙ୍କୁ ନେଇ ଭଲରେ ରହିଥାନ୍ତୁ କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ
0: କିଏ ଖାଇବ ଆମ ଘର ବାବୁ ଘର ଖାଇବ
1: ଆରେ ବାହ ବଢିଆ ଗୀତ ଶୁଣେଇ ଦଉଛି ସୁନ୍ଦର ଗୀତଟି ଆପଣଙ୍କୁ
0: ନମସ୍କାର
1: ନମସ୍କାର ଜୟ ଜଗନ୍ନାଥ।

କଟକର ଦହିବରା କଟକର ଦହିବରା ପାସରି ଯିବ ନାହିଁ ମାଣିକ ପାଟଣା ବସା ଦହି ମାଣିକ ପାଟଣା ବସା ଦହି ଆଲୋ ଟିକେ ଅନା ଇଏ କଣ ଦଉଛ ଆରେ କିଏ ଖାଇବ ଆମ ରାଜା ବାବୁର ଖାନା ଆସ କିଏ ଖାଇବ ଆମ ରାଜା ବାବୁର ଖାନା ମଣ୍ଡା କାକରା।

0: କେମିତି ଅଛନ୍ତି ଆପଣ?
1: ଭଲ ଅଛି ମ୍ୟାଡମ୍, ଆଜ୍ଞା ବହୁତ ଦିନ ହେଲା କରି କରି,
0: କିନ୍ତୁ ଆପଣ ଥରେ ବୋଧେ କଥା ହେଇଥିଲେ ଆମ ସହିତ,
2: ମତେ ଲାଗୁଛି କଥା ହେଇଥିଲେ ବୋଲି।
0: ହଁ କଥା ହେଇଥିଲେ,
2: ଆପଣଙ୍କ ନାଁଟା ଜଣାଶୁଣା ଲାଗୁଛି ତ ସେଇଥିପାଇଁ ପଚାରେ।
1: ଦେହ ଖରାପ ଥିଲା ମୁଁ କହୁଥିଲି ଆପଣଙ୍କୁ,
0: ଏବେ ଆପଣଙ୍କ ଦେହ ଭଲ ଅଛି ତ?
1: ଦେହ ଭଲ ଅଛି ମ୍ୟାଡମ୍।
0: ଆପଣଙ୍କୁ ଗୋଟେ ଯିବା ଆସିବା ବର୍ତ୍ତମାନ ରାସ୍ତାରେ,
2: ଏବେ କୁହନ୍ତୁ ଆପଣ ବର୍ତ୍ତମାନ କଣ କରୁଛନ୍ତି?
1: ବର୍ତ୍ତମାନ ମୁଁ ଡ୍ୟୁଟିରେ ଅଛି,
2: ସେଇଥିପାଇଁ ଏତେ ପାଟି ଶୁଭୁଛି।
1: କମ୍ପାନୀ ଚାଲିଛି ନା?
2: ହଁ ସେଇଆ ଆଉ, କଣ କରନ୍ତି କମ୍ପାନୀରେ କାମ?
1: ମୁଁ ସୁପରଭାଇଜର କାମ କରୁଛି ମ୍ୟାଡମ୍, ଏସବୁ ଯୋଉ ପାର୍ଟ ସବୁ ତିଆରି ହଉଛି।
0: ସେଥିପାଇଁ ଆପଣ କଣ ପାଠ ପଢିଛନ୍ତି?
1: ମେଟ୍ରିକ ପାସ୍ କରିଛି ମ୍ୟାଡମ୍।
0: ଆଉ ଏମିତି କରୁ କରୁ ସବୁ ଶିଖିଲେ?
1: ହଁ 12 ବର୍ଷ ହେଲା ଜବ୍ କରିଲି।
2: ଆଚ୍ଛା, ଏକ୍ସପେରିଏନ୍ସ ହେଇଗଲାଣି ସେଥିପାଇଁ ଆପଣ ବର୍ତ୍ତମାନ ସୁପରଭାଇଜିଂ କରୁଛନ୍ତି।
0: ଆଉ ଆପଣଙ୍କ ପରିବାରରେ ସବୁ କିଏ ଅଛନ୍ତି? କୋଉଠି ଅଛନ୍ତି ସିଏ? ଭଦ୍ରକରେ ଅଛନ୍ତି ନା ଆପଣଙ୍କ ପାଖରେ?
2: ଗାଁରେ ସବୁ କିଏ କିଏ ଅଛନ୍ତି?
1: ଗାଁରେ ମୋ ସ୍ତ୍ରୀ ଅଛି, ଭାଇ ଅଛନ୍ତି, ଭାଉଜ ଅଛନ୍ତି, ବାପା।
0: ଆପଣ ଚେନ୍ନାଇରେ ଯୋଉ କାମ କରୁଛନ୍ତି, କାମ ସରିଲା ପରେ ଯେତେବେଳେ ରୁମ୍ କୁ ଆସନ୍ତି, ଆପଣଙ୍କ ଘରେ ଯୋଉଠି ରହିଛନ୍ତି ସେଠି କେତେବେଳେ ଆସନ୍ତି, କଣ କରନ୍ତି, ସୋପ୍ କଣ ଅଛି?
1: ମ୍ୟାଡମ୍ 12 ଘଣ୍ଟା ଡ୍ୟୁଟି, ରୋଷେଇବାସ କରିବୁ, ମାନେ ବିଦେଶରେ
0: ଗୋଟେ ଦିନ ଅଫ୍ ଥିବ ଆପଣଙ୍କର, ଗୋଟେ ଦିନ ଛୁଟି ଥିବ?
1: ଅଫ୍ ତ ରହୁଛି, କିନ୍ତୁ କାମ ଯେତେବେଳେ ଅର୍ଜେଣ୍ଟ ହଉଛି ଆସିବାକୁ ପଡିବ।
0: ଯୋଉ ଦିନ ଛୁଟି ରହୁଛି, ଯୋଉ ଦିନ ସପ୍ତାହର ଗୋଟେ ଦିନ ତ ଆପଣ ଛୁଟି ପାଉଥିବେ, ସେଦିନ କଣ କରନ୍ତି?
2: ବୁଲାବୁଲି କରନ୍ତି?
1: ନାଇଁ ମ୍ୟାଡମ୍, ବୁଲାବୁଲି ଯେତେବେଳେ କେହି ନାହାନ୍ତି ସେତେବେଳେ ପାଖରେ ସବୁ କାମ ନିଜର ପର୍ସନାଲ କାମ ଗୁଡାକ ଯୋଉ ରହୁଛି, ବହୁତ କାମ ବହୁତ ପର୍ସନାଲ କାମ ରହୁଛି, ସେଗୁଡା କରି ଟିକେ ରେଷ୍ଟ ନେଉଛୁ, ଆଉ ବୁଲାବୁଲି କରିବା ବହୁତ ସମୟ ସେତେବେଳେ।
2: ମାନେ କେବେ ବି ଆପଣ ଚେନ୍ନାଇରେ କେଉଁଠି କିଛି ବୁଲିକି ଦେଖିନାହାନ୍ତି?
1: ଯାଇଛି ମ୍ୟାଡମ୍, ତିରୁପତି ଯାଇଛି, ମହାବଳିପୁରମ୍ ଯାଇଛି, ଚେନ୍ନାଇ ବିଚ୍ ଗୋଟେ ଅଛି।
0: ଫ୍ୟାମିଲିକୁ ନେଇକି ବୁଲେଇଛନ୍ତି ତ?
1: ଏଇସବୁ ମ୍ୟାଡମ୍ ଦୁର୍ଭାଗ୍ୟ,
0: ଫ୍ୟାମିଲିକୁ ଜମା ନେଇନାହାନ୍ତି ସେଠିକି?
1: ଆଣିପାରୁନି, ପୁଅ ପାଠ ପଢୁଛି ନା,
0: କେତେବେଳେ ବୁଲେଇବା ପାଇଁ ନେଇନାହାନ୍ତି? ଆପଣ ସେଠି ରହିଥିବା ଭିତରେ ଟିକେ ସୁବିଧା କରି ନେଇଯାଆନ୍ତୁ। ପୁଅ ଏଇନା କଣ କରୁଛି?
1: ଦଶମ କ୍ଲାସ ହେଲା,
0: ଏଇପରା 10ମ କ୍ଲାସ ହେଇଗଲାଣି, ଏବେ ତ ପଢା ଜୋର ଧରିବ।
2: ହଁ ଆପଣ ଟିକେ ନେଇଥାନ୍ତେ ନା, କେବେ ମଝିରେ ବୁଲେଇ ନେଲେ।
1: ଆମେ ମ୍ୟାଡମ୍ ଏଇ ଯାଇଥିଲି, ପୁରୀରେ
0: ତ ରହିଲେ,
2: ଆପଣ ଯୋଉ ଜାଗାରେ ଅଛନ୍ତି ଚେନ୍ନାଇ ବୁଲିବା ପାଇଁ ଭଲ ଜାଗା ଅଛି, ଆପଣ ନିଜେ ଦେଖିଛନ୍ତି, ସେଗୁଡା ଆପଣ ପରିବାର ଲୋକଙ୍କୁ ନେଇକି ଟିକେ ବୁଲେଇ ନେଇ ଆସିଥାନ୍ତେ ଯଦି ବହୁତ ବଢିଆ ହେଇଥାନ୍ତା।
0: ଦେଖନ୍ତୁ ଆପଣ ନିଜେ ବୁଲିଲେ ସେମାନଙ୍କୁ ଆଉ କିଏ ବୁଲେଇବ? ସେମାନେ ଆପଣଙ୍କ ଉପରେ ନିର୍ଭର କରିକି ରହୁଛନ୍ତି, ଆପଣ ଯଦି ତାଙ୍କୁ ନେବେ ନେବେ, ନହେଲେ ନାହିଁ, ସେମାନେ ସେମିତି ଘରେ ରହିକି ରହିବେ। ପିଲା ବି ବାହାର ଦୁନିଆ ଦେଖିବ, ଜାଣିବ, ସବୁ ଶିଖିବ, କୋଉଠି କଣ କେମିତି ହଉଛି, କେମିତି ଯିବା ଆସିବା ଲୋକ କରୁଛନ୍ତି, ଟ୍ରେନରେ ହଉ କି ବସ୍ରେ ହଉ, କୋଉଠି ଯାଉଛନ୍ତି, ସବୁ ଜିନିଷର ତାର ଟିକେ ଆଇଡିଆ ହବ ନା। ଆପଣ ଯଦି ବୁଲି ପାରୁଛନ୍ତି ତାଙ୍କୁ ଟିକେ ସୁବିଧା କରିକି କେତେବେଳେ ନେଇଯାଆନ୍ତୁ, ଗୋଟେ ଥର ବୁଲେଇ ଆଣିବେ, ମନ ଥିଲେ ସବୁ ଜିନିଷ ହବ।
2: ଛୁଟିରେ ଟିକେ ବୁଲାବୁଲି କରିକି ଆଣିକି ଘରେ ପୁଣି ଛାଡ଼ିଦେବେ।
0: ଆପଣ ତାମାନେ ଫ୍ୟାମିଲିକୁ ମିସ୍ କରୁଛନ୍ତି? ସେମିତି ମିସ୍ କଲେ କଣ ହବ, ସମସ୍ତେ ତ ସେୟା କରୁଛନ୍ତି, ବହୁତ ଜଣ ଏମିତି ବାହାରେ ଅଛନ୍ତି
2: ରୋଜଗାର ପାଇଁ ନିଜେ ବାହାରକୁ ଯାଉଛନ୍ତି, ଆପଣ ବି ତ ନିଜେ 12 ବର୍ଷ ହେଲା ଯାଇଛନ୍ତି, ଆଉ ଆପଣ ଏତେ ମିସ୍ କଲେ ଫ୍ୟାମିଲିକୁ କଣ ହବ?
0: ସେମିତି କଲେ ତ
2: ଆପଣ ବି ଖୁସିରେ ରହିପାରିବେନି କି ସେମାନେ ବି ରହିପାରିବେନି।
0: ସେମିତି କଲେ ସମସ୍ତେ ଦୁଃଖୀ ହେଇଯିବେ, ଆପଣ ଏପଟେ କାନ୍ଦିଲେ, ମନ ଦୁଃଖ କଲେ, ତାଙ୍କର ବି ମନ ଅଶାନ୍ତି ହବ। ତେବେ ଆପଣ ମିଶିକି ବୋଧେ ରହୁଛନ୍ତି, ସବୁ ଓଡ଼ିଆ ମାନେ ଖିଆପିଆ କରୁଛନ୍ତି ନା, ଭଲ କଥା। ଆଉ ଆପଣ ଓଡ଼ିଶାର ସ୍ପର୍ଶ ସେଇଠି ବି ପାଉଛନ୍ତି।
2: ଆପଣଙ୍କୁ ସେଇ ଚେନ୍ନାଇର ଖାଦ୍ୟ ଭଲ ଲାଗୁନି? ଭଲ ଲାଗୁନି, ଓଡ଼ିଆ ଖାଦ୍ୟ ଖାଉଛନ୍ତି?
1: ଆମେ ରୋଷେଇ କରି ଘରୁ ନେଇକି ଆସୁ।
2: ଆଚ୍ଛା, ସେଠି ବି ପଖାଳ ଖିଆ ଚାଲିଛି ତାହେଲେ?
1: ପଖାଳ ଖିଆ ଚାଲିଛି।
0: ବହୁତ ଗରମ ପଡୁଥିବ ସେଠି ନା
1: ମ୍ୟାଡମ୍? ବହୁତ ଗରମ ପଡୁଛି, କମ ହୁଏ ନା।
0: ତେଣୁ ଆପଣ ତ ସାଙ୍ଗ ହେଇକି ଅଛନ୍ତି, ସବୁବେଳେ ଦହି ପଖାଳ ଏସବୁ ଖାଆନ୍ତୁ, ତରଭୁଜ ଇତ୍ୟାଦି, ଆଉ ଭଲରେ ରୁହନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
1: ସେଇ କାଳିଆଙ୍କର ଗୋଟେ ଭଜନ ଶୁଣେଇଦେବେ ମ୍ୟାଡମ୍, ବହୁତ ଦିନ ପରେ ଲାଗିଲା। ଧନ୍ୟବାଦ ମ୍ୟାଡମ୍,
0: ଆଜି ତାହେଲେ ଆମେ ଶୁଣେଇ ଦଉଛୁ ଆପଣଙ୍କୁ ସୁନ୍ଦର ଭଜନ।
2: ଫୋନ୍ କଲେ କଥା ହେଲେ ସେଥିପାଇଁ ଧନ୍ୟବାଦ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ସାଥୀ, ମନ ତ ହଉନି ଆପଣଙ୍କୁ ଯିବାକୁ ଛାଡ଼ି। ଆପଣ ପରା ଲଗେଇ ଦେଇଛନ୍ତି ପ୍ରୀତି ମମତାର ଡୋରି। ହେଲେ ଇଶାରା ଦଉଛି ସମୟ, ତେବେ ପୁଣି ଭେଟ ହବ ନିଶ୍ଚୟ।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନ ଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ, ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର, ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଟି ଆମର ଫୋନ ନମ୍ବର।
0: ମନରେ ଦୁଃଖ ଆଣିବାନି ବନ୍ଧୁ, ଆସିଥିଲେ ଫେରିବାକୁ ହବ, ଇଏ ପରା ସୃଷ୍ଟିର ବିଚାର।

ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଭଙ୍ଗା ଆଇନରେ ନିଜ ମୁହଁ। ରଚନା କମଳ କୁମାର ପଟ୍ଟନାୟକ, ପ୍ରଯୋଜନା ସୁରେଶ ଚନ୍ଦ୍ର ଦାସ।

ମୁଁ ଏଡ୍ସ ରାକ୍ଷସ କହୁଛି। ଏଡ୍ସ ସମଗ୍ର ପୃଥିବୀ ଉପରେ ମୋର ବିରାଟ କାୟା ବିସ୍ତାରିତ। ପ୍ରାଚ୍ୟ ଠାରୁ ପାଶ୍ଚାତ୍ୟ, କୁମେରୁ ଠାରୁ ସୁମେଉ, ସବୁଠି ଆଜି ମଣିଷ ମୋ ନାଁ ଶୁଣିବା ମାତ୍ରେ ଆତଙ୍କିତ। ମୋର କ୍ରୁର ଦୃଷ୍ଟିରେ ପଡ଼ିଯାଇଥିବା ମଣିଷ ତିଳ ତିଳ କରି ଯନ୍ତ୍ରଣା ମଧ୍ୟରେ ମୃତ୍ୟୁବରଣ କରେ। ବେଳେବେଳେ ନିଜକୁ ଅଧିକ ବିଜ୍ଞ ବୁଦ୍ଧିମାନ ବୋଲାଉଥିବା ମଣିଷ ମୂର୍ଖ ଓ ଅଜ୍ଞଙ୍କ ପରି କାର୍ଯ୍ୟ କରି ମୋର ଶିକାରୀ ଜାଲରେ ସହଜରେ ଧରା ପଡ଼ିଯାଏ। କାମନାର ବଶବର୍ତ୍ତୀ ହୋଇ ସେ ନଷ୍ଟ ଉର୍ବଶୀମାନଙ୍କ ସହ ଦେହ ସମ୍ଭୋଗରେ ଲିପ୍ତ ରହି ମୋର ଲୋଲୁପ ଦୃଷ୍ଟିରେ ପଡ଼େ। ଶେଷରେ ତିଳ ତିଳ କରି ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ

0: पाणी पाणी पाणी କେତେ ଦିନ ଆଉ ବଞ୍ଚିବି ସିଷ୍ଟର, ଆଦୌ ଭଲ ଲାଗୁନି, ଭାରି କଷ୍ଟ। ଦୀର୍ଘ ଦିନ ଧରି ଦେହରୁ ଜ୍ୱର ମଧ୍ୟ ଛାଡ଼ୁନି, ଭୀଷଣ ମୁଣ୍ଡ ବ୍ୟଥା, ତଣ୍ଟିଟା ବି ଶୁଖି ଶୁଖି ଯାଉଛି, ଦେହଟା ଯେ କେତେ ଅବଶ ଅବଶ ଲାଗୁଛି। ଏମିତି ଏତେ ଯନ୍ତ୍ରଣା ଭିତରେ ବଞ୍ଚି ରହିବା ପାଇଁ ଟିକିଏ ବି ସ୍ପୃହା ନାହିଁ ସିଷ୍ଟର, ଆଉ ଟିକିଏ ବି ସ୍ପୃହା ନାହିଁ। ତଥାପି ବଞ୍ଚିଛି କାହାର ପାଦ ଶବ୍ଦକୁ ଅପେକ୍ଷା କରି କରି, କାଳେ ଥରଟିଏ ପାଇଁ ଜୀବନର ଶେଷ ମୁହୂର୍ତ୍ତରେ ଦେଖାହେଇଯିବ ସେମାନଙ୍କ ସହ। ନାହିଁ ସିଷ୍ଟର, ସେମାନେ ଆଉ ଫେରିବେନି ଏଇ ନଷ୍ଟ ଚରିତ୍ର ଅଭିନବ ଚୌଧୁରୀ ପାଖକୁ। ମୁଁ ତ ନିଜେ ସେମାନଙ୍କୁ ଜାଣି ଜାଣି ଦୂରେଇ ଦେଇଛି, ସେମାନେ ଫେରି ଆସିବେ ବା କାହିଁକି। ମୁଁ ମରିବାକୁ ଚାହେଁ ସିଷ୍ଟର, ସିଷ୍ଟର ମୁଁ ମରିବାକୁ ଚାହେଁ। ଦେଇପାରିବ ସିଷ୍ଟର ଟିକେ ବିଷ? କାଲିର ସୂର୍ଯ୍ୟୋଦୟ ପୂର୍ବରୁ ମୁଁ ଚାହେଁ ମୋର ମୃତ୍ୟୁ। ମୁଣ୍ଡଟା କଣ ହେଇଯାଉଛି ସିଷ୍ଟର, ତଣ୍ଟିଟା ଶୁଖି ଶୁଖି ଯାଉଛି।
1: ଟିକେ ଅପେକ୍ଷା କରନ୍ତୁ, ମୁଁ ପାଣି ଆଣୁଛି। ଏଇ ପି ଦିଅନ୍ତୁ। ଆପଣ ତ ବ୍ୟସ୍ତ ହୁଅନ୍ତୁ ନିଶା, ମୁଁ ଅଛି ଆପଣଙ୍କ ପାଖରେ। ଆଉ ଘଣ୍ଟାଏ ପରେ ଏଇ ଇଞ୍ଜେକ୍ସନଟା ଦେଇଦେବି, ଦେଖିବେ ସାର୍ ରାତିରେ ଖୁବ୍ ନିଦ ହବ, ଆଉ କାଲି ସକାଳୁ ବେଶ ଆରାମ ଲାଗିବ।
0: ଆରାମ, ଠିକ ଏଇ ଗୋଟିଏ କଥା ହିଁ ସବୁଦିନ ରାତିରେ ଶୋଇବା ପୂର୍ବରୁ ତମେ ମୋତେ କହୁଛ ନା ସିଷ୍ଟର। ଅଥଚ ପରଦିନ ସକାଳେ ଯୋଉ ଯନ୍ତ୍ରଣାକୁ ସେହି ଯନ୍ତ୍ରଣା। ମୁଁ ଜାଣେ ସିଷ୍ଟର ତମେ ମୋର ମନ ଭୁଲେଇବା ପାଇଁ ଏଇ କଥା କହୁଛ, ତଥାପି ତମ କଥାକୁ ମୁଁ ଗ୍ରହଣ କରିନେଉଛି, କାରଣ ତମ ଛଡ଼ା ମୋର ଏଠି ଆଉ କିଏ ବା ଅଛି।
1: ସାର୍ ଆପଣ କଣ ଅବିବାହିତ, ମାନେ ଆପଣଙ୍କ ଘରେ କଣ କେହି ନାହାନ୍ତି?
0: ମୋର ଗୋଟେ ଛୋଟ ସଂସାରଟିଏ ଥିଲା ସିଷ୍ଟର।
1: ତେବେ ସେମାନେ?
0: ସେମାନେ ଏବେ କୋଉଠି ଏଇ ପ୍ରଶ୍ନ ପଚାରିବାକୁ ତମେ ଚାହତ?
1: ହଁ ସାର୍, କଥା କଣ କି, ମାନେ ଅନେକ ଦିନ ଧରି ଆପଣ ପୀଡିତ ଅବସ୍ଥାରେ ଏଇଠି ପଡିଲେଣି, ଅଥଚ ସେମାନେ କିପରି ଦାୟିତ୍ୱ ଶୂନ୍ୟ ଭାବରେ ଦୂରେଇ ରହିଛନ୍ତି?
0: ନାହିଁ ନାହିଁ ସିଷ୍ଟର, ସେମାନଙ୍କର କିଛି ଭୁଲ ନାହିଁ, ସେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ସବୁ ଦୋଷ ତ କହୁଛି ମୋର, ମୋ ଯୋଗୁଁ ହିଁ ସେମାନେ ମୋଠୁ ଦୂରେଇ ଯାଇଛନ୍ତି, ମୋରି ଯୋଗୁଁ ହିଁ ଆମର ସୁଖ ସଂସାରଟି ଉଜୁଡି ଯାଇଛି ସିଷ୍ଟର।
1: ସାର୍ ଆପଣ ଏସବୁ କଣ କହୁଛନ୍ତି?
0: ସିଷ୍ଟର ସୁଜାତା, ସେ ଥିଲା ମୋର ପ୍ରେମିକା ପୁଣି ପତ୍ନୀ, ସେଇ ଥିଲା ମୋ ଜୀବନର ସବୁକିଛି, ସ୍ନେହ ପ୍ରେମ ଅଜାଡ଼ି ଦେବାରେ ସେ ଥିଲା ଅକୁଣ୍ଠିତା, ଆଉ ପତିଭକ୍ତିରେ ସେ ଥିଲା ଅଦ୍ୱିତୀୟ। ଆମ ବାହାଘର ପରେ ଯୋଉ ଦୁଇଟା ଶିଶୁ ସୁଜାତାର କୋଳମଣ୍ଡନ କଲେ, ସେମାନେ ଥିଲେ ଆମର ଅତି ଆଦରର ପୁଅ ଝିଅ ରିଙ୍କୁ ଆଉ ପିଙ୍କି, ଦୁଇଟା ନିଷ୍ପାପ କଳିକା, ଯାହାଙ୍କ ପାଇଁ ଆମ ଛୋଟ ସଂସାରର ଅଗଣାକୁ ପ୍ରତିଟି ସକାଳର ସୂର୍ଯ୍ୟ ଉଇଁ ଆସୁଥିଲା ଆନନ୍ଦ ଉଲ୍ଲାସର ତରଙ୍ଗ ନେଇ, ଆଉ ସେ ଦୁହେଁ ଥିଲେ ଆମ ସମସ୍ତ ସୁଖର କେନ୍ଦ୍ରବିନ୍ଦୁ।

0: ସିଏ ଖବର ଦେଇଛି କଲିକତା ଯେ ସେଠି କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ। ସିଏ ସେଠି ଅନେକ ଦିନ ବ୍ୟବସାୟ କରି ପୁରାପୁରି ଏଷ୍ଟାବ୍ଲିଶ୍ଡ
1: ହେଲେ ଟଙ୍କା
0: ହଁ ମାନେ ପ୍ରଥମରୁ କିଛି ଟଙ୍କା ଦରକାର। ତେଣୁ ମୁଁ ଭାବିଛି ଏମିତି ଆମ ଜମିଗୁଡ଼ାକ ତ ଚାଷୀଙ୍କ ହାତରେ ଅଟକି ରହିବା ଅପେକ୍ଷା ସେଥିରୁ କିଛି ବିକ୍ରି କରି ଟଙ୍କା ଯୋଗାଡ଼ କରିବି ଆଉ ଯେତେ ଶୀଘ୍ର କଲିକତାରେ ବ୍ୟବସାୟଟି ମୁଁ ଆରମ୍ଭ କରିବି। ହୁଏତ ଭବିଷ୍ୟତରେ ଆମର ଆର୍ଥିକ ପରିସ୍ଥିତି ନିଶ୍ଚୟ ସୁଧୁରି ଯାଇପାରେ ସୁଜାତା। ହ୍ୱାଟ୍ ଇଜ୍ ୟୋର ଓପିନିୟନ୍?
1: ଆମର ଭଲ ପାଇଁ ତମେ ଯେତେବେଳେ ଯାହା କିଛି କରିବା ପାଇଁ ଚାହିଁଛ ମୁଁ କ'ଣ କେବେ ମନା କରିଛି? ହେଲେ ଆମର ବାହାଘର ପରେ ତମକୁ ଛାଡ଼ି ଏକାକି ଗୋଟିଏ ରାତି ମୁଁ ରହିପାରିନି। ପିଲାମାନେ ତ ତମକୁ ଗୋଟିଏ ମୁହୂର୍ତ୍ତ ନ ଦେଖିଲେ ପାଗଳ, କେମିତି ଚଳିବେ ସେମାନେ ଏତେ ଦିନ ତମକୁ ପାଖରୁ ଛାଡ଼ି କହିଲ?
0: ଅବଶ୍ୟ ତମେ ଯୋଉଟା କହୁଛ ସେଇଟା ସମ୍ପୂର୍ଣ୍ଣ ଠିକ। କ'ଣ କରିବା, ଉପାୟ ବି କିଛି ନାହିଁ, କିଛି ତ କରିବାକୁ ପଡ଼ିବ। ଶୁଣ, ମାନେ ପ୍ରଥମରୁ ହୁଏତ କିଛି ଦିନ କଷ୍ଟ ଲାଗିବ, ତାପରେ ମୁଁ ଅନ୍ତତଃ ଗୋଟାଏ ବର୍ଷ ଭିତରେ ମୋ ବ୍ୟବସାୟକୁ ଠିଆ କରିଦେଲେ ତମମାନଙ୍କୁ କଲିକତା ନେଇଯିବିନି, ବରଂ ସେଇଠି ପିଲାମାନଙ୍କ ପଢ଼ାପଢ଼ିରେ କିଛିଟା ସୁବିଧା ହେଇପାରିବ।
1: ହଁ, ମୁଁ ତମର ପତ୍ନୀ, ତମେ ଘରର ଭଲ ପାଇଁ ଯାହା କିଛି କରିବ ମୁଁ ସେଥିରେ ସମ୍ପୂର୍ଣ୍ଣ ଏକମତ। ବରଂ ଦରକାର ହେଲେ ମୁଁ ମୋର ସବୁ ସୁନାଗହଣା ବନ୍ଧା ପକାଇ ତମ ବ୍ୟବସାୟ ପାଇଁ ଟଙ୍କା ଯୋଗାଡ଼ କରିପାରିବି, ହେଲା? ତମେ ଜମା ବ୍ୟସ୍ତ ହୁଅନି।
0: ଥ୍ୟାଙ୍କ ୟୁ ଭେରି ମଚ୍। ତେବେ କାଲିଠାରୁ ସବୁକିଛି ଯୋଗାଡ଼ କରିବାର ବ୍ୟବସ୍ଥା କରୁଛି। ଶୁଭେନ୍ଦୁକୁ ମୁଁ ଚିଠି ଲେଖୁଛି, ତାର ଉତ୍ତର ପାଇବା ପରେ ହିଁ ମୁଁ କଲିକତା ଚାଲିଯିବି। କ'ଣ କହୁଛ?
1: ହଁ ହଁ
0: ଲାଗିଲ
1: ନାହିଁ।

ଆସିଯାଇଛି ଏବେ ତାର ଗୋଡ଼ ଖସିବାର ବେଳ ଆସିଯାଇଛି। ସୁବର୍ଣ୍ଣପୁର ଜମିଦାର ପୁତ୍ର ଅଭିନବ ଚୌଧୁରୀ କଲିକତା ମହାନଗରୀକୁ ଆସି ସେଇ ନଷ୍ଟ ବସି ଆଉ ଅନେକ ଶଯ୍ୟାର ନାୟିକାମାନଙ୍କର କପଟ ଜାଲରେ ପଡ଼ିଯାଇଛି। ସେମାନଙ୍କର ଯୌବନର ଚିକ୍ମିକ୍ ଆଲୁଅରେ ଅନ୍ଧ ହୋଇ ଧୀରେ ଧୀରେ ଅଜ୍ଞାନର ସୁଡ଼ଙ୍ଗ ଦେଇ ମୋ ଆଡ଼କୁ ପାଦ ବଢ଼ି ଚାଲିଛି। ଆଉ ମୁଁ ଏଡ୍ସ ରାକ୍ଷସ ଚାହିଁ ବସିଛି। ମୋ ନିକଟକୁ ଆସିବା ମାତ୍ରେ ମୋର ଶକ୍ତ ପଞ୍ଜା ତଳେ ତାକୁ ଚାପି ଦେଇ ମୃତ୍ୟୁର ଅତଳ ଗର୍ଭକୁ ଠେଲିଦେବି।

0: ए ଉପାଲି କିଛି ଉପାୟ ଚିନ୍ତା କର, ଏଣେ ଆମର ବ୍ୟାଙ୍କ ବାଲାନ୍ସ ନିଲ୍ ହେବାକୁ ବସିଲାଣି ଯେ।
1: କାଇଁ ଅଭି ଚୌଧୁରୀର ସେଇ ଫାଷ୍ଟ ଅର୍ଡରରେ ଯୋଉ ଫାଇଦା ଉଠେଇଥିଲ?
0: ତମେ ତ ଜାଣ ମିସ୍ ଉପାଲି, ମୋର ବିଜନେସ ବୋଲି ସେମିତି କିଛି ନାହିଁ। ମୋର ବିଜନେସ ମାନେ ଅନ୍ୟର ବିଜନେସରୁ ଫାଇଦା ଉଠେଇବା। ହେଲେ ଆଉ କେତେ ଦିନ ଏମିତି ମିଛ ସତ କହି ରୋଜଗାର କରିବି କହିଲ? ତେଣୁ ଗରିଆହାଟର ନୂଆ ମାର୍କେଟ କମ୍ପ୍ଲେକ୍ସରୁ ଘରଟିଏ ପାଇଁ 1.5 ଲକ୍ଷ ଟଙ୍କା ସଲାମି ଦେଇସାରିଛି। ଭାବୁଛି ଆଉ କିଛି ଟଙ୍କା ଯୋଗାଡ଼ କଲେ ପରମାନେଣ୍ଟ ବିଜନେସଟା ଆରମ୍ଭ କରିଦେବି ଆଉ କଣ, ଆଉ ତାପରେ ତମର ମୋର ବାହାଘରଟା ପକ୍କା ହେଇଯିବ। କଣ ଭଲ ହବନି?
1: ସେତିକି ଥାଉ, ତମର ଏମିତି ସ୍ୱପ୍ନ ଦେଖିବାଟା ମୁଁ ଆଦୌ ପସନ୍ଦ କରେନି।
0: ମାନେ
1: ମୁଁ ଯେତେବେଳେ ତମ ପାଖେ ପାଖେ ଅଛି, ଆଉ ତେବେ ବାହାଘରର ଆବଶ୍ୟକତା କଣ ରହିଛି? ଆଗେ ନିଜର ବିଜନେସ ବଢ଼ାଅ, ତାପରେ ଯାଏ ଏସବୁ। ହଁ ଜାଣିଛୁ ଶୁଭେନ୍ଦୁ,
0: କଣ ହେଲା,
1: ଅଭି ଚୌଧୁରୀଟା ଏବେ ମୋ ପାଇଁ ପୁରା ପୁରି ପାଗଳ।
0: ସତେ?
1: ଏଇ ସୁଯୋଗଟା ତମେ ଆଦୌ କର ଛଡ଼ା
0: କରେ। କଥା କହିବାକୁ ଅଛି,
1: ଯଦି ଅଭି ଚୌଧୁରୀ ଜାଣିବ ମୁଁ ତମକୁ ବାହା ହେଇସାରିଛି, ତେବେ ସେ ଆଉ ଆମ ଜାଲରେ ଧରା ଦେବନି, ଖସିଯିବାକୁ ଚେଷ୍ଟା କରିବ। ବି କେୟାରଫୁଲ ଶୁଭେନ୍ଦୁ, ଏତେଟା ଚାଇଲ୍ଡଲେସ୍ ଭଲ ନୁହେଁ।
0: ଅବଶ୍ୟ ତମେ ଯାହା କହୁଛ ସମ୍ପୂର୍ଣ୍ଣ ଠିକ ଉପାଲି, ତେବେ ଉପାୟ କର, ଯେତେ ଶୀଘ୍ର ଆଉ କିଛି ତାଠୁ ଖସାଇ ଆଣିବା।
1: ସିମ୍ପଲ, ଭେରି ସିମ୍ପଲ।
0: ମାନେ
1: ତମେ କାଲି ତା ପାଖକୁ ଯାଇ ତାକୁ କିଛି ଟଙ୍କା ଧାର ସୂତ୍ରରେ ମାଗ। ତମର ଗୋଟେ ବଡ଼ ବିଜନେସ ଚାଲିଛି ବୋଲି ତାକୁ ବିଶ୍ୱାସ ହେଇଯାଇଛି, ତେଣୁ ସେ ଧାର ଦେବାକୁ ଆଦୌ ମନା କରିବନି। ଯଦି ମନା କରେ ତେବେ ମୁଁ ତମ ପାଖେ ପାଖେ ରହି ତାକୁ ମନେଇବାର ବାଟ କରିବିନି। ମୁଁ ଅନୁରୋଧ କଲେ ସେ ଆଦୌ ମନା କରିବନି, ଏ ବିଶ୍ୱାସ ମୋର ଅଛି।
0: ବୁଝିଲ ଉପାଲି, ସେଥର ତାକୁ ବଡ଼ ବିଜନେସଟେ ଦେଇଥିଲି ବୋଲି ସତ ମିଛ କହି ତାଠୁ କିଛି ଫାଇଦା ଉଠେଇବାର ସାହସ କରିଥିଲି, କିନ୍ତୁ ଏଥର ଏତେ ସହଜ ହେବନି ଉପାଲି, ହୁଏତ ସେ ମନା ବି କରିଦେଇପାରେ।
1: ମନା କରିବ ପୁଣି ମିସ୍ ଉପାଲି କଥାରେ? ଜାଣୁ ଶୁଭେନ୍ଦୁ, ମିସ୍ ଉପାଲି ଯେଉଁଠି ମୁହଁ ଖୋଲେ ସେଠି ଟଙ୍କାର ସୁଅ ଛୁଟେ।
0: ବାସ୍ ବାସ୍ ବାସ୍, ସେତିକି ଥାଉ, ଏବେ ମତେ ଲାଗୁଛି ସବୁ ଟଙ୍କା ଯେମିତି ମୁଁ ପାଇସାରିଲିଣି। ବୁଝିଲ
1: ମାନେ?
0: ମାନେ ଆଉ କଣ, ତମ କଥା ତ 1 ଲକ୍ଷ ଟଙ୍କା।
1: ଯଦି ମୋ କଥା ପଦକ 1 ଲକ୍ଷ ଟଙ୍କା ତେବେ ମୁଁ ନିଜେ କେତେ?
0: ତମର ମୂଲ୍ୟ କେତେ ଯେ ହେବ ମୋ ହିସାବ ବାହାରେ, ତମେ ତ ଗୋଟେ ସୁନାର ଖଣି ଉପାଲି, ଆଉ ସେଇଥିପାଇଁ ମୁଁ ତମକୁ ଆଦୌ ହାତ ଛଡ଼ା କରିବାକୁ ଚାହେଁନି।
1: ଆଉ ମୁଁ ଯଦି ଚାଲିଯାଏ
0: ତେବେ ମୁଁ ଜାଣିବି ମୋର ଭାଗ୍ୟ ଖରାପ।

Knife is 9:30 to 10, but why gola hai toh pozanta? A pozanta ka dekha nahi. Arey, kya cha? Chataji, hey Misu, kya cha be? Almirar wah gote bottol dia. Di ta bottol sales kar deli ni. Khali pani. ଆଜିକାଲି କମ୍ପାନୀ ଗୁଡା ବି ମାଲ ବଦଳରେ ଖାଲି ପାଣି ଭର୍ତ୍ତି କରିଦଉଛନ୍ତି। ହ୍ୟାଲୋ, ୟେସ୍ ଅଭିନବ, ଅଭିନବ, ଅଭିନବ ସ୍ପିକିଂ। ୟେସ୍ କେ? ୟେସ୍ ମିସ୍ ଉପଲ। ଆଉ କିଏ? କଣ ସୁଜାତା? କେ ବେ ମୁଁ ସୁଜାତା ବୋଲି ଦେଖି ଜାଣେ। ସବୁ ତାଙ୍କ ବାଜେ ଲୋକ ଏମିତି ରାତିରେ ସେଟା ଫୋନ କରୁଛନ୍ତି, କାହାର ଟଙ୍କା ଦରକାର ତ କାହାର ଛୁଟି ଦରକାର। ହେଲେ ମୁଁ ଯେ ଯାହାକୁ ଅପେକ୍ଷା କରିଛି ତାର ଏପର୍ଯ୍ୟନ୍ତ ଦେଖା ନାହିଁ। ଇଟ୍ ଇଜ୍ ଅଲରେଡି 9:30, ରାତିଟା କେମିତି କଟିବ? ଏବେ ଏ ଚାଟାର୍ଜୀ, ଏବେ ମିସ୍ ରୂପାଲିକୁ ଡାକିଲୁ? ଡାକୁ ଡାକ। କେ? ଆରେ ଭାଇ, କବାଟ ଭିତରୁ ବନ୍ଦ ହେଇନି, ଭିତରକୁ ଆସ ଆସ। ଆରେ ଶୁଭେନ୍ଦୁ, ମିସ୍ ରୂପାଲି, ମୁଁ ତ ତମରି ଅପେକ୍ଷାରେ ଆଉ। ଆରେ ଆସିବ ବୋଲି କହିଦେଇ ଦୁଇ ଦିନ ଧରି ତମର ଆଦୌ ଦେଖା ନାହିଁ। ତମେ ତ ଜାଣ ମିସ୍ ରୂପାଲି, ତମ ବିନା ମୋର ଗୋଟିଏ ରାତି କଟିବା ବି ମୁସ୍କିଲ ହେଇଯାଏ। ଆଇ କ୍ୟାଣ୍ଟ ସ୍ଲିପ।

ତେବେ ତେବେ ଆମେ ତୁମର ସୁଖ ପାଇଁ କେବଳ ଦୂରେଇ ଯିବାକୁ ଶ୍ରେୟ ପଡିବୁ। ତଥାପି ଆଜି ତମଠାରୁ ନିରାଶ ମନରେ ଫେରିଯିବା ମୁହୂର୍ତ୍ତରେ ତମକୁ ଏତିକି କହିଯାଉଛି, ଆମେ ସବୁ ହତଭାଗ୍ୟ। ଆମ ଜୀବନ ଶେଷ ପର୍ଯ୍ୟନ୍ତ ତମର ଫେରିବା ବାଟକୁ ଆମେ ଚାହିଁ ବସିଥିବୁ।

0: ସମୟକ୍ରମେ ସେ ଭୁଲିଗଲେ ତାଙ୍କର ଉଦ୍ଦେଶ୍ୟ, ଭୁଲିଗଲେ ତାଙ୍କର ସ୍ତ୍ରୀ ଓ ସନ୍ତାନକୁ।
1: ତାପରେ
0: ତାପରେ ଆରମ୍ଭ ହେଲା ଆମର ଦୁଃଖର ଜୀବନ। ମା ମୋର ବହୁ କଷ୍ଟରେ ମତେ ପଢ଼େ, ମୋର ସୁଖ ଦେଖିବା ପୂର୍ବରୁ ପେପ୍ଟିକ ଅଲସର ରୋଗରେ ମୃତ୍ୟୁବରଣ କଲେ। ଆଉ ତାପରେ ମୁଁ ମୋ ଜୀବନକୁ ବାଜି ଲଗେଇ ଗାଁ ଛାଡ଼ି ଏକାକି ଚାଲି ଆସିଲି ଏଇ କଲିକତାକୁ। କାଳେ ସୌଭାଗ୍ୟ ବଶତଃ ବାପାଙ୍କ ସହ ମୋର ଦେଖା ହେଇଯିବ ବୋଲି। ଅବଶ୍ୟ ବାପାଙ୍କ ସହ ମୋର ଦେଖା ହେଲା। ତାଙ୍କର ଜୀବନର ଶେଷ ମୁହୂର୍ତ୍ତରେ ଏଇ ମିଶନାରୀ ହସ୍ପିଟାଲରେ। ବାପା ସେତେବେଳେ ଏଡ୍ସ ରୋଗରେ ସଂକ୍ରମିତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି, ଆଉ ମୁଁ କେବଳ ଥାଏ ତାଙ୍କରି ସେବାରେ ନର୍ସ ଭାବେ।
1: ଶୁଭେନ୍ଦୁ ତାହେଲେ
0: ସେ ଆଉ ନାହାନ୍ତି ଏହି ଜଗତରେ। ଗତ 2 ବର୍ଷ ତଳେ ସେ ଯେତେବେଳେ ଆପଣଙ୍କ ପରି ଏଡ୍ସ ଦ୍ୱାରା ସଂକ୍ରମିତ ହେଇ ଆସିଥିଲେ, ଏହି ମିଶନାରୀ ହସ୍ପିଟାଲକୁ ତାଙ୍କରି ପାଖରେ ନା ଥିଲେ ସେଇ ବହୁ ଚର୍ଚ୍ଚିତ ମିସ୍ ଉପାଲି, ନା ଆଉ କେହି ଛଳନାର ମୁଖପିନ୍ଧା ମଣିଷ, କେବଳ ମୁଁ ହିଁ ଥିଲି ତାଙ୍କରି ପାଖରେ ତାଙ୍କ ଜୀବନର ଶେଷ ମୁହୂର୍ତ୍ତରେ। ଅବଶ୍ୟ ସେ ଥିଲା ମୋର ସୌଭାଗ୍ୟ।
1: ଆମା ଅରୁଣା, ମୋ ନିକଟକୁ ଟିକେ ଆ। ଆଜି ମୋ ଜୀବନର ଶେଷ ମୁହୂର୍ତ୍ତରେ ତୋର ଏଇ ନିଷ୍ପାପ ମୁହଁରେ ମୋ ଝିଅ ପିଙ୍କିର ମୁହଁଟିକୁ ଅନୁଭବ କରି ଅନ୍ତତଃ ଶାନ୍ତିରେ ମୁଁ ଶେଷ ନିଶ୍ୱାସ ତ୍ୟାଗ କରିପାରିବି। ଆମା, ଏବେ ମୁଁ ଭାବୁଛି ଆମମାନଙ୍କ ପରି ପାର୍ଥିବ ସର୍ବସ୍ୱ ସ୍ୱାର୍ଥପର ବାପାମାନଙ୍କୁ ନେଇ ତମେ ସବୁ ଜୀବନରେ ଅନେକ କଷ୍ଟ ଭୋଗିଛ, ଆଉ ଆମମାନଙ୍କର କୁକର୍ମ ପାଇଁ ଆମମାନେ ବି ଯଥେଷ୍ଟ ଫଳ ପାଇଛୁ। ଜାଣିଛି ମୋ ଜୀବନ ଆଉ ବେଶୀ ଦିନ ନୁହେଁ, ମୃତ୍ୟୁଟା ପାଖେଇ ଆସିଲାଣି ମା ଅରୁଣା। ଗୋଟାଏ ଦୁଃଖ ମୋର ଯୋଉଟା ମୋର ପ୍ରତି ମୁହୂର୍ତ୍ତରେ ମୋ ମନକୁ ଆନ୍ଦୋଳିତ କରୁଛି। ଜୀବନର ଶେଷ ମୁହୂର୍ତ୍ତରେ ମୋର ପ୍ରାଣପ୍ରିୟ ସୁଜାତା ଓ ଅତି ଆଦରର ପିଙ୍କି ରିଙ୍କୁଙ୍କ ସହ ଥରେ ମାତ୍ରକୁ ଦେଖାଇ ପାରିଲାନି।
0: ଆପଣ ବ୍ୟସ୍ତ ହୁଅନ୍ତୁନି ମଉସା, ମୁଁ ଯେତେ ଶୀଘ୍ର ମାଉସୀ ପିଙ୍କି ରିଙ୍କୁ ସମସ୍ତଙ୍କୁ ଖବର ଦେଇ ଡକାଇ ଆଣିବାର ବ୍ୟବସ୍ଥା କରୁଛି।
1: କିନ୍ତୁ ତା ପୂର୍ବରୁ ଯଦି ମୋର ମୃତ୍ୟୁ ଘଟିସାରିଥାଏ
0: ମଉସା,
1: ମାଲୁ ଗୋଟାଏ ଅନୁରୋଧ ରକ୍ଷା କରିବୁ?
0: କୁହନ୍ତୁ ମଉସା, ପାରିବି ଯଦି ନିଶ୍ଚୟ ରକ୍ଷା କରିବି।
1: ଏଇ ହେଉଛି ୱିଲ୍ ପେପର। ଅନେକ ଦିନରୁ ମୋର ସମସ୍ତ ସ୍ଥାବର ଆଉ ଅସ୍ଥାବର ସମ୍ପତ୍ତିର ମାଲିକାନା ସେମାନଙ୍କ ନାଁରେ କରିସାରିଛି। ସେମାନେ ଆସିବା ପୂର୍ବରୁ ମୋର ଯଦି ମୃତ୍ୟୁ ଘଟେ ତେବେ ମା ଅରୁଣା ସେମାନଙ୍କୁ ଏଇ ୱିଲ୍ଟି ଦେଇଦେବୁ, ଆଉ କହିବୁ ଅଭିନବ ଚୌଧୁରୀ ତାର ଅତୀତର ସମସ୍ତ କୁକର୍ମ ପାଇଁ ତିଳ ତିଳ କରି ଅନୁତାପ କରି ମୃତ୍ୟୁବରଣ କଲା।
0: ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁନି ମଉସା, ମୁଁ ଆପଣଙ୍କର ଏଇ ଗୁରୁ ଦାୟିତ୍ୱଟି ଗ୍ରହଣ କଲେ।
1: ଛାତି ଭିତରଟା କଣ ହେଇଯାଉଛି ମା ଅରୁଣା, ମୋ ଦେହଟା କେମିତି ଅବଶ ଅବଶ ଲାଗୁଛି। ଆଉ ମୁଁ ବଛିବିନି, ଆଉ ବେଶୀ ସମୟ ନୁହେଁ, ମୋର ଶେଷ ଅନୁରୋଧ ମନେ ରଖି କାର୍ଯ୍ୟ କରିବି। ମା,
0: ମୁଁ ନିଶ୍ଚୟ ପୂରଣ
1: କରିବି। ମୋ ପାପି
0: ନିଅନ୍ତୁ ମଉସା।

ଦେଖିଲ ଦେଖିଲ ତ ଅଭିନବ ଚୌଧୁରୀର ଏଇ ବିୟୋଗାନ୍ତକ ଜୀବନ ନାଟକ, କେମିତି ସେ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁର ଜନ୍ତା ଭିତରକୁ ଠେଲି ହୋଇଗଲା। କେବଳ ଯେ ସେ ଅକାଳ ମୃତ୍ୟୁ ମୁଖରେ ପଡିଲା ତା ନୁହେଁ, ନିଜେ ଗଢିଥିବା ନିଜର ସୁଖର ସଂସାରଟିକୁ ଜାଣି ଜାଣି ନିଜ ହାତରେ

0: ଭାଙ୍ଗି ଜୋର ମାର କରିଦେଲା।
1: ଶୁଣ ଶୁଣ ରେ ଅଜ୍ଞ ମଣିଷ ସମାଜ, ଯଦି ନିଜ ମନ ଘୋଡ଼ାର ଲଗାମ ଧରି ଆୟତ କରିବା ପାଇଁ ନିଜର ଶକ୍ତି ନାହିଁ, ଯଦି ଜୀବନ ରାସ୍ତାରେ ସତର୍କତାର ସହ ଚାଲିବା ପାଇଁ ନିଜର ଯଥେଷ୍ଟ ଜ୍ଞାନ ନାହିଁ, ତେବେ ତମେ ଦିନେ ନା ଦିନେ ମୋର ଶକ୍ତ ପଞ୍ଜା ତଳେ ଚାପି ହୋଇ ଅକାଳ ମୃତ୍ୟୁର ଅତଳ ଗର୍ଭକୁ ଠେଲି ହୋଇଯିବ। ହୁସିଆର ହୁସିଆର ହୁସିଆର।

ଶୁଣୁଥିଲେ ନାଟକ ଭଙ୍ଗା ଆଇନା ନିଜ ମୁହଁ, ରଚନା କମଳ କୁମାର ପଟ୍ଟନାୟକ, ପ୍ରଯୋଜନା ସୁରେନ୍ଦ୍ର ଚନ୍ଦ୍ର ଦାସ, ସହଯୋଗିତା କ୍ରିଷ୍ଣା ମହାନ୍ତି। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଏଡ୍ସ ରାକ୍ଷସ ନରେନ୍ଦ୍ର କୁମାର ପଟ୍ଟନାୟକ, ବିନୟ ଭୂଷଣ ଦେଇଥିଲେ ଅଭିନବ ଚୌଧୁରୀ ଭୂମିକାରେ, ଶୁଭେନ୍ଦୁ ଭୂମିକାରେ ଥିଲେ ହରିଜୀବନ ଦାସ, ଶ୍ରାବନ୍ତି ବୋଷ ଥିଲେ ମିସ୍ ରୂପାଲୀ ଭୂମିକାରେ, ସୁଜାତା ଭୂମିକାରେ ଥିଲେ କୁନି ମିଶ୍ର ଏବଂ ସ୍ମିତା ତ୍ରିପାଠୀ ଥିଲେ ସିଷ୍ଟର ଭୂମିକାରେ। ଏଥର ଶୁଣନ୍ତୁ ସୁବାସ ଦାସଙ୍କ କଣ୍ଠରେ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ମନୋଜ ପଟ୍ଟନାୟକଙ୍କ ରଚନା।

0: ଜିଏସ୍ଟି କାଉନ୍ସିଲ୍ ବୀମା ଉପରେ ଲାଗୁ ହେବାକୁ ଥିବା 18% ଟ୍ୟାକ୍ସକୁ ହ୍ରାସ କରି 0% କରିଦିଆଯାଇଛି। ଏହାଫଳରେ ଜୀବନ ବୀମା କରିବାକୁ ଥିଲେ ଏବେ କେବଳ ଇନ୍ସୁରାନ୍ସର ପ୍ରିମିୟମ୍ ହିଁ ଦେବାକୁ ହେବ ଏବଂ ଏହା ଉପରେ କୌଣସି ଅତିରିକ୍ତ ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ। ଯେଉଁମାନେ ସ୍ୱାସ୍ଥ୍ୟ ବୀମା କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ବହୁତ ଲାଭପ୍ରଦ ହେବ, କାହିଁକି ନା ଆଗରୁ ଏଲ୍ଆଇସିକୁ ରିହାତି ମିଳିଥିଲା, ଆଉ ଏବେ ଜିଏସ୍ଟି ହଟିଯିବା କାରଣରୁ ବୀମା କରୁଥିବା ଲୋକଙ୍କ ପାଇଁ ଏହା ବହୁତ ଫଳପ୍ରଦ ହେବ।
1: ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350cc ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। ସେପ୍ଟେମ୍ବର 22, 2025 ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେବଲ୍ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବ୍ରେ ଆସିଯିବ, ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

ଯଦି ଆପଣ ଏବେ କୌଣସି ନୂତନ କାର୍ କିମ୍ବା ବାଇକ୍ କିଣିବା ଯୋଜନା କରୁଛନ୍ତି, ଏହା ଆପଣଙ୍କୁ ଏବେ ବହୁତ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ। ଜିଏସ୍ଟି ପରିଷଦ ଛୋଟ କାର୍, 350 ସିସିର ବାଇକ୍ ଏବଂ ତିନିଚକିଆ ଯାନ ଉପରେ ଟ୍ୟାକ୍ସ 28% ହ୍ରାସ କରି 18% କରିଦେଇଛନ୍ତି। September 22, 2025 ଠାରୁ ଲାଗୁ ହେବାକୁ ଥିବା ଏହି ପୂଜା ଉପହାର ଏଣ୍ଟ୍ରି ଲେଭେଲ ଗାଡ଼ିଗୁଡ଼ିକୁ ଆହୁରି ଶସ୍ତା କରିଦେବ, କିନ୍ତୁ ଲକ୍ଜରୀ କାର୍ ଏବଂ ବଡ଼ ବାଇକ୍ 40% ନୂଆ ସ୍ଲାବରେ ଆସିଯିବ। ତଥାପି ଏସବୁ ଉପରେ କମ୍ ଟ୍ୟାକ୍ସ ଲାଗିବ।

0: କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
1: ଆଜ୍ଞା।
0: ଇଏ କେୱାଇସି ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
1: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ କରିବା ଉଚିତ।
0: କିନ୍ତୁ ଇଏ ହବ କେମିତି?
1: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
0: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
1: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ କରାଇ ପାରିବେ।
0: ବାସ୍ ବୁଝିଗଲି।
1: ନିଜର କେୱାଇସି ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
2: ଆର୍ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
4: ଅବୁଲା ଗୀତରେ ଶୁଣନ୍ତୁ ପ୍ରଥମେ ଭାନୁମତୀ ସାହୁଙ୍କ କଣ୍ଠରେ ଗୀତଟି, ଶିଳ୍ପୀଙ୍କ କଣ୍ଠରେ ମିଶ୍ର ସତ୍ୟନାରାୟଣଙ୍କ ରଚନା।

ଅବୁଲା ଗୀତରେ ଶୁଣୁଥିଲେ ଭାନୁମତୀ ସାହୁ ଏବଂ ସରୋଜ କୁମାର ପରିଡ଼ାଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ ପ୍ରଚାର କରୁଛୁ ଗୋପାଳଙ୍କ ଉଗାଳ। ପରିବେଷଣ କରିଛନ୍ତି ଧରଣୀଧର ବେହେରା ଏବଂ ସାଥୀମାନେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ହେଉଛି ମଞ୍ଜୁଳ ମଧ୍ୟାହ୍ନର। ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ହିନ୍ଦୀ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମର ପ୍ରଥମ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ବିଶ୍ୱଭୂଷଣ ବିଶ୍ୱାଳ, ନଳପାହି, କେରଡ଼ାଗଡ଼, ମଦନପୁର, କେନ୍ଦ୍ରାପଡ଼ାରୁ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ଅଜିଜ, କଥାଚିତ୍ର ସିନ୍ଦୁର। ତାହେଲେ ଶୁଣେଇ ଦେଉଛୁ ଆପଣମାନଙ୍କର ମନପସନ୍ଦର ଏହି ଗୀତଟିକୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ପଠାଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଡିଏ କଟକରୁ। ଆପଣମାନଙ୍କର ଅନୁରୋଧର କଥାଚିତ୍ରଟି ହେଲା ଜଗା ହାତରେ ପଘା। ଗୀତଟିକୁ ଗାଇଛନ୍ତି ମହମ୍ମଦ ଅଜିଜ୍।

କଥାଚିତ୍ର ମୁସ୍କାନ, ଗୀତଟିକୁ ଗାଇଛନ୍ତି ଅନୁରାଧା ପଡ଼ୱାଲ। ଅନୁରୋଧ କରି ଲେଖିଛନ୍ତି ପ୍ରମୋଦ କୁମାର ସାହୁ, ଭିଓ ସାହି, କେନ୍ଦୁଆପଦା, ଜଗତସିଂହପୁରରୁ। ଶୁଣେଇ ଦେଉଛୁ ଆପଣଙ୍କର ମନପସନ୍ଦର ଏହି ଗୀତଟିକୁ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କୁମାର ବାପି ଏବଂ ତପୁ ମିଶ୍ର, କଥାଚିତ୍ର ଅର୍ଜୁନ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ରଞ୍ଜନ କୁମାର ଗିଲ, କୈଳାସ ଗିଲ, ଭରତ ଚନ୍ଦ୍ର ପାତ୍ର, ମଙ୍ଗୁଳିକୁନ୍ଦ, ମହମ୍ମଦପୁର ବିଲହାଟ କଟକରୁ।

ମଞ୍ଜୁଳ ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ଏସ୍ଏମ୍ଏସ୍ ଜରିଆରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ସୁରେଶ ୱାଡେକର ଏବଂ ସାଧନା ସରଗମ, କଥାଚିତ୍ର ବୋଲ ରାଧା ବୋଲ। ଏହି ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ପ୍ରତାପ ଚନ୍ଦ୍ର ସ୍ୱାଇଁ, କବିତା ପରିଜା, କଲ୍ୟାଣୀନଗର, କଟକରୁ।

କାର୍ଯ୍ୟକ୍ରମରେ ଏହି ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ରାଜକୁମାର, ଆଉ ଆପଣମାନେ ହେଲେ ଜୟ ଏସ୍ ରାମ ଏବଂ ଦିଲୀପ ନାୟକ ପାରାଦୀପରୁ। ତାହେଲେ ଶୁଣେଇ ଦେଉଛୁ ଆପଣଙ୍କର ଏହି ମନପସନ୍ଦର ଗୀତଟିକୁ।

ଏଇ ଏସଏମଏସଟିକୁ ପଠେଇଛନ୍ତି ମୁନି, ରାନୀ, ସୋନା, ଚନ୍ଦନ, ସଞ୍ଜୁ, ସନ୍ତୋଷ, ନିର୍ମଳା ଏବଂ ମାମଲି କନ୍ତୋଲ ଆଠଗଡ଼ରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବାଣୀ ଜୟରାମଙ୍କ କଣ୍ଠରୁ ଶେଷ ଶ୍ରବଣ କଥା ଚିତ୍ରର ଏହି ଗୀତଟିକୁ।

ପରବର୍ତ୍ତୀ କଥାଚିତ୍ରଟି ହେଲା ଦୋ ରାସ୍ତେ। ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି। ଆଉ ଆପଣ ହେଲେ ଘସିବର ଜେନାପୁର ଯାଜପୁରରୁ ଝରଣା ବେହେରା, ଅରୁଣ କୁମାର ବେହେରା।

ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରି ଲେଖିଛନ୍ତି ବାମଦେବ ପୃଷ୍ଟି, ବଳରାମ ସାହୁ, ଦକ୍ଷିଣକୁଲ, ଯାଜପୁରରୁ।

କାର୍ଯ୍ୟକ୍ରମର ଶେଷରେ ବିଜୟପାତ କଥାଚିତ୍ର ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଆଉ ଆପଣ ହେଲେ ଶଶଧର ନାୟକ ରାଜବାଟୀ ନଗର ଆଠଗଡ଼।

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ ଆପଣଙ୍କ ଚିଠି ଉପସ୍ଥାପନାରେ ପ୍ରଜ୍ଞା ପାରମିତା ସାହୁ ଏବଂ ସହ ଉପସ୍ଥାପନାରେ ଜ୍ଞାନରଞ୍ଜନ ସାମନ୍ତରାୟ।
2: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
3: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
2: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଏହି ଚିଠିଟି ଲେଖିଛନ୍ତି ମୁଣ୍ଡାରାମ ବାନ୍ଧିଆ ଶୁକ୍ରୁଳି ମୟୂରଭଞ୍ଜରୁ। ଆମ କେନ୍ଦ୍ରର ସେ ଜଣେ ନିୟମିତ ଶ୍ରୋତା। ତେବେ ସେ ଲେଖିଛନ୍ତି ଯେ ପୂର୍ବପରି ବନାନୀ କାର୍ଯ୍ୟକ୍ରମ ଆଉ ମହିଳାଙ୍କ ପାଇଁ ମିଶନ ଶକ୍ତି କାର୍ଯ୍ୟକ୍ରମ ଶୁଣିବାକୁ ସେ ଇଚ୍ଛା ପ୍ରକାଶ କରୁଛନ୍ତି। ପୁରୁଣା କାର୍ଯ୍ୟକ୍ରମଗୁଡ଼ିକ ତାଙ୍କୁ ଶୁଣିବାକୁ ଆଉ ଭଲ ଲାଗୁନାହିଁ। ମଝିରେ ମଝିରେ ଯେଉଁ ପାଲା ପ୍ରଚାର କରାଯାଉଛି, ପାଲା ଗାୟକଙ୍କର ଗାଁ ସମ୍ପର୍କରେ କାହିଁକି କହୁନାହାନ୍ତି? ସେ ଲେଖିଛନ୍ତି ଯେ ନୂଆ ନୂଆ ଗୀତ ଆଉ ନାଟକର ପ୍ରସାରଣ କରନ୍ତୁ।
3: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଶ୍ରୋତା ବନ୍ଧୁ। ସୁଦୂର ମୟୂରଭଞ୍ଜରେ ଥାଇ ମଧ୍ୟ ଆମର କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ସେ ସମ୍ପର୍କରେ ଆମକୁ ଚିଠି ମଧ୍ୟ ଲେଖିଛନ୍ତି। ଯେଉଁ ପ୍ରସ୍ତାବ ଦେଇଛନ୍ତି ବନାନୀ କାର୍ଯ୍ୟକ୍ରମ ସମ୍ପର୍କରେ, ଆମର ଏହି ବନାନୀ କାର୍ଯ୍ୟକ୍ରମ ପ୍ରତ୍ୟେକ ଶନିବାର ସନ୍ଧ୍ୟା 7:30ରେ ପ୍ରସାରଣ କରାଯାଉଛି, ତେଣୁ ଶୁଣିବା ପାଇଁ ଅନୁରୋଧ କରୁଛୁ। ମିଶନ ଶକ୍ତି ସମ୍ପର୍କରେ ଯେଉଁ କାର୍ଯ୍ୟକ୍ରମ ଶୁଣିବା ପାଇଁ ମନ କରୁଛନ୍ତି, ଆମର ନିୟମିତ ଭାବରେ ପ୍ରସାରଣ କରାଯାଉଛି ନାରୀମହଲ କାର୍ଯ୍ୟକ୍ରମରେ, କୃଷି ସଂସାର କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ପ୍ରାୟୋଜିତ କାର୍ଯ୍ୟକ୍ରମ ମଧ୍ୟ ପ୍ରସାରଣ କରାଯାଉଛି। ଏ ସମ୍ପର୍କରେ ସୂଚନା ମଧ୍ୟ ଆମର କାର୍ଯ୍ୟକ୍ରମ ସୂଚନା ମାଧ୍ୟମରେ ଦିଆଯାଉଛି। ଯେଉଁ ପୁରୁଣା କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁନାହିଁ, ସେ ସମ୍ପର୍କରେ ବିସ୍ତୃତ ଭାବରେ ଲେଖନ୍ତୁ, ଯାହାଫଳରେ ଆମେ ଜାଣିପାରିବୁ କେଉଁ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁନାହିଁ। ପାଲା ଗାୟକମାନଙ୍କର ନାଁ କେବଳ ଉଦ୍ଘୋଷଣା କରାଯାଇଥାଏ, ତାଙ୍କର ଠିକଣା ସମ୍ପର୍କରେ କୌଣସି ତଥ୍ୟ ଦିଆଯାଇ ନଥାଏ, ତେଣୁ ଆପଣ ଯେଉଁ ଲେଖିଛନ୍ତି କାହିଁକି କୁହାଯାଉ ନାହିଁ? ଆମର ଉଦ୍ଘୋଷଣାରେ କେବେ ବି ପାଲା ଗାୟକମାନଙ୍କର ଠିକଣା କୁହାଯାଇ ନଥାଏ। ପୁରୁଣା ଗୀତ, ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ, ନୂଆ ନୂଆ ଗୀତ, ନାଟକ ପ୍ରସାରଣ ସମ୍ପର୍କରେ ଯାହା ଲେଖିଛନ୍ତି, ଆମର ନିୟମିତ ପ୍ରସାରଣ କରାଯାଉଛି। ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, ଆମର ଯେଉଁ ଅଫିସିଆଲ ସୋସିଆଲ ମିଡିଆ ୱେବସାଇଟ୍ ଗୁଡ଼ିକ ରହିଛି, ସେଗୁଡ଼ିକ ଦେଖିଲେ ଆପଣ ଜାଣିପାରିବେ କାର୍ଯ୍ୟକ୍ରମ ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରାଯାଉଛି, ଯାହାଫଳରେ ଆପଣ ଜାଣିପାରିବେ ନୂଆ ନାଟକ ସମ୍ପର୍କରେ, ପୁରୁଣା ନାଟକ ସମ୍ପର୍କରେ, ଗୀତ ସମ୍ପର୍କରେ। ଆଉ ଗୋଟିଏ କଥା ଶ୍ରୋତା ବନ୍ଧୁ, ଦିନ 12 ସମୟରେ 1 ଘଣ୍ଟା ପାଇଁ ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର ପ୍ରସାରଣ କରାଯାଉଛି, ଯାହା SMS ମାଧ୍ୟମରେ ଆପଣମାନେ ଅନୁରୋଧ କରୁଛନ୍ତି, ତେଣୁ ସେହି କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରନ୍ତୁ। ଉଦ୍ଘୋଷଣା ଦାୟିତ୍ୱରେ ଥିବା ଉଦ୍ଘୋଷକ ଉଦ୍ଘୋଷିକା କାର୍ଯ୍ୟକ୍ରମ ପୂର୍ବରୁ କିପରି SMS କରିବେ ସେ ସମ୍ପର୍କରେ ମଧ୍ୟ ତଥ୍ୟ କହୁଛନ୍ତି, ଯାହାଫଳରେ ଆପଣ ଏହି କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିପାରିବେ। ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଆମ କାର୍ଯ୍ୟକ୍ରମ ସମ୍ପର୍କରେ ଏତେଗୁଡ଼ିଏ ସୁନ୍ଦର ପ୍ରସ୍ତାବ ଲେଖି ଆମକୁ ପଠାଇଥିବାରୁ।
2: ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ ଲେଖିଛନ୍ତି ହାତୀବାରୀ ସୁକିନ୍ଦା ଯାଜପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଆମ କେନ୍ଦ୍ରରେ ପ୍ରସାରିତ ପ୍ରତିଟି କାର୍ଯ୍ୟକ୍ରମ ତାଙ୍କର ପ୍ରିୟ କାର୍ଯ୍ୟକ୍ରମ। ଏପ୍ରିଲ୍ ମାସ 14

0: ଲାଗେ। ତେବେ ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍ଙ୍କ ଜନ୍ମଦିନ ଏବଂ ଚଳଚ୍ଚିତ୍ର ଅଭିନେତାଙ୍କର ଜନ୍ମତିଥି ସମ୍ପର୍କରେ ଯେଉଁ ସୂଚନା ଦିଆଯାଉଛି ତାହା କାହିଁକି ଦିଆଯାଉଛି? ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଏସବୁ ସ୍ଥାନ ଦିଆଯିବାର ଯଥାର୍ଥତା କ'ଣ? ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଗାଁର କଥାରେ ତାଙ୍କର ଯେଉଁ ପୁରୁଣା ଚିଠିର ଗାଁର କଥା ସ୍ଥାନ ପାଉଛି ବା ଆମ ପାଖରେ ଯାହା ସବୁ ରେକର୍ଡିଂ ରହିଛି ତାହାର ପୁନଃ ପ୍ରସାରଣ କରାଯାଉ। ତେବେ ସେ ଲେଖିଛନ୍ତି କିଛି ସୂଚନା ସେ ଆମକୁ ପଠାଇଥିଲେ ତାହା କିନ୍ତୁ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇଲା ନାହିଁ। ଗୋଟିଏ ଦିନ ମଞ୍ଜୁଳ ମଧ୍ୟାହ୍ନରେ ଉଦ୍ଘୋଷଣା ଦାୟିତ୍ୱରେ ଥିବା ଉଦ୍ଘୋଷିକା ଚଳଚ୍ଚିତ୍ରର ନାଁ ଏବଂ ଗାୟକ ଗାୟିକାଙ୍କର ନାଁ ଭୁଲ ଉପସ୍ଥାପନା କରିଥିଲେ। ତ୍ରୁଟିପୂର୍ଣ୍ଣ ଭାବରେ ସେ ତାକୁ ଉପସ୍ଥାପନ କରିଥିଲେ। ପ୍ରକୃତରେ ଗୀତଟି ସେହି ଚଳଚ୍ଚିତ୍ରର ନଥିଲା। ଉଦ୍ଘୋଷିକା ଯେଉଁ ଗାୟକ ଗାୟିକାଙ୍କର ନାଁ କହିଥିଲେ ସେହି ଗୀତଟି ସେମାନେ ଗାଇ ନଥିଲେ। ତେବେ ସେଦିନ ତ ତ୍ରୁଟି ହୋଇଥିଲା, ତେବେ ଉଦ୍ଘୋଷିକା ମହାଶୟା ତାହାର ସଂଶୋଧନ କଲେ ନାହିଁ। ପୁନଶ୍ଚ ବେଳେବେଳେ ସେ କହୁଛନ୍ତି ଯେ ପାଣିପାଗର ସୂଚନା ଏଇଠି ଶେଷ ହେଲା, ଏଭଳି କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଏପ୍ରିଲ ମାସ 21 ତାରିଖର ଅନୁଚିନ୍ତା କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଛି। ଆହୁରି ମଧ୍ୟ ସେହିଦିନ 11:30 ସମୟରେ ପାଲାର ପରିବେଷଣ କରାଯାଇଥିଲା, ଯାହାର ପରିବେଷଣ କରିଥିଲେ ରବୀନ୍ଦ୍ରନାଥ ପତି, ତାହା ତାଙ୍କୁ ଭଲ ଲାଗିଛି। ଏପ୍ରିଲ ମାସ 24 ଓ 25 ତାରିଖରେ ପ୍ରଚାରିତ ଅନୁଚିନ୍ତା କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଛି ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ଯେ ଯୁବବାଣୀର ସୃଜନୀ ହେଉ ବା ମଙ୍ଗଳବାରର ସାହିତ୍ୟ ସଂସଦ, ଏଥିରେ କବି ମାୟାଧର ମାନସିଂ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଗୋଦାବରୀଶ ମିଶ୍ର, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବିଷୟରେ ଆଲୋଚନା କରନ୍ତୁ। ନାଟକ ମହାବଳ, ବିଧି ବିଧାନ ସମ୍ବିଧାନ, ଶିଶୁ ସଂସାରରେ ଉତ୍କଳ ଗୌରବ ମଧୁବାବୁଙ୍କ ବିଷୟରେ ଅନେକ ଉପାଦେୟ କଥା ଜାଣିବାକୁ ମିଳିଲା ବୋଲି ସେ ଲେଖିଛନ୍ତି। ସେହିଭଳି ସ୍କୃତିର ପାହାଚରେ ଅଭିନେତା ତଥା ନିର୍ଦ୍ଦେଶକ ରବୀନ୍ଦ୍ର ଦାସଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ତାହା ବେଶ୍ ରସସିକ୍ତ ଥିଲା। ଆହୁରି ମଧ୍ୟ ନାଟକ କୃଷ୍ଣ ସୁଦାମା ଯଦିଓ ଆଗରୁ ଅନେକ ଥର ପ୍ରସାରଣ ହୋଇଥିଲା, ତେବେ ଏହାର ପୁନଃ ପ୍ରସାରଣ କରି ଆକାଶବାଣୀ ଆନନ୍ଦ ଭରିଦେଇଛି ବୋଲି ସେ ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଆମେ ସେହି ଦିନର ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରସାରଣ କରିଥାଉ, ଇତିହାସ ସମ୍ପର୍କରେ ପ୍ରସାରଣ କରିଥାଉ ଏବଂ ଯେଉଁ ଜନ୍ମ ତାରିଖ କଥା ଲେଖିଛନ୍ତି ତାହା ମଧ୍ୟ ପ୍ରସାରଣ କରିଥାଉ। ଠିକ୍ ଅଛି, ଆମେ ଏ ସମ୍ପର୍କରେ ପ୍ରଭାତ ପରିକ୍ରମାର ପ୍ରଯୋଜକ ମହାଶୟଙ୍କୁ ଜଣାଇଦେବୁ। ଗାଁର କଥାର ପୁନଃ ପ୍ରସାରଣ କଥା ଯାହା ଲେଖିଛନ୍ତି, ଆମକୁ ତ ଅନେକ ଗୁଡ଼ିଏ ନୂଆ ଗାଁର କଥା ସମ୍ପର୍କରେ ଚିଠି ଆସୁଛି, ତେଣୁ ପୁନଃ ପ୍ରସାରଣ କରିବାର କୌଣସି ପ୍ରାସଙ୍ଗିକତା ନାହିଁ। ଯେଉଁମାନେ ଆମର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ରୁଚି ରଖିଛନ୍ତି, ନିଜ ଗାଁ ସମ୍ପର୍କରେ ଚିଠି ଲେଖିଲେ ଆମର କାର୍ଯ୍ୟକ୍ରମରେ ଏହା ସାମିଲ ହେବ। ଏବଂ ଆପଣ ଲେଖିଛନ୍ତି ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମରେ ଆପଣଙ୍କର ଚିଠି ସ୍ଥାନ ପାଇନାହିଁ। ନିୟମିତ ଭାବରେ ଗାଁର କଥା ତ ସ୍ଥାନ ପାଉଛି, ଯଦି ଆପଣଙ୍କର ଚିଠି ସ୍ଥାନ ପାଇନାହିଁ ତେବେ ଭବିଷ୍ୟତରେ ଏହା ନିଶ୍ଚିତ ଭାବରେ ସ୍ଥାନ ପାଇବ। ଆହୁରି ମଧ୍ୟ ଆମର ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମରେ ହୋଇଥିବା ତ୍ରୁଟିପୂର୍ଣ୍ଣ ଉଦ୍ଘୋଷଣା ସମ୍ପର୍କରେ ଲେଖିଛନ୍ତି, ଉଦ୍ଘୋଷିକା ଝୁନା ପଟ୍ଟନାୟକଙ୍କ ଦ୍ୱାରା ଏହି ତ୍ରୁଟିଟି ହୋଇଥିଲା। ଭୁଲରେ ସେ ଗୀତର ନାଁ ଏବଂ କଣ୍ଠଶିଳ୍ପୀମାନଙ୍କର ନାଁ ଉଦ୍ଘୋଷଣା କରିଥିଲେ। ଆମେ ମଧ୍ୟ ଏ ସମ୍ପର୍କରେ ଅବଗତ, ଆପଣଙ୍କୁ ଧନ୍ୟବାଦ ଆମର ତ୍ରୁଟି ସମ୍ପର୍କରେ ଜଣାଇଥିବାରୁ। ଶେଷରେ ଆପଣ ଯୁବବାଣୀର ସୃଜନୀ କାର୍ଯ୍ୟକ୍ରମ ହେଉ ବା ମାସିକ ବେତାର ସାହିତ୍ୟ ପତ୍ରିକା ସାହିତ୍ୟ ସଂସଦ ହେଉ, ଏଥିରେ ବିଶିଷ୍ଟ କବିମାନଙ୍କର ନାଁ ଲେଖିଛନ୍ତି, ଏ ସମ୍ପର୍କରେ ପ୍ରସାରଣ କରିବା ପାଇଁ ଅନୁରୋଧ କରିଛନ୍ତି। ଆପଣ ଯଦି ଆମର ମାସିକ ବେତାର ସାହିତ୍ୟ ପତ୍ରିକା ଶୁଣୁଥିବେ, ଏଥିରେ ସ୍ମୃତି ପୃଷ୍ଠାରେ ଆମେ ନିୟମିତ ଭାବରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କର ସମ୍ପର୍କରେ ଆଲୋଚନାର ପ୍ରସାରଣ କରିଥାଉ, ନିୟମିତ ଭାବରେ ପ୍ରସାରଣ କରାଯାଇଥାଏ ଏବଂ ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ମାସର ତୃତୀୟ ମଙ୍ଗଳବାର ରାତି 9:30 ପ୍ରସାରଣ କରାଯାଇଥାଏ। କାର୍ଯ୍ୟକ୍ରମଗୁଡ଼ିକ ଆମର ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ, ଆପଣ ଶୁଣନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ ଆମର ପତ୍ରିକାରେ ସ୍ଥାନ ପାଇଥିବା ବିଭିନ୍ନ ଆଲୋଚନା ସମ୍ପର୍କରେ।
0: ସାକ୍ଷୀ ଗୋପାଳ ପୁରୀରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ସୁରେନ୍ଦ୍ର ମହାପାତ୍ର, ବନାନୀ କାର୍ଯ୍ୟକ୍ରମ ସମ୍ପର୍କରେ ସେ ଆମକୁ ଲେଖିଛନ୍ତି। ସେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମରେ ବିଭିନ୍ନ ଗଛ ସମ୍ପର୍କରେ ଯେଉଁ ଆଲୋଚନା କରାଯାଇଥିଲା ତାହା ବହୁତ ଭଲ ଲାଗିଲା। କେଉଁ ଗଛର କେଉଁ ଗୁଣ ରହିଛି ସେ ସମ୍ପର୍କରେ ବିଶେଷଜ୍ଞ ମହାଶୟ ବୁଝାଇଥିଲେ, ଯାହା ଆଜିକାଲି ଲୋକମାନେ ଜାଣିବା କଷ୍ଟକର। ଲୋକଗୀତ କାର୍ଯ୍ୟକ୍ରମ ଯେମିତିକି ପାଲା ଆଉ ଦାସକାଠିଆର ସମୟ ଅଧିକ ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ପୂର୍ବରୁ ଅନେକ ଚିଠି ଦେଇଛି ଶଙ୍ଖ ମୋହରୀ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣାଇବା ପାଇଁ, ତେବେ ସେହି ଗୀତଟିର ପ୍ରସାରଣ କରାଯାଉ ନାହିଁ, ଏହାର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି। ଶାରଦା ପ୍ରସାଦଙ୍କ ଅନୁଚିନ୍ତା ଖୁବ୍ ଭଲ ଲାଗିଲା ବୋଲି ସେ ଲେଖିଛନ୍ତି। କାଶୀନାଥ ପୂଜା ପଣ୍ଡାଙ୍କ ଓଡ଼ିଶୀ ଗୀତ ଏବଂ ମାର୍କଣ୍ଡ ମହାପାତ୍ର ମହାଶୟଙ୍କ ଗୀତ ବହୁତ ଭଲ ଲାଗେ ବୋଲି ସେ ଲେଖିଛନ୍ତି। 1958 ସେ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଶୁଣିଆସୁଛନ୍ତି ବୋଲି ଲେଖିଛନ୍ତି।
1: ଶ୍ରୋତାବନ୍ଧୁ, ଆପଣ ଯେଉଁ ଗୀତଗୁଡ଼ିକ ଶୁଣିବା ପାଇଁ ମନ କରିଛନ୍ତି ଆମେ ଏ ସମ୍ପର୍କରେ ସଙ୍ଗୀତ ବିଭାଗକୁ ଜଣାଇଦେବୁ। ଓଡ଼ିଶୀ ଛାନ୍ଦ, ଚମ୍ପୁ ଏହାର ତ ନିୟମିତ ଭାବରେ ପ୍ରସାରଣ କରାଯାଉଛି। ଅଭୁଲା ଗୀତ କ୍ରମରେ ପୁରୁଣା ଗୀତଗୁଡ଼ିକ ମଧ୍ୟ ପ୍ରସାରଣ କରାଯାଉଛି। ଆପଣ ଆମର ଦିନ 11:00

0: ଆଜି 10 ମିନିଟ୍ରେ ପ୍ରସାରଣ କରାଯାଉଥିବା ଅବୁଲା ଗୀତକୁ ଶୁଣନ୍ତୁ ଏବଂ ଆମର ପ୍ରତ୍ୟେକ ସୋମବାର ଗୁରୁବାର ରାତି 8:30ରେ ପ୍ରସାରଣ କରାଯାଉଛି ଓଡ଼ିଶୀ ଛାନ୍ଦ ଚମ୍ପୁ। ଏତଦ୍ ବ୍ୟତୀତ ଆମର ଗୁରୁବାର ରାତି 10:00 ସମୟରେ ମଧ୍ୟ ଏହି ଓଡ଼ିଶୀ ଛାନ୍ଦ ଚମ୍ପୁର ପ୍ରସାରଣ କରାଯାଉଛି, କେବଳ ପ୍ରଥମ ଗୁରୁବାରକୁ ଛାଡ଼ି, କାରଣ ଆମେ ଅଖିଳ ଭାରତୀୟ ସୁଗମ ସଂଗୀତ ଏବଂ ଲୋକସଙ୍ଗୀତର କାର୍ଯ୍ୟକ୍ରମ ପ୍ରସାରଣ କରିଥାଉ ପ୍ରଥମ ଗୁରୁବାର ଦିନ। ଏତଦ୍ ବ୍ୟତୀତ ଅନ୍ୟ ସମସ୍ତ ଗୁରୁବାର ରାତି 10:00ରେ ଆମେ ଓଡ଼ିଶୀ ଛାନ୍ଦ ଚମ୍ପୁର ପ୍ରସାରଣ କରିଥାଉ ଅଧଘଣ୍ଟା ପାଇଁ। ତେଣୁ ଏହି କାର୍ଯ୍ୟକ୍ରମଗୁଡ଼ିକୁ ଶୁଣିବା ପାଇଁ ଅନୁରୋଧ କରୁଛୁ।
1: ଆମ କେନ୍ଦ୍ରରେ ପ୍ରସାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣି ଆମକୁ ଚିଠି ଲେଖିଛନ୍ତି ପ୍ରଭାତୀ ବିଶ୍ୱାଳ ପାଣିଶାଳିଆ ଜଗତସିଂହପୁରରୁ, ଅଂଶୁମାନ ବିଶ୍ୱାଳ ବିଡ଼ାନସୀ କଟକରୁ ଏବଂ ନିହାର ରଞ୍ଜନ ବିଶ୍ୱାଳ ପାରାଦୀପରୁ। ସେମାନେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ସେମାନଙ୍କୁ ବେଶ୍ ଭଲ ଲାଗିଛି।
0: ବହୁତ ବହୁତ ଧନ୍ୟବାଦ, ଏମିତି କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 7530001।
0: ଆମର ମେଲ୍ ଆଇଡିଟି ହେଉଛି
1: aircuttak@gmail.com।
0: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି। ଚିଠିପତ୍ରର ଉତ୍ତର ଦେଉଥିଲେ ପ୍ରଜ୍ଞା ପାରମିତା ସାହୁ ଏବଂ ଜ୍ଞାନ ରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। କଥାଚିତ୍ର ଉମ୍ରାଉ ଜାନ, ଗୀତଟିକୁ ଗାଇଛନ୍ତି ଆଶା ଭୋସ୍ଲେ।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ କଟକ ସମୟ ଦିନ 3:10 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ